ଆକାଶବାଣୀ କଟକ ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 11 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 1 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 982 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ମହର୍ଷି ବ୍ୟାସଦେବ କହିଛନ୍ତି, କ୍ଷମା ବ୍ରହ୍ମ, କ୍ଷମା ସତ୍ୟ, କ୍ଷମା ଭୂତ, କ୍ଷମା ଭବିଷ୍ୟ, କ୍ଷମା ତପ ଏବଂ କ୍ଷମା ପବିତ୍ରତା ଅଟେ। କ୍ଷମା ହିଁ ସମ୍ପୂର୍ଣ୍ଣ ଜଗତକୁ ଧାରଣ

ପରବର୍ତ୍ତୀ ଭକ୍ତିଗୀତ ମନ୍ଦାକିନୀ ଦାସଙ୍କ ରଚନାରୁ ଗାଇଛନ୍ତି ପିନାକୀ ନାୟକ। ଚକା ଆଖି ଆଖିରେ ନାଚୁଥାଉ ଶ୍ୟାମ ନାମ ରସନା କାଉ କାଉ ବଡ଼ ଦେଉ।

ଭୁବନ ମୋହନ ମୁରଲୀକୁ ପ୍ରଭୁ ଆଉ ଥରେ ଦିଅ ବଜାଇ ଦ୍ୱାପର ପରୀକ୍ଷା ଦୁନିଆକୁ ପୁଣି ତୁମ ହାତୀ ଦିଅ ସଜାଇ। ପୀତାମ୍ବର ମିଶ୍ରଙ୍କ ରଚନାର ଶିଳ୍ପୀ ମଧୁଲିତା ମହାନ୍ତି।

ଏଥର ଶିଳ୍ପୀ ସନ୍ତୋଷ କୁମାରଙ୍କର, କଣ୍ଠରେ ତାଙ୍କର ମହେଶ୍ୱର ପଣ୍ଡାଙ୍କ ରଚନା। ସମ୍ପଦେ ତୁମକୁ ଡାକି ନାହିଁ ବୋଲି ବିପଦେ କି ଶୁଣୁ ନାହିଁ।

ବନ୍ଦନାର ପରବର୍ତ୍ତୀ ଶିଳ୍ପୀ ସ୍ୱାଗତିକା ମହାପାତ୍ର, ସେ ଗାଇଛନ୍ତି ଅଲେଖଚନ୍ଦ୍ର ବିଶ୍ୱାଳଙ୍କ ରଚନା ଜୟ ହେ ଦାରୁବ୍ରହ୍ମ ଜୟ ହେ ଜଗବନ୍ଧୁ ହୃଦୟ ଆକାଶରେ ତୁମେ ପୂର୍ଣ୍ଣିମା ଇନ୍ଦୁ।

ଶେଷରେ କୁନ୍ତଳା କୁମାରୀଙ୍କ ରଚନାରୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୁସ୍ମିତା ଦାସ ଏବଂ ସରୋଜ କୁମାର ପରିଡ଼ା। ହେବାବ ସାଗର ମାଝି କୁଳେ ଲଗା ତୋନା, ନାହିଁ ଟିପାର କୌଡ଼ି ନେଇ ଅଛି ଯାହା।

0: ସେସହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ବନ୍ଦନାର ଶିଳ୍ପୀ ଥିଲେ ଭୁବନେଶ୍ୱରୀ ମିଶ୍ର, ପିନାକୀ ନାୟକ, ମଧୁଲିତା ମହାନ୍ତି, ସନ୍ତୋଷ କୁମାର କର, ସ୍ୱାଗତିକା ମହାପାତ୍ର, ସୁସ୍ମିତା ଦାସ ଏବଂ ସରୋଜ କୁମାର ପରିଡ଼ା। ଗୀତ ରଚନା କରିଥିଲେ ମନ୍ଦାକିନୀ ଦାସ, ପୀତାମ୍ବର ମିଶ୍ର, ମହେଶ୍ୱର ପଣ୍ଡା, ଅଲେଖଚନ୍ଦ୍ର ବିଶ୍ୱାଳ, କୁନ୍ତଳା କୁମାରୀ ଏବଂ ପୁରାତନ ରଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଅଖଣ୍ଡାନନ୍ଦ ସ୍ୱାମୀ।
1: ଶ୍ରୀମଦ୍ ଭାଗବତ ମହାପୁରାଣରୁ ପ୍ରମୁଖ ଶିକ୍ଷଣୀୟ ବିଶୁଦ୍ଧ ବୈରାଗ୍ୟ ପ୍ରସଙ୍ଗଟିଏ ଉପସ୍ଥାପନ କରୁଛି। କଳିଯୁଗର ପ୍ରଭାବରେ ଧର୍ମାତ୍ମା ରାଜା ପରୀକ୍ଷିତଙ୍କ ଦ୍ୱାରା ସମୀକ ଋଷି ଧ୍ୟାନସ୍ଥ ଅବସ୍ଥାରେ ଅପମାନିତ ହୋଇଥିଲେ। ପୁତ୍ର ଶୃଙ୍ଗିମୁନିଙ୍କ ଦ୍ୱାରା ରାଜା ପରୀକ୍ଷିତ ସାତ ଦିନରେ ମୃତ୍ୟୁବରଣ କରିବାର ଅଭିଶପ୍ତ ହେଲେ। ଶୃଙ୍ଗିମୁନି ଅବଶ୍ୟ ତାଙ୍କର ଶିଷ୍ୟ ଓ ପୁତ୍ର ଧର୍ମ ପାଳନ କରିଥିଲେ। ଏହି ସମସ୍ତ ବିଷୟକୁ ଅବଗତ ହୋଇ ସମୀକ ଋଷି ପୁତ୍ର ଶୃଙ୍ଗିକୁ ବୁଝାଇ କହିଲେ, ପୁତ୍ର, ଭଗବାନଙ୍କ ଭକ୍ତି କରିବା ଆମର ପରମ ସାଧନା। ଭକ୍ତ ପକ୍ଷରେ କାହାରିକୁ ପ୍ରତିଶୋଧ ପରାୟଣ ହୋଇ ଅଭିଶାପ ଦେବା ଉଚିତ ନୁହେଁ। ଅନ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ଅପମାନ ଆକ୍ଷେପ ଆଦିରେ ଭକ୍ତିମାନ ବ୍ୟକ୍ତି ପ୍ରତିକ୍ରିୟା ଶୂନ୍ୟ ହୋଇ ଅବିଚଳିତ ସ୍ଥିତିରେ ରହିଥିବା ଆବଶ୍ୟକ। ଏହି ସମସ୍ତ ବିଷୟକୁ ବୁଝି ମୁନିକୁମାର ବହୁତ ପଶ୍ଚାତ୍ତାପ କରିଥିଲେ। ରାଜା ପରୀକ୍ଷିତଙ୍କ ଦ୍ୱାରା ହୋଇଥିବା ଅପବ୍ୟବହାର ପ୍ରତି ସମୀକ ଋଷି ଆଦୌ ମନରେ ଧରିନଥିଲେ। ସମୀକ ଋଷିଙ୍କ ଦ୍ୱାରା ପରୀକ୍ଷିତ ମହାରାଜ ତାଙ୍କର ସାତ ଦିନରେ ମୃତ୍ୟୁ ହୋଇଯିବା କଥା ଶୁଣି ସେ ସାଧାରଣ ବ୍ୟକ୍ତି ପରି ଆଦୌ ବିଚଳିତ ହୋଇନଥିଲେ। ଗୀତାରେ ଭଗବାନଙ୍କ ଉକ୍ତି ଅନୁସାରେ ସେ ମୃତ୍ୟୁକୁ ମଧ୍ୟ ଭଗବାନଙ୍କ ସ୍ୱରୂପରେ ଦେଖୁଥାନ୍ତି। ଧର୍ମାତ୍ମା ରାଜା ପରୀକ୍ଷିତ ଇହଲୋକ ଓ ପରଲୋକର ସମସ୍ତ ବିଷୟ ଭୋଗ୍ୟ ପଦାର୍ଥକୁ ତୁଚ୍ଛ ଓ ତ୍ୟାଜ୍ୟ ବୋଲି ସେ ବୁଝିସାରିଥିଲେ। ଭଗବାନ ସୋମ ସ୍ୱାମୀ କୁହନ୍ତି, ପ୍ରତ୍ୟେକ ପ୍ରତିକୂଳ ସ୍ଥିତିରେ ଅନୁକୂଳ ଦର୍ଶନ କରିବା ଜ୍ଞାନୀଭକ୍ତମାନଙ୍କର ସ୍ୱଭାବ ସିଦ୍ଧ ହୋଇଥାଏ। ରାଜା ପରୀକ୍ଷିତ ନିଜର ଦୋଷକୁ ସ୍ୱୀକାର କରିବା ସହିତ ପ୍ରାଣଦଣ୍ଡକୁ ମଧ୍ୟ ସହର୍ଷ ଗ୍ରହଣ କରିଥିଲେ। ହେଲେ ସମୀକ ଋଷି ତାଙ୍କର ଦୋଷ ଦର୍ଶନ ନ କରି ଏହାସବୁ ସମୟର ପ୍ରଭାବ ବୋଲି ଦର୍ଶାଇଥିଲେ ଏବଂ ଅମୃତତ୍ୱ ପ୍ରତି ନିମିତ୍ତ ତୁରନ୍ତ ପ୍ରଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ରାଜା ପରୀକ୍ଷିତ ନିଶ୍ଚିତ ହେଲେ ଯେ ଭଗବାନ ବିଶେଷ କୃପା କରି ମୋ ପାଇଁ ଏପରି ବ୍ୟବସ୍ଥା ରଚନା କଲେ। ତେଣୁ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରୀଚରଣ କମଳର ଧ୍ୟାନରେ ନିୟୋଜିତ ହେବାକୁ ସର୍ବଶ୍ରେଷ୍ଠ ମନେ କରି ସମସ୍ତ ବିଷୟରୁ ଆସକ୍ତି ତ୍ୟାଗ ପୂର୍ବକ ଆମରଣ ନିରାହାର ରହିବାର ସଂକଳ୍ପ ନେଇ ପତିତ ପାବନୀ ଗଙ୍ଗା ତଟରେ ଏକାଗ୍ରଚିତରେ ବସିଗଲେ। ମୃତ୍ୟୁକୁ ସଦା ଆଖି ଆଗରେ ରଖି ନିତ୍ୟ ନିରନ୍ତର ପରମାତ୍ମା ସ୍ମରଣ କରିବା ମୁମୁକ୍ଷୁ ବ୍ୟକ୍ତିର ଶ୍ରେଷ୍ଠ ସାଧନ ହୋଇଥାଏ। ହେ ମହାମାନବ, ଜୀବନର ଚରମ ଲକ୍ଷ୍ୟ ପରମାତ୍ମା ଉପଲବ୍ଧି। ମୃତ୍ୟୁ ଲୋକରୁ ଅମୃତତ୍ୱ ପ୍ରାପ୍ତି ନିମିତ୍ତ ସତତ କର୍ତ୍ତବ୍ୟ ସାଧନ ଆବଶ୍ୟକ, କିନ୍ତୁ ବିଡ଼ମ୍ବନା ଏହିକି ଯେ ମନୁଷ୍ୟ ମୃତ୍ୟୁକୁ ଭୁଲିଯାଏ। ପ୍ରତ୍ୟେକ ମୁହୂର୍ତ୍ତରେ ସେ ମୃତ୍ୟୁକୁ ଦେଖୁଥିଲେ ମଧ୍ୟ ନିଜର ଅନିବାର୍ଯ୍ୟ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରେ ନାହିଁ। ଯେ ମୃତ୍ୟୁକୁ ନିରନ୍ତର ମନେ ରଖିଥାଏ ତାହାର ଭଗବତ ପ୍ରୀତି ସତତ ସ୍ମୃତି ରହିଥାଏ। ସେହି ମୃତ୍ୟୁ ସ୍ମୃତିରେ ପରୀକ୍ଷିତ ମହାରାଜ ଭଗବତ ପ୍ରୀତି ପ୍ରାପ୍ତ ହୋଇଛନ୍ତି। ଉପସ୍ଥିତ ମହାତ୍ମାମାନଙ୍କ ଗହଣରେ ବିଦ୍ୟମାନ ମହାମୁନି ଶୁକଦେବଙ୍କୁ ପ୍ରାର୍ଥନା କରି କହୁଛନ୍ତି, ହେ ପରମ ଗୁରୁଦେବ, ଯାହା ସମସ୍ତଙ୍କ ପାଇଁ ଦୁର୍ଲଭ ତାହା ଆଜି ମୋତେ ସନ୍ଥ କୃପାରୁ ସହଜରେ ପ୍ରାପ୍ତ ହୋଇଗଲା। ମୋର ମୃତ୍ୟୁକୁ କିମ୍ବା ପୁନର୍ଜନ୍ମକୁ ଭୟ ନାହିଁ, ମୋର ଭୟ କେବଳ ପରମାତ୍ମା ବିସ୍ମୃତିକୁ। ମୋତେ ଯେଉଁ ପ୍ରକାର ଶରୀରରେ ଜନ୍ମ ମିଳୁ ତାହା ଭଗବାନଙ୍କର ଇଚ୍ଛାରେ, ହେଲେ ମୋର ଇଚ୍ଛା ପ୍ରତି ଜନ୍ମରେ ମୋର ମତି ଦଣ୍ଡେ ନ ଛାଡ଼ୁ ତୁମ୍ଭ ଭକ୍ତି। ହେ ଉତ୍ତମ ସ୍ୱଭାବଯୁକ୍ତ ଜଗତ କଲ୍ୟାଣ ମହାପୁରୁଷଗଣ, ଆପଣମାନେ କୃପା କରି ଏହି ପ୍ରୟାଣ ସମୟରେ ମୋତେ ଭଗବାନଙ୍କର ରସମୟୀ ଲୀଳାଚରିତ ଶ୍ରବଣ କରାନ୍ତୁ, ଯଦ୍ୱାରା ମୋର ପରମଗତି ଲାଭ ହେବ। ଏଥିପାଇଁ ଗୀତାରେ ଭଗବାନ କୁହନ୍ତି, ପ୍ରୟାଣ ସମୟରେ ଯେବେ ଜୀବକୁ ଭଗବତ ସ୍ମରଣ ହୋଇଥାଏ ତେବେ ଏହା ନିଃସଂଶୟ ଯେ ସେ ନିଶ୍ଚୟ ଭଗବତ ସ୍ୱରୂପକୁ ପ୍ରାପ୍ତ ହୋଇଯାଏ। ହେଲେ ତାହା ସମ୍ଭବ ହେବ କେମିତି? ଶରୀରରେ ସାମାନ୍ୟ କିଛି ଆଘାତ ହୋଇଥିଲେ ମନରେ କେତେ ଅସ୍ଥିରତା ତଥା ବ୍ୟାକୁଳିତ ହୁଏ, ଏବେ ତ ସମସ୍ତେ ଜାଣନ୍ତି। ତେବେ ମୃତ୍ୟୁ ସମୟରେ ଅକଥନୀୟ ଯନ୍ତ୍ରଣା ଭିତରେ ମନର ସ୍ଥିରତା ଆସିବ କିପରି? ଯେବେ ବାଲ୍ୟ ଜୀବନରୁ ପରମାର୍ଥ ଭାବନାରେ ମନ ଅଭ୍ୟାସ ଥିବ ତେବେ ପ୍ରୟାଣ ସମୟରେ ସ୍ୱତଃ ସ୍ମୃତି ଜାଗ୍ରତ ହେବ। ମୃତ୍ୟୁକୁ ଭୟ କରି ରାଜା ପରୀକ୍ଷିତ ବ୍ୟାକୁଳିତ ହୋଇନଥିଲେ, ସେ କେବଳ ପରମାତ୍ମା ସ୍ଥିତି ପ୍ରାପ୍ତି ନିମିତ୍ତ ବ୍ୟାକୁଳିତ ଥିଲେ। କିନ୍ତୁ ମାତ୍ର ସାତ ଦିନ ଭିତରେ ସେ କିପରି ପରମାର୍ଥ ସ୍ଥିତି ପାଇପାରିବେ, ଏଥିପାଇଁ ସେ ଅଧିକ ଚିନ୍ତିତ ଥିଲେ। ବ୍ୟାକୁଳତା ହିଁ ପରମପଦ ପ୍ରାପ୍ତି। ଭଗବାନ ଏମିତି ଏକ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି ଯେଉଁ ସମୟରେ ପୂର୍ଣ୍ଣ ବୈରାଗ୍ୟ ଚେତନାରେ ରହି କେବଳ ତାଙ୍କୁ ହିଁ ପାଇବାକୁ ତୀବ୍ର ବ୍ୟାକୁଳିତ ହୋଇପାରିବା। ସ୍ୱାର୍ଥ ଭିତରେ ସୃଷ୍ଟିକୁ ଉପଭୋଗ କରିବା ପାଇଁ ମନୁଷ୍ୟର ପ୍ରବଳ ପ୍ରୟାସ ହୋଇଥାଏ, ହେଲେ ପରିପୂର୍ଣ୍ଣତା ପାଇପାରି ନଥାଏ। କିନ୍ତୁ ପରମାର୍ଥ ରୀତିରେ ସୃଷ୍ଟିକୁ ଉପଯୋଗ କରି ସ୍ରଷ୍ଟାଙ୍କୁ ପାଇବା ନିମିତ୍ତ ପ୍ରୟାସ କଲେ ସେ ନିଶ୍ଚିତ ପୂର୍ଣ୍ଣଶାନ୍ତ ସ୍ଥିତିକୁ ପ୍ରାପ୍ତ ହେବ, ତାହା ହିଁ ପରମାତ୍ମା ପ୍ରାପ୍ତି। ଏଥିପାଇଁ କେବଳ ଗଭୀର ହୃଦୟରୁ ପ୍ରବଳ ଇଚ୍ଛାଶକ୍ତି ଆବଶ୍ୟକ। ଆଜି ରାଜା ପରୀକ୍ଷିତଙ୍କ କ୍ଷେତ୍ରରେ ତାହା ହିଁ ହୋଇପାରିଲା, ଯଦ୍ୱାରା ମୁନିକୁମାରଙ୍କ ଅଭିଶାପରେ ତକ୍ଷକ ଆସି ତାଙ୍କୁ ଯଥାସମୟରେ ଦଂଶନ କରିଥିଲେ ମଧ୍ୟ ସେ ତାହା ଅନୁଭବ କରିପାରିନଥିଲେ। ଅର୍ଥାତ୍ କେବଳ ଶ୍ରବଣ ଭକ୍ତି ଦ୍ୱାରା ମୃତ୍ୟୁ ଆସିବା ପୂର୍ବରୁ ସେ ଅମୃତତ୍ୱ ପଦରେ ପ୍ରତିଷ୍ଠିତ ହୋଇସାରିଥିଲେ, ଯାହା ସମସ୍ତ ମନୁଷ୍ୟର ଅନ୍ତିମ ଲକ୍ଷ୍ୟ ହେବା ଆବଶ୍ୟକ। ସେଥିପାଇଁ ମହତ ଜନମାନେ କୁହନ୍ତି, ଜୀବ ଗଲା

0: ବେଳେ ଯିବ ଯହିଁକି ଜିଇଁ ଥାଉଁ ଥାଉଁ ଯାଉ ତହିଁକି।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 53ତମ ଭାଗ।

ହଂସ ରୂପରେ ହରି ନାରଦଙ୍କୁ ଭକ୍ତିତତ୍ତ୍ୱ ଶିକ୍ଷା ଦେଲେ। ଧନ୍ୱନ୍ତରୀ ରୂପ ଧରି ଆୟୁର୍ବେଦ ଦ୍ୱାରା ପ୍ରାଣୀମାନଙ୍କ ରୋଗ ଦୂର କଲେ। ପର୍ଶୁରାମ ରୂପରେ କ୍ଷତ୍ରିୟ ବିନାଶ କଲେ। ଇକ୍ଷ୍ୱାକୁ ବଂଶରେ ରାମ ରୂପେ ଜନ୍ମି ସୀତା ଓ ଲକ୍ଷ୍ମଣଙ୍କ ସହ ବନବାସୀ ହେଲେ। ସୀତାଙ୍କୁ ରାବଣ ଚୋରି କରିବାରୁ ତାକୁ ଯୁଦ୍ଧରେ ମାରିଲେ। ଧରଣୀର କଷ୍ଟ ଦେଖି ଦେବତାମାନଙ୍କ ସ୍ତୁତି ଯୋଗୁଁ ଶ୍ରୀକୃଷ୍ଣ ରୂପରେ ଜନ୍ମ ନେଲେ। ତିନି ଦିନରେ ପୁତନା ମାସକ ବେଳେ ଶକଟାକୁ ବଧ କଲେ। ମାତା ଯଶୋଦାଙ୍କ ବନ୍ଧନରୁ ମୁକୁଳିବା ପାଇଁ ରୋଳ ସହିତ ଯାଇ ଜାମଳାର୍ଜୁନ ଭାଙ୍ଗି ନଳକୁବେରଙ୍କୁ ଉଦ୍ଧାର କଲେ। କାଳୀୟ ଦଳନ କଲେ ଏବଂ ପ୍ରଳୟ ଅଗ୍ନି ପାନ କଲେ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 53ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆଖୁ ଫସଲରେ ଘାସୁଆ ରୁଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଯୌପୋକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ୍ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ

0: ଶକ କିମ୍ବା 60 ମିଲିଲିଟର ଇମିଡା କ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅମଳ ପରେ ଚିନାବାଦାମକୁ ପଲିଥିନ ଯୁକ୍ତ ବସ୍ତାରେ ସାଇତି ରଖନ୍ତୁ। ପଲିଥିନ ଯୁକ୍ତ ବସ୍ତା ଭିତରକୁ ବାହାରର ଆର୍ଦ୍ରତା ସହଜରେ ପଶିପାରେ ନାହିଁ। 30 କିଲୋଗ୍ରାମ ବିହନ ପାଇଁ 250 ଗ୍ରାମ କ୍ୟାଲସିୟମ କ୍ଲୋରାଇଡ୍ ବସ୍ତା ଅନୁସାରେ ଗୋଟିଏ ପ୍ଲାଷ୍ଟିକ୍ ଡବାରେ କନାରେ ଝୁଲାଇ ଡବା ମୁହଁ ବନ୍ଦ କରି ବସ୍ତା ମଝିରେ ରଖନ୍ତୁ। ଡବା ଭିତରକୁ ବାୟୁ ପ୍ରବେଶ କରିବା ପାଇଁ ମୋଟା ଛୁଞ୍ଚିରେ ଡବାର ଉପରିଭାଗରେ କେତୋଟି କଣା କରିଦିଅନ୍ତୁ। ବସ୍ତାର ମୁହଁ ବାନ୍ଧି ବସ୍ତାଟିକୁ ସିଧା ଭାବରେ ବାୟୁ ଚଳାଚଳ କରୁଥିବା ଘରେ ସାଇତି ରଖିଲେ ବାଦାମର ଗଜା ଶକ୍ତି 8ରୁ 10 ମାସ ପର୍ଯ୍ୟନ୍ତ ସୁରକ୍ଷିତ ରହେ। ବାଇଗଣ ବର୍ଷସାରା ଚାଷ କରାଯାଇପାରିବ। ମୁଖ୍ୟତଃ ଓଡ଼ିଶାରେ ଜାନୁଆରୀରୁ ଫେବୃଆରୀ, ଜୁନ୍ ଜୁଲାଇ ଓ ସେପ୍ଟେମ୍ବରରୁ ଅକ୍ଟୋବରରେ ଏହା କରାଯାଇଥାଏ। ତଳିଘେରା ପାଇଁ ସର୍ବଦା ନୂଆ ନୂଆ ସ୍ଥାନ ବାଛନ୍ତୁ। 4ଟି ନର୍ସରୀ ବେଡ୍ ବା ତଳି ପଟାଳୀ 25 ଫୁଟ ଲମ୍ବ, 4 ଫୁଟ ଚଉଡ଼ା ଓ 6 ଇଞ୍ଚ ଉଚ୍ଚର ପଟାଳୀ କରନ୍ତୁ। 1 ଏକର ଜମିରେ ଚାରା ଲଗାଇବା ନିମନ୍ତେ ଏହା ଯଥେଷ୍ଟ ଅଟେ। 1 ଏକର ବାଇଗଣ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 80 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ଆମ ରାଜ୍ୟର ଜଳବାୟୁ ପାଇଁ ବାଇଗଣର କିଛି ଉନ୍ନତ କିସମଗୁଡ଼ିକ ହେଲା ଉତ୍କଳ ତାରିଣୀ, ଉତ୍କଳ ମାଧୁରୀ, ସଫେଦ ମୋତି, ଭିଏନ୍ଆର୍ ଲଙ୍ଗ୍ ପର୍ପଲ୍, ଅକ୍ସିତା, ଭିଏନ୍ଆର୍ B5, ଭୈରବୀ, ବୋରିଗୁମା ରାଉଣ୍ଡ ଇତ୍ୟାଦି। ବିହନ ବୁଣିବା 10 ଦିନ ଆଗରୁ ପ୍ରତି ପଟାଳୀରେ 20 କିଲୋଗ୍ରାମ ଭାବରେ ଶୁଖିଯାଇଥିବା ଗୁଣ୍ଡ ଖତକୁ ମାଟିରେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ସମୟରେ ଦିନର ତାପମାତ୍ରା ବୃଦ୍ଧି ପାଉଥିବାରୁ କଖାରୁ ଜାତୀୟ ପନିପରିବାରେ ଉଚ୍ଛୁର ପତ୍ରପୋଡ଼ା ରୋଗ ଦେଖାଦେବାର ସମ୍ଭାବନା ରହିଛି। ଏହାର ନିରାକରଣ ପାଇଁ କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% WP ମିଳିତ ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡିରେ ଫଳ ଧରିବା ଅବସ୍ଥାରେ ଗଣ୍ଠି ଓ ଫଳବିନ୍ଧା ପୋକର ପ୍ରାଥମିକ ଅବସ୍ଥାରେ ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆର୍ଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କିମ୍ବା ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରାଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଅଷ୍ଟପଦୀ ଲାଗିବାର ସମ୍ଭାବନା ରହିଛି। ଅଷ୍ଟପଦୀ ଦ୍ୱାରା ଆକ୍ରାନ୍ତ ଲଙ୍କାମରିଚ ଗଛର ପତ୍ର ତଳକୁ ମୋଡ଼ି ହୋଇଯାଇଥାଏ ଏବଂ ମୋଚା ହୋଇଯାଏ। ପତ୍ରର ଡେମ୍ଫ ଅଧିକ ଲମ୍ବା ହୋଇ ପରେ ଶୁଖି ମରିଯାଏ। ରାସାୟନିକ ଉପାୟରେ ଲଙ୍କାମରିଚ ଫସଲରେ ଅଷ୍ଟପଦୀର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ପ୍ରୋପାରାଜାଇଟ୍ ନାମକ କୀଟନାଶକ କିମ୍ବା 160 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ କିମ୍ବା 250 ଗ୍ରାମ ଡାଇନୋଟିଫ୍ୟୁରାନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। प्रधानमन्त्री नरेन्द्रमोदी अद्य नवदिल्ल्यां म्यांमारदेशस्य राष्ट्रपतिना यू मिन आंग लाइंग इत्यनेन सह चर्चां करिष्यति।

କଥିକା ସକାଳ 7:35ରେ ବିଷୟ ରହିଛି ପରିଣତ ବୟସରେ ନିଃସଙ୍ଗ ପିତାମାତା। ଆଲୋଚକ ଡକ୍ଟର ବୈଷ୍ଣବ ଚରଣ ମହାନ୍ତି। ଅତସୀ କୁସୁମ ସକାଳ 7:40ରେ ଶିଳ୍ପୀ ବିଜୟ କୁମାର ଜେନା। ଓଡ଼ିଆ ଆଲବମ୍ ଗୀତ ସକାଳ 8:30ରେ ବୈଦେଶିକ ବିଳାସର 41ତମ ଭାଗ ସକାଳ 8:45ରେ ଗୀତ ଗୀତିକା ସକାଳ 9ଟାରେ ନାଟକ ପରିଣତି ଦିନ 10ଟାରେ ମୂଳ ସ୍ପେନୀୟ ନାଟକ ଫେଡେରିକୋ ଗାର୍ସିଆ ଲୋକା ହିନ୍ଦୀ ବେତାର ରୂପାନ୍ତର ରଘୁବୀର ସହାୟ ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭେ ପ୍ରଯୋଜନା ଝରଣା ଦାସ। ଅବଲା ଗୀତରେ ଆଧୁନିକ ଗୀତ ଦିନ 11:10ରେ ଶିଳ୍ପୀ ନାଜିଆ ସାଇଦ ଏବଂ ସୁବାସ ଦାସ। ପାଲା ଦିନ 11:30ରେ ପରିବେଷଣ କରିଛନ୍ତି କାର୍ତ୍ତିକ ଚନ୍ଦ୍ର ବେହେରା ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12ଟାରେ। ଯୋଡ଼ି ମୋହରୀ ବାଦ୍ୟ ଦିନ 1:10ରେ ପରିବେଷଣ କରିଛନ୍ତି ଅନିମା ଦଳାଇ। ନାରୀମହଲ ଦିନ 1:20ରେ ଏଥିରେ ଶୁଣିବା ଆଲୋଚନା କ୍ଷୀର ଆମ ପାଇଁ କେତେ ଉପକାରୀ ଏ ସମ୍ପର୍କରେ ସୁନିତା ସାହୁଙ୍କ ସହ ଆଲୋଚନା। ଓଡ଼ିଆ କଥାଚିତ୍ର ଗୀତ ଦିନ 2:45ରେ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବା ଦିନ 3ଟାରେ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4ଟାରେ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5ଟାରେ। ଯୁବପାଣି 5:30ରେ ଏଥିରେ ଶୁଣିବା ଆଲୋଚନା ପାନିକ୍ ଆଟାକ୍ କ'ଣ ଏବଂ କାହିଁକି ହୁଏ। ଆଲୋଚିକା ଆନନ୍ଦିକା ମହାରଣା ପରେ ପରେ ବିଜ୍ଞାନ ବିଚିତ୍ର ଏବଂ କ୍ରୀଡ଼ା ପରିକ୍ରମା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 35ତମ ଭାଗ ସନ୍ଧ୍ୟା 6:10ରେ। ଯୁବଶକ୍ତି ସନ୍ଧ୍ୟା 6:30ରେ। ବିଷୟ ରହିଛି ପରିବେଶର ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ। ଆଲୋଚିକା ସୁଚରିତା ମହାନ୍ତି ସାମାଜିକ କର୍ମୀ। ଓଡ଼ିଆ କଥାଚିତ୍ର ଗୀତ ରାତି 7:02ରେ। ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ ରାତି 7:25ରେ। କୃଷି ସଂସାର ରାତି 7:30ରେ। ବିଷୟ ରହିଛି ଗର୍ଭିଣୀ ଗାଈ ଯତ୍ନ ବିଶେଷଜ୍ଞ ଡକ୍ଟର ଶ୍ରୀନିବାସ ଶତପଥୀ। ହିନ୍ଦୀ କଥାଚିତ୍ର ଗୀତ ରାତି 8:02ରେ। ରାଧାରାଣୀ ମିଶ୍ର ଗାଇଥିବା ଓଡ଼ିଶୀ ଗୀତ ଶୁଣିପାରିବେ ରାତି 8:30ରେ। ପବ୍ଲିକ୍ ସ୍ୱିକ୍ ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ। ସ୍ୱତନ୍ତ୍ର ଆଦିବାସୀ କାର୍ଯ୍ୟକ୍ରମ ରାତି 10ଟାରେ। ବିଷୟ ରହିଛି 12 ଇୟର୍ସ ଅଫ୍ ଗଭର୍ଣ୍ଣମେଣ୍ଟ। ମଲ୍ଲିକାର୍ଜୁନ ମନସୁରଙ୍କ ଶାସ୍ତ୍ରଗାନ ଶୁଣିପାରିବେ ରାତି 10:35ରେ। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଠିକ୍ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା 30

0: ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଚାଷ ଜମିରେ ସନ୍ତୁଳିତ ସାର ପ୍ରୟୋଗ, ଜୈବିକ କୃଷି ଏବଂ କୃଷକଙ୍କୁ ସମୟ ଉପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଏବଂ 18 ତାରିଖରେ ମତଦାନ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏଥିସହ 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ସକାଳ 8:00 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟି ବୈଠକରେ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରଙ୍କର ନୀତିକାନ୍ତି ନେଇ ଅନୁମୋଦନ କରାଯାଇଛି। ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅଧୀନରେ ଯୁବ ସଙ୍ଗମ ପର୍ଯ୍ୟାୟ ଅନ୍ତର୍ଗତ ଓଡ଼ିଶାର 41 ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ରାଉରକେଲା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ଏବଂ ବିଧାୟକ ସାରଦା ପ୍ରସାଦ ନାୟକ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଗୁଜରାଟରୁ 6-ଦିନିଆ ଗସ୍ତରେ ଆସିଥିବା ଛାତ୍ର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଗସ୍ତ ଶେଷ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଲର୍ଣ୍ଣର୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଆଜିଠାରୁ ଗୋପାଳପୁରସ୍ଥିତ ନୂତନ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ଷ୍ଟେସନଠାରେ କରାଯିବ। ପୂର୍ବରୁ ଏହା ସିଡିଏ ସେକ୍ଟର 6 ପରୀକ୍ଷା କେନ୍ଦ୍ରଠାରେ କରାଯାଉଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଆବେଦନକାରୀ ନିର୍ଦ୍ଧାରିତ ତାରିଖ ଓ ସମୟରେ ନୂତନ ପରୀକ୍ଷା କେନ୍ଦ୍ରଠାରେ ଉପସ୍ଥିତ ରହିବାକୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ଓ ପରିଚାଳନା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଲକ୍ଷ୍ମଣ ବାଗ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ପ୍ରମୁଖ ଯୋଗଦେଇ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଣକ୍ୟାଡର ସରକାରୀ ଅଭିଯୋଜକଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସରକାରୀ ଅଭିଯୋଜନ ନିର୍ଦ୍ଦେଶାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅପରାଧିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ କରିବା। ଏଥିରେ ଯୋଗଦେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଅଭିଯୋଜକଙ୍କ ଦାୟିତ୍ୱ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ବ୍ୟାବସାୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ 19 କିଲୋଗ୍ରାମ ସିଲିଣ୍ଡର ପିଛା ଦର 52 ଟଙ୍କା ଏବଂ 5 କିଲୋଗ୍ରାମ ସିଲିଣ୍ଡର ପିଛା 12 ଟଙ୍କା 50 ପଇସା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ଜୀବିକା ଓ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ପ୍ରତ୍ୟେକ ବର୍ଷ ଜୁନ୍ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଚାଷୀଙ୍କୁ ସମ୍ମାନ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିଲାଗି କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 2 ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିବାବେଳେ ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଗୋଆରେ ଅନୁଷ୍ଠିତ ତୃତୀୟ ଜାତୀୟ ମହିଳା ମାଷ୍ଟର୍ସ ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ରେ ଓଡ଼ିଶାର ପାର୍ବତୀ ସେଠୀ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ପାର୍ବତୀ ଡିସ୍କସ୍ ଥ୍ରୋ ଏବଂ ସର୍ଟପୁଟ୍ ଥ୍ରୋରେ ଏହି ସଫଳତା ପାଇଛନ୍ତି। ଏଥିସହ ଅଗଷ୍ଟ ମାସରେ ଦକ୍ଷିଣ କୋରିଆରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର କୁମାର ଅରଜ୍ୟୋତି।

0: ତେଣୁ ଅନାଦିକାଳରୁ ନିଜର ସ୍ୱାସ୍ଥ୍ୟଗତ ଉପକାରିତା ପାଇଁ ଦୁଗ୍ଧ ମାନବ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାକୁ ଏକ ସମ୍ପୂର୍ଣ୍ଣ ଆହାର ହିସାବରେ ଗ୍ରହଣ କରାଯାଏ, କାରଣ ଏହା ପ୍ରାୟ ସମସ୍ତ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ, ଯାହାକି ଶରୀରର ପୋଷଣ କରିବା ସହିତ ଆମକୁ ଜୀବନଧାରଣ ନିମିତ୍ତ ଶକ୍ତି ଯୋଗାଇଥାଏ ତଥା ଆମର ବ୍ୟାଧିକ୍ଷମତ୍ୱକୁ ବଢ଼ାଇବା ସହିତ ଆମ ଶରୀରର ସୁସ୍ଥାବସ୍ଥାକୁ ବଜାୟ ରଖିଥାଏ। ଦୁଗ୍ଧ କହିଲେ ଆମେ ସାଧାରଣତଃ ଗୋଦୁଗ୍ଧକୁ ହିଁ ବୁଝିଥାଉ। ଦୁଗ୍ଧରେ ଯେଉଁ ପୋଷକ ତତ୍ତ୍ୱଗୁଡ଼ିକ ରହିଛି ସେଗୁଡ଼ିକ ହେଲା ପୁଷ୍ଟିସାର ବା ପ୍ରୋଟିନ୍, ଶ୍ୱେତସାର ବା କାର୍ବୋହାଇଡ୍ରେଟ୍, ସ୍ନେହସାର ବା ଫ୍ୟାଟ୍, ବିବିଧ ପ୍ରକାରର ଏନ୍ଜାଇମ୍ସ ବା ସନ୍ତ୍ୱରକ, ବିବିଧ ପ୍ରକାରର ଜୀବସାର ବା ଭିଟାମିନ୍ସ ଯେପରିକି ଭିଟାମିନ୍ ଏ, ଭିଟାମିନ୍ ଡି, ନିଆସିନ୍, ରାଇବୋଫ୍ଲାଭିନ୍, ଥାୟାମାଇନ୍, ଭିଟାମିନ୍ B6 ଏବଂ ଭିଟାମିନ୍ B12, ପ୍ୟାଣ୍ଟୋଥେନିକ୍ ଏସିଡ୍ ଏବଂ ଫଲିକ୍ ଏସିଡ୍ ଇତ୍ୟାଦି। ଦୁଗ୍ଧରେ ବିବିଧ ପ୍ରକାରର ଖଣିଜ ଲବଣ ବା ମିନେରାଲ୍ସ ମଧ୍ୟ ରହିଛି ଯେପରିକି କ୍ୟାଲସିୟମ୍, ଫସ୍ଫରସ୍, ଜିଙ୍କ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି। ଆଉ ମଧ୍ୟ ଦୁଗ୍ଧରେ କୋଲେଷ୍ଟେରଲ୍ ତଥା ବେନିଫିସିଆଲ୍ ବ୍ୟାକ୍ଟେରିଆ ବା ସହଜୀବୀ ବୀଜାଣୁ ମଧ୍ୟ ରହିଛି, ଯାହାକି ଆମ ଶରୀରର ବ୍ୟାଧିକ୍ଷମତ୍ୱକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଦୁଗ୍ଧକୁ ପ୍ରଥମେ ଚୁଲିରେ ଫୁଟାଇବା ପରେ ଖାଦ୍ୟ ଆକାରରେ ଗ୍ରହଣ କରିବା ଉଚିତ, କାରଣ ଏହାକୁ ଫୁଟାଇବା ଦ୍ୱାରା ଏଥିରେ ଥିବା ଜୀବାଣୁ ବିନାଶ ହୋଇଥାନ୍ତି। ଏକ ଭାଗ ଦୁଗ୍ଧ ସହିତ ଅର୍ଦ୍ଧେକ ଭାଗ ଜଳ ମିଶାଇ ଏହାକୁ ଫୁଟାଯାଏ। ସମସ୍ତ ମିଶିଥିବା ଜଳ ବାଷ୍ପୀଭୂତ ହେବା ପରେ ଦୁଗ୍ଧକୁ ଚୁଲିରୁ ବାହାର କରି ଖାଦ୍ୟ ଆକାରରେ ଗ୍ରହଣ କରାଯାଇଥାଏ। ଏହିପରି ଭାବରେ ପ୍ରସ୍ତୁତ ଦୁଗ୍ଧ ସହଜରେ ହଜମ ହୋଇଥାଏ ତଥା ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ମଧ୍ୟ ହିତକାରୀ ହୋଇଥାଏ। ତେବେ ଆଜିକାଲି ବଜାରରେ ପାଶ୍ଚରାଇଜ୍ଡ ଦୁଗ୍ଧ ଉପଲବ୍ଧ, ଯାହାକି ଆଧୁନିକ ଉପାୟରେ ବିଶୋଧିତ ହୋଇଥାଏ, ଯାହାକୁ କି ଆମେ ସିଧାସଳଖ ପାନୀୟ ରୂପରେ ଗ୍ରହଣ କରିପାରିବା। ଯେଉଁ ଦୁଗ୍ଧ ଖଟା ହୋଇଯାଇଥାଏ, ଯାହାର ବର୍ଣ୍ଣ ବିକୃତ ହୋଇଯାଇଥାଏ, ଯାହା ଦୁର୍ଗନ୍ଧିତ ତଥା ସ୍ୱାଦରେ ଅରୁଚିକର ହୋଇଥାଏ, ସେହିପରି ଦୁଗ୍ଧକୁ ଖାଦ୍ୟ ରୂପେ ଗ୍ରହଣ କରିବା ଅନୁଚିତ। ନିୟମିତ ଦୁଗ୍ଧପାନ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଦୁଗ୍ଧରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ଥିବାରୁ ବାଲ୍ୟାବସ୍ଥାରୁ ନିୟମିତ ଦୁଗ୍ଧପାନ କରିବା ଦ୍ୱାରା ଆମର ହାଡ଼ ତଥା ଦାନ୍ତ ମଜବୁତ ହୋଇଥାଏ। ଆମର ତ୍ୱଚାକୁ କୋମଳ ତଥା ଉଜ୍ଜଳ କରିବା ନିମିତ୍ତ ମଧ୍ୟ ଦୁଗ୍ଧପାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦୁଗ୍ଧରେ ପୁଷ୍ଟିସାର ବା ପ୍ରୋଟିନ୍ ଥିବାରୁ ଏହା ଆମର ମାଂସପେଶୀ ତିଆରି କରିବାରେ ସାହାଯ୍ୟ କରିଥାଏ। ନିୟମିତ ଦୁଗ୍ଧପାନ ମାନସିକ ଅବସାଦକୁ ଦୂର କରିଥାଏ ତଥା ଏହା ରକ୍ତଚାପକୁ ନିୟନ୍ତ୍ରିତ କରିବା ସହିତ ହୃଦରୋଗର ସମ୍ଭାବନାକୁ ମଧ୍ୟ କମ୍ କରିଥାଏ। କୋଷ୍ଠକାଠିନ୍ୟତାରୁ ମୁକ୍ତି ନିମିତ୍ତ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପଶମ ମିଳିଥାଏ। ଅନିଦ୍ରାରୁ ମୁକ୍ତିଲାଭ ନିମିତ୍ତ ମଧ୍ୟ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପକାର ମିଳିଥାଏ। ଥଣ୍ଡା, କାଶ ତଥା ଶ୍ୱାସ ରୋଗରେ ଦୁଗ୍ଧରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଚୁଲିରେ ଫୁଟାଇ ଅଳ୍ପ ଉଷୁମ ଥିବା ଅବସ୍ଥାରେ ସେବନ କଲେ ଉପଶମ ମିଳିଥାଏ। ଦୁଗ୍ଧପାନର ସମ୍ପୂର୍ଣ୍ଣ ଲାଭ ପାଇବା ନିମିତ୍ତ ଏକ ପ୍ରାପ୍ତବୟସ୍କ ବ୍ୟକ୍ତି ଅତିକମ୍ରେ ଦିନକୁ 3 କପ୍ ଦୁଗ୍ଧ ସେବନ କରିବା ଆବଶ୍ୟକ। ତେବେ କେତେକ ଶିଶୁ ତଥା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଲାକ୍ଟୋଜ୍ ଇଣ୍ଟଲରାନ୍ସ ବା ଲାକ୍ଟୋଜ୍ ଅସହନୀୟତା ଦେଖାଦେଇଥାଏ, ଯେଉଁଥିରେ କି ଦୁଗ୍ଧପାନ ଶରୀର ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହି କ୍ଷେତ୍ରରେ ଶରୀର ଦୁଗ୍ଧରେ ଥିବା ଏକ ପ୍ରକାର ଶର୍କରା ଲାକ୍ଟୋଜ୍କୁ ସମ୍ପୂର୍ଣ୍ଣ ରୂପେ ହଜମ କରିବାରେ ଅସମର୍ଥ ହୋଇଥାଏ। ଫଳସ୍ୱରୂପ ଦୁଗ୍ଧ ସେବନ କରିବା ଦ୍ୱାରା ବାନ୍ତି, ତରଳ ଝାଡ଼ା, ପେଟ ବ୍ୟଥା ତଥା ଗ୍ୟାସ୍ ଆଦି ଲକ୍ଷଣ ଦେଖାଦେଇଥାଏ। ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ। ଦୁଗ୍ଧ ଏକ ଆଦର୍ଶ ତଥା ସମ୍ପୂର୍ଣ୍ଣ ଆହାର, ଯାହାକି ସହଜରେ ଏବଂ ସବୁ ସମୟରେ ଉପଲବ୍ଧ ହୋଇଥାଏ। ଏହାକୁ ନିୟମିତ ଭାବରେ ସେବନ କଲେ ଆମେ ଆମ ଶରୀର ତଥା ମନକୁ ସୁସ୍ଥ ତଥା ନିରୋଗ ରଖିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ। ଏ ସମ୍ପର୍କରେ କହିଲେ ଡାକ୍ତର କୁମାର ଅରୁଚ୍ୟୋତି। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ

ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 wicketରେ ପରାସ୍ତ କରି ଟାଇଟଲ୍ ହାସଲ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ବୈଠକରେ ବିଭିନ୍ନ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିଶେଷ ଭାବେ ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ସମ୍ପର୍କକୁ ମଜବୁତ କରିବା ଲାଗି ବାର୍ତ୍ତାଳାପ କରାଯିବ। ଗତ ସନ୍ଧ୍ୟାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମ୍ୟାମାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ଶ୍ରୀ ହ୍ଲାଇଂ ଗତ ଶନିବାର ଦିନ 5 ଦିନିଆ ଭାରତ ଗସ୍ତରେ ଆସି ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ନେତୃତ୍ୱମାନେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ମୁମ୍ବାଇ ଗସ୍ତ କରି ବ୍ୟବସାୟ ଏବଂ ଶିଳ୍ପ ସମ୍ପର୍କିତ ବାର୍ତ୍ତାଳାପରେ ଭାଗ ନେବା ସହ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଭାରତର ପ୍ରଥମେ ପଡ଼ୋଶୀ ଆକ୍ଟ ଇଷ୍ଟ ଏବଂ ମହାସାଗର ନୀତିରେ ମ୍ୟାମାର ରହିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଚଳିତ ମାସ ଶେଷ ଯାଏ ଚାଲିବ। ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନ୍ତୁଳନ ରକ୍ଷା କରି ଚାଷ ଜମିରେ ସାର ପ୍ରୟୋଗ କରିବା ଏବଂ କୃଷକମାନଙ୍କୁ ସଠିକ୍ ସମୟରେ ସୂଚନା ପ୍ରଦାନ କରି ପଞ୍ଚାୟତ ସ୍ତରରେ ଜନଭାଗିଦାରିତା ସୃଷ୍ଟି କରିବା। ମନ୍ତ୍ରୀ ଶ୍ରୀ ଚୌହାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କିଷାନ କ୍ରେଡିଟ୍ କାର୍ଡ, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଫସଲ ବୀମା ଯୋଜନା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନାର ଲାଭ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କୃଷିମନ୍ତ୍ରୀ କ୍ଷେତ ବଚାଓ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା ସହଯୋଗ, ସାମରିକ ଦକ୍ଷତା ଏବଂ ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଭାରତରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ 12 ବର୍ଷର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ଉଦ୍ୟମରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଆଜି ଆସନ୍ତୁ ଶୁଣିବା କୃଷକମାନଙ୍କ କଲ୍ୟାଣ ନିମନ୍ତେ ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପ ବିଷୟରେ। ଗତ 12 ବର୍ଷରେ କୃଷକମାନଙ୍କ କଲ୍ୟାଣ ସହ ସେମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ହିସାବରେ ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟେକ ହସ୍ତାନ୍ତରଣ ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। ଆକାଶବାଣୀ ସହିତ କଥାବାର୍ତ୍ତା ବେଳେ ଅଯୋଧ୍ୟାରେ ଜଣେ କୃଷକ କହିଛନ୍ତି, କୃଷକ ସମ୍ମାନ ନିଧି ଯୋଜନା କୃଷକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ପିଏମ୍ କୃଷି ସିଞ୍ଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନା ଜଳସେଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2014-15 ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ଦଶଟି ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ଆଜି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବାବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଏନ୍ ଏବଂ ରବନୀତ ସିଂହ,

0: ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାଛଡ଼ା ମହାରାଷ୍ଟ୍ର, ତାମିଲନାଡୁ ଏବଂ ଓଡ଼ିଶାରେ ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡୁର ଏଆଇଏଡିଏମ୍କେ ସାଂସଦ ସିବି ସନମୁଗମ ଏବଂ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ତାରିଖରେ ଭୋଟ୍ ଗ୍ରହଣ ଓ ସେହିଦିନ ଭୋଟ୍ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ଆସନ ଆବଣ୍ଟନ ପ୍ରକ୍ରିୟା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ 17 ଆସନ ମଧ୍ୟରୁ ବିଜେପି 11 ଆସନରେ ଲଢ଼ିବାକୁ ନିଷ୍ପଭି ନେଇଥିବାବେଳେ ଶିବସେନା 4 ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି 2 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବିରୋଧୀ ମହାବିକାଶ ଅଘାଡ଼ି ପୂର୍ବରୁ ଆସନ ବୁଝାମଣା ଶେଷ କରିଛି। କଂଗ୍ରେସ 8, ଶିବସେନା UBT 4 ଏବଂ ଶରଦ ପାୱାର ନେତୃତ୍ୱାଧୀନ ଏନ୍ସିପି 3 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଶ୍ଚିମବଙ୍ଗର ନବଗଠିତ ସରକାର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରିବେ। କ୍ୟାବିନେଟ୍ରେ 35 ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଲୋକଭବନରେ ପୂର୍ବାହ୍ନ 11 ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ବୃଦ୍ଧି ସହ କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା 41 ପହଞ୍ଚବ। ସୁପ୍ରସିଦ୍ଧ ଗାୟିକା ସୁମନ କଲ୍ୟାଣପୁରଙ୍କ ଗତକାଲି ମୁମ୍ବାଇସ୍ଥିତ ବାସଭବନରେ 99 ବୟସରେ ପରଲୋକ ଘଟିଛି। ସେ ହିନ୍ଦୀ ସମେତ ମରାଠୀ ଓ ଅନେକ ଭାରତୀୟ ଭାଷାରେ କଣ୍ଠଦାନ କରିଛନ୍ତି। 1950 1970 ପର୍ଯ୍ୟନ୍ତ ଭାରତୀୟ ସିନେମାରେ ସୁମନ କଲ୍ୟାଣପୁର ତାଙ୍କ ସୁମଧୁର କଣ୍ଠରେ ଅନେକ ଗାୟନ କରିଛନ୍ତି। ବାଂଲାଦେଶ ଢାକାରେ 1937 ଜାନୁଆରୀ 28 ତାରିଖରେ ଜନ୍ମଗ୍ରହଣ କରିଥିବା ସୁମନଙ୍କ କଣ୍ଠସ୍ୱର କେତେକ ମାତ୍ରାରେ ଲତା ମଙ୍ଗେସ୍କରଙ୍କ କଣ୍ଠସ୍ୱର ପରି ଅନୁଭୂତ ହେଉଥିଲା। 1950 ମଧ୍ୟଭାଗରେ ସେ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ କଣ୍ଠଦାନ କରିଥିଲେ। ପରେ ସେ ମହମ୍ମଦ ରଫିଙ୍କ ସହ ଅନେକ ଗୀତ ଗାଇଥିଲେ। ତାଙ୍କ ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ ଆଜକଲ ତେରେ ମେରେ ପ୍ୟାର କେ ଚର୍ଚ୍ଚେ, ନା ନା କରକେ ପ୍ୟାର ତୁମି ସେ କର ବୈଠେ ଏବଂ ତୁମନେ ପୁକାର ଅର୍ ହମ୍ ଚଲେ ଆଏ ଭଳି ଗୀତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 5 ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 8 ବିନିମୟରେ 155 ରନ୍ ସ୍କୋର କରିଥିଲା। ୱାଶିଂଟନ୍ ସୁନ୍ଦର 37 ବଲ୍ରେ 50 ରନ୍ ସ୍କୋର କରିଥିଲେ। ଏହାର ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର 18 ଓଭରରେ 161 ରନ୍ ସ୍କୋର କରି ଚମ୍ପିୟନ୍ ହୋଇଛି। ଚଳିତ ଆଇପିଏଲ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସବୁଠାରୁ ମୂଲ୍ୟବାନ ଖେଳାଳି ଭାବେ ବିବେଚିତ କରାଯାଇଛି। 776 ରନ୍ ସ୍କୋର କରିଥିବାରୁ ସେ ଅରେଞ୍ଜ କ୍ୟାପ୍ ଜିତିଛନ୍ତି। ହଂକଂରେ ଚାଲିଥିବା 20 କମ୍ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତର ମୋଗାଲି ଭେଙ୍କଟରାମ 800 ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା 4x400 ମିଟର ଦୌଡ଼ରେ ଭାରତର ଭୂମିକା, ତାହୁରା, ସେହନୁର ଏବଂ ନିରୁ ସ୍ୱର୍ଣ୍ଣ ପଦକ ପାଇଛନ୍ତି। 4x100 ମିଟର ଦୌଡ଼ରେ କାଜଲ, ଭାବନା, ଆରତୀ ଏବଂ ନିପମ ରୌପ୍ୟ ପଦକ ଜିତିଥିବାବେଳେ 4x400 ପୁରୁଷ ଦୌଡ଼ରେ ପିୟୁଷରାଜ, ସୟଦ ସବୀର, ରଞ୍ଜିତ କୁମାର ଏବଂ ମହମ୍ମଦ ଆସ୍ପାକ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସାଫ୍ ମହିଳା ଫୁଟବଲ ଚମ୍ପିୟନ୍ସିପ୍ରେ ଭାରତୀୟ ମହିଳା ଦଳ ଗତକାଲି ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ମ୍ୟାଚ୍ରେ ବାଂଲାଦେଶକୁ 3-0 ଗୋଲ୍ରେ ପରାସ୍ତ କରିଛି। ଗତ ସପ୍ତାହରେ ଭାରତୀୟ ମହିଳା ଦଳ ମାଳଦ୍ୱୀପକୁ 11-0 ଗୋଲ୍ରେ ପରାସ୍ତ କରିଥିଲା। 5 ସାଫ୍ ମହିଳା ଚମ୍ପିୟନ୍ସିପ୍ ବିଜେତା ଭାରତୀୟ ମହିଳା ଦଳ ଗ୍ରୁପ୍ ଏ ର ସେମିଫାଇନାଲ୍ ମ୍ୟାଚ୍ରେ ଆସନ୍ତା ବୁଧବାର ଦିନ ଭୁଟାନ ବିପକ୍ଷରେ ଖେଳିବ। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନ ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରି ଟାଇଟଲ୍ ହାସଲ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ଶ୍ରୋତା ବନ୍ଧୁ, ମଣିଷର ଜୀବନ କର୍ମମୟ। ଛୋଟଠୁ ବଡ଼ ସମସ୍ତେ ନିଜ ନିଜର କର୍ମରେ ବ୍ୟସ୍ତ। କିଏ ପାଠ ପଢ଼ିବାରେ ତ କିଏ ପଢ଼େଇବାରେ, କିଏ କାମ କରିବାରେ ତ ଆଉ କିଏ କରେଇବାରେ, ନିଜ ପାଇଁ, ନିଜ ପରିବାର ପାଇଁ, ସମାଜ ପାଇଁ, ରାଷ୍ଟ୍ର ପାଇଁ ଏମିତି ଅନେକ କାମ ରହିଛି ମଣିଷର। ଦିନର ସମୟକୁ ଠିକ୍ ଭାବରେ ବିନିଯୋଗ କରି ନିଜ ଉପରେ ଥିବା ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିବା ହେଉଛି ଜଣେ ଦାୟିତ୍ୱବାନ ବ୍ୟକ୍ତିର କାର୍ଯ୍ୟଶୈଳୀ।
1: ମୁଁ ହେଉଛି ଶିରିଶ ଚନ୍ଦ୍ର ଦାସ। ଭିନ୍ନକ୍ଷମ ବା ଆମର ଯୋଉ ଏବେ ହେଉଛି ଦିବ୍ୟାଙ୍ଗ, ସେମାନଙ୍କ ପାଇଁ ମୁଁ ବହୁ ବର୍ଷ ଧରି କାମ କରିଆସୁଛି, ପ୍ରାୟ 50-52 ବର୍ଷ ଧରି। ଏବେ ମଧ୍ୟ ସେମାନଙ୍କର ଉନ୍ନତି ପାଇଁ ମୁଁ ତାକୁ ଗୋଟେ ସେବା ଭାବି କାମ କରୁଛି। ଯେ ସକାଳର ଆମର ଚିନ୍ତା, ପ୍ରକୃତରେ ସକାଳ ଉଠିଲା ବେଳକୁ ସମସ୍ତଙ୍କ ପାଇଁ, ଖାଲି ମୋ ପାଇଁ ନୁହଁ, ଇଏ ଗୋଟେ ପ୍ରେରଣାର ସମୟ। ଆମେ ସକାଳୁ ଉଠି ପଡ଼ି ଭାବୁ ଆଜି ଦିନଟି କେମିତି ଭଲ ଭାବରେ କଟିବ ଏବଂ ମୁଁ କେମିତି କିଛି ନୂଆ କଥା, କିଛି ଭଲ କଥା କରେ। ସେଇ ଭିତରୁ ଗତାନୁଗତିକ କାର୍ଯ୍ୟ ବହୁତ କିଛି ଆମକୁ କରିବାକୁ ପଡ଼ିଥାଏ। ବୟସ ଆସି 75 ବର୍ଷ ହେଲାଣି। ରାତିରେ ଟିକେ ବେଶୀ ସମୟ ପର୍ଯ୍ୟନ୍ତ ଚାହେଁ, କିଛି ଲେଖାଲେଖି କରୁଥାଏ, କିମ୍ବା ପରବର୍ତ୍ତୀ ଦିନ କୋଉଠି କିଛି ଭାଷଣ କିମ୍ବା ତାଲିମ ଦେବାର କାର୍ଯ୍ୟକ୍ରମ ଥାଏ, ସେଗୁଡ଼ିକ ପାଇଁ ମୁଁ ପ୍ରସ୍ତୁତ ହୋଇଥାଏ। ତେଣୁ ଶୋଇବାରେ ଟିକେ ବିଳମ୍ବ ହୁଏ, ଉଠିବାରେ ବିଳମ୍ବ ହୁଏ। ପ୍ରଥମେ ମୁଁ ଉଠିପଡ଼ି ମୋର ସ୍ୱର୍ଗବାସୀ ମୋର ପିତାମାତାଙ୍କୁ ମୁଁ ସ୍ମରଣ କରି ଦିନର କାର୍ଯ୍ୟ ଆରମ୍ଭ କରିଥାଏ। ମୁଁ ବିଶେଷତଃ ପିଲାମାନଙ୍କୁ ଏବଂ ତାଙ୍କର ପିତାମାତାମାନଙ୍କୁ ମୁଁ ଅନୁରୋଧ କରେ ଯେ ଆପଣ ପ୍ରଥମରୁ ପିଲାମାନଙ୍କୁ ଶିଖାନ୍ତୁ ଯେ ସେମାନେ ଆଉ କାହାକୁ ନ ହଉ ତାଙ୍କ ଗୁରୁଜନ ମାନଙ୍କୁ ଘରେ ପ୍ରତିଦିନ ସକାଳୁ ଉଠିଲା ପରେ ପ୍ରଣାମ କରିବେ। ଯଦି ବାପାଙ୍କୁ ପ୍ରଣାମ କରିଛି, ମାଙ୍କୁ ପ୍ରଣାମ କରିନି, ବାପା ତାଙ୍କୁ କହିବେ ଯେ ମାଙ୍କୁ ପ୍ରଣାମ କର, ବା ପରୋକ୍ଷ ଭାବରେ ମା ବି କହିବେ ତାଙ୍କୁ ପ୍ରଣାମ କର, ଜେଜେ ବାପାଙ୍କୁ ପ୍ରଣାମ କର। ୟା ପାଇଁ ଇଏ ଗୋଟେ ପ୍ରକୃତ ଚରିତ୍ର ଗଠନ କରିବା ପାଇଁ ଗୋଟେ ଭଲ ମାଧ୍ୟମ। ମୁଁ ପ୍ରାୟ ଅଧିକାଂଶ ସମୟରେ କାର୍ଯ୍ୟବ୍ୟସ୍ତ ରହିଥାଏ, କେବେ ଅଳସୁଆ ହେଇ ଏମିତି ଶୋଇ ରହେନି। କାଳେ କଣ ଭୁଲିଯିବି, ବୟସ ହେଲାଣି, ଭୁଲିଯିବାର ବେଶୀ ସମ୍ଭାବନା ବା ଆଶଙ୍କା ଥାଏ। ବିଛଣା ପାଖ ଝରକାରେ ଗୋଟେ ହ୍ୱାଇଟ୍ ରାଇଟିଂ ବୋର୍ଡ ରଖିଛି ଏବଂ ସେଥିରେ ବିଭିନ୍ନ ଦିନର କାର୍ଯ୍ୟକ୍ରମ ଉଲ୍ଲେଖ କରିଦେଇଛି, ଯାହାଦ୍ୱାରା କୌଣସି କାର୍ଯ୍ୟ ଯେମିତି ଭୁଲିଯିବାର ମୋର ଅବକାଶ ନ ରହେ। ମୁଁ କେବଳ ଯେ ଅନ୍ୟମାନଙ୍କୁ ଏ ବିଷୟ କହିଥାଏ ତାହା ନୁହଁ, କେତେ କଥା ନିଜେ ମଧ୍ୟ ପାଳନ କରିଥାଏ ଜୀବନର। ସେଗୁଡାକ ଗୋଟେ ଗୋଟେ ବ୍ରତ ଯେ ସମୟାନୁବର୍ତ୍ତିତ ହେବା, ଠିକ କାମକୁ ଠିକ ସମୟରେ ଆମେ କେମିତି ସାରିବା, ଠିକ ସମୟରେ କାର୍ଯ୍ୟସ୍ଥଳରେ ଉପସ୍ଥିତ ହେବା, କୌଣସି କାମକୁ ଛୋଟ ବୋଲି ନ ଭାବି କରି ଚାଲିବା। ଆଉ ଗୋଟେ ବଡ କଥା ହେଉଛି ପଡୋଶୀ ସହିତ ଆମେ ଯେତେଟା ପାରେ ସୁସମ୍ପର୍କ ରକ୍ଷା କରିବି। ସବୁବେଳେ ଯାହା ଆମେ କାମ କରୁଛୁ ସେଥିରେ ଈଶ୍ୱରଙ୍କର ଯେ ସେଥିରେ ଇଚ୍ଛା ରହିଛି, ତାଙ୍କୁ ସ୍ମରଣ କରି ଆମେ କାମ କରି ଚାଲିବା।

ଗୋଟିଏ କ୍ଷୁଦ୍ର କବିତା ପାଠ କରିବାକୁ ଯାଉଛି। କବିତାର ଶିରୋନାମା ଏହି ମୋର ଗାଁ ସ୍ୱର୍ଗ ସମାନ। ଏହି ମୋର ଗାଁ ସ୍ୱର୍ଗ ସମାନ, ଏହି ମୋ ଜନ୍ମ ଭୂଇଁ, ଏହାରି କୂଳରେ ଜନ୍ମ ହୋଇ ମୁଁ ଯାଇଅଛି ଧନ୍ୟ ହୋଇ। ଭଦ୍ରକ ଚାନ୍ଦବାଲି ରାସ୍ତା ଉତ୍ତରରେ ମୋ ଗାଁ ଅବସ୍ଥିତ। ଏଠାରେ ନୃସିଂହ ଶିବ ଜଗନ୍ନାଥ ହେଉଛନ୍ତି ପୂଜିତ। ମୋ ଗାଁର ମାଟି ପାଣି ପବନରେ ଗଢା ମୋର ଏ ଜୀବନ। ମାନବ ରୂପରେ ଧରଣୀ ବକ୍ଷରେ ନିଜକୁ ମଣୁଛି ଧନ୍ୟ। ମୋ ଗାଁ ମଧ୍ୟରେ ଲମ୍ବି ଯାଇଅଛି ଧାମରାକୁ ରେଳ ପଥ। ମୋ ଗାଁରେ ଅଛି ଉଚ୍ଚ ବିଦ୍ୟାଳୟ ପ୍ରାଇମେରୀ ପଞ୍ଚାୟତ। ମୋ ଗାଁ ନିକଟେ ବ୍ରହ୍ମାଙ୍କ ମନ୍ଦିର, ପୁଣ୍ୟଗୁପ୍ତ ଗଙ୍ଗା ମଠ। ଅନତି ଦୂରରେ କାନ୍ତ କବି ଗାଁ, ତାଙ୍କରି ସମାଧି ପୀଠ। ମୋ ଗାଁ ମାଟିକୁ ପ୍ରଣାମ ଜଣାଇ ଲେଖନୀ କରୁଛି ଶେଷ। ଯୁଗେ ଯୁଗେ ଭବେ ଯଶ ରହିଥାଉ, ଏତିକି ମୋ ଅଭିଳାଷ।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ। ଆଜି କଥିକାରେ ଶୁଣନ୍ତୁ ଆଲୋଚନା, ପରିଣତ ବୟସରେ ନିଃସଙ୍ଗ ପିତାମାତା। ଆଲୋଚନା କରିଛନ୍ତି ଡକ୍ଟର ବୈଷ୍ଣବ ଚରଣ ମହାନ୍ତି।
1: ଆପଣ ଆଜି ଯଦି ଗାଁକୁ ଯିବେ ବା ସହରକୁ ଯିବେ, ଦେଖିବେ ଲୋକଙ୍କର ଘର ଅଛି,

0: ବୁଢ଼ା ବୁଢ଼ୀ ଅଛନ୍ତି, ବୁଢ଼ା ଯଦି ମରିଯାଇଛି ବୁଢ଼ୀ ଅଛି ବା ବୁଢ଼ୀ ଯଦି ମରିଯାଇଛି ବୁଢ଼ା ଅଛି, କିନ୍ତୁ ପିଲାମାନେ ନାହାନ୍ତି। ପିଲାମାନେ ଯାଇ ବାହାରେ, କିଏ ବାଙ୍ଗାଲୋରରେ ହାଇଦ୍ରାବାଦରେ ତ କିଏ ଚେନ୍ନାଇରେ ମୁମ୍ବାଇରେ, ନହେଲେ ଆଉ କିଏ ଯାଇକି ଆମେରିକା ବା ଆରବରେ। ପିଲାଏ ପାଠ ପଢ଼ିଲେ ଚାକିରି କରିବେ, ବାହାରକୁ ଯିବେ, ଏକଥା ଠିକ। ସେମାନଙ୍କ ଉପରେ କାମର ବୋଝ ଏକଥା ବି ଠିକ, ସେମାନେ ଅଧିକ ଚାପଗ୍ରସ୍ତ ଏକଥା ବି ଠିକ, କିନ୍ତୁ ସେମାନେ ସମୟ ପାଉନାହାନ୍ତି ନିଜ ବାପା ମାଙ୍କୁ ଦେଖା କରିବା ପାଇଁ, ନିଜ ଗାଁକୁ, ନିଜ ସାହି ପଡ଼ିଶାଙ୍କୁ ତାଙ୍କ ସୁଖ ଦୁଃଖରେ ସାହାଯ୍ୟ କରିବା ପାଇଁ, ଠିଆ ହେବା ପାଇଁ ସେମାନେ ଆସୁନାହାନ୍ତି। ତାଙ୍କ ପାଖରେ ସମୟ ନାହିଁ। ସତ କଥା କ'ଣ, ସମୟ ନାହିଁ? ସମୟ ନାହିଁ ନା ମନ ନାହିଁ? ପ୍ରକୃତରେ ମନ ନାହିଁ, ସମୟ କ'ଣ ନାହିଁ? କେତେ କହୁଛି ନା ଆମ ପିଲା ପାଠ ପଢ଼ିବେ କେମିତି, ତାଙ୍କ ଟ୍ୟୁସନ୍ ବନ୍ଦ ହେଇଯିବ, ତାଙ୍କ ସ୍କୁଲ ବନ୍ଦ ହେଇଯିବ, ଆମେ ଯିବୁ କେମିତି? କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ ସେମାନେ ବି ଦିନେ ପିଲା ଥିଲେ, ତାଙ୍କ ବାପା ମା ମାନେ ମଧ୍ୟ ତାଙ୍କ ସ୍କୁଲକୁ ନଉଥିଲେ। ତମେ ଯଦି ତମ ପିଲାଙ୍କୁ ଦେଖିବ ତେବେ ବାପା ମାଙ୍କୁ କ'ଣ ଅବହେଳା କରିବ? ଆଗେ ବାପା ଜୀବନ ସାରା ଖଟୁଥିଲେ, ପରିଶ୍ରମ କରୁଥିଲେ, ସେଥିରେ ଶେଷ ଜୀବନରେ ଆସି ଘର ଖଣ୍ଡେ କରୁଥିଲେ, ଆଶା ଥିଲା ଯେ ମୋ ପୁଅ ରହିବ, ମୋ ବୋହୁ ରହିବ, ମୋ ନାତି ନାତୁଣୀ ଏଇଠି ଖେଳିବେ, ଆଉ ସେ କଥା ନାହିଁ। କାହିଁକି? ପୁଅ ତ ଯାଇକି ବାହାରେ ରହିଲା, ପୁଅ ତ ଆସୁନି। ଝିଅ ଯଦି ଅଛି ଝିଅ ଯାଇକି ବାହାରେ ରହିଲା, ଝିଅ ଆସୁନି। ମା ଟି ଏଠି କାନ୍ଦୁଛି, ବସି କହୁଛି, କହିଲି ଲୋ ପୁଅ ମୋର ଆମେରିକା ଗଲା, କାହା ବୋଲେ ଗଲା, ପୁତ୍ର ଆଉ ନ ଫେରିଲା। ସତ କଥା, ମାର ଦୁଃଖ କିଏ ବୁଝିବ? କେବଳ ସିନା କହୁଛନ୍ତି ଯେ ହଁ ମୋ ପୁଅ ଅଛି, ବଡ଼ ଚାକିରି କରିଛି, କିନ୍ତୁ ସେ କେବଳ ଛଳନା ମାତ୍ର। ବାପା ଚାକିରି କରିଥିଲେ, ମାସକୁ 2000 ବା 5000 ପାଉଥିଲେ, ପୁଅ ତ ଚାକିରି କରୁ କରୁ 2 ଲକ୍ଷ 5 ଲକ୍ଷ ଟଙ୍କା ପାଇଲାଣି। ବାପା ଜୀବନ ସାରା ଖଟି ଖଟି ଘର ଖଣ୍ଡେ ତୋଳୁଥିଲେ, ପୁଅ ଚାକିରି କରୁ କରୁ ସାଙ୍ଗେ ସାଙ୍ଗେ ଫ୍ଲାଟ କିଣିଲା, ସ୍ତ୍ରୀକି ନେଇକି ରହିଲା, ସିଏ କାହିଁକି ବାପା ମାଙ୍କୁ ପଚାରିବ? ସେ ବାପା ତିଆରି କରିଥିବା ଘର କଥା ତାର ଭାବିବାର ବି ନାହିଁ। ବାପାଙ୍କର ପୁରୁଣା କାଳିଆ ଘର ତା ମନକୁ ପାଇବ କେମିତି? ବାପା ଚଢୁଥିବା ସେଇ ପୁରୁଣା ସାଇକେଲ, ସ୍କୁଟର, ଏମିତି ଯଦି ସେ ବଡ଼ ଘରର ପିଲା ହେଇଥିବ, ସେ ପୁରୁଣା କାର୍କୁ କ'ଣ ସେ ଏବେ ଆଉ ଚଢୁଛି କି? ସେ ଘର, ସେ ଗାଡ଼ି, ସେ ଆସବାବପତ୍ର ଯେମିତି ଆଜିକାଲିକା ପିଲାଙ୍କ ପାଇଁ ସତରେ ହେଇଯାଇଛି ଗୋଟାଏ ଅଦରକାରୀ ଜିନିଷ, ଗୋଟେ ପୁରୁଣା ଗନ୍ଧିଆ ଜିନିଷ, ଏବଂ ତା ସାଙ୍ଗେ ସାଙ୍ଗେ ମଧ୍ୟ କେଉଁ ଅନ୍ଧାରୀ କୋଣକୁ ତା ବାପା ମାଙ୍କର ସ୍ମୃତି ସତେ ଯେମିତି ଠେଲି ହେଇଯାଉଛି। ସତରେ ମମତାର ବନ୍ଧନ ଦିନକୁ ଦିନ ଢିଲା ହେଇକା ଯାଉଛି। ବାପା ଗୁଡ଼ାକ ସେ ପୁରୁଣା ଘର, ପୁରୁଣା ଗାଡ଼ି ଭଳି ସତେ ବି ଯେମିତି ଗନ୍ଧିଆ ହେଇଗଲେଣି। ଅବଶ୍ୟ ଏକଥା ସମସ୍ତଙ୍କ କ୍ଷେତ୍ରରେ ଠିକ ନୁହେଁ, କେତେକ କ୍ଷେତ୍ରରେ ଜେଜେବାପା ଜେଜେମାଙ୍କ ସହ ନାତି ନାତୁଙ୍କର ସମ୍ପର୍କ ଗୋଟାଏ ସମ୍ପୂର୍ଣ୍ଣ ସ୍ୱାର୍ଥହୀନ ସମ୍ପର୍କ। ପୁଅ ପାଠ ପଢ଼ି ମଣିଷ ହେବ, ସେ ଆମକୁ ପୋଷିବ, ବାପା ମା ଏହା ଆଶା କରନ୍ତି, କିନ୍ତୁ ଜେଜେବାପା ଜେଜେମାଙ୍କର ସେ ଆଶା ନାହିଁ, କାରଣ ସେମାନଙ୍କ ତ ଦିନକାଳ ଆସି ସରିଆସିଲାଣି। କିନ୍ତୁ ବୁଢ଼ାବୁଢ଼ୀଙ୍କର କଥା ହେଉଛି, ସେମାନେ ସବୁ ସ୍ନେହମତା ଅଜାଡ଼ି ଦିଅନ୍ତି, ସେଇଥିପାଇଁ ନାତି ନାତୁଣୀଙ୍କ ଉପରେ ଏମାନଙ୍କର ଦାନ୍ତ ପଡ଼ୁଥାଏ, ନାତି ନାତୁଣୀଙ୍କର ଦାନ୍ତ ଉଠୁଥାଏ। ଏମାନେ ଅସ୍ଥାୟମାନ ସୂର୍ଯ୍ୟ, ନାତି ନାତୁଣୀ ହେଉଛନ୍ତି ଉଦୀୟମାନ ସୂର୍ଯ୍ୟ। ଏମାନଙ୍କ ଜୀବନର ଅପରାହ୍ନ, ନାତି ନାତୁଣୀଙ୍କର ଜୀବନର ପ୍ରଭାତ ବେଳା। ଜେଜେବାପା ଜେଜେମାଙ୍କ ସହ ମିଶିଲେ ପିଲାଙ୍କର ଶବ୍ଦ ଜ୍ଞାନ ବଢ଼େ, ସେମାନଙ୍କର ସାମାଜିକତା ବଢ଼େ, ସେମାନେ ହସ, କାନ୍ଦ, ରାଗ, ରୁଷା ଆଦି ଭାବ, ଆବେଗ ଏସବୁ କଥା ସହିତ ପରିଚିତ ହୁଅନ୍ତି। ଜୀବନର ଅନୁଭୂତି ସବୁ ଗପ ଛଳରେ, କଥାବାର୍ତ୍ତା ଭିତରେ ଜେଜେବାପାମାନେ, ଜେଜେମାମାନେ ନାତି ନାତୁଣୀଙ୍କ ଆଗରେ ଅଜାଡ଼ି ଦେଇଯାଆନ୍ତି। ଏବେ ନାତୁ ନାତୁଣୀଙ୍କ ସହିତ ଜେଜେବାପା ଜେଜେମାଙ୍କର ସାକ୍ଷାତ ହେବା ସମ୍ଭବ ହେଉନି। ବୁଢ଼ାବୁଢ଼ୀ ପୁଅ ପାଖକୁ ଗଲେ ସେଠି ମଧ୍ୟ ସେମାନେ ଭଲରେ ରହିପାରୁନାହାନ୍ତି। କାହିଁକି? ପୁଅ ଗଲା ଚାକିରି କି, ବୋହୁ ଗଲା ଚାକିରି କି, ନାତି ନାତୁଣୀ ଗଲେ ସ୍କୁଲକୁ, କଥାବାର୍ତ୍ତା ହେବେ କାହା ସାଙ୍ଗରେ? ଫ୍ଲାଟ ଘରେ ଝରକା ବାଟେ ଚାହିଁଥିବେ, ଜୁଳି ଜୁଳି ହୋଇ ଯେମିତି ସତରେ ପଞ୍ଜୁଳି ଭିତରେ ଚଢ଼େଇଟା ଚାହିଁଛି, ତଳେ ଭୂମି ଦେଖାଯାଉନଥିବ, ଉପରେ ଆକାଶ ଦେଖାଯାଉନଥିବ, ତେଣୁ ସେଠି ମଧ୍ୟ ଏକାଟିଆ। ଯଦି ଯାଇଥିବେ 8 ଦିନ ପାଇଁ, 15 ଦିନ ପାଇଁ, କେମିତି ଫେରିବେ ନିଜ ଗାଁକୁ? ସେମାନେ ବ୍ୟତିବ୍ୟସ୍ତ ହେଇପଡ଼ୁଛନ୍ତି। ପରିଣତ ବୟସରେ ଦେହ କ୍ରମେ ଦୁର୍ବଳ ହେବ, କାନକୁ ଶୁଭିବନି, ଆଖିକି ଦେଖାଯିବନି, ଦାନ୍ତ ଝଡ଼ି ପଡ଼ିବ, ଶେଷକୁ ବିଛଣାରୁ ବି ଉଠି ହେବନି। ସେହି ସମୟରେ ବାପା ମାଙ୍କର ଦରକାର ଯେ ପୁଅର ସାହାଯ୍ୟ ଦରକାର, ସହାୟତା ଦରକାର, ମାନସିକ ଦମ୍ଭ ଦରକାର ଯେ ମୋ ପୁଅ ଅଛି, ମୋ ବୋହୁ ଅଛି, ମୋର ଅସୁବିଧା ହେଲେ ସେ ସାହାଯ୍ୟ କରିବ, ମୋତେ ସହାୟତା କରିବ, କିନ୍ତୁ ସେ କଥା ଆଜି ନାହିଁ। ସେମାନେ ବହୁ ଦୂରରେ, ଏଠି ବୁଢ଼ାବୁଢ଼ୀ ସମ୍ପୂର୍ଣ୍ଣ ଅସହାୟ ହେଇ ପଡ଼ୁଛନ୍ତି। ଯୋଉ ଛୁଆଙ୍କର ହାତ ଧରି ସେଦିନ ନଉଥିଲେ, ଆଜି ସେଇ ଛୁଆ ବିଛଣାରୁ ବାପାକୁ ଉଠେଇ ପାରୁନି। ଭରସା ନାହିଁ ବାପା ମାଙ୍କର ଯେ ମୋ ପୁଅ ଆସିବ, ମୋତେ ମୋ ବିଛଣାରୁ ଉଠେଇବ, ସେ ଭରସା ନାହିଁ। ଆଜିକାଲି ଯେଉଁମାନେ ଶିକ୍ଷିତ ହେଲେ ସେମାନେ ଦେଖୁଛନ୍ତି, ଭବିଷ୍ୟତକୁ ଦେଖୁଛନ୍ତି, ମୋ ପୁଅ କେମିତି ବଡ଼ ହେବ, ମୋ ପୁଅ କେମିତି ବଡ଼ ଚାକିରି କରିବ, କିନ୍ତୁ ଭୁଲି ଯାଉଛନ୍ତି ଯେ ମୋ ବାପା ମୋତେ ମଣିଷ କରିବା ପାଇଁ କେତେ ପରିଶ୍ରମ କରିଥିଲେ। ମୁଁ ବାପା ମାଙ୍କର ଋଣ ଶୁଝିବି ନା ପୁଅକୁ ଋଣଗ୍ରସ୍ତ କରିବି? ପ୍ରକୃତରେ ବର୍ତ୍ତମାନର ପିଲାମାନେ ଅନୁଭବ କରିବା କଥା, ଯେଉଁମାନେ ଶିକ୍ଷିତ ହେଲେ, ଶିକ୍ଷାର ଅର୍ଥ ହେଉ ଯେ ନିଜ ବାପା ମାଙ୍କୁ ପଚାରନ୍ତୁ, ଘରକୁ ପଚାରନ୍ତୁ, ସଂସ୍କୃତିକୁ ପଚାରନ୍ତୁ, ସମାଜକୁ ପଚାରନ୍ତୁ, ମାତୃଭାଷାକୁ ଖାତିର କରନ୍ତୁ, ମାତୃଭୂମିକୁ ଖାତିର କରନ୍ତୁ, ନହେଲେ କେମିତି ସଂସ୍କୃତି ଚଳିବ, ସମାଜ ତିଷ୍ଠିବ କେମିତି?
1: ଆଜି କଥିକାରେ ଶୁଣିଲେ ଆଲୋଚନା ପରିଣତ ବୟସରେ ନିଃସଙ୍ଗ ପିତାମାତା। ଆଲୋଚନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এই পর্যন্ত এত স্ট্রং কেমিতে আছে?
3: আরে এইটা একদম সিম্পল, এবং সেইথি পাই মু সেতবেলে মোর বিশ্বাস রাখিলি, এবং আজি মধ্য সে টিনাদ সিমেন্ট উপরে

ବର ବରନାରେ ମୋର ଚମ୍ପକ କରେ କରକରତନା କାମରସ ସକରେ। ବେଣୁଧରଙ୍କ ରଚନାର ଶିଳ୍ପୀ ବିଜୟ କୁମାର ଜେନା।

0: ଶେଷ ହେଲା ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଦସ୍ୟ କୁସୁମ। କଣ୍ଠ ଏବଂ ସଙ୍ଗୀତ ବିଜୟ କୁମାର ଜେନା, ଶିଳ୍ପୀ ଓଡ଼ିଶୀ ଗୀତ ଗାଇଥିଲେ ବେଣୁଧରଙ୍କ ରଚନାରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହୋଇଥିଲା।

0: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆକାଶବାଣୀ କଟକ।

ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 41ତମ ଭାଗ। ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଝରଣା ଦାସ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଦଶରଥ ବିଜେ କଲାବେଳକୁ ମୁହଁ ମାଡ଼ି ଶୋଇଥିଲେ କୈକେ। ବନ୍ଧୁ ବନ୍ଧୁ ବୋଲି ଡାକଦେଲେ ଦଶରଥ। ଭୋଗିନୀ ବା ସର୍ପିଣୀ ବିଷବୈଦ୍ୟ ସାପୁଆକେଳର ପ୍ରଦ ନ ଶୁଣିବା ପରି ରହିଲେ ରାଣୀ।

ଥିଲେ ସେ କଥା ନ କହିଲା ଭଳି ମୋ ନାବତୀ ରାଣୀ ମଥା ଟେକିଲା ନାହିଁ। ଦଶରଥ ବିନତି କଲେ, ବାରେ ବା ଥରଟିଏ ମୋତେ ଚାହା, ଯାହା ମାଗିବୁ ଦେବୀରେ ବନ୍ଧୁ। କୈକେୟୀ ବର ମାଗି କହିଲେ, ରାଜା ପୃଥିବୀର ସ୍ୱାମୀ ଭାବେ ପରିଚିତ ହୁଅନ୍ତି, ରାମ ତ ପୃଥିବୀଙ୍କ କନ୍ୟାଙ୍କୁ ବିବାହ କରି ତାଙ୍କର ଜାମାତା, ଜାମାତା ପତି ହେବା ଅନୁଚିତ। ଏଠାରେ ଭଞ୍ଜ ଏକ ଚାତୁର୍ଯ୍ୟପୂର୍ଣ୍ଣ ଯୁକ୍ତି ଦେଇଛନ୍ତି। କୈକେୟୀ କହିଲେ, ମୋ ପୁତ୍ର ରାଜା ହେଉ, ରାମ 14 ବର୍ଷ ବନକୁ ଯାଉ। ନିଜ ବାମା କୈକେୟୀଙ୍କ ବଚନ ଶୁଣି ଦଶରଥ ବିଜ୍ଞାନ ବା ଅଜ୍ଞାନ ହୋଇଗଲେ। ରାଣୀ ବଡ଼ ସନ୍ତୁଷ୍ଟ ହୋଇ ବିଜ୍ଞ ରାମଚନ୍ଦ୍ରଙ୍କୁ ଡକାଇ ଆଣି କହିଲେ, ଯେଉଁ ବଂଶରେ ଭଗୀରଥ ପିତୃମାନଙ୍କୁ ଦଗ୍ଧ ହେବାରୁ ଉଦ୍ଧାର କଲେ, ସେହି ବଂଶରୁ ହୋଇ ତୁମେ ପିତାର ସତ୍ୟ ରଖିବ ନା ନାହିଁ? ରାମ କହିଲେ, ବହନ ଅର୍ଥାତ୍ ଶୀଘ୍ର, ବିଷୟ କ'ଣ ଅବଧାନ କର ଅର୍ଥାତ୍ ବିଷୟଟି ଜଣାଅ। କୈକେୟୀ କହିଲେ, ତୁମେ ବନକୁ ଯିବ, ଭରତ କୋଶଳପତି ବା ଅଯୋଧ୍ୟାର ରାଜା ହେବ। ବେଶ କରିବା ପାଇଁ ମନ୍ଥରା ବିଭୂତି ରୁଦ୍ରାକ୍ଷ ଆଣି ଥୋଇଲା। ରାମ ସମ୍ମତି ଦେଲେ। ବୈଦେହୀ ଓ ଲକ୍ଷ୍ମଣ ସଙ୍ଗରେ ଯିବା ପାଇଁ ଆତୁର ହେଲେ। ବଶିଷ୍ଠ ଓ ପାତ୍ର ମନ୍ତ୍ରୀ ଏ ନାଟକୀୟ ଘଟଣାରେ ଆଚମ୍ବିତ ହୋଇଗଲେ।

0: ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 41ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କେଶବ ଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ସ୍ନିଗ୍ଧାରାଣୀକର ଏବଂ ଶ୍ୟାମାମଣି ଦେବୀ। ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଝରଣା ଦାସ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
3: ଆଉ ଇଲେକ୍ଟ୍ରି ବିଲ୍,
2: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା।

0: ବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
1: କିଛି କଥା କିଛି ଗୀତର ଉପସ୍ଥିତି, ସେଥିପାଇଁ ପୋତେ ଗୀତ ଗୀତିକା କରିଛି ଆପଣଙ୍କ ପ୍ରୀତି। ସେ ପ୍ରୀତି ଆଉ ଗୀତର ମଧୁ ମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ସଙ୍ଗୀତମୟ ପରିବେଶକୁ।

ବନ୍ଧୁ, ଏ ମଣିଷର ଜୀବନଧାରା ସବୁଠୁ ନିଆରା ଅଟେ। ହେଲେ ଏହି ମାନବ ଜୀବନର ଶୁଭାରମ୍ଭ ହୁଏ ଏକ କୋମଳ ଶୈଶବରୁ। ଶିଶୁଟିଏ ଯେତେବେଳେ ପରିବାରରେ ଜନ୍ମ ହୁଏ, ତାକୁ ଦେଖି ସମସ୍ତେ ଖୁସି ହୁଅନ୍ତି, ପରିବାରର ସମସ୍ତଙ୍କଠାରେ ହସର ଜୁଆର ଖେଳେ। କିନ୍ତୁ ବେଶି ଖୁସି ହୁଅନ୍ତି ବାପା ମା, କେତେ କ'ଣ ସ୍ୱପ୍ନ ଜାଗି ଉଠେ ସେମାନଙ୍କ ମନରେ, ପିଲାଟି ଆମର ବଡ଼ ହେବ, ପାଠ ପଢ଼ିବ, ପୁଣି ଭଲ ମଣିଷଟିଏ ହେବ, ଦୁନିଆରେ ନାଁ କରିବ। ସେଇଥିପାଇଁ ସବୁ ଦାୟିତ୍ୱ ନେଇଥାନ୍ତି ବାପା ମା।

ବନ୍ଧୁ, ଏ ସଂସାରରେ ପିତାମାତାଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ। ସେମାନେ ହିଁ ଆମର ପ୍ରଥମ ଗୁରୁ ଏବଂ ସାକ୍ଷାତ ଈଶ୍ୱର। ଏ ଜୀବନରେ ମଧ୍ୟ ସେମାନଙ୍କର ସ୍ଥାନ ସବୁବେଳେ ଉପରେ। ସେମାନେ ଆମକୁ ଜନ୍ମ ଦେଇଥାନ୍ତି, ଲାଳନ ପାଳନ କରିଥାନ୍ତି ଏବଂ ଜୀବନର ସଠିକ୍ ପଥରେ ଚାଲିବାକୁ ବି ଶିଖାଇଥାନ୍ତି। ସେମାନଙ୍କ ପ୍ରେମରେ କୌଣସି ବି ସ୍ୱାର୍ଥ ନଥାଏ। ସବୁ ବିପଦରୁ ସେମାନେ ଆମକୁ ସଦାବେଳେ ରକ୍ଷା କରିଥାନ୍ତି। ଆମ ଖୁସି ପାଇଁ ସେମାନେ ନିଜ ସୁଖକୁ ବି ତ୍ୟାଗ କରିଦେଇଥାନ୍ତି। ଆମେ ଭଗବାନଙ୍କୁ ଦେଖିନାହୁଁ, କିନ୍ତୁ ପିତାମାତାଙ୍କ ମଧ୍ୟରେ ଆମେ ଭଗବାନଙ୍କର ସ୍ନେହ, ଶ୍ରଦ୍ଧା, ଦୟା, ତ୍ୟାଗ ଓ ଆଶୀର୍ବାଦକୁ ଅନୁଭବ କରିଥାଉ। ସେଥିପାଇଁ କୁହାଯାଏ, ପିତାମାତା ହିଁ ସାକ୍ଷାତ ଈଶ୍ୱର।

ବାପା, ବୋଉ, ଏହା କେବଳ କେତୋଟି ଅକ୍ଷରର ଦୁଇଟି ଶବ୍ଦ ନୁହେଁ, ଏହା ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବ। କେବଳ ଆଖିରୁ ଲୁହ ପୋଛି ନୁହେଁ, ଜୀବନ ରାସ୍ତାରେ ଆଗକୁ ବଢ଼ିବାକୁ ଶକ୍ତି ଦେଉଥିବା ଦୁଇଟି ଦରଦୀ ହୃଦୟ, ଯିଏ ଆମକୁ ହାତ ଧରି ଚାଲିବା ଶିଖାଇଥାନ୍ତି। ଶିଶୁର ପ୍ରଥମ ପିତ୍ତଳ ହେଉଛି ଘର ଏବଂ ପ୍ରଥମ ଗୁରୁ ହେଉଛନ୍ତି ମାତାପିତା। ସେମାନେ ଆମକୁ କଥା କହିବା, ଚାଲିବା, ଭଲ ଆଚରଣ ସହିତ ସମାଜରେ ଚଳିବାର ଶିକ୍ଷା ଦେଇଥାନ୍ତି। ସତ୍ୟ, ନ୍ୟାୟ, ଶୃଙ୍ଖଳା, ପରିଶ୍ରମ, ମାନବିକତା ପରି ଗୁଣଗୁଡ଼ିକ ଆମେ ପିତାମାତାଙ୍କଠାରୁ ଶିଖିଥାଉ। ସେମାନଙ୍କ ଶିକ୍ଷା ଆମ ଜୀବନରେ ମୂଳତୁଆ ହୋଇଥାଏ। ନିଜକୁ ଭଲ ମଣିଷ ଭାବେ ଗଢ଼ିବାରେ ସେମାନଙ୍କର ଦିଗ୍ଦର୍ଶନ ବେଶ ସହାୟକ ହୋଇଥାଏ।

ଦଶମାସ ଗର୍ଭରେ ଧରେ। ଗର୍ଭଧାରିଣୀମା ଅନେକ କଷ୍ଟ ସହି ପିଲାଟିକୁ ଜନ୍ମ ଦେଲା ମାତ୍ରେ ଜନ୍ମ ନେଇ ଏକ ନୂତନ ପିତୃତ୍ୱ। ଏ ପିତୃତ୍ୱ ଦଶମାସର ନୁହେଁ, ପ୍ରତ୍ୟେକ ଶିଶୁ ପରି ଏବଂ ପ୍ରତ୍ୟେକ ସନ୍ତାନ ସହିତ ଏହା ଜନ୍ମ ନିଏ। ସତରେ ସେ ସନ୍ତାନଟିକୁ ହାତରେ ଧରିବାର ପ୍ରଥମ ଅନୁଭବ ବେଶ ନିଆରା। ମନରେ ଭରିଯାଏ ଅସୀମ ଆନନ୍ଦ, ଆଉ ସେ ଆନନ୍ଦରେ ସନ୍ତାନଟିର ଲାଳନ ପାଳନର ସମସ୍ତ ଦାୟିତ୍ୱ ନେଇଥାନ୍ତି ବାପା ମା। ସେମାନେ ଶାରୀରିକ ସ୍ତରରେ ସକ୍ଷମ ହୁଅନ୍ତୁ ବା ଅକ୍ଷମ, ନିଜ କଷ୍ଟକୁ ଭିତରେ ଲୁଚାଇ ପିଲାର ମୁହଁରେ ହସ ଫୁଟାଇବା ଏବଂ ତାକୁ ମଣିଷ କରି ଗଢ଼ି ତୋଳିବାର ଅବଦାନ ସତରେ ଅତୁଳନୀୟ।

0: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
1: ଅଧଣ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
4: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
5: ବାପାମାଙ୍କ ଉପସ୍ଥିତିରେ ଦୂରେଇ ଯାଏ ଭୟ, ଆଉ ତାଙ୍କର ଉପଦେଶ, ମାର୍ଗଦର୍ଶନ ସନ୍ତାନର ସଫଳତା ଲାଗି ସାଜେ ବରଦାନ। ପିତାମାତା ନିଜ ସନ୍ତାନର ସୁଖ ପାଇଁ ସବୁ ପ୍ରକାର ତ୍ୟାଗ କରିଥାନ୍ତି। ସେମାନେ ନିଜର ଇଚ୍ଛା ଓ ସ୍ୱପ୍ନକୁ ପଛରେ ରଖି ସନ୍ତାନର ଭବିଷ୍ୟତ ଗଢ଼ିବାରେ ଲାଗି ପଡ଼ିଥାନ୍ତି। ସନ୍ତାନ ଅସୁସ୍ଥ ହେଲେ ସେମାନେ ରାତିସାରା ଜଗି ରୁହନ୍ତି, ସନ୍ତାନ ଦୁଃଖରେ ଥିଲେ ସେମାନେ ବି ଦୁଃଖୀ ହୁଅନ୍ତି, ସନ୍ତାନର ସଫଳତାରେ ମଧ୍ୟ ସର୍ବାଧିକ ଖୁସି ହୋଇଥାନ୍ତି। ଏପରି ନିଃସ୍ୱାର୍ଥ ସ୍ନେହ ଆଉ ଭଲ ପାଇବା ଅନ୍ୟ କେଉଁଥିରେ ମିଳିବା କଷ୍ଟକର।

सब पीतल सम मस्त मिठे

ବନ୍ଧୁ, ଭାରତୀୟ ସଂସ୍କୃତିରେ ପିତାମାତାଙ୍କୁ ଦେବତାଙ୍କ ପରି ସମ୍ମାନ ଦିଆଯାଇଛି, ସେମାନଙ୍କୁ ଉଚ୍ଚସ୍ଥାନରେ ରଖାଯାଇଛି। ଉପନିଷଦରେ କୁହାଯାଇଛି, ମାତୃଦେବ ଭବ ପିତୃଦେବ ଭବ, ଅର୍ଥାତ୍ ମାତାଙ୍କୁ ଦେବତା ଭାବରେ ଏବଂ ପିତାଙ୍କୁ ଦେବତା ଭାବରେ ସମ୍ମାନ କର। ସେଥିପାଇଁ ଶ୍ରୀ ଗଣେଶ ନିଜ ପିତାମାତାଙ୍କୁ ପରିକ୍ରମା କରି ସମଗ୍ର ବିଶ୍ୱ ପରିକ୍ରମାର ଫଳ ପାଇଥିଲେ। ଏହା ପିତାମାତାଙ୍କ ମହତ୍ତ୍ୱକୁ ସ୍ୱଷ୍ଟ କରେ। ତେଣୁ ପିତାମାତାଙ୍କ ପ୍ରତି ସମ୍ମାନ, ଭକ୍ତି ଓ ସେବା କରିବା ଆମର ପ୍ରଥମ କର୍ତ୍ତବ୍ୟ ହେବା ଦରକାର। ସେମାନଙ୍କ କଥା ମାନିବା, ସେମାନଙ୍କୁ ଖୁସି ରଖିବା ଏବଂ ବୃଦ୍ଧାବସ୍ଥାରେ ସେମାନଙ୍କର ଯତ୍ନ ନେବା ଆମର ପ୍ରଥମ ଦାୟିତ୍ୱ ହେବା ଦରକାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ବନ୍ଧୁ, ବାପା ମାଆମାନେ କିଛି ନିଅନ୍ତିନି, କେବଳ ଦେଇ ଚାଲନ୍ତି। ବାପା ମାଆଙ୍କର ଅଭାବ

ପୂରଣ ହୁଏନି ଟଙ୍କା ପଇସାରେ। ଏଥିପାଇଁ ଲୋଡ଼ା ଭାବଭକ୍ତି ଆଉ ଭଲ ପାଇବା। ଆମେ ସମସ୍ତେ ଆଜି ବିଶ୍ୱ ପିତାମାତା ଦିବସରେ ଶପଥ ନେବା ଯେ ନିଜର ପିତାମାତାଙ୍କୁ କେବେ ହେଲେ ଅବହେଳା କରିବା ନାହିଁ। ସେମାନେ ପିଲାବେଳେ ଯେପରି ଆମକୁ ପାଳିପୋଷି ମଣିଷ କରନ୍ତି, ଆମର ଯତ୍ନ ନିଅନ୍ତି, ଆମେ ବି ତାଙ୍କୁ ସେହି ଦୃଷ୍ଟିରେ ଦେଖିବା। ତାଙ୍କ ଆଖିରେ ଲୁହ ଟୋପେ ନ ଦେବା ପାଇଁ ସଦାସର୍ବଦା ଚେଷ୍ଟା କରିବା। ତେଣୁ ମନ୍ଦିରକୁ ଯାଇ ମୁଣ୍ଡିଆ ମାରିବା ଆଗରୁ ଆସନ୍ତୁ ଆମେ ସେହି ଚଳନ୍ତି ପ୍ରତିମାକୁ, ସେହି ଚଳନ୍ତି ଦେବତା ବାପା ମାଙ୍କୁ ପ୍ରଣାମ କରିବା। ଯେଉଁ ସନ୍ତାନ ନିଜ ପିତାମାତାଙ୍କୁ ସମ୍ମାନ କରେ ସେ ସମାଜରେ ସମ୍ମାନିତ ହୁଏ ଏବଂ ଜୀବନରେ ଅନେକ ସଫଳତା ହାସଲ କରେ।

0: ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲେ ମୁଁ ଅଭିରାମ ଖୁଣ୍ଟିଆ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ପରିଣତି, ମୂଳ ସ୍ପେନୀୟ ମଞ୍ଚ ନାଟକ, ଫେଡ୍ରିକୋ ଗାର୍ସିଆ ଲୋର୍କା, ହିନ୍ଦୀ ବେତାର ନାଟ୍ୟ ରୂପାନ୍ତର ରଘୁବୀର ସହାୟ, ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ଝରଣା ଦାସ। ନାଟକ ପରିଣତି।
1: الحمد لله رب العالمين الرحمن الرحيم
2: মনটা খালি ভারি ছানিয়া লাগুছি হসিনা। এ আজানটা কেতেবেলে সরিব কে জানিলো মা।
3: আলো দুনিয়া যাকর হাফিজ মানে আসিছন্তি পরে ফাতিয়া পড়া হলা বলে কুদুসিয়ার মুন্ড বুলে দেই পড়ি গলা পরে।
2: সত্য কথা লো, আজি তার কেই বলি নিজর না,
3: তা বাপার সেই জানি গেল বছরর জেটি এতেলা। ଇଏ ତ ଆଇମା କାନ୍ଦ ଶୁଭୁଛି, ତାଲା ପଡିନି କି?
2: ପଡିଛି ଲୋ ପଡିଛି, ଦିଟା ତାଲା ପଡିଛି।
3: ଫାତିମା ଶୁଣ, ସବୁ ଜିନିଷ ଖୁବ ବଢିଆ କରି ସଫା କର, ଯେମିତି ଚକ୍ ଚକ୍ ଦେଖାଯିବ।
2: ହଉ ଲୋ ହଉ।
3: ବିର୍ଜିସ୍ ଯଦି ଦେଖିଲା ଯେ ଜିନିଷପତ୍ର ଠିକ ଭାବେ ରଖାଇନି, ତେବେ ତ ମୋ ଅବସ୍ଥା ଖରାପ କରିଦବ ଆଉ।
2: କି ଯେ କଥା ତୁ କହୁ,
3: ତୁ ତେବେ କଣ ଭାବୁଛୁ କହୁନ?
2: ତୋ ଉପରେ ପରା ତାଙ୍କର ଭାରି କୃପା ଅଛି।
3: କଣ ଯେ ମୁଁ କହିବି ତତେ, 30 ବର୍ଷ ହେଲା ତାର କାମ କରୁଛି, ଲୁଗାପଟା ଧୋଉଛି, ବାସନ କୁସନ ମାଜୁଛି, କବାଟ ଫାଙ୍କରୁ ନିରେଖି ଚାହିଁ ସାହି ମାଇପେଙ୍କ ସବୁ ଖବର ତାକୁ ଦଉଛି। ମୋ ଜୀବନରେ ଏମିତି କିଛି କଥା ନାହିଁ ଯାହା ସେ ନ ଜାଣିଛି, ଆଉ ମୁଁ ବି ସବୁ କଥା ତାର ଜାଣିଛି। ହେଲେ କଣ ହବ?
2: କାଇଁ କଣ ହେଲା କି?
3: ହଁ, ଯେତେ ଦିନ ଚାଲୁଛି ଚାଲୁ, ହେଲେ ଦିନେ ନା ଦିନେ
2: କଣ କରିବୁ ମ?
3: ସେଦିନ ତାକୁ ମୁଁ ଘର ଭିତରେ ବନ୍ଦ କରି ତା ମୁହଁ ଉପରେ ଲଣ୍ଡାଇ ଛେପ ପକେଇବି, ଆଉ କହିବି ଏଇ ନେ ଏଇଟା।

0: ସେଦିନ ଯାହା କରିଥିଲୁ ତା ପାଇଁ, ଏଇଟା ସେ କଥା ଯୋଉ କହିଥିଲୁ ତା ପାଇଁ, ଆଉ ସିଏ ଦରମଲା ହେଲା ଯାଏ ତାକୁ ଛାଡ଼ିବି। ଛୁଆଙ୍କ ହାତରେ ଝିଟିପିଟି ପଡ଼ିଲେ ଯେମିତି ହୁଅନ୍ତି ସେମିତି କରେଇବି। ସିଏ ନିଜକୁ କଣ ବୋଲି ଭାବୁଛି କି, ସିଏ ବି ତ ଗୋଟେ ଝିଟିପିଟି। ସେଇ ଝିଟିପିଟି ଆଉ ତା ବୁନିଆଦି ଯାକ ସମସ୍ତେ ଝିଟିପିଟି।
1: ହଁ ସେଇଆ ନୁହଁ ଆଉ କଣ।
0: ଆଲୋ, ତାର ପାଞ୍ଚ ପାଞ୍ଚଟା ଝିଅ ସବୁ ଗୁଡାକ ଅସୁନ୍ଦରୀ, ଖାଲି ସେ ଫୈମୁଦାକୁ ଛାଡ଼ି, ଯୋଉଟା ଝିଅଙ୍କ ଭିତରେ ସବୁଠୁ ବଡ ମ, ଆଉ ତା ପ୍ରଥମ ସ୍ୱାମୀର ଝିଅ, ତାର ପଇସା ପତ୍ରର ଅଭାବ ନାହିଁ, ଆଉ ବାକି ତକ ଝିଅ ତାର ଖାଲି ଚଳିବାକୁ ଯାହା ଟିକେ ଅଛି।
1: ହଁ ପରା,
0: ସିଲେଇ କାମ ଟିକେ ଜାଣିଗଲେ କଣ ହବ, ଶାଗ ଭାତ ଯାହା ଟିକେ ମିଳିଗଲେ ସିନା।
1: ହାଏ, ମୋ ଭାଗ୍ୟରେ ସେତକ ଟିକେ ଭଲ ଜୁଟନ୍ତା।
0: ଆଲୋ, ବୁଝିଲୁ, ଆମର ସମ୍ପତ୍ତି ହଉଛି ଆମର ଏଇ ହାତ ଦିଟା, ଆଉ ମଲା ପରେ ଚାରି ହାତ ଜାଗା।
1: ହଁ ଲୋ, ସତ କଥା କହିଲୁ, ଆମ ଭଳି ନିରିମାଖି ଲୋକଙ୍କ ଭାଗ୍ୟରେ ସେଇ ଚାରି ହାତ ଜାଗା ହିଁ ଜୁଟିବ ସେତିକି।
0: ପାଟି ଚୁକ, ଶେଷ ଫାଟିଆ ପଢା ଚାଲିଛି। ହାଏ ଅଲ୍ଲା, ମତେ ତ ତାଙ୍କ ସ୍ୱର ପାଗଳ କରିଦେଲାଣି। ନା ନା ନା, ମୁଁ ଯାଉଛି, ବାହାରେ ବସି ଶୁଣିବି।

0: ଗୌସ ମହମ୍ମଦ ଫଜଲ ବକ୍ସ, ତମେ ଏବେ ମରି ସାରିଲଣି, ଏବେ ତମେ କବର ଭିତରେ ପଡିଥାଉ, ସେ କବର ଭିତରେ, ଅନ୍ଧାରୁଆ କବର ଭିତରେ, ତମକୁ ସେ ସୁଯୋଗ ମିଳିବନି।
1: ହାଏ ଗୌସ ମହମ୍ମଦ ଫଜଲ ବକ୍ସ, ତମେ ଆଉ ଏ ଚାରିକାନ୍ଥକୁ ପାର କରିପାରିବନି। ମନେ ଅଛି ତମ ଦାସ ଦାସୀଙ୍କ ଭିତରେ ମୁଁ ଥିଲି ତମର ସବୁଠୁ ବିଶ୍ୱସ୍ତ, ହେଲେ ତମେ ମଲା ପରେ ମୁଁ ବଞ୍ଚି ରହି କରିବି କଣ? ଆଉ କଣ ରହିଲା ଏ ଜୀବନରେ?
0: ପାଟି କମ ଆଉ କାମ ବେଶି କର। ସିଏ ତ ମଲାଣି ଆଜିକି ତିନି ଦିନ ହେଲା, ଏଇ ତିନି ଦିନ ଭିତରେ ବି ତମ ଦେଇ ସଫେଇ କାମ ଠିକ ସେ ହେଇପାରିଲାନି। ହସିନା, ସର୍ବତ ତିଆରି ହେଇଯାଇଛି?
2: ହଁ ହେଇଯାଇଛି।
0: ବାହାରେ ଲୋକମାନେ ବସିଛନ୍ତି, ସେମାନଙ୍କୁ ଦେଇ
2: ହଉ ଦେଇ ଦଉଛି।
0: ହଁ ତାଙ୍କୁ କହିଦବୁ ଯୋଉ ବାଟେ ଆସିଛନ୍ତି ସେଇ ବାଟେ ସେ ଫେରିଯିବେ।
2: ହଉ,
0: ମୁଁ ଚାହୁଁନି ଯେ ସେମାନେ ଏଇ ବାଟ ଦେଇକରି ବାହାରକୁ ଯାଆନ୍ତୁ।
2: କଣ
0: ବୁଝିଲୁ ଟି?
2: ହଁ ହଁ ସବୁ ବୁଝିଲି।
0: ଆଲୋ ଫୈମିଦା, ଫୈମିଦା ଶୁଣିଲୁ?
3: ହଁ।
0: ମଜଲିସରେ ମର୍ଦ ଲୋକଙ୍କ ଭିତରେ ଅଥର ୟୁସୁଫ ଥିଲା କି?
3: ହଁ ଥିଲା। କଣ ହେଲା?
0: ଆଉ ସେଇ ଯୋଉ ଲୋକଟା ଥିଲା ଜାଭେଦ, ମ ତମ ପିସିଂ ସେ ଇସାରା କରୁଥିଲା।
3: ହଁ ହଁ ସେ,
0: ହଁ ଆମେ ସବୁ ଦେଖିଛୁ ତାକୁ।
1: ଆଲୁ ପାଟି ବନ୍ଦ କର, ଖାଲି କହି ଚାଲିଥିବ ନା କଣ?
2: ଆପା ତମେ ମୁହଁ ବନ୍ଦ କଲ।
0: ମଜଲିସ ବେଳେ କୌଣସି ସ୍ତ୍ରୀ କୌଣସି ପୁରୁଷ ଆଡକୁ ନଜର ଉଠେଇ ଚାହିଁବା ଉଚିତ ନୁହେଁ। ହଁ ମୌଲବୀଙ୍କୁ ଦେଖିପାରିବ, କାରଣ ସେ ପୁରା ଦେହ ଢାଙ୍କି ହେଲା ଭଳିଆ ପୋଷାକ ପିନ୍ଧିଥାନ୍ତି।
2: ନିଜେ ପରା ମରଦଟିଏ ପାଇବାକୁ ଖୋଜି ବୁଲୁଛି।
1: ଆଲୋ ଉପା, ତମ ପାଟି ବନ୍ଦ କରିବ ଟି, ସିଏ ଶୁଣିଦେଲେ ନା ମାରି ପକେଇବ।
0: ବିସ୍ମିଲ୍ଲା ହିର ରହମାନ ନିରହିମ, ୟା ଖୁଦା ଆମକୁ ବାଟ ଦେଖା, ଆମ ଉପରେ ଦୟା କର।
4: ଆମିନ।
0: ହେ କାଜି, ହେ ମହାନ, ଆମକୁ ସବୁ ଦୁଷ୍କର୍ମରୁ ଦୂରେଇ ରଖ, ଧର୍ମ ସମ୍ବନ୍ଧରେ ଶିକ୍ଷା ଦିଅ।
4: ଆମିନ।
0: ହେ କରୁଣା ସାଗର, ନିଜ ସନ୍ତାନମାନଙ୍କ ଉପରେ ଦୟା କର।
4: ଆମିନ।
0: ହେ ଧର୍ମ, ଦୋଷୀମାନଙ୍କୁ ତମେ ହିଁ କ୍ଷମା କରିବ। ହେ ପରୱରଦିଗର, ହେ ସର୍ବଶକ୍ତିମାନ, ତମ କରୁଣା ଲାଭ କରି ଆମେ ଧନ୍ୟ। ନିଜ ସନ୍ତାନ ଗୌସ ମହମ୍ମଦ ଫଜଲ ବକ୍ସଙ୍କ ଆତ୍ମାକୁ ସ୍ୱର୍ଗରେ ସ୍ଥାନ ଦିଅ, ତାଙ୍କ ସତ୍କର୍ମକୁ ସ୍ୱୀକାର କର।
1: ମୃତକଙ୍କ ପାଇଁ ତମେ ପ୍ରାର୍ଥନା କରୁଛ, ଆଲ୍ଲା ତୁମର ମଙ୍ଗଳ କରନ୍ତୁ।
2: ହଁ ଠିକ କହିଲୁ, ବର୍ଷକୁ ବର୍ଷ ତୁମର ଅମାର ଫସଲରେ ଭରିଯାଉ, ଧନରତ୍ନରେ ତମ ଘର ପରିପୂର୍ଣ୍ଣ ହେଇଯାଉ, ତମ ଝିଅମାନଙ୍କୁ ମନ ଲାଖି ବରପ୍ରାପ୍ତ ହୁଅନ୍ତୁ,
1: ତମ ଘର ସୁଖ ଶାନ୍ତିରେ ଭରି ଉଠୁ।
2: ବିର୍ଜିସ, ବିର୍ଜିସ,
0: ହଁ
2: ନିଅ ଏ ଥଳିଟା ନିଅ, ଲୋକମାନେ ଦେଇଛନ୍ତି ପୀର ନିଜାମୀଙ୍କ ମଜା।

0: ଉପରେ ଚାଦର ଚଢ଼େଇବା ପାଇଁ
1: ତାଙ୍କୁ ଶୁକ୍ରିୟା କହିଦିଅ।
0: ହଁ କହିଦଉଛି।
1: ଅମିନା
2: ହମି
1: ମତେ ପଙ୍ଖାଟା ଦେଲୁ,
2: ଏଇ ନିଅ।
0: ନାଲି ଫୁଲ ପକା ମକା ଏମିତିକା ପଙ୍ଖା କଣ ବିଧବା ମାନଙ୍କୁ ଦିଆଯାଏ?
2: ଆଜ୍ଞା।
1: ମତେ କଳା ପଙ୍ଖାଟା ଦେ, ଆଉ ତୋ ମୃତ ପିତାଙ୍କର ସମ୍ମାନ କରିବା ଶିଖ।
3: ଏଇ ନିଅ ମୋ ପଙ୍ଖାଟା ନେଇଯାଅ।
1: ଆଉ ତୋର?
3: ନା ଥାଉ, ମତେ ଗରମ ଲାଗୁନି।
1: ଠିକ ଅଛି, ଗୋଟେ ପଙ୍ଖା ନେଇ ଆସିବ, ତମର ସବୁ ଦରକାର ହବ। କାରଣ ଶୋକ ପାଳନ ଯୋଗୁଁ ଆସନ୍ତା 8-10 ବର୍ଷ ରାସ୍ତା ପଟରୁ ଟିକିଏ ପବନ ବି ଘର ଭିତରକୁ ପଶି ପାରିବ ନାହିଁ, ଆମକୁ ସେମିତି ରହିବାକୁ ପଡିବ ହେଲା। ଯେମିତି କବାଟ ଝରକା ଗୁଡାକୁ ଇଟା ଦେଇ ବନ୍ଦ କରିଦେଇଛୁ ଠିକ ସେମିତି। ହଁ, ଏ ସମୟ ଭିତରେ ତମେ ତମ ଯୌତୁକରେ ନେଇଯିବା ପାଇଁ ସିଲେଇ କାମ କରିପାର। ଆଉ ମୋ ସିନ୍ଦୁକରେ 20ଟା ଖଣ୍ଡେ ଥାନ ଅଛି, ସେଥିରୁ ଚାଦର ଟକିଆ ଖୋଳ ସବୁ ବାହାରିଯିବ। କୁଦୁସିଆ ସେଥିରେ ଫୁଲ ପକେଇଦବ।
4: ପକାଏ କି ନ ପକାଏ ମୋ ପାଇଁ ଏକା କଥା।
1: ଶୁଣ କୁଦୁସିଆ, ଏ ଘରେ ରହିବୁ ତ ମୋ ହୁକୁମ ମାନେ ଚଳିବାକୁ ପଡିବ। ଏ ଘରେ ତାହା ହିଁ ହବ ଯାହା ମୁଁ ଚାହିଁବି। ସ୍ତ୍ରୀ ଲୋକଙ୍କ ପାଇଁ ଛୁଞ୍ଚି ସୂତା କାମ, ଆଉ ମରଦଙ୍କ ପାଇଁ ହଳ ଲଙ୍ଗଳ, ଏ ତ ଖାନଦାନୀ ଘରର ନିୟମ।
5: ବିରଜିସ୍, ମତେ ବାହାରକୁ ଯିବାକୁ ଦିଅ, ମତେ ବାହାରକୁ ଛାଡ଼।
1: ଆରେ ଖୋଲି ଦିଅ ତାକୁ, ଚାଲ ଚାଲ ଯିବା ଚାଲ।
2: ପୋଷାକ ପତ୍ର ବଦଳିକି ଯିବନି?
1: ହେଲେ ମନେ ରଖ, ମୁଣ୍ଡ ଉପରୁ ତୋର ଯେମିତି ଓଢ଼ଣୀ ନ ଖସେ।
2: ହଉ,
1: ଆଚ୍ଛା ତୁ ଦୁଆରୁ କାଇଁ ଯାଇଥିଲୁ ଶୁଣେ?
2: ମୁଁ ଦେଖିବାକୁ ଯାଇଥିଲି କୁକୁଡ଼ା ଅଣ୍ଡା ଦେଇଛି କି ନାହିଁ।
1: ସେ ମରଦ ଗୁଡାକ ତ ସେତେବେଳକୁ ପଳେଇ ଯାଇଥିଲେ।
2: ହଁ ଯେ, କିଛି ଲୋକ ବାହାରେ ଠିଆ ହେଇଥିଲେ।
1: ଫୟମିଡ଼ା, ଫୟମିଡ଼ା,
6: କଣ ହେଲା?
1: ମତେ ଡାକିଲ? ସେ କବାଟ ଫାଙ୍କରୁ କାହାକୁ ଅନେଇଥିଲୁ?
6: ନାଇଁ ତ, କାହାକୁ ତ ଅନେଇନି।
1: ଏଇଟା କଣ ଆମ ଖାନଦାନୀ କି ଶୋଭା ପାଇବ? ବାପ ମରିବାର ଦିନ 3ଟା ମାତ୍ର ହେଇଛି, ଆଉ ଘରର ଝିଅ ପରପୁରୁଷକୁ ଖୋଜିଲାଣି। କାହାକୁ ଖୋଜୁଥିଲୁ ସେ ଭିଡ଼ ଭିତରୁ?
6: ମୁଁ?
1: ହଁ ହଁ, ତୁ
6: କାହାକୁ ନୁହଁ।
1: ଆ ମୁହଁକୁ ଦେଖ, ଏମିତି କହୁଛି ସତେ ଯେମିତି ସେ କିଛି ଜାଣି ନାହିଁ। ଦେବି ଯେ
6: ମରିଗଲି, ମତେ ମାରନି ଅମ୍ମି, ମାରନି।
1: ତାକୁ ହଟିଯାଉ ସମସ୍ତେ ମୋ ଆଗରୁ, ଛାଡ଼ ଛାଡ଼ ତାକୁ, ଛାଡ଼ ମୋ ପାଖକୁ।
7: ହାଏ ହାଏ, ବିଚାରି ଯାହା ବି କଲା କରୁ କରୁ କରିଦେଇଛି। ଅବଶ୍ୟ ଲୁଚା ଚରାରେ ସେ ହସନ ପାଖକୁ ଯିବାଟା ମତେ ବି ଭଲ ଲାଗି ନଥିଲା।
1: ହସନ ଏଇଠି କଣ ତା କଥା ପଡିଥିଲା କି?
0: ନାଇଁ ମ, ସେ ସରବତିଆ କଥା ପଡିଥିଲା।
1: କଣ ପଡିଥିଲା?
0: କାଲି ରାତିରେ ଲୋକମାନେ ତାକୁ ଖୁଣ୍ଟରେ ବାନ୍ଧି ପିଟୁଥିଲେ।
1: ସେଉଠୁ?
0: ସେଉଠୁ ଆଉ କଣ, ସେମାନେ ଆହୁରି ବି କେତେ କଥା କହୁଥିଲେ।
1: କଣ କହୁଥିଲେ କିଡ?
0: ନାଇଁ ଲୋ ନାଇଁ, ମତେ କହିବାକୁ ବଡ଼ ଲାଜ ଲାଗୁଛି।
1: ଏଇ ମୋ ଝିଅ ସେସବୁ କଥା ଶୁଣିଛି?
0: ସେଥିରେ କଣ ସନ୍ଦେହ ଅଛି? ମୋଟ କଥା ହେଲା, ତମ ଝିଅମାନେ ସବୁ ବଡ଼ ହେଇଗଲେଣି, ତାଙ୍କୁ ଗୋଟାଏ ଗୋଟାଏ ସ୍ୱାମୀ ଦରକାର। ବଡ଼ ଝିଅ ଫୈମିଦାକୁ 30 ଟପି ଜୀବଣି ବୋଧେ।
1: ହଁ, ତାକୁ 39 ଚାଲିଲା।
0: ହାଏ, ତଥାପି ଏ ଯାଏ ସେ କାହାରିକି ଭଲ ପାଇନି?
1: ନାଇଁ, ଏମାନଙ୍କର କାହାର ପ୍ରେମିକ ନାହାନ୍ତି, ସେମାନେ ସବୁ ଯେମିତି ଅଛନ୍ତି ଠିକ ଅଛନ୍ତି। ଆଉ ଏମାନଙ୍କ ପାଇଁ ଏ 100 କୋଶ ଭିତରେ ବି ବର ମିଳିବେ ନାହିଁ। ଆଉ ଏଇ ଇଲାକାରେ ଯୋଉ ଯୁବକମାନେ ଅଛନ୍ତି, ଏମାନଙ୍କ ସାଙ୍ଗେ କଣ ସରି ହେବେ? ହଁ, ତମେ କଣ ଚାହ? ମୁଁ ମୋ ଝିଅମାନଙ୍କୁ ଆଜି ବାଜ ଟୋକାଙ୍କୁ ସବୁ ବାହା କରିଦେବି? ହଁ
0: ଛାଡ଼, ତମ ସାଙ୍ଗରେ ତ କଥା ହେବା ବେକାର। ଯାହା ହେଲେ ବି ଆମେ ଦେହେ ତ ନିଜ ନିଜର ସବୁ ଗୁମର ଜାଣିଛେ। କଣ ଭୁଲ କହିଲି?
1: ନା ମୋଟେ ନୁହେଁ।
0: ନା କାହିଁକି, ହଁ ବୋଲି ମାନି ଯାଉନ?
1: ଏଇ ମନେ ରଖ, ତୁ ମୋର ବନ୍ଧୁ ନୁହଁ, ମୋ ପାଖରେ କେବଳ ଚାକିରି କରୁଛୁ, ଆଉ ସେଇଥିଲାଗି ମୁଁ ତତେ ଦରମା ଗଣୁଛି।
0: ହଉ ଛାଡ଼ ସେ କଥା, ସେ ଲାଲମିଆ ଆସିଛନ୍ତି।
1: କାହିଁକି କାହିଁକି ଆସିଛି, କଣ କହୁଛନ୍ତି?
0: ସମ୍ପତ୍ତି ଭାଗ ବଣ୍ଟରା ବିଷୟରେ ପରାମର୍ଶ ନେବାକୁ ଆସିଛନ୍ତି।
1: ହଉ ଚାଲ ଯିବା।
0: ହଉ
1: ଚାଲ
0: ଚାଲ।

0: କଣ ସବୁ ଚାଲିଛି?
1: ନାଇଁ ମୋ କୁଦୁସିଆ, ମୁଁ ସବୁ ଘର ଆଡେ ବୁଲି ଦେଖୁଥିଲି, ଆଇମାର ଛୁଞ୍ଚି କାମଟା ବି ଦେଖିଲି।
0: ଆଦିଲା କାହିଁ?
1: ଜାଣିଛ, ଆଜି ସେ ତାର ନେଳିଆ ଜାମାଟା ପିନ୍ଧିଥିଲା। ସେଇ ଜାମାଟା ମ ଯୋଉଟା ସେ ନିଜ ଜନ୍ମଦିନ ପାଇଁ ସିଲେଇ କରିଥିଲା।
0: ହଁ,
1: ବାରଣ୍ଡା ବାହାରକୁ ଆସି କହୁଛି, ଏଇଠି ଇଆଡେ ଦେଖ, ମତେ ଏମିତି ହସ ମାଡ଼ିଲା ଯେ
0: ହାଏ।

0: ମା ଦେଖିଥିଲେ କଣ ଯେ ହେଇଥାନ୍ତା।
1: ବିଚରା ଆମ ମାନଙ୍କ ଭିତରେ ସବୁଠୁ ସାନ ସିଏ, ହେ ଆଲ୍ଲା ତାର ସବୁ ଦୁଃଖ ମତେ ଦେଇଦିଅ, ତାକୁ ସୁଖରେ ରଖ।
2: ହେଇ ଦେଖ ଦେଖ ଫୈନିତା ଯାଉଛି।
1: ଗୋଟେ କଥା ଜାଣିଛ?
0: କଣ?
1: ସେଇ ମ ସେ ଅତର ୟୁସୁଫ କଥା ଜାଣିନ?
0: ଓ କଣ ତା କଥା?
1: ଚାରିଆଡେ ପୁରା ଚର୍ଚ୍ଚା ଚାଲିଛି, ଅତର ୟୁସୁଫ କୁଆଡେ ଫୈମିତା ସାଙ୍ଗରେ ନିକାହ କରିବ।
0: ସତରେ?
1: ଆହୁରି ଜାଣିଛୁ ନା, କାଲି ରାତିରେ ସେ ଘର ପାଖକୁ ଆସି ଚକର କାଟୁଥିଲା। ମୁଁ ଭାବୁଛି ବାହାଘରଟା ଶୀଘ୍ର ହେଇଯିବ।
0: ସତରେ ସେ ଭାରି ଭଲ ଲୋକ, ଯା ହଉ ମୁଁ ବହୁତ ଖୁସି।
2: ମୁଁ ବି ଖୁସି। ଫୈମିତା ପାଖରେ ଧନ ସମ୍ପତ୍ତି ଅଛି ତ?
0: ତୁମେ କଣ ସତରେ ଖୁସି?
1: ମାନେ ତମେ କଣ କହିବାକୁ ଚାହୁଁଛ?
0: ସେ ଯଦି ସତରେ ଫୈମିତାକୁ ଭଲ ପାଉଥାନ୍ତା ତେବେ ମୁଁ ବି ଖୁସି ହେଇଥାନ୍ତି, ହେଲେ ସେ କେବଳ ଭଲ ପାଉଛି ଫୈମିତାର ଧନ ସମ୍ପତ୍ତିକୁ। ଯେତେ ହେଲେ ବି ଫୈମିତା ଆମ ଭଉଣୀ, ତା ପାଇଁ ଯେମିତି ହେଲେ ବି ମନଟା ଟିକେ ବ୍ୟସ୍ତ ହବ, ତାକୁ ତ ସହଜେ ବୟସ ଅଧିକ ହେଲାଣି, ସେଥିରେ ପୁଣି ଅସୁସ୍ଥ, ଆମଠୁ ବି ଦେଖିବାକୁ କମ ସୁନ୍ଦର।
2: ହଁ, 20 ବର୍ଷରେ ଭଲ ଜାମା ପିନ୍ଧିକି ବି ସେ କାଠିଟିଏ ଭଳି ଲାଗୁଥିଲା, ଆଜି ତାକୁ 40 ଛୁଇଁଲାଣି।
1: ସେମିତି କୁହନି ମୁସ୍ତରୀ, ଭାଗ୍ୟ ପରା ତାର ଦୁଆରକୁ ଯାଏ, ଯିଏ ଭାଗ୍ୟକୁ କେବେ ଗୁରୁତ୍ୱ ଦିଏନି।
0: ଅତର ୟୁସୁଫଙ୍କ 25 ବର୍ଷ, ଏଠିକା ଯୁବକ ମାନଙ୍କ ଭିତରେ ସିଏ ସବୁଠୁ ସୁନ୍ଦର। ଦେଖିବାକୁ ଗଲେ ଅମିନା, ସେ ତତେ ନହେଲେ ଆମ ଆଦିଲାକୁ ଭଲ ପାଇବା କଥା। ଏ ଘର ଭିତରେ ଏମିତି ସ୍ତ୍ରୀକୁ ଖୋଜିବା କଥା ନୁହେଁ ଯାହାକୁ କେହି ପଚାରୁନାହାନ୍ତି, ଆହୁରି ପୁଣି ଯିଏକି ତା ବାପା ଭଳିଆ ଜିଦ୍ଖୋର, ହୁଏତ ସେ ତାକୁ ଭଲ ପାଉଥାଇ ପାରେ। ହେଲେ ଦେଖ ମୁସ୍ତରୀ, ତୋର ଏଭଳିଆ କଥା ମତେ ମୋଟେ ଭଲ ଲାଗୁନି।
2: ସେ ଚିଆଁ ମାନଙ୍କ ସହିତ କଥା ହେଲ?
3: ହଁ, କଥାବାର୍ତ୍ତା ହେଲା। କାଇଁ କଣ ହେଲା?
2: ହାଏ ହାଏ, ଏଇ ଜାମାଟା କାହିଁକି ପିନ୍ଧିଛୁ? ଆମେ ଜାନ ଦେଖିଲେ ଚୁଟିକି ଘୋଷାରି ମାରି ପକେଇବ।
3: ମୁଁ ଆଗରୁ ଠିକ କରିଥିଲି, ଯୋଉଦିନ ବଜାରକୁ ତରଭୁଜ ଖାଇବାକୁ ଯିବି ଏଇ ଜାମାଟାକୁ ନିଶ୍ଚୟ ପିନ୍ଧିକି ଯିବି। ସେଦିନ ଯେମିତି ମୋ ପୋଷାକ ଲକ୍ଷ ପୋଷାକରେ ଗୋଟିଏ ହେଇଥିବ।
2: ସତରେ ଭାରି ବଢିଆ ମାନୁଛି,
3: ଖୁସି ଲାଗିଲା।
2: ତାକୁ ଆଉ ଥରେ ରଙ୍ଗେଇ ଦଉନୁ,
3: ଦେଖିବା
2: ନହେଲେ ଅତର ୟୁସୁଫ ସାଙ୍ଗରେ ଫୈମିତାର ବାହାଘର ବେଳେ ତାକୁ ଉପହାର ଦେଇ ଦଉନୁ।
3: କଣ କହିଲୁ, ଅତର ସାଙ୍ଗରେ?
0: କାହିଁ, ତୁ କଣ କିଛି ଜାଣିନୁ?
3: କାହିଁ ନାଇଁ ତ।
0: ହଉ, ଏବେ ତ ଜାଣିଲୁ।
3: ନା ନା, ଏଟା ଅସମ୍ଭବ।
0: ବୁଝିଲୁ, ଟଙ୍କା ଆଗରେ ସବୁ ସମ୍ଭବ।
3: ଓ ବୁଝିଲି, ତେବେ ଏଇଥିପାଇଁ ସେ ମଜଲିସ ପରେ ଘର ବାହାରକୁ ଚାଲି ଆସିଥିଲା, ଆଉ କବାଟକୁ ଆଉଜି ଠିଆ ହେଇଥିଲା। ଆଉ ସେ ଲୋକ
0: କିଛି ବି କରିପାରେ?
3: ନା, ତା ସମ୍ଭବ ନୁହେଁ। ତଥାପି
0: ତମେ ପୁଣି କୋଉ ଚିନ୍ତାରେ ବୁଡ଼ିଗଲ କି?
3: ମୁଁ ଭାବୁଛି ଏତେ ଦିନ ଧରି ଶୋକ ପାଳନ କେମିତି କରିବି?
0: ଛାଇ ଛାଇ ଅଭ୍ୟାସ ହେଇଯିବନି?
3: ନା, ମୁଁ ସେ ଅଭ୍ୟାସରେ ପଡ଼ିବିନି, ମୁଁ ସେ ବନ୍ଦ କୋଠରୀରେ ରହିପାରିବିନି।
0: ଆଦିଲା!
3: ହଁ ଶୁଣୁଛି, କହୁନୁ।
2: ଆଜି ତୋର ହଠାତ୍ ଏ ଭାବ?
3: କାଲି ମୁଁ ରାସ୍ତାକୁ ବୁଲିବାକୁ ଯିବି।
2: ଆଦିଲା,
3: ମୁଁ ଚାଲି ଚାଲି ଯିବି।
0: ଶୁଣ ଆଦିଲା, ଆରେ ମୋ କଥା ଟିକେ ଶୁଣ।
2: ଅତର ୟୁସୁଫ ଆସୁଛି?
0: ହଁ ତ, ସେଇ।
3: କିଏ? ଅତର ୟୁସୁଫ?
2: ହାଏ, ଚାଲ ତାକୁ ଦେଖିବା, ଚାଲ।
0: ହଁ ଚାଲ ଚାଲ।
2: ଆଦିଲା, ତୁ ଆସିବୁନି?
3: ନାଇଁ, ମୋର ଦେଖିବା ଦରକାର ନାହିଁ।
0: ଆଦିଲା!
2: ହଁ, ଏଇ ବାଟେ ତ ସେ ଯିବ, ତୁ ତାକୁ ଝରକା ବାଟେ ଅନେଇଦେବୁ, ଭଲ କରି ଆଖି ପୁରେଇକି ଦେଖିପାରିବୁ।

0: ଓହୋ, ଯାହା ହଉ, ଏ ଜମିବାଡି ଝଞ୍ଝଟରୁ ମୁକ୍ତି ମିଳିଗଲା।
1: ହାଇ ହାଇ, ଫୈମିନ୍ଦା ଭାଗରେ ଏତେ ଗୁଡ଼ାଏ ଟଙ୍କା ପଡିଛି?
0: ହଁ ପଡିଛି,
1: ଆଉ ଅନ୍ୟମାନଙ୍କ ଭାଗରେ ଏତେ କମ?
0: ଏ କଥା ତୁ ମୋତେ ତିନି ତିନି ଥର କହିସାରିଲୁଣି, ଜାଣି ରଖ ଏ କଥା ଉପରେ ଆଲୋଚନାକୁ ମୁଁ ଜମା ପସନ୍ଦ କରେନି।
1: ହଉ ହଉ ଠିକ ହେଲା,
0: ଅନ୍ୟମାନଙ୍କ ବାଣ୍ଟରେ ବହୁତ କମ ପଡିଲା, ଏ କଥା ତୁ ମୋତେ ବାରମ୍ବାର କାହିଁ ଚେତେଇ ଦଉଛୁ ମୁଁ ଶୁଣେ? ଆ
1: ଠିକ ଅଛି, ମନେ ରହିଲା।
0: ଆରେ ସେଟା ଫୈମିଦା କି?
1: ହଁ ହଁ ସେଇ ତ।
0: କୁଆଡେ ବାହାରିଛି ଫୈମିଦା? ଏ ଫୈମିଦା,

0: ଆସିଲୁ ଏଠିକି ଆସିଲୁ?
1: ଯାଉଛି ଅମିଜାନ।
0: ହଁ, ଇଏ କଣ ତୋ ଆଖିରେ କଜଳ ଲଗେଇଛୁ, ପାଟିରେ ପୁଣି ପାନ? ବାପ ମରିବାର ମୋଟେ 3 ଦିନ ହେଇଛି ଆଉ ତମ ଏମିତି ସବୁ ସଜେଇ ହେଲଣି ନା?
1: ସେ ମୋ ବାପ ନଥିଲା, ମୋ ବାପ ତ ଅନେକ ଦିନ ତଳେ ମରିଯାଇଛନ୍ତି।
0: ଏ ଫମିଦା, ତୁ ଏକଥା ଜମା ଭୁଲି ଯାଆନି ଯେ ତୋ ନିଜ ବାପ ଅପେକ୍ଷା ଏ ଭଉଣୀମାନଙ୍କ ବାପ ପାଖରେ ବେଶୀ କୃତଜ୍ଞ ହବା କଥା। ଜାଣିଛୁ ତାଙ୍କରି ଯୋଗୁଁ ତୁ ଆଜି ସଂସାରରେ ଅଛୁ।
1: ଏ କଥାକୁ ପରୀକ୍ଷା କରିବାକୁ ପଡ଼ିବ।
0: ଏ ଏମିତି କଣ କହୁଛୁ, ତୁମର ଟିକେ ଲାଜ ଶରମନି?
1: ଅମି, ମତେ ବାହାରକୁ ଯିବାକୁ ଅନୁମତି ଦିଅ।
0: ଏ କଣ କହିଲୁ, କଣ କହିଲୁ, ତୁ ବାହାରକୁ ଯିବୁ?
1: ହଁ,
0: ର ତା ଆଗରୁ ତୋ ଆଖିରୁ କଜଳ ମୁଁ ପୋଛି ଦଉଛି। ନିର୍ଲଜ୍ଜି କୋଉଠି କାର, ବାହାରକୁ ଯିବୁ ପରା, ଯା ଗଲୁ ଯା ଯା।
1: ମାରୁ ନାହିଁ ଅମି, ମାରୁ ନାହିଁ, ମରିଗଲି ମରିଗଲି, କାଟୁଛି।
0: କୋଉଠି ଆସିଛୁ ଅଲାଜି, ଲାଜ ସରମ ଟିକିଏ ବି ନାହିଁ। ଯା ଯା ପଳା, ମୁଁ ସନ୍ନାରୁ କହୁଛି, ପଳା।
2: ଆଲୋ ଯା ଯା ପଳା ଏଠୁ। ଆରେ ବିରଜିସ, ଏମିତି କାହିଁକି ହଉଛୁ କହିଲୁ?
0: କଣ ଆଉ କରିବି, ମୋ ମାଙ୍କର ତ ମୁଣ୍ଡ ଖରାପ ହେଇଗଲାଣି, ହେଲେ ମୋ ମୁଣ୍ଡ ପୁରା ପୁରି ଠିକ ଅଛି।
2: ଏ ଟିକେ ଦେଖିଲୁ ବିରଜିସ, ଦେଖିଲୁ ଦେଖିଲୁ ମୋ ଓଢ଼ଣଟା କୁଆଡେ ଗଲା? ଦେଖ, ମୁଁ ଦେଖୁଛି ମୋର କୌଣସି ଜିନିଷ ତମମାନେ ଠିକ ଜାଗାରେ ରଖୁନ, ଖୋଜିଲା ବେଳକୁ କିଛି ମିଳୁନି। ଏମିତି ବେପରୁଆ ଢଙ୍ଗରୁ ଜାଣୁଛି ଏ ନାତୁଣୀ ମାନେ କେବେ ବି ବାହା ହେଇପାରିବେନି।
3: ଏଇ ତମେ ସବୁ ଚାଲିବଠୁ ଏଠୁ, ଚାଲ ଚାଲ।
2: ଏ ବିରଜିସ, ଏ ମତେ ମୋ ମତିହାର ତ ଫେରେଇ ଦେଲୁ, ଆରେ ଯା ଆଣିକି ଦେ ମତେ।
0: ଆଲୋ, ୟାକୁ ଭିତରୁ କାହିଁକି ଛାଡ଼ିଲ?
2: ଆଲୋ ଆଲୋ, ମତେ କେହି ଛାଡ଼ିନି, ମୁଁ ନିଜେ ଆସିଛି। ଆଉ କାହିଁକି ଆସିଛି ଜାଣୁ? ମୁଁ ବାହା ହବାକୁ ଆସିଛି। ମୁଁ ପଳେଇବି ପଳେଇବି, ମୁଁ କାହା ସାଙ୍ଗରେ ପଳେଇବି? ହଁ ହଁ, ମୁଁ ତତେ।
0: ଓହୋ, ତମେ ଗଲ ଏଠୁ?
2: ବାହା ହେଇକି ଚାଲିଯିବି। ଏଇ ସେଇ ଯୋଉ ପାହାଡ଼, ତାରି ପଛରେ ଗୋଟିଏ ସୁନ୍ଦର ଯୁବକ ଅଛି, ମୁଁ ତାକୁ ବାହାବି, ତାକୁ ବାହାବି, ତାକୁ।
0: ହଉ ହଉ, ତମେ ଗଲ ଏଠୁ, ଯା।
2: ଏଇ କାହିଁକି ଜାଣୁ, ଜାଣୁ କାହିଁକି? ଏଠିକାର ମରଦମାନେ ସହଜରେ ସ୍ତ୍ରୀ ଲୋକଙ୍କ ପାଖ ମାଡ଼ନ୍ତିନି।
0: ଓହୋ ଅମି, ଦୟାକରି ଟିକେ ପାଟି ବନ୍ଦ କଲ।
2: ନାଇଁ ମୁଁ କହିବି।
3: ଆଇମା, ତମେ କିଛି କୁହନି, ଚାଲିବଟି ଭିତରକୁ ଚାଲ।
2: ନା ମୁଁ ଯିବିନି, କି ପାଟି ବନ୍ଦ କରିବିନି।
3: କହୁଛି ପରା ଚାଲ ଏଠୁ।
2: ନା, ଏଠି ସ୍ତ୍ରୀ ଲୋକମାନଙ୍କର ବନ୍ଦୀ ଜୀବନକୁ ମୁଁ ବରଦାସ୍ତ କରିପାରୁନି, ବାହାହବା ପାଇଁ ତାଙ୍କ ଇଚ୍ଛାକୁ ମୁଁ ଆଉ ଦେଖିପାରୁନି।
3: ଚାଲ ଆଇ ଭିତରକୁ ଚାଲ।
2: ନାଇଁ ମୁଁ ଗାଁକୁ ଫେରିଯିବି, ହଁ ମୁଁ ଗାଁକୁ ଫେରିଯିବି, ସେଠି ମୋ ପସନ୍ଦର ଲୋକଟିଏ ସାଙ୍ଗରେ ବାହା ହେଇ ମୁଁ ସଂସାର କରିବି, ସେଠି ମୁଁ ଖୁସିରେ ଜୀବନ ବିତେଇବି, ମୁଁ ଖୁସିରେ ଜୀବନ।
0: ଆରେ ଆକୁ ଶୀଘ୍ର ନେଇ ସେ ଘରେ ବନ୍ଦ କରିଦେଲ।
3: ଚାଲ ଆଇ ଚାଲ,
0: ଆଣ ଆଣ ତାକୁ, ମତେ ଟିକେ ସାହାଯ୍ୟ କର, ମୁଁ ଆକୁ ବାନ୍ଧି ଦେଉଛି।
2: ନାଇଁ ଛାଡ଼ିଦିଅ, ଏ ଛାଡ଼ିଦିଅ ମତେ, ଛାଡ଼ିଦିଅ ଛାଡ଼ିଦିଅ ମତେ, ଛାଡ଼ିଦିଅ ଛାଡ଼ିଦିଅ ଛାଡ଼ିଦିଅ,
0: ଏଇଆ
2: ମାରନି, ଏଇ ମାରନି ମାରନି ମତେ, ମାରନି, ମାର, ହଉ ମାର ମାର, ମାରିଦିଅ ମାରିଦିଅ ମତେ, ମାରିଦିଅ।

0: ୟାକୁମି ସେଇ ମୋର ତିନିଟା ଚାଦରରେ ଛୁଞ୍ଚି କାମ ସରିଗଲାଣି।
1: ଏଇଟା ଆଦିଲାର, ୟା ଉପରେ ଅତହର ୟୁସୁଫର ନାଁ ଲେଖିଦେବି।
0: ନା
1: ଆଦିଲା, ଆଦିଲା ଆସିଲୁ ଏଠିକି?
0: ଆରାମରେ ଗଦି ଉପରେ ପଡିଥିବ ସିଏ।
1: ଆହା, କଣ ଯେ ହେଇଛି ତାକୁ କେଜାଣି, ଯେତେବେଳେ ଦେଖ ଖାଲି ବ୍ୟସ୍ତ ହଉଛି, ତା ହାତ ଗୋଡ଼ ଥରୁଛି।
0: ରାସ୍ତା ପଟ ଝରକାଟା ଟିକେ ଖୋଲିଦେଲ, ପବନ ଆସୁ।
2: ହଉ ରୁହ, ଖୋଲି ଦଉଛି।
0: ଏ ଯୋଉ ଗୁଳୁଗୁଳି ନା, ରାତିରେ ଠିକରେ ନିଦ ବି ହେଲାନି।
2: ହଁ ପରା, ରାତି ଗୋଟାଏ ବେଳେ ଗରମରେ ଯେମିତି ବସୁଧା ଜଳୁଥିଲା, ମୋ ନିଦ ଭାଙ୍ଗିଗଲା। ଦେଖିଲି କଣ ଜାଣ, ଦେଖିଲି ଆଦିଲା ଝରକା ପାଖରେ ଅତର ସାଙ୍ଗରେ କଥା ହଉଛି।
0: ଏତେ ରାତିରେ?
2: ହଁ ପରା।
0: କେତେବେଳେ ସେ ଯାଇଥିବ?
1: ପ୍ରାୟ ସାଢେ ଗୋଟାଏ ବେଳେ ଯାଇଥିବ।
2: ସେଇଆ ହବ ବୋଧେ।
0: ଆଚ୍ଛା, ସେ ଅତହର ବୋଲି ତମେ କେମିତି ଜାଣିଲ?
2: ତା କାଶିବା ଶବ୍ଦରୁ, ତା ଛଡ଼ା ତା ଘୋଡ଼ାର ଟାପୁ ଶବ୍ଦ ଶୁଣିଥିଲି ମୁଁ।
1: ମୁଁ ଜାଣିପାରେ ସେ ପାଖାପାଖି ରାତି ଚାରିଟାରେ ଯାଇଛି।

0: ତେବେ ସେ ଆଉ କେହି ହେଇଥିବ?
1: ନା ନା, ସେ ଅତର ଥିଲା।
2: ହଁ, ମୁଁ ବି ସେଇଆ ଭାବୁଛି।
1: ଆଚ୍ଛା କହିଲ ଫୈମିନ୍ଦା, ସେ ଯେତେବେଳେ ପ୍ରଥମ ଥର ତମ ଝରକା ପାଖକୁ ଆସିଥିଲା, ତମକୁ କଣ କହୁଥିଲା?
0: କିଛି ନାହିଁ, କହିବ ଆଉ କଣ, ଏମିତି ଖାଲି କଥାବାର୍ତ୍ତା ହଉଥିଲା।
1: ବୁଝିଲ, ଏମିତି ମିଶିବାର ମଜା କେବଳ ସେଇମାନେ ହିଁ ଜାଣନ୍ତି ଯୋଉମାନେ ପନେଇ ଚୁନେଇ କଥା କହି ଜାଣନ୍ତି। ହାଏ ମୋ ମରଦ କଲନ, ଆଉ ଯୋଉଦିନ ପ୍ରଥମ ଥର ମୋ ଝରକା ପାଖକୁ ଆସିଥିଲ ନା, ସେଦିନ
2: ସେଦିନ ସେଦିନ କଣ ହେଇଥିଲା କହୁନ।
1: ଶୁଣିବ, ମୁଁ କହୁଛେ ତମେ ଶୁଣ।
2: ହଉ।
1: କେଟି ମିଟିଆ ଅନ୍ଧାର ରାତି ହେଇଥାଏ ସେଦିନ,
2: ଆଉ ସେଇଠୁ କଣ ହେଲା?
1: ମୁଁ ଦେଖିଲି ସେ ଆସୁଛି,
2: ତାପରେ
1: ମୋ ପାଖରେ ପହଞ୍ଚି କହିଲା, ଅଦବ ଅର୍ଜ ହେ।
3: ହାଏ ହାଏ କହିଲା, ଅଦବ ଅର୍ଜ ହେ। ସେଇଠୁ
1: ମୁଁ କହିଲି,
3: ତାପରେ ତାପରେ କଣ ହେଲା?
1: ପରସ୍ପର ସାମ୍ନାରେ ଦୁହେଁ ଚୁପଚାପ ଠିଆ ହେଇଥାଉ।
2: ଆଲୋ, ତାପରେ କଣ ହେଲା କହୁନୁ।
1: ମୁଁ ସେତେବେଳେ ଗୋଟେ ପୁଣି ଝାଳରେ ଜୁଡ଼ୁବୁଡ଼ି ହେଇଯାଇଥାଏ।
2: କହିଯା କହିଯା, ତାପରେ କଣ ହେଲା କହିଯା।
1: କଲନ୍ମ୍ୟା ଆହୁରି ପାଖକୁ ଆସିଲେ, ଆଉ
3: ଆଉ ଆଉ ପୁଣି କଣ କିଲୋ,
1: ଯିଏ ସେ ଆହୁରି ପାଖକୁ ଲାଗି ଆସିଲେ।
2: ଏ ଏତେ ପାଖରେ, ସେଇଠୁ କଣ ହେଲା ବା କହୁନୁ।
1: ମତେ ଲାଗିଲା ସତେ ଯେମିତି ସିଏ ଝରକା ଛଡ଼ ଫାଙ୍କ ଦେଇ ପଶି ଆସିବେ କି।
3: ସେଇଠୁ
1: ସେ ପାଖରେ ଠିଆ ହେଇ ଫିସ୍ ଫିସ୍ କରି କହିଲେ, ଆସ ମ, ଆଉ ଟିକେ ପାଖକୁ ଲାଗି ଆସ, ତମକୁ ଟିକେ ଆଉଁସି ଦେବି। ଶୁଣ ଫୈମିନ୍ଦା, ତମେ ତ ବାହାହୀନ, ତେଣୁ ତମର ସେ ଅଭିଜ୍ଞତା ନାହିଁ। ଅଙ୍ଗେ ନିଭେଇଥିବା କଥା କହୁଛି ଶୁଣ, ଯାହା କଲେ ସୁଖରେ ରହିବ। ବାହାଘର ହବାର ଦିନ ପନ୍ଦରଟା ପରେ ମରଦକୁ ଭାର୍ଯ୍ୟାର ଶୋଇବା ଘର ଅପେକ୍ଷା ଦାଣ୍ଡ ଘର ଭଲ ଲାଗେ, ଆଉ କିଛି ଦିନ ପରେ ମଦ ଖଟି ତାକୁ ବେଶୀ ଭଲ ଲାଗେ। ଆଉ ସ୍ତ୍ରୀ ଯଦି ଏଥିରେ ଅରାଜି ହେଲା କି ବାଧା ଦେଲା, କିଏ ଶୁଣୁଛି ତା କଥା? ଘର କଣରେ ବସି ଖାଲି ଲୁହ ଗଡେଇବାରେ ତ ଦିନ ସରେ।
2: ଏମିତି କଥା
3: ଆଦିଲା, ତୁ ବି ଶୁଣିଥା। ଆଦିଲା କୁଆଡେ ଗଲା, ଯାଇ ଦେଖେ ତାକୁ।
1: ଆଦିଲାର ଦେହ ପରା ଭଲ ନାହିଁ।
2: ଦେହ ଖରାପ ହବନି ତ ଆଉ କଣ ହବ କହିଲ, ରାତି ସାରା ଅନିଦ୍ରା ହଉଛି, ମୋଟେ ଶୋଉନି।
1: ଆରେ ଶୋଉନି ତ କରୁଛି କଣ?
2: ମୁଁ କେମିତି ଜାଣିଲି ସିଏ କଣ କରୁଛି?
1: ତମର ତାଙ୍କର ମଝିରେ ପରା ଗୋଟାଏ କାନ୍ଥ, ତମେ ଜାଣିବନି ତ ଆଉ କିଏ ଜାଣିବ।
2: ହେଇ ପରା ଆଦିଲା ଆସିଲାଣି।
1: ଆସ ଆଦିଲା, ତମର କଣ ହେଇଛି କି?
4: ମୋ ଦେହଟା ସାରା ଭୀଷଣ ଦରଜ।
2: କାଲି ରାତିରେ କଣ ଭଲ ନିଦ ହେଇନି କି ତତେ?
4: ହଁ ହେଇଛି।
2: ତାହେଲେ ପୁଣି କଣ ହେଲା ଯେ?
4: ତମେ ମତେ ଏକୁଟିଆ ଛାଡି ଦିଅ, ମୁଁ ଶୁଏ କି ନ ଶୁଏ ତମର ମୁଣ୍ଡ ବଥେଇବା ଦରକାର ନାହିଁ। ମୋ ଦେହ ମୋର, ମୋର ଯାହା ଇଚ୍ଛା ମୁଁ ତା କରିବି।
2: ହାଏ ହାଏ, ଆମେ ପରା ସମସ୍ତେ ତୋ ପାଇଁ ବ୍ୟସ୍ତ ଆଦିଲା।
4: ଯା ହଉ, କଥା ପଦେ ଯାହା କହିଲୁ, ହଉ ଯାହା ହଉଛି କହିଯାଅ। ମୁଁ ଯଦି ଉବାନ ହେଇପାରୁଥାନ୍ତି ନା, ତେବେ ଘର ଭିତରୁ ବାହାରି ଯାଆନ୍ତି, ତେଣିକି କେହି ମତେ ପଚାରିବାକୁ ନଥାନ୍ତା ଯେ ଆଦିଲା କୁଆଡେ ଗଲା।
1: ଶୁଣ ଝିଅମାନେ, ତମ ଅମ୍ମିଜାନ ସେପଟେ ତମକୁ ଡାକୁଛନ୍ତି, ବିଷାତି ଜାଲିର ନମୁନା ନେଇ ଆସିଛି ତ, ଆସ ଆସ ଶୀଘ୍ର ଆସ।
4: ମୁସ୍ତରୀ, ମୋ ଆଡକୁ ତୁ କାହିଁକି ଏମିତି ଚାହୁଁଛୁ?
2: କାହିଁ ନାଇଁ ତ,
4: ନା ତୁ ମୋ ଆଡକୁ ଏମିତି ଚାହୁନି। ଯଦି ଇଚ୍ଛା ହଉଛି ମୋ ଆଖି ଯୋଡ଼ାକ ନେଇଯା, ଯେ ସୁନ୍ଦରୀ ଯୁବତୀଟିଏ ଭଳି ଦେଖାଯିବୁ, ଆଉ କହିବୁ ଯଦି ମୋ ପିଠିଟାକୁ ବି ତତେ ଧାର ଦେଇଦେବି।
2: ସତରେ?
4: ଯୋଉଥିରେ ତୋର କୁଜା ପିଠିଟା ଉବାନ ହେଇଯାଇ ସଳଖ ଦିଶିବ। ହେଲେ ମୋ ଆଡକୁ ଏମିତି ଅନାନି କହୁଛି?
2: ହାଏ ହାଏ, କଣ ଶୁଣିଲା ଏ କାନ।
1: ଆଦିଲା, ମୋ ସ୍ତ୍ରୀ ପରା ତମ ଭଉଣୀ, ପୁଣି ଅନ୍ୟ ଭଉଣୀ ମାନଙ୍କ ଭିତରେ ତମକୁ ସବୁଠୁ ବେଶୀ ଭଲ ପାଉଥିବା ଭଉଣୀ।
4: ଭଉଣୀ? ସିଏ ପରା ସବୁବେଳେ ମୋ ସାଙ୍ଗରେ ଲାଗୁଛି, ରାତିରେ ମୋ ଝରକା ଫାଙ୍କ ଦେଇ ଅନେଇ ଦେଖୁଛି ମୁଁ ଶୋଇଛି ନା ଅନ୍ୟ କିଛି କରୁଛି। ସବୁବେଳେ କହୁଛି କଣ ନା, ତୋର ଏ ଚେହେରା ଦେଖି ମନରେ ଦୟା ଭାବ ଆସୁଛି, ଏ ଦେହ ଝାଉଁଳି ପଡିବ। କାନ ଖୋଲି ଶୁଣିଥାଅ, ଏମିତି କଦାପି ହବନି, ଏ ଦେହ ମୋର, ମୁଁ ତାକୁ ଦେବି ଯାହାକୁ ମୁଁ ଭଲ ପାଇବି।
1: କାହାକୁ? ସେଇ ଅତର୍ମିଆକୁ?
4: ହଁ।
1: ଦେଖିଲଟି।

0: ହାଏ ଆଲ୍ଲା,
1: ମାନେ
0: ମୁଁ ପରା ଆସି ଦର ବୁଡ଼ି ହେଲିଣି, ମତେ କାନ୍ଥର ଆର ପଟଟା ବି ଦିଶେ, ରାତିରେ ଉଠି କୁଆଡେ ଯାଉଛ ସବୁ ମତେ ଜଣା,
2: ତୋର ସେ ଆଖି ଦିଟା ଫୁଟି ଯାଉନି କିଆ?
0: ଆଦିଲା ଦେଇ ସେ ପିଲାଳିଆ ଢଙ୍ଗ ଛାଡ଼, ତମ ଭଉଣୀ ରାସ୍ତାରେ କାହିଁକି ବାଧା ହେଇ ଛିଡ଼ା ହଉଛ? ଅତହର୍ମିଆକୁ ଯଦି ଭଲ ପାଇ ବସିଛ ତେବେ ମନ କଥାକୁ ମନ ଭିତରେ ଚାପି ରଖ।
2: ଆରେ ଆରେ, କାହିଁକି କାନ୍ଦୁଛ?
0: ତମକୁ ଏ କଥା କିଏ କହିଲା ଯେ ତମ ବାହାଘର ତା ସହିତ ହେଇପାରିବନି ବୋଲି? ଦେଖିବ, ତମର ଏ ଭଉଣୀ ଫର୍ମିଦା ଚିର ଦିନ ରୋଗିଣୀ, ପ୍ରଥମ ପିଲା ଜନ୍ମ କରି ତା ଜୀବନ ଚାଲିଯିବ, ଆଉ ତାପରେ ଅତର ତାର ସେଇ ଭଉଣୀକୁ ବାହା ହେଇପଡ଼ିବ ଯିଏ ସବୁଠୁ ବେଶୀ ସୁନ୍ଦରୀ ହେଇଥିବ, ଆଉ ସେ ଭଉଣୀଟି ତମ ଛଡ଼ା ଆଉ କେହି ନୁହଁ। ମ କାନ୍ଦନି ଆସିଲା, କାନ୍ଦନି, ମନରେ ଆଶା ନେଇ ବଞ୍ଚିବ, ଆଉ ତାକୁ ଭୁଲି ଯାଅ, ଯାହା କରୁଛ କର, ହେଲେ ଖୁଦାଙ୍କ ନିୟମ ବିରୋଧରେ ମୋଟେ ଯାଉନି।
2: ତୁ ଚୁପ୍ କର ହସିନା,
0: ମୁଁ କେବେ ଚୁପ୍ ହେଇ ରହିପାରିବିନି।
2: ତୁ ତୋ କାମ ବୁଝ, ବୁଝିଲୁ? ମୋ କଥାରେ ମୁଣ୍ଡ ପୁରା ନା।
0: ହେଲେ ମୁଁ ପୁରା ନଜର ରଖୁଛି, ଯେମିତିକି ଆମ ଘର ବିଷୟରେ କେହି ପଦେ ନ କହୁ।
2: ହାଏ, ମୋ ଭଉଣୀ ପାଇଁ ହଠାତ୍ ତୋ ମନରେ ଏତେ ପ୍ରେମ କାହିଁକି ଛୁଳି ଉଠୁଛି? ଶୁଣେ
0: ହେଇଟି, ଭଲ କରି ଶୁଣ, ମୋ ମନରେ କାହାରି ପ୍ରତି ପ୍ରେମ ପ୍ରେମ ନାହିଁ, ମୁଁ କେବଳ ଏତିକି ଚାହୁଁଛି ଯେ ଭଦ୍ରଲୋକଙ୍କ ଘରେ ରହେ, ଆଉ ଏ ଦରବୁଢ଼ି ବୟସରେ ବାର ଲୋକଙ୍କ ଟାହି ଟାପରା ଯେମିତି ନ ଶୁଣେ।
2: ହଉ ହଉ, ସେତିକି ଥାଉ, ତୋର ଏ ମୂଲ୍ୟବାନ ପରାମର୍ଶକୁ ତୋରି ପାଖରେ ରଖିଦେ।
0: ହଉ ହେଲା,
2: ମନେ ରଖ ହସିନା, ଖାଲି ତୋ କଥା କାହିଁକି, ମୁଁ ମୋ ଅମିଜାନଙ୍କ କଥା ବି ଶୁଣିବିନି।
0: ଟିକେ କାରଣଟା କହିଦେବ?
2: କାରଣ ହଉଛି, ମୋ ଭିତରେ ଜଳୁଥିବା ନିଆଁକୁ ମୁଁ ନିଜେ ଶାନ୍ତ କରିପାରିବି, ଆଉ ତୁ ମୋ ବିରୁଦ୍ଧରେ ଗଲେ କଣଟା କରିପାରିବୁ?
0: ଦେଖ ଆଦିଲା, ଭଲରେ କହୁଛି, ମୋ ସାଙ୍ଗରେ ଲାଗନି, ମୁଁ ଚାହିଁଲେ ପାଟି ହଲ୍ଲା କରିପାରିବି, ଆଲୁଅ ଜଳେଇ ପାରିବି।
2: ତାହେଲେ ଯା ହସିନା, 4000 ଦୀପ ଆଣି ଘରର ଚାରି କାନ୍ଥ ଉପରେ ରଖି ଜଳେଇ ଦେ, ଯାହା ହବାକୁ ଥିବ ତାକୁ କେହି ଅଟକେଇ ପାରିବେନି, ବୁଝିଲୁ?
0: ତା ମାନେ ତମେ ଏତେ ଭଲ ପାଉଛ ତାକୁ?
2: ହଁ।
3: କଣ ପୁଣି କିଛି ମତାନ୍ତର ହେଲା କି?
0: ହଁ ପରା, କହୁଛି ଏ ଖରାରେ ଯାଉ, ଆଉ କଣ ତ ସେଇଟା ନେଇ ଆସ।
3: ଆଚ୍ଛା, ମୋ ପାଇଁ ଅତର ଆଣିଛ ନା ନାଇଁ?
0: ହଁ ହଁ, ଦାମିକା ଅତର ଆଉ କଜଳ ବି ଆଣିଛି, ତମ ଘର ଟେବୁଲ ଉପରେ ରଖିଦେଇଛି।
3: ହଉ ହଉ, ଯାଉଛି ନେଇଯିବି।
0: ଆଦିଲା, ତମେ ସେ ଜାଲିର ନମୁନା ଗୁଡିକ ଦେଖିଲ କି? ସୁନ୍ଦର ହେଇଛି ମୁଁ, ନହବ କାହିଁକି ଯେ, ଫୈମିଦାର ବାହାଘର ପାଇଁ ଆସିଛି ପରା, ସେ ଜାଲିଦାର କନା କେତେ ବଢିଆ ଦେଖାଯାଉଛି।
3: ମୋ ତକିଆ ତଳେ ଅଥରର ଫଟୋଟା ରଖିଥିଲି, ସେଇଟା କୁଆଡେ ଗଲା?
0: ଏ ଫଟୋଟା ସେଠି ନାହିଁ,
3: ତମମାନଙ୍କ ଭିତରୁ କାହାରି ପାଖରେ ଅଛି କି?
1: କୋଉ ଫଟୋ? ମ
3: ତମେ କେହି ଲୁଚେଇଛ କି?
2: ତୁ ଏମିତି କଣ କହୁଛୁ ଫମିଦା?
3: ମୋ ରୁମ୍ରେ ଥିଲା, ଏବେ ଦେଖୁଛି ନାହିଁ। କୁହ, ତମ ଭିତରୁ କାହା ପାଖରେ ଅଛି ସେ ଫଟୋ?
2: ହଁ ହଁ, କାହା ପାଖରେ ଗୋଟେ ଥିଲା, ହେଲେ ମୋ ପାଖରେ ନାହିଁ।
3: ତମ ପାଖରେ ନାହିଁ ତ?
4: ଏ ଖରାବେଳଟାରେ ଘର ଭିତରେ ଇଏ କି ତାମସା ଲଗେଇଛ ସବୁ? ଶୁଣେ, ମୁଁ ଆଗେ ପାଖ ପଡ଼ିଶା ଲୋକ ପରା କାନ୍ଥକୁ କାନ ଡେରି ଶୁଣୁଥିବେ। ଫମିଦା,
3: ଏଇମାନେ ମୋ ପ୍ରେମିକର ଫଟୋ ଚୋରି କରି ନେଇଛନ୍ତି।
4: କିଏ ନେଇଛି?
3: ଏଇମାନେ।
4: ତମମାନଙ୍କ ଭିତରୁ କିଏ ନେଇଛ? ହଁ, ଉତ୍ତର ଦିଅ ମତେ। ହସିନା,
0: ଆଜ୍ଞା,
4: ରୁମ୍ ସାରା ଚାରିଆଡ଼େ ଖୋଜ।
0: ହଉ ଆଜ୍ଞା।
4: ଗଦି ଟକିଆ ସବୁ ଟିକନିକ କରି ଦେଖିବୁ।
0: ଆଜ୍ଞା।
4: ଆରେ, ତମମାନଙ୍କୁ କିଛି କହୁନି ବୋଲି ଭାବୁଛ କି? ସମସ୍ତଙ୍କୁ ମୁଁ ଠିକ ପାଠ ପଢ଼େଇ ଦେବି। ଫମିଦା,
3: ଅମିଜାନ
4: କିଏ ଲୁଚେଇଛି ବୋଲି ଜାଣିଛୁ? ହସିନା,
0: ଆଜ୍ଞା,
4: ଚାରିଆଡ଼େ ଦେଖିଲୁ?
0: ଆଜ୍ଞା, ଦେଖୁଛି ପରା।
4: ଏ ବୟସରେ ମତେ ପୁଣି ଏଇସବୁ ଦେଖିବାକୁ ପଡିବ ନା କଣ? ହସିନା, ପାଇଲୁ?
0: ହଁ ହଁ ହଁ, ମିଳିଲା ଆଜ୍ଞା।
4: ଆଲୋ, କୋଉଠି ଥିଲା? ହଁ ହଁ, କହ, ଡର ନା କହ।
0: ଆଜ୍ଞା, ମୁସ୍ତରୀ ଖଟର ଚାଦର ତଳେ ଥିଲା।
4: ମୁସ୍ତରୀ? ଏକଥା କଣ ସତ?
3: ହଁ
4: ହଁ, ତୁ ଶେଷକୁ ଏଇ କାମ କଲୁ? ପୋଡ଼ା ମୁହିଁ, ମରୁନୁ ତୁ, ମରୁ। ଫଟୋ ଚୋରି କରୁଛୁ?

0: ଛୁଆ ସବୁ ଶୋକ ପାଳନ ବେଳେ ସଜବାଜ ହଉଚ, ପୁଣି ଝରକା କବାଟ ଖୋଲି ଛିଡ଼ା ହଉଚ, ଲାହୋଲ ବିଲ୍ଲା କବାଟ ଯା ଯା ସବୁ ଭିତରକୁ ଯା।
1: ଆଦିଲ ଯାହା କରୁଛି ବେଶୀ ଦିନ ଚାଲିବନି,
2: ମୁଁ ସବୁକିଛି ହାସଲ କରିବି। ମୁଁ ତାକୁ ତୋଠୁ ଛଡ଼େଇ ଆଣିବି ମୁସ୍ତରୀ, ମୋତେ କ୍ଷମା କର ମୁସ୍ତରୀ। ସେ ମୋତେ ରାଣୀ କରିବାକୁ ଚାହୁଁଛି ଲୋ ରାଣୀ।
1: ସେ କେମିତି ତତେ ତା ବାହୁବନ୍ଧନରେ ରଖିଥିଲା ମୁଁ ଦେଖିଛି।
2: ମୁଁ ଚାହୁଁନଥିଲି କିନ୍ତୁ କିନ୍ତୁ ବାନ୍ଧିଗଲି ଲୋ।
1: ତୁ ମରିଗଲେ ଭଲ।
2: ସାନ୍ତାଣୀ ସାନ୍ତାଣୀ ସାନ୍ତାଣୀ
0: ଆଲୋ ଆଲୋ କଣ ହେଇଛି, ମତେ ନେଇଚାଲ ନେଇଚାଲ ସେଠିକି।
2: ପଡ଼ିଶାରେ ସେ କୁଲସିନୀର ଝିଅ ମ ଭାଇ ନିଏ ଯାକେ, ହେଲେ ପିଲାଟେ ଜନ୍ମ କରିଛି କେହି ଜାଣନ୍ତିନି ତା ବାପା କିଏ।
0: ପିଲା ଜନ୍ମ କରିଛି କୁଲସିନୀର ଝିଅ?
2: ହଁ ପରା, ଲାଜର ସେ ଛୁଆଟାକୁ ମାରି ପଥର ଗଦା ତଳେ ଲୁଚେଇ ଦେଇଥିଲା, ହେଲେ କୁକୁର ତାକୁ ଖୋଳି ଆଣି ତାରି ଦୁଆର ମୁହଁରେ ପକେଇ ଦେଇଗଲା। ଲୋକମାନେ

0: ରାଗ ତମ ତମ ହିଁ ସେ ଝିଅଟାକୁ ମାରିଦବାକୁ ଚାହୁଁଛନ୍ତି।
1: ଠିକ କରିଛନ୍ତି, ଏମିତି ପୋଡ଼ା ମୁହିଁ ଅଲକ୍ଷଣୀ ଝିଅକୁ
0: ମାରିଦବା। ତାକୁ ମାରନି, ତାକୁ ମାରନି,
1: ଛାଡ଼ ନାଇଁ, ଛାଡ଼ ନାଇଁ, ତାକୁ ଛାଡ଼ ନାଇଁ।

0: ଶୈମିତା, ତତେ ଆଗରୁ କହିଥିଲି ଆଉ ପୁଣି ଥରେ କହୁଛି, ତୁ ମୁସ୍ତରୀ ସାଙ୍ଗେ କଥାବାର୍ତ୍ତା ହେଇଯିବା ଉଚିତ। ଫଟୋ ଲୁଚିଲା ଘଟଣା ଥଟା ମଜାର ଫଳ, ତୁ ତାକୁ ମନରୁ ପୋଛି ଦେ।
1: ତମେ ତ ଜାଣିଛ ଅମ୍ମିଜାନ, ମୁଁ ତାକୁ ପସନ୍ଦ କରେନି।
0: ହଉ, ଯାହା କରୁଛ କର, ମୁଁ କେବଳ ଏତିକି ଚାହୁଁଛି ଯେ ଲୋକମାନେ ଆମ ପରିବାରକୁ ସମାନ ଦୃଷ୍ଟିରେ ଦେଖନ୍ତୁ, ସମସ୍ତଙ୍କୁ ମିଳିମିଶି ଚଳିବା ଦେଖନ୍ତୁ। ଏଇ ବୁଝିଲୁ କଣ?
1: ହଁ ଅମ୍ମିଜାନ।
0: ତାହେଲେ ଏକଥା ଏଇଠି ସରୁ। ହଁ, କାଲି ରାତିରେ ତମ କଥାବାର୍ତ୍ତା କେତେବେଳେ ସବୁ ସରିଲା? ଲୋ
1: ରାତି ପ୍ରାୟ 12:30।
0: ଅତହର କଣ କହୁଥିଲା?
1: ସେ ସବୁବେଳେ ଅନ୍ୟମନସ୍କ ରହୁଛି, ପଚାରିଲେ କହୁଛି ମରଦମାନଙ୍କର ଗୁଡ଼ାଏ ଚିନ୍ତା।
0: ଏ କିଛି ପଚାରନା ତାକୁ, ବାହାଘର ପରେ ବି ତାକୁ କିଛି ପଚାରିବୁ ନାହିଁ। ସେ କଥା କହିଲେ ତୁ କହିବୁ, ଦେଖିଲେ ତୁ ଦେଖିବୁ, ତାହେଲେ ଯାଇ ଖୁସିରେ ରହିବୁ।
1: ହେଲେ ଅମ୍ମି, ମତେ ଲାଗୁଛି ସେ ଯେମିତି ମତେ କିଛି ଲୁଚଉଛି।
0: ଏ ଜାଣିବାକୁ ଜମା ଚେଷ୍ଟା କରନି, କିଛି ପ୍ରଶ୍ନ ବି କରନି, ଆଉ ସବୁଠୁ ବଡ଼ କଥା ହେଲା ତା ଆଗରେ କେବେ ଲୁହ ଗଡ଼େଇବୁ ନାହିଁ।
1: ଏତେବେଳେ ମୋର ଖୁସି ହବା କଥା, ହେଲେ ମୁଁ ଖୁସିରେ ନାହିଁ।
0: ତାର କିଛି ମାନେ ନାହିଁ। ଆଚ୍ଛା, ଆଜି ରାତିରେ କଣ ସେ ଆସିବ?
1: ନାହିଁ, ସେ ତା ମା ସାଙ୍ଗରେ ସହରକୁ ଯାଇଛି।
0: ଆଚ୍ଛା ହଉ, ଚାଲ ଆମେ ଚାଲ ଜଲ୍ଦି ଶୋଇପଡ଼ିବା।
1: ହଉ ଅମି।
0: ଏ ରାତିଟା ବଡ଼ କିଟିମିଟିଆ ଅନ୍ଧାର ରାତି।
1: ହଁ ଅମି, ମୁହଁକୁ ମୁହଁ ଦେଖାଯାଉନି।
0: ଯେଉଁମାନେ ଲୁଚି ଛବି ରହିବାକୁ ଚାହାନ୍ତି ସେମାନଙ୍କୁ ରାତିଟା କିନ୍ତୁ ବେଶ ରହିବ।
1: ଚୋରଙ୍କୁ ତ ଏ ରାତି ଆଶୀର୍ବାଦ,
0: ଆକାଶରେ ତାରାମାନେ ମିଟିମିଟି କରୁଛନ୍ତି।
1: ତମକୁ ଏସବୁ କଣ ସୁନ୍ଦର ଦିଶୁନି?
0: ହ୍ୟାଲୋ, ଛାତ ଉପରେ ଯାହା କିଛି ହେଲେ ବି ମୋର କିଛି ଯାଏ ଆସେ ନାହିଁ, ହେଲେ ଛାତ ତଳେ ଯାହା ସବୁ ହଉଛି

0: ଅମି ଅମି ଆକାଶରୁ ତାରା ଖସିବା ଦେଖିଲେ କୁଆଡ଼େ ଅମଙ୍ଗଳ ହୁଏ ବୋଲି କହନ୍ତି।
1: ହଁ, ଆମ ପୂର୍ବପୁରୁଷ ବହୁତ କଥା ଜାଣିଥିଲେ, ଯାହାକୁ ଆମେ ଧୀରେ ଧୀରେ ସବୁ

0: ନିଜ ଭିତରେ ଲୁଚେଇ ରଖିଛି ଜ୍ୱଳନ୍ତ ଅଗ୍ନି। ହେଲେ ଦାର୍ଶନିକ ତତ୍ଵ ଗୁଡାକୁ ଆମକୁ କଣ ମିଳିବ କହିଲୁ? ଏଗୁଡାକ ମୁଣ୍ଡ ଭିତରେ ନ ପଶିବା ହିଁ ଭଲ।
1: କି ସୁନ୍ଦର ହେଇଛି ରାତି, ଇଚ୍ଛା ହଉଛି ଚେଇଁ ରହିବି। ଆଉ କ୍ଷେତରୁ ଆସୁଥିବା ଥଣ୍ଡା ପବନର ସ୍ପର୍ଶରେ ଶିଅରେ ଉଠିବ ମୋର ଦେହ।
0: ହଉ ହଉ, ରାତି ଅନେକ ହେଲାଣି, ତମେ ସବୁ ଶୋଇପଡ଼।
1: ଏ କଥା କଣ, ଅତର ଆଜି ଆସୁନାହାନ୍ତି କି?
0: ସିଏ ବାହାରକୁ ଯାଇଛି।
1: ଓ ହଉ,

0: ତମେ ସେଇଠି ଅଛ?
1: ହଁ, ନିସ୍ତବ୍ଧତାକୁ ଉପଭୋଗ କରୁଛି। ଆଉ ତମେ ଯାହାକୁ ଗୁରୁତର ଘଟଣା ସବୁ କହୁଥିଲ, ତାର ଚିହ୍ନ ବର୍ଣ୍ଣ ନ ମିଳିବାରୁ ମତେ ଆଶ୍ଚର୍ଯ୍ୟ ଲାଗୁଛି।
2: ତାହେଲେ ଦୟାକରି ଏ କଥାକୁ ଏଇଠି ଶେଷ କରିଦିଅ।
1: ଏଇ ଏ ଘରଟା ମୋର, ଏଠି କେବଳ ମୋରି ରାଜୁତି, କାହାରି ହଁ କି ନାହିଁରେ ଏଠି କିଛି ମୂଲ୍ୟ ନାହିଁ। କିନ୍ତୁ ମୋ ନଜରଟା ବଡ଼ ତେଜ, କେହି ବି ମୋ ବିରୁଦ୍ଧରେ ଯାଇପାରିବେନି।
2: ବାହାରୁ କିଛି ଜଣାପଡ଼େନି, ମାନୁଛି ସବୁକିଛି ଠିକ୍ଠାକ୍ ଚାଲିଛି। ତମ ଝିଅମାନେ ନିଜକୁ ବହୁତ ନିରୀହ ବୋଲି ଦେଖେଇ ହୁଅନ୍ତି, ହେଲେ କାହା ମନରେ କ'ଣ ଅଛି ସେ କଥା ନା ତମେ କହିପାରିବ ନା ମୁଁ କହିପାରିବି।
1: ମୁଁ କହିବି ମୋ ଝିଅମାନେ ଖୁବ୍ ଶାନ୍ତିରେ ଅଛନ୍ତି।
2: ସେ କଥା ତମେ ଜାଣିଥିବ ଆଉ ତମ ଝିଅମାନେ ଜାଣିଥିବେ। ମୁଁ ହେଲେ ତମ ସେବା କରିବା ଲୋକ।

0: ସେଥିପାଇଁ କହୁଛି, ତମେ ଭାବନି ଯେ ତମେ ସୁରକ୍ଷିତ। କୋଉ ମୁହୂର୍ତ୍ତରେ କଣ ହେଇଯିବ ସେ କଥା କିଏ ଜାଣେ।
1: ନା, ଏ ଘରେ କୌଣସି ଦୁର୍ଘଟଣା ଘଟିବ ନାହିଁ।
0: ବାସନ ତ ସବୁ ମାଜିଦେଲି, ଆଉ କଣ କାମ ଅଛି କହିଲ?
1: ନା, ଆଉ କିଛି କାମ ନାହିଁ।
0: ହଉ, ତେବେ ଯାଉଛି, ଟିକେ ଗଡ଼ପଡ଼ ହେଇଯିବି, ତମକୁ କେତେବେଳେ ଉଠେଇବି।
1: ନା, ଆଜି ମତେ ତୁ ଡାକିବୁନି, ଆଜି ମୁଁ ଟିକେ ମନ ଶାନ୍ତି କରି ଶୋଇବାକୁ ଚାହୁଁଛି।

0: ସେ ବେଇମାନ ଲୋକ ଅନ୍ୟ କୋଉ ସ୍ତ୍ରୀକୁ ଭେଟିବାକୁ ଆସିଥିଲା, ଆଉ ତୁ ଛାଏ ଛାଏ ଆସି ତା ଆଗରେ ଠିଆ ହେଇଗଲୁ।
1: ସେ ଟଙ୍କା ପାଇ ସିନା ଆସିଥିଲା ମୁସ୍ତାରୀ, ହେଲେ ତା ନଜରଟା ସବୁବେଳେ ମୋ ଉପରେ ହିଁ ଥାଏ।
0: ମୁଁ ତତେ ତାକୁ ଛଡେଇ ନବାକୁ ଦେବିନି।
1: ଆଚ୍ଛା,
0: ତା ବାହାଘର ଫୈମିତା ସାଙ୍ଗରେ ହିଁ ହବ।
1: ତୁ କିନ୍ତୁ ଭଲ ଭାବରେ ଜାଣିଛୁ ସେ ତାକୁ ପସନ୍ଦ।

0: ତୁ ବି ତାକୁ ଭଲ ପାଉଛୁ ଆଉ ସତ କଥା କହିବାକୁ ଗଲେ ତୁ ବି ତାକୁ ଭଲ ପାଉଛୁ ନୁହେଁ
1: ହଁ ଭଲ ପାଉଛି ମୁଁ ଏ କଥା ଦୃଢ ସ୍ୱରରେ କହୁଛି ଯେ ମୁଁ ତାକୁ ଭଲ ପାଉଛି ଭଲ ପାଉଛି ଭଲ ପାଉଛି
0: ହେଲେ ମୁସ୍ତରୀ ଏଥିରେ ମୋର କିଛି ଦୋଷ ନାହିଁ
1: ମତେ ସାନ୍ତ୍ୱନା ଦେବାକୁ ଚେଷ୍ଟା କରନି କଥାକୁ ଏମିତି ବୁଲାନି ବୁଝିଲୁ
0: ନା ମୁସ୍ତରୀ ନା
1: ହେଲେ କଣ କରିବି ତୁ ମୋ ପାଇଁ କେବଳ ଗୋଟିଏ ସ୍ତ୍ରୀ ଲୋକ ଭଳି ଜଣାପଡୁଛୁ ଯାହାର କିଛି ଉପାୟ ନାହିଁ ଯିଏ ବୁଡ଼ିବା କଥା ବୁଡ଼ିବ ଅତହର ମୋର ନୁହଁ
0: ସତରେ ମୁସ୍ତରୀ ଯୋଉ ଦିନଠୁ ମୁଁ ତାକୁ ପାଇଛି ଏ ଘର ମୋତେ ଭଲ ଲାଗୁନି ମୋତେ କିଛି ଭଲ ଲାଗୁନି ଆଉ

0: ଆଉ ମୁଁ ତାହା ହିଁ କରିବି ଯାହା ସିଏ କହିବ। ସମସ୍ତେ ପଛକେ ମୋ ଶତ୍ରୁ ହେଇଯାଆନ୍ତୁ, ମତେ ଯାହା ପଛକେ କହନ୍ତୁ, ସେ ସବୁକୁ ମୁଁ ସହିବାକୁ ପ୍ରସ୍ତୁତ ଅଛି। ମୁଁ ତାହା ବି ସ୍ୱୀକାର କରିନେବି ମୁସ୍ତରି, ଯାହା ଯାହା ବିବାହିତ ପୁରୁଷର ସ୍ତ୍ରୀ ହେଲେ ଭୋଗିବାକୁ ପଡ଼େ। ସେ ଫୈମିତାକୁ ବାହାହଉ, ମୋର କିଛି କହିପାରୁ ନାହିଁ। ମୁଁ ଏକା ଅନ୍ୟ ଘରେ ରହିବାକୁ ଚାଲିଯିବି, ଆଉ ଆଉ ଯେବେ ବି ତାର ଇଚ୍ଛା ହବ ସେ ସେଠିକି ଆସୁଥିବ।
1: ନା, ତା କଦାପି ହେଇପାରିବନି।
2: ଅନ୍ତତଃ ମୁଁ ବଞ୍ଚିଥିବା ଯାଏ ତାହା ସମ୍ଭବ ହବନି।
0: ମୁସରି, ତୁ ବାଟ ଛାଡ଼, ମୁଁ ଯିବି।
1: ମୁଁ ବି ଦେଖୁଛି ତୁ କେମିତି ଯିବୁ।
0: ତୁ ବାଟ ଛାଡ଼, ମୁସରି, ମତେ ବାଟ ଛାଡ଼।
1: ଅମି, ଅମି,
0: ମୁଁ କହୁଛି ବାଟ ଛାଡ଼ି ଦେ, ମତେ ଯିବାକୁ ଦିଅ।
1: ଦେଖ,
3: ବନ୍ଦ କର ଏ ପାଟିତୁଣ୍ଡ।

ଭାରି ଦୁଃଖ ଦେଖିବାକୁ ଚାହୁଁନି। ମୋ ଦ୍ୱାରା ଚୁପ୍ କର, କହିଲି ପରା ଚୁପ୍ କର। କାନ୍ଦିବ ଯେତେବେଳେ କେହି ନ ରହିବେ, ଶୋକର ପାହାଡକୁ ଆମେ ଆମେ ମୁଣ୍ଡେଇ ନବୁ, ଆମେ ମୁଣ୍ଡେଇ ନବୁ। ବିରଜିଶ କଦ୍ରର ଯୁବତୀ ଝିଅ ମରିଗଲା, ଅବିବାହିତ ଅବସ୍ଥାରେ ମରିଗଲା। ଶୁଣିଲ, ଶୁଣିଲ ମୁଁ କଣ କହିଲି? ବିତ୍ରିଶ କଦ୍ରର ଯୁବତୀ ଝିଅ ମରିଗଲା। ଚୁପ୍ କର, ଚୁପ୍ କର, ଚୁପ୍ କର, ଚୁପ୍ କର, ଚୁପ୍ କର, ଚୁପ୍।

ଶେଷ ହେଲା ନାଟକ ପରିଣତି। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ବୀରଜିସ୍, ଆଦରମଣି ପରାଳ, ହସିନା ଚନ୍ଦମଣି ବେହେରା, ଆଦିଲା ମଞ୍ଜୁଳା କୁଅଁର, ଆଇ କୁଞ୍ଜଲତା ଦାସ, ଅମିନା ଶ୍ରାବନ୍ତୀ ବୋଷ, ଫୈମିତା ସସ୍ମିତା ମହାପାତ୍ର, ଫତିମା ରୀତାଞ୍ଜଳି ପଣ୍ଡା, କୁଦୁସିଆ ଜୟଶ୍ରୀ ପଣ୍ଡା ଏବଂ ମୁସ୍ତରୀ କ୍ରିଷ୍ଣ ମହାନ୍ତି। ମୂଳ ସ୍ପେନୀୟ ମଞ୍ଚ ନାଟକ ଫେଡେରିକୋ ଗାର୍ସିଆ ଲୋର୍କା, ହିନ୍ଦୀ ବେତାର ନାଟ୍ୟ ରୂପାନ୍ତର ରଘୁବୀର ସହାୟ, ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ଝରଣା ଦାସ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରତିକାନ୍ତ ଶତପଥୀଙ୍କ କଣ୍ଠରେ ଶୁଣନ୍ତୁ ଗୀତଟିଏ, ଗୀତ ରଚନା ଗୌରହରି ତଳାଇ।

ଗୌରହରି ଦଳେଙ୍କ ରଚନାରୁ ଗୀତଟିକୁ ଗାଇଥିଲେ ରତିକାନ୍ତ ଶତପଥୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଏଗାରଟା ଦଶ ମିନିଟ୍ରେ କଣ୍ଠଶିଳ୍ପୀ ନାଜିଆ ସୟିଦ ଏବଂ ସୁବାସ ଦାସ। ପାଲା ଦିନ ଏଗାରଟା ତିରିଶ ମିନିଟ୍ରେ ପରିବେଷଣ କରିବେ କାର୍ତ୍ତିକ ଚନ୍ଦ୍ର ବେହେରା ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ ବାରଟାରେ। ଯୋଡ଼ି ମୋହରୀ ବାଦ୍ୟ ଦିନ ଗୋଟାଏ ଦଶ ମିନିଟ୍ରେ ପରିବେଷଣ କରିବେ ଅନିମା ତଳାଇ। ନାରୀମହଲ ଦିନ ଗୋଟାଏ କୋଡ଼ିଏ ମିନିଟ୍ରେ ଏଥିରେ ଶୁଣିବା ଆଲୋଚନା କ୍ଷୀର ଆମ ପାଇଁ କେତେ ଉପକାରୀ, ଏ ସମ୍ପର୍କରେ ସୁନିତା ସାହୁଙ୍କ ସହ ଆଲୋଚନା। ଓଡ଼ିଆ କଥାଚିତ୍ର ଗୀତ ଦିନ ଦୁଇଟା ପଇଁଚାଳିଶ ମିନିଟ୍ରେ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଦିନ ତିନିଟାରେ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ ଚାରିଟାରେ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଶୁଣିବେ ଅପରାହ୍ନ ଚାରିଟା ପଞ୍ଚାବନ ମିନିଟ୍ରେ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ ପାଞ୍ଚଟାରେ। ଯୁବବାଣୀ ପାଞ୍ଚଟା ତିରିଶ ମିନିଟ୍ରେ ଏଥିରେ ଶୁଣିବେ ଆଲୋଚନା ପାନିକ୍ ଆଟାକ୍ କ'ଣ ଓ କାହିଁକି ହୁଏ, ଆଲୋଚିକା ଆନନ୍ଦିକା ମହାରଣା। ଏହାପରେ ପରେ ଶୁଣିପାରିବେ ବିଜ୍ଞାନ ବିଚିତ୍ର ଏବଂ କ୍ରୀଡ଼ା ପରିକ୍ରମା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ପଇଁତିରିଶତମ ଭାଗ ସନ୍ଧ୍ୟା ଛଅଟା ଦଶ ମିନିଟ୍ରେ। ଯୁବଶକ୍ତି ସନ୍ଧ୍ୟା ଛଅଟା ତିରିଶ ମିନିଟ୍ରେ। ବିଷୟ ରହିଛି ପରିବେଶର ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ, ଆଲୋଚିକା ସୁଚରିତା ମହାନ୍ତି ସାମାଜିକ କର୍ମୀ। ଓଡ଼ିଆ କଥାଚିତ୍ର ଗୀତ ରାତି ସାତଟା ଦୁଇ ମିନିଟ୍ରେ। ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ ରାତି ସାତଟା ପଚିଶ ମିନିଟ୍ରେ। କୃଷି ସଂସାର ରାତି ସାତଟା ତିରିଶ ମିନିଟ୍ରେ ଏଥିରେ ବିଷୟ ରହିଛି ଗର୍ଭିଣୀ ଗାଈ ଯତ୍ନ, ବିଶେଷଜ୍ଞ ଡକ୍ଟର ଶ୍ରୀନିବାସ ଶତପଥୀ। ହିନ୍ଦୀ କଥାଚିତ୍ର ଗୀତ ରାତି ଆଠଟା ଦୁଇ ମିନିଟ୍ରେ। ରାଧାରାଣୀ ମିଶ୍ର ଗାଇଥିବା ଓଡ଼ିଶୀ ଗୀତ ଶୁଣିପାରିବେ ରାତି ଆଠଟା ତିରିଶ ମିନିଟ୍ରେ। ପବ୍ଲିକ୍ ସ୍ପିକ୍ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି ନଅଟା ତିରିଶ ମିନିଟ୍ରେ। ସ୍ୱତନ୍ତ୍ର ଦ୍ୱିଭାଷୀ କାର୍ଯ୍ୟକ୍ରମ ରାତି ଦଶଟାରେ। ଏହାର ବିଷୟ ରହିଛି ଟୁଏଲ୍ଭ ଇୟର୍ସ ଅଫ୍ ଗଭର୍ଣ୍ଣମେଣ୍ଟ। ମଲ୍ଲିକାର୍ଜୁନ ମନସୁରଙ୍କ ଶାସ୍ତ୍ରୀୟ ଗାୟନ ଶୁଣିପାରିବେ ରାତି ଦଶଟା ପଇଁତିରିଶ ମିନିଟ୍ରେ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ।

ଏବେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 37 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 37 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ପାଣିପାଗର ସୂଚନା।

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ

ଅବଲା ଗୀତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ନାଜିଆ ସଇଦ ଏବଂ ସୁବାସ ଦାସ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ପଣ୍ଡା ବାବୁ।
1: ଆଜ୍ଞା ବାବୁ।
0: ଏ ତ ମଙ୍ଗଳାଚରଣ ସରିଲା।
1: ଆଜ୍ଞା।
0: ଆମେ ଆଜି ଯେଉଁ ନାଟକଟି ଆରମ୍ଭ କରିବାକୁ ଯାଉଛେ, ପରିବେଷଣ କରିବାକୁ ଯାଉଛେ, ଇଏ ହୋଇଛି କଣ? ନାଗାନନ୍ଦ ନାଟକ, ୟାର କବି ହେଲେ କିଏ? ସେ ଅଷ୍ଟମ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଜନ୍ମଗ୍ରହଣ କରିଥିବା ଥାନେଶ୍ୱର ରାଜା ଯେ କି ପ୍ରଭାକର ବର୍ଦ୍ଧନଙ୍କର ପୁଅ ହର୍ଷବର୍ଦ୍ଧନ ବା ଶ୍ରୀହର୍ଷଙ୍କର ଲିଖିତ ନାଗାନନ୍ଦ ନାଟକର ସଂକ୍ଷେପାର୍ଥରେ ବା ସଂକ୍ଷେପରେ କିଛି ପରିବେଷଣ କରି ଚାଲିଯିବା। ତାହେଲେ ହେଲା କଣ, ବିଦ୍ୟାଧର ସମ୍ରାଟ ଯେ କି ଜିମୁତ କେତୁ, ସେ କଣ କଲେ? ବୃଦ୍ଧ ହୋଇଯିବାରୁ ନିଜର ସୁଯୋଗ୍ୟ ପୁତ୍ର ଜିମୁତ ବାହନ ଉପରେ ରାଜ୍ୟଭାର ନ୍ୟସ୍ତ କରି ଶାଣ୍ଡିଲ୍ୟମୁନିଙ୍କ ଆଶ୍ରମକୁ ଚାଲିଗଲେ। ଏଣେ ବୃଦ୍ଧ ରାଜା ଚାଲିଗଲେ ବାନପ୍ରସ୍ଥ ଆଶ୍ରମ କରିବାକୁ ଶାଣ୍ଡିଲ୍ୟମୁନିଙ୍କ ଆଶ୍ରମକୁ। ଏକାକି ଯୁବରାଜ ଜିମୁତ ବାହନ ତାର ରାଜ୍ୟ ଚଳିବାରେ ଲାଗିଛି। ଚାଲିଗଲା ବହୁତ ଦିନ, ପିତାମାତାଙ୍କର ଅନୁପସ୍ଥିତିକୁ ବହୁତ ଦୁଃଖ ମନେ କରି ଜିମୁତ ବାହନକୁ ଆଉ ଭଲ ଲାଗିଲାନି। ମନେ ମନେ ଚିନ୍ତା କଲେ, ମୁଁ ପିତାମାତାଙ୍କର ସେବା କରିପାରିଲିନି, ତେଣୁ ମୁଁ ଅଯୋଗ୍ୟ ସନ୍ତାନ। ଏ କଥା ଭାବିକିରି ସେ କଣ କରିଛନ୍ତି? ହଉ ବୋଲେ ତିଷ୍ଠନ ଭାତି।

ଆଜ୍ଞା ଦ୍ୱିମୁତ ବାହନ ମନେ ମନେ ଚିନ୍ତା କଲେ କଣ ନା ପିତାମାତାଙ୍କ ନିକଟରେ ପୁତ୍ର ଭୂମି ଉପରେ ବସିଲେ ଯେଉଁ ସୁଖ ମିଳେ ସେ ସୁଖ ଏ ରାଜ ସିଂହାସନରେ ମିଳେ ନାହିଁ। ପିତାମାତାଙ୍କ ପାଦ ସେବାରେ ଯେଉଁ ସୁଖ ମିଳେ ସେ ସୁଖ ଏ ରାଜ୍ୟଭାର ବା ରାଜଭୋଗରେ କେବେ ହେଲେ ମିଳେ ନାହିଁ। ଆଉ କଣ ନା ପିତାମାତାଙ୍କ ଉଚ୍ଚିଷ୍ଟ ଭୋଜନ କଲେ ଯେଉଁ ସୁଖ ମିଳେ ଇଏ ସ୍ୱର୍ଗୀୟ ଭୋଜନରେ କିଛି ଲାଭ ନାହିଁ, ୟାର କିଛି ମୁକ୍ତି ନାହିଁ। ଏଣୁ ଗୋଟେ ପଦ ମଧୁସୂଦନ ରାଓ ଲେଖିଲେ ପିତାମାତାଙ୍କ ଉଦ୍ଦେଶ୍ୟରେ, କଣ ପିତାମାତା ପରି ଆଉ।

ହେଲା କଣ ଭାଗବତର ଗୋଟେ ପଦ ଲେଖିଲେ ପିତାମାତାଙ୍କ ଉପକାର ସୁଝି ପାରିବ କେ କୁମର ପୋଷନ୍ତି ଗର୍ଭ ଭାର ବୋଇ ପୁଣି ପାଳନ୍ତି କ୍ଷୀର ଦେଇ ଛାଡ଼ି ଦିଅ ଏଣୁ ତାଙ୍କର ସହକର୍ମୀ ସାଙ୍ଗ ଆତ୍ରେୟକୁ ସଙ୍ଗରେ ଧରି ଜିମୁତ ବାହନ କଣ କଲେ ନା ପିତାମାତାଙ୍କୁ ଦେଖିବା ପାଇଁ ମଳୟ ପର୍ବତକୁ ବାହାରିଲେ ଆସିଯାଇଛି ବସନ୍ତ ସମୟ ଚାଲି ଯାଉଛନ୍ତି ରାଜକୁମାର ସାଙ୍ଗରେ ମୈତ୍ର ରହିଛି କେମିତି ବସନ୍ତ ସମୟ ଆସିଲା ପଞ୍ଚଦଶ ଶତାବ୍ଦୀର କବି ଦିନକୃଷ୍ଣ ଦାସ ରସକଲ୍ଲୋଳରେ ଗୋଟେ ପଦ ଲେଖିଲେ ବୋଲେ କୁସୁମ

ଚାଲି ଯାଉଛନ୍ତି ଜୀବନ୍ତ ବାହନ ତାଙ୍କ ମୈତ୍ର ସହିତ ହେଲା କଣ ଅରଣ୍ୟ ଭିତର ଶୋଭାଟା କିଭଳି ହୋଇଛି କବି ସମ୍ରାଟ ଗୋଟେ ପଦ ଲେଖିଲେ

କିଛି ବାଟ ଯିବା ପରେ ଜିମୁତ ବାହନର ଦକ୍ଷିଣ ଚକ୍ଷୁ ସ୍ପନ୍ଦନ ହେଲା। ଜିମୁତ ବାହନ କହିଲେ ବିଦୂଷକ ମୈତ୍ର ଦକ୍ଷିଣ ସ୍ପନ୍ଦତ ଚକ୍ଷୁ ଫଳାକାଂକ୍ଷା ନମେ କୋଚିତ ନତ ମିଥ୍ୟା ମୁନି ବଚହ ଅଥ ଈଶ୍ୱତି କି ନିଦ। ହେ ମୈତ୍ର, ମୋର ଡାହାଣ ଚକ୍ଷୁ ସ୍ପନ୍ଦନ ହେଉଛି, ବାରମ୍ବାର ସ୍ଫୁରଣ ହେଉଛି, ଏଣୁ ମୁଁ ବିଚାର କରୁଛି ବା ମୁଁ ଭାବୁଛି ଭବିଷ୍ୟତରେ କିଛି ଶୁଭ କାର୍ଯ୍ୟ ମୋର ଆସିବ କି, ମତେ ଲାଭ ହେବ କି, ଏଇ କଥା ମନେ ମନେ ବିଚାର କରି ଜିମୁତ ବାହନ ତାକ କଣ କରିଛନ୍ତି ନା ଖଣ୍ଡେ ବାଟ ଚାଲି ଯାଇଛନ୍ତି। ମଳ ପର୍ବତ ନିକଟବର୍ତ୍ତୀ ଦେଖିବାକୁ ପାଇଲେ ଏକ ଗୌରୀ ମନ୍ଦିର, ସେ ଗୌରୀ ମନ୍ଦିର ନିକଟରେ ପହଞ୍ଚି କଣ କଲେ ସେଠି ପଚାରୁଛନ୍ତି ଆତ୍ରେୟ, ଇଏ ତ ଗୌରୀ ମନ୍ଦିର, ଏଠାରେ କଣ ଗୋଟେ ଶବ୍ଦ ଶୁଭୁଛି, ନାରୀମାନଙ୍କର ସ୍ୱନ ଶୁଭୁଛି, ତେଣୁ ଲେଖିଲେ ଗଙ୍ଗାଧର ମେହେର।

ଆଜ୍ଞା ଦେଖିଲେ ଜଣେ ଯୁବତୀ ବୀଣା ବାଦନ କରୁଛନ୍ତି ଏବଂ ଦୁଇ ପାର୍ଶ୍ୱରେ ଦୁଇ ଜଣ ଯୁବତୀ ତାଙ୍କ ନିକଟରେ ବସିଛନ୍ତି। ତେଣୁ ସେ ବୀଣା ସ୍ୱନକୁ ଶୁଣି ଯିମୁତ ମିତ୍ର ସହ ଗୌରୀ ମନ୍ଦିର ନିକଟରେ ପହଞ୍ଚିଗଲେ। କଣ ହେଲା କଣ ଦେଖିଲେ

ଦେଖିଲେ ଆନନ୍ଦ ପ୍ରତିମା ପ୍ରାୟ ମନୋହର ମୂରତି ଯୁବତୀ ତିନି ଏଣୁ ଯାହା ପୂଜା ପାଇଁ ଥାଉ ଏ କୁସୁମ ଧନମ ନେତ୍ର ଭ୍ରମର ଇତ୍ୟ ଅବସରରେ ହେଲା କଣ ସେ ଯୁବତୀ ମାନେ ବସିଛନ୍ତି ଏବଂ କଥାବାର୍ତ୍ତା ହେଉଛନ୍ତି ବୀଣା ବାଦନ ସରିଯାଇଛି ସେଇଠି ମଳୟାବତୀ କଥାବାର୍ତ୍ତାରୁ ଜାଣିଲେ ଯେ

ତାଙ୍କର ନାମ ମୟାବତୀ ଏବଂ ଚତୁରିକା ଏବଂ ମନୋହାରିକା ହେଉଛନ୍ତି ତାଙ୍କର ଦୁଇ ଜଣ ସଖୀ। ସେହି ସମୟରେ ମୟାବତୀ କହିଲେ ସଖୀ ଲୋ ଏଇ ଗତ ରାତ୍ରିରେ ଗୌରୀଦେବୀ ମତେ ସ୍ୱପ୍ନରେ କହିଥିଲେ କଣ କହିଲେ ବିଦ୍ୟାଧର ସମ୍ରାଟ ଜିମୁତ ବାହନ ତୁମର ଭାବି ସ୍ୱାମୀ ହେବେ ଏବଂ ତୁମକୁ ସେ ଆଦର ସହକାରେ ପତ୍ନୀ କରି ତାଙ୍କ ରାଜ୍ୟକୁ ନେଇଯିବେ। ଆଜ୍ଞା ଏ କଥାବାର୍ତ୍ତା ଶୁଣି ଜିମୁତ ବାହନ ଆଉ କାଳ ବିଳମ୍ବ ନ କରି ସେ କଣ କଲେ ସେ ଯୁବତୀ ମାନଙ୍କ ନିକଟରେ ଯାଇ ପହଞ୍ଚି ଗଲେ। ଯେତେବେଳେ ପହଞ୍ଚି ଯାଇଛନ୍ତି ସେହି ସମୟରେ ମୟାବତୀ ଦେଖିଦେଇଛି କାହା ରୂପ ଜିମୁତ ବାହନକୁ ଯେତେବେଳେ ଦେଖିଦେଇଛି କଣ ଦେଖିଲେ।

ଆଜ୍ଞା ସେଇଠି ପୁଣି ଭାବୁଛି କଣ କରିବି, ମନେ ମନେ ବିଚାର କରୁଛି, ଇଏ ବୋଧେ ସେଇ ବିଦ୍ୟାଧର ସମ୍ରାଟ ଜୀମୁତ ବାହନ ହେବେ କି? ତେଣୁ ରାଧାନାଥ ରାୟବାହାଦୁର ଉଷା କାବ୍ୟରେ ଗୋଟା ପଦ ଲେଖିଲେ, ବୋଲେ ଏକୁଣ ସାଗର।

ପୁଣି ମନେ ପଡିଯାଇଛି ତାଙ୍କ ରୂପଟି କିଭଳି ହୋଇଛି। ନୀଳକଣ୍ଠ ଦାସ ପଞ୍ଚସଖା ନୀଳକଣ୍ଠ ଦାସ ଗୋପବନ୍ଧୁଙ୍କ ସମସାମୟିକ। ନୀଳକଣ୍ଠ ଦାସ ଗୋଟେ ପଦ ଲେଖିଲେ ବାଳ ଭାନୁ ପରି ବଦନ।

ଆଜ୍ଞା ଇଏ ସିନା ଭାବନାରେ ରହିଗଲା, ଏଣେ କଣ ହେଇଛି? ଉପେନ୍ଦ୍ର ଭଞ୍ଜ ଗୋଟା ପଦ ଲେଖିଲେ ବଳୟବତୀ ଭାବୁଛି ଯେ ଭାଳୁଛି ନ ହୋଇବାର ନାହିଁ ଭୁଲ ଧନୁଷର ସୁଧାକର ନୁହେ ଚଳି ହେଲା କଣ ଏମିତି ଭାବୁଛି ସୁନ୍ଦର ରୂପ ଦେଖି ତାଙ୍କର ମନ ବସିଭୂତ ହୋଇଯାଇଛି, ମନେ ମନେ ଭାବୁଛି ଏ ବୋଧେ ଏବେ ଜୀବନ୍ତ ବାହନ। ଏଇ ସମୟରେ ଜୀବନ୍ତ ବାହନ ଭାବୁଛି କଣ କଣ ଭାବିଲା? ଗୋଟେ ପଦ ସର୍ବାଙ୍ଗ ସୁନ୍ଦରୀ ବିଦ୍ୟାଧର ଲୋକନାଥ ବିଦ୍ୟାଧରଙ୍କ ଲେଖା ବୁଝିଲେ, ଚତୁର୍ଦ୍ଦଶ ଶତାବ୍ଦୀର କବି ବୋଲେ କାହାର

ହଉ ଲକ୍ଷ୍ୟ କରିବେ ମହାନନୀୟ ଶ୍ରୋତା ମଣ୍ଡଳୀ ଆଜ୍ଞା ଏଣେ ଉଭୟ ଉଭୟଙ୍କର ରୂପ ଦେଖିଲେ ଠିକ ଏତିକି ବେଳେ ଏତିକି ବେଳେ ସମ୍ରାଟ ବିଦ୍ୟାଧର ଯେ କି ଜିମୁତ ବାପା ଜିମୁତ ବାହନଙ୍କର ବାପା ତାଙ୍କ କଥା ମନେ ପଡିଗଲା ଜିମୁତ ବାହନ ଚାଲିଗଲେ ଏଇ ସମୟରେ କଣ ହୋଇଛି ବିଶ୍ୱାବସୁ ଯେ କି ମୋଳାବତୀଙ୍କର ବାପା ବିଶ୍ୱାବସୁଙ୍କ ନିର୍ଦ୍ଦେଶରେ ଦୂତ ଆସି ମୋଳାବତୀ ଏବଂ ତାଙ୍କର ସଖୀ ମାନଙ୍କୁ ନେଇ ଚାଲିଗଲେ ଚାଲି ଯାଉଛନ୍ତି ମୋଳାବତୀ ଜିମୁତ ବାହନ ଚାହିଁଛନ୍ତି ଗୋଟା ପଦ ଶର୍ମିଷ୍ଠା ଦେବଦାନୀ ନନ୍ଦକିଶୋର ବଳଙ୍କର ବୋଲେ ରହି ରହି ଚାହିଁ ପଛକୁ କାମିନି ଇତର ନିମିତ୍ତ ବ୍ୟାଜେ ଏ ଶତ୍ରୁ ତଳ ଅପାଙ୍ଗେ ଢାଳିଲା ନିରେକି ତରୁଣ ରାଜେ ଚାହିଁ ଚାହିଁ ଚାଲିଗଲେ।

ଏଣେ ଜମା ଚାଲିଗଲେ ଆଚ୍ଛା ଜିମୁତ ବାହନ ତାଙ୍କ ବାଟରେ ଚାଲିଗଲେ କଣ ହେଲା କିଛି ଦିନ ବିତି ଯାଇଛି ଜିମୁତ ବାହନର ରୂପ ଗୁଣ ଏକୁ ଚିନ୍ତା କରି କଣ ହେଇଛି ନା ଆଜ୍ଞା ଆଉ ମୂଳାବତୀଙ୍କୁ ନିଦ ହେଲା ନାହିଁ ମୂଳାବତୀ ସଦାସର୍ବଦା ସେଇ ଜିମୁତ ବାହନ କଥା ଭାବିଲେ ଗୋଟାପଦ କବି ସମ୍ରାଟ ଉପେନ୍ଦ୍ର ବନ୍ଧ ବୈଦେଶ ବିଳାସରେ ଲେଖିଲେ ଆଉ ମୂଳାବତୀଙ୍କୁ କିଛି ଭଲ ଲାଗିଲା ନାହିଁ ତେଣୁ କଲେ କଣ ବୋଲେ ବିରତ ନହେ।

ରକ୍ତ କରିବା ମାନନୀୟ ଶ୍ରୋତା ମଣ୍ଡଳୀ, ଯମକ ହେଲା 20 ପ୍ରକାର, ଭଞ୍ଜଙ୍କର ଏହେଲା ଆଦ୍ୟ ଯମକ। ଆଜ୍ଞା, ବିରୋଚନ ବୋଲନ୍ତେ ରୋଚନ, ରୁଚିଲା ନାହିଁ କୌଣସି ଖାଦ୍ୟ ପଦାର୍ଥ, ତାଙ୍କୁ ଭଲ ଲାଗିଲା ନାହିଁ। ବିରୋଚନ କଣ, ବିରୋଚନ କଣ ବୋଲନ୍ତେ ଚନ୍ଦ୍ରକିରଣ, ଚନ୍ଦ୍ରକିରଣ ଭଲ ଲାଗିଲା ନାହିଁ। ଆଚ୍ଛା, ବିରୋଚନ କଣ ବୋଲନ୍ତେ କର୍ପୁର, କର୍ପୁରଟା ଥଣ୍ଡା, ତେଣୁ ସେଇ କର୍ପୁରଟା ବିରୋଚନ ବୋଲନ୍ତେ ଅଗ୍ନିତୁଲ୍ୟ ଜଣା ଗଲା। ଏଣୁ ମୂଳୟାବତୀଙ୍କୁ ଆଉ ଭଲ ଲାଗିଲାନି। ମୂଳୟାବତୀ ସଦା ସର୍ବଦା ଚିନ୍ତା କଲେ, କଣ କରିବି ମୁଁ, କେମିତି ଯିବୁ ତ ବାହନଙ୍କ ସହିତ ଭେଟ ହେବି, ଏ କଥା ଭାବି ଭାବି ଦିନକୁ ଦିନ ସେ ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲେ। ଆଜ୍ଞା, ସଖୀମାନେ ପଚାରିଲେ, କହିଲେ ତୁମେ କାହିଁକି ବ୍ୟସ୍ତ ହଉଛ, ଆମେ ଜିମୁତ ବାହନକୁ ଦୂତ ହସ୍ତରେ ଡକେଇ ଦେବୁ। ଯେତେବେଳେ ରାଜାଙ୍କୁ ଡକେଇ ରାଜା ଏକ ପତ୍ର ଲେଖିଦେଲେ, ଜିମୁତ ବାହନ ଯେତେବେଳେ ପତ୍ର ପାଇଲେ, ସେଇଠି ଜିମୁତ ବାହନ ମନେ ମନେ ଚିନ୍ତା କଲେ ଯେ ମୁଁ ତ ୟାଙ୍କ ସହିତ ବିବାହ ସର୍ତ୍ତ ରଖିନି। ଏଣୁ ସନ୍ଦେହରେ ପଡି ଜିମୁତ ବାହନ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ। ଆଜ୍ଞା, ଜିମୁତ ବାହନ ସିନା ପ୍ରତ୍ୟାଖ୍ୟାନ କରିଦେଲେ, ଏ ଖବର ପାଇଲା ମାତ୍ରେ ଏଣେ ରାଜଜମା କଲେ କଣ, ବିଦଗ୍ଧ ଚିନ୍ତାମଣିର ଅଭିମନୁ।

ଯୁଆଡେ ଅନେଇଲେ, ଜେମା ଯୁଆଡେ ଚାହିଁଲେ ଯେଉଁ ଦିଗକୁ ଚାହିଁଲେ ତାଙ୍କୁ ଦେଖାଗଲେ ଜିମୁତ ବାହନ, ତେଣେ ଚାହିଁଲେ ତେଣେ ସେଇ ଦିଶେ, ଚକ୍ଷୁ ବୁଝିଲେ ହୃଦୟରେ ପ୍ରକାଶ, ଆଖି ବୁଝିଦେଲେ ହୃଦୟ ମଧ୍ୟରେ ଆସିକିରି ସେଇ ଜିମୁତ ବାହନଙ୍କ ରୂପ କଣ କରିବେ, କାହିଁକି କାହିଁକି ଜିମୁତ ବାହନକୁ ଏତେ ଭଲ ପାଇଛନ୍ତି? ଏ କଥା ପଞ୍ଚଦଶ ଶତାବ୍ଦୀରେ ମହାନିର୍ବାଣତନ୍ତ୍ରରେ ଲେଖା ଅଛି, କଣ ବଳିଦାତା କଣ ଦାତା ଦାତା ଜିମୁତ ବାହନ, ଏ ମାନ୍ଧାତା ତ ଶିବିର ଦାତା ମୁଖ୍ୟ ଦାତା ଜନାର୍ଦ୍ଦନ, ଜିମୁତ ବାହନ ବିଷ୍ଣୁଙ୍କ ସହିତ ସମାନ। ଇଏ ଆର୍ଯ୍ୟାବର୍ତ୍ତରେ ବହୁ ଅତୀତରେ ଛଅ ଜଣ ଦାନୀ ଥିଲେ, ଛଅ ଜଣ ଦାନୀଙ୍କ ମଧ୍ୟରେ ଜିମୁତ ବାହନ ହେଲେ ଅନ୍ୟତମ। ତେଣୁ ଜିମୁତ ବାହନ ଜଣେ ଯୋଗ୍ୟବନ୍ତ ପୁରୁଷ, କାହିଁକି ନା ଗଙ୍ଗାଧର ମହାରେ ଲେଖିଛନ୍ତି ଆଉ ଏକ କଥା, ଲୋଡ଼ ଇସୁନ୍ଦରୀ ଯଦା ସଦା ପରାକ୍ରମଶାଳୀ।

ବିମୁକ୍ତ ବାହନ କଥା ଭାବୁଛନ୍ତି, ହେଲେ କଣ ହେବ? ବିମୁକ୍ତ ବାହନ ତ ଆଉ ରାଜି ହେଉନାହାନ୍ତି, ବିବାହକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ତେଣୁ ମନ ଦୁଃଖରେ ଜମା ବସିଛନ୍ତି। ଏହି ସମୟରେ ସଖୀମାନେ ଆସି କହିଲେ, ଚତୁରିକା ମନୋହାରିକା କହିଲେ।

ମୁଖରେ ଜମା ବସିଛନ୍ତି। ଏଇ ସମୟରେ ସଖୀମାନେ ଆସି କହିଲେ, ଚତୁରିକା ମନୋହାରିକା କହିଲେ, କହିଲେ ଆଲୋ ମଳୟାବତୀ, ତୁ କିଆଁ ଦୁଃଖ ମନରେ ବସିଛୁ? ଲେଖିଲେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଲାବଣ୍ୟବତୀରେ।

0: ସଖୀ ମାନେ କହିଲେ ଭଲ ହେଲା ଭଲ ହେଲା,
1: ତୁମେ
0: ମନେ ମନେ ତାଙ୍କୁ ସ୍ୱାମୀ କରିଦେଇଛନ୍। ସେଇଠି ମଳୟାବତୀ କହିଲେ ସଖିଲୋ, ଲେଖିଲେ ଶର୍ମିଷ୍ଠାରେ ନନ୍ଦ କିଶୋର ବଳ, ବୋଲେ ଅଧିକ ଦିନ।

ଦଳର ସଖୀ ମାନେ କହିଲେ ଆଲୋ ଅକାତ ଦଳକୁ ଗୋଡ଼ ବଢ଼ାଇଲୁ ବୁଢ଼ି ଯିବୁ ଉଠିବୁ ସଖୀ ମାନେ ସମସ୍ତେ କହିଲେ ବଳୟାବତୀ ତୁ ବିବାହ ସିଦ୍ଧାନ୍ତ କରିବା ପୂର୍ବରୁ ସେ ନାୟକକୁ ସିଦ୍ଧାନ୍ତ କରିବା ପୂର୍ବରୁ ତୋ ପିତାମାତାଙ୍କୁ ପଚାରିଛୁ ତୁ କାହାକୁ ପଚାରିନାହୁଁ ଲେଖିଲେ କବିସୂର୍ଯ୍ୟ ବଳଦେବ ରଥଙ୍କର ପଦେ ଖ ଖ ଚମ୍ପୁ।

0: ଏଣେ କଣ ହୋଇଛି? ମନେ ମନେ ସ୍ଥିର କଲେ ଯେ ଆଉ ଏ ପ୍ରାଣ ରଖିବି ନାହିଁ, ଏଣୁ କାହାକୁ କିଛି ନ କହି ମଳୟାବତୀ କଣ କରିଛି ନା, ଯେଉଁ ଗୌରୀ ଦେବୀ ତାଙ୍କୁ ସମ୍ମତି ଦେଇଥିଲେ ଯେ ଜିମୁତ ଭାନ ତୁମର ସ୍ୱାମୀ ହେବେ, ମୁଁ ଯାଉଛି ସେଇ ଗୌରୀ ଦେବୀଙ୍କୁ ସାକ୍ଷୀ ରଖି ତାଙ୍କ ସମ୍ମୁଖରେ ଥିବା ଚନ୍ଦନ ବୃକ୍ଷରେ ଫାଶି ଲଗାଇ ଆତ୍ମହତ୍ୟା କରି ଆଜ୍ଞା ସୂଚକ
1: ସମୟକୁ
0: ଲକ୍ଷ୍ୟ କରି ମଳୟାବତୀ କଣ କରିଛି ନା, ଯେତେବେଳେ ଫାଶି ଲଗେଇବାକୁ ଯାଏ ଠିକ ସେତିକିବେଳେ ଜିମୁତ ଭାନ ଆସି ପ୍ରବେଶ କରି ତାଙ୍କୁ ଉଦ୍ଧାର କଲେ, ତା ସାଙ୍ଗେ ସାଙ୍ଗେ ବିବାହ ପାଇଁ ମଧ୍ୟ ସହମତି ପ୍ରକାଶ କଲେ। ଏଇ ଖବର ପାଇଲା ରାଜା ବିଶ୍ୱାବସୁଙ୍କୁ, ଯେ କି ମଳୟାବତୀଙ୍କର ପିତା। ବିଶ୍ୱାବସୁ ମନେ ମନେ ଚିନ୍ତା କଲେ, କଣ କରିବି, ଝିଅ ବିବାହ ନ କରିବାରୁ, ବିବାହ ନ ହେବାରୁ ମୋତେ ନିନ୍ଦା ହେବ। ଏ କଥା ବ୍ୟାସଦେବ ଗୋଟା ପଦ ଲେଖିଲେ, କଣ ଅପ୍ରଦା।

କନ୍ୟା ପିତା କନ୍ୟାଦାନ ନ କଲେ ସମାଜରେ ସେ ନିନ୍ଦା ପାଏ। ଋତୁମତୀ ପତ୍ନୀ ପାଖକୁ ଯଦି ତାର ପତି ନ ଯାଏ ସେ ସମାଜରେ ନିନ୍ଦା ପାଏ। ପିତା ମରିଗଲା ପରେ ପୁତ୍ର ଯଦ୍ୟପି ମାତାକୁ ରକ୍ଷା କରି ନ ପାରେ ତାହେଲେ ସମାଜରେ ସେ ନିନ୍ଦା ପାଏ। ସେମିତି ମୁଁ କନ୍ୟାଦାନ ନ କଲେ ମୁଁ ନିନ୍ଦନୀୟ ହେବି, ତାହେଲେ ଯୋଗ୍ୟବର ଆସିବ କୋଉଠୁ, ଯୋଗ୍ୟବର କେମିତି ବାଛିବା। ଲେଖିଲେ ଭାଷ ତାଙ୍କର ଅଭିମାରକ ନାଟକରେ ଗୋଟେ ପଦ କଣ ବୋଲେ, ଯା ମାତୃ ସମ୍ପତ୍ତି ମଚିନ୍ତ ୟତ୍ୱା ପିତ୍ରାତ ଦତ୍ୱା ସୁବନ ଭିଳସାତ କୁଳୋଦୟ ହନ୍ତି ମଦେନ ନାରୀ ୟୋଦୟଂ ବିଘ୍ନ ଜଳା ନଦୀ। ହେଲା କଣ, ଯା ମାତାର ଜ୍ୱାଇଁର ରୂପ ଗୁଣ ବର୍ଣ୍ଣ କୁଳ ବିଚାର ନ କରି ଅନ୍ଧଭାବରେ ଯେଉଁ ପିତା କନ୍ୟା ପିତା କନ୍ୟାଦାନ କରେ ଭବିଷ୍ୟତରେ ସେ କନ୍ୟା ଯଦ୍ୟପି ଦୁଃଖିନୀ ହେଲା ତାହେଲେ ନଦୀ ବଢିଲେ ଯେଭଳି ଦୁଇ କୁଳ ଖାଇଯାଏ।

ସେଇଭଳି ଦୁଃଖିନୀ କନ୍ୟାର ଅଭିଶାପରେ ଅଭିସମ୍ବାଦରେ ମନସ୍ଥା ପରେ ଏବଂ ପିତୃକୂଳ ତଥା ଜାମାତା କୂଳ ନଷ୍ଟ ହୋଇଯାଏ। ଆଜ୍ଞା ଏତିକି ବେଳେ ବିମୁକ୍ତ ବାହନ ବିବାହ ପାଇଁ ଯେତେବେଳେ ସମ୍ମତି ଦେଇଛି, ବିମୁକ୍ତ ବାହନର ପିତା ଏଣେ ମଳୟାବତୀଙ୍କର ପିତା ଏକତ୍ର ହୋଇ ବିବାହ କାର୍ଯ୍ୟ ସମ୍ପାଦନ କରିଦେଲେ। ଠିକ ଏତିକି ବେଳେ ହେଲା କଣ, ବିବାହ ସରିଗଲା। କ୍ରମେ କ୍ରମେ ଚାରିଦିନ

ଚତୁର୍ଥ ଚାରିଦିନ ପରେ ଜିମୁତବାହନ ସାଗର କୂଳରେ ଏକାକୀ ଭ୍ରମଣ କରୁଛି ଶାଳକକୁ ଧରି, ଯେତେ ଦୂରରୁ ଦେଖିଲେ ଗୋଟେ ଧବଳ ପର୍ବତ, ସେଠୁ ତାଙ୍କର ଶାଳକକୁ ପଚାରୁଛନ୍ତି ଏ ଧବଳ ପର୍ବତ କଣ, ସେଠି ସେ ବୁଝେଇଦେଲେ। ମିତ୍ରାବସୁ କହିଲେ, କହିଲେ ଭାଇ ଗରୁଡ ପ୍ରତ୍ୟେକ ଦିନ ନାଗମାନଙ୍କୁ ଖାଇଥାଏ, ତେଣୁ ନାଗମାନଙ୍କର ଶରୀରର ଅଂଶ ଏଠାରେ ପଡି ପଡି ଏକ ପର୍ବତ ତୁଲ୍ୟ ହୋଇଯାଇଛି। ତାହେଲେ ସେଇଠି ଜିମୁତବାହନର ଆସିଗଲା ବିତୃଷ୍ଣା ମନୋଭାବ। ସେଇଠି ଜିମୁତବାହନ କହିଲେ, କହିଲା ରେ ସେ ଜଣେ ମହାତ୍ମା, ତେଣୁ ଭଗବାନଙ୍କର ଭକ୍ତ, ତାର ଏଭଳି ନୀଚ କର୍ମ, ତେଣୁ ଲେଖିଲେ ନାଗାନନ୍ଦ ନାଟକ ଗୋଟା ପଟେ। ବୋଲେ ସର୍ବାସୂଚୀ ନିଧାନସ୍ୟ କୃତଜ୍ଞସ୍ୟ ବିନାଶନ ଶରୀର କଷ୍ୟା ବିକୃତେ ମୂଢ ପାପାନି ଗୁରୁବତେ। ଏଣୁ ରେ ମୂର୍ଖ ଗରୁଡ, ତୁ ଅପବିତ୍ର ଶରୀର ଧାରଣ କରିଥିବା ସର୍ପମାନଙ୍କୁ ଭକ୍ଷଣ କରି ନିଜସ ଲାଭ କରିବୁ ରେ। ଆଜ୍ଞା, ଏ କଥା କହି ବାହୁଡି ଆସିଲା ବେଳକୁ ସେଇଠି ତାଙ୍କର ଶାଳକ କହିଲେ, ଆଜି ଶଙ୍ଖଚୂଡ଼ର ପାଳି, ତେଣୁ ଜିମୁତବାହନ ଆଉ ଘରକୁ ନ ଯାଇ ଶଙ୍ଖଚୂଡ଼ର ମାଆକୁ କହିଲେ, କହିଲେ ମତେ ତୁମେ ବଧବସ୍ତ୍ର ଦିଅ। ତେଣୁ ମା ମନା କଲେ, ତେଣୁ ବଧବସ୍ତ୍ରକୁ ପରିଧାନ କରି ଯେତେବେଳେ ବଧଶିଳା ଉପରେ ଜିମୁତବାହନ ଶୟନ କରିଛି, ଠିକ ସମୟରେ ଗରୁଡ଼ ଆସି ଯେତେବେଳେ ତାକୁ ଚଞ୍ଚୁ ପ୍ରହାର କରିଛି, ଆଜ୍ଞା ଜିମୁତବାହନର ପ୍ରାଣ କଣ୍ଠାକୃତ ହୋଇଯିବାରୁ ସେ କହିଲା, ଜିମୁତବାହନ କହିଲେ, ହେ ମହାତ୍ମା ଅଦ୍ୟାପି ଦେହେ ମମ ଅଂଶ ଅସ୍ଥି, ମୋ ଦେହରେ ପ୍ରବଳ ମାଂସ ଅସ୍ଥି ମଜା ରହିଛି, ତେଣୁ ଆପଣ ଭକ୍ଷଣ କରି ଆପଣ ଆପଣଙ୍କର କ୍ଷୁଧା ନିବାରଣ କରନ୍ତୁ ହେ। କଥା କହିଛି ମୁତବାହନ ଚାଲି ଯାଇଛି, ମରିଯାଇଛି। ଏହି ସମୟରେ ହେଲା କଣ, କାଳକ୍ରମେ ଯେତେବେଳେ ସକାଳ ହୋଇଯାଇଛି, ଦୁ ସ୍ୱପ୍ନ ଦେଖି ମଳୟାବତୀ ମନେ ମନେ ବିଚାର କଲେ, କହିଲେ କାହିଁକି ମୋ ସ୍ୱାମୀ ମୋର କାହିଁ ବାମଚକ୍ଷୁ ସ୍ମରଣ ହେଉଛି। ତେଣୁ ଖବର ପାଇଲେ ଯେ ଜିମୁତବାହନକୁ ଗରୁଡ଼ ଭକ୍ଷଣ କରିଦେଇଛି, ତେଣୁ ସେ ସେଇଠି କହିଲେ, କଣ କହିଲେ ବିଚିତ୍ର ରାମାୟଣ ଗୋଟା।

ଏରେ ହେଲା କଣ ମଳୟାବତୀ କାନ୍ଦି କାନ୍ଦି ସ୍ୱାମୀଙ୍କୁ ଖୋଜି ଖୋଜି ଆସି ସେଇ ମଳୟ ପର୍ବତ ଉପରେ ବଧଶିଳା ନିକଟରେ ପହଞ୍ଚିଗଲେ। ଏଣେ ଗରୁଡ଼କୁ ସେ ଯେତେବେଳେ ଧିକାର କରିଛନ୍ତି ଗରୁଡ଼ ମନେ ମନେ ସ୍ୱୀକାର କଲେ ଯେ ଇଏ ନାଗ ନୁହେଁ, ଇଏ ହେଉଛନ୍ତି ଆଉ ଜଣେ ମହାପୁରୁଷ। ଏଣୁ ଆପଣମାନେ କାହିଁକି ମନ ଦୁଃଖ କରୁଛନ୍ତି? ମୁଁ ଯାଉ ଦେବରାଜ ଇନ୍ଦ୍ରଙ୍କୁ କହି ଅମୃତ ସିଞ୍ଚନ କରିବାକୁ ବଞ୍ଚେଇ ଦେବି। ସେହି ସମୟରେ ଗୌରୀ ମାଙ୍କୁ ଯେତେବେଳେ ମଳୟାବତୀ ଉପାସନା କରେ, ତେଣୁ ମଳୟାବତୀ ଯେତେବେଳେ ଗୌରୀ ମାଙ୍କୁ ଡାକିଲା, ଗୌରୀ ମା କଣ କଲେ? ଆସି ସେଇଠାରେ ଦିମୁତ ବାହନକୁ ବଞ୍ଚାଇ ଦେଲେ। ଏଣୁ ଦିମୁତ ବାହନ ବଞ୍ଚିଗଲେ, ଯେଉଁ ଅତୀତରେ ଯେଉଁ ନାଗବଂଶ କ୍ଷୟ ହୋଇଯାଇଥିଲା ସେମାନେ ମଧ୍ୟ ବଞ୍ଚିଗଲେ। ହଉ ଏବେ ହେଲା କଣ, ଶିବମସ୍ତୁ ସର୍ବତଗତାଂ ପରିହିତ ନିରତା ଭବନ୍ତୁ ଭୂତଗଣା। ହଉ ବୋଲେ ଦିନେ ଜନର ଶୁଣ।

ଲୋକଗୀତରେ ପ୍ରଚାର କଲୁ ପାଲା, ପରିବେଷଣ କଲେ କାର୍ତ୍ତିକ ଚନ୍ଦ୍ର ବେହେରା ଏବଂ ସାଥୀ।

ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ ଆରମ୍ଭ କରୁଛୁ। ଶ୍ରୋତା ବନ୍ଧୁଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମେ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ ନଳପାହି କେରଡ଼ାଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ। ଆପଣ ଅନୁରୋଧ କରିଛନ୍ତି ଦୁଧକାକର ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏହି ସେମିଷ୍ଟର କୁ ଦେଇଛନ୍ତି ଲକି ସୋମ ବୁଗୁଡ଼ା ଗଞ୍ଜାମରୁ। ଆପଣମାନେ ଅନୁରୋଧ କରିଛନ୍ତି ହୀରାଞ୍ଚା ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଟି କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଦେଖ ଖବର ରଖ ନଜରର ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ମହମ୍ମଦ ଦାସ, ଇସ୍ ଜାନକୀ ଏବଂ ତାନସେନ ସିଂ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏଇ ସେମିତିକୁ ଦେଇଛନ୍ତି ସୋମନାଥ ସାହୁ ଜିକରଣ ପଟ୍ଟାମଣ୍ଡାଇ କେନ୍ଦ୍ରାପଡ଼ାରୁ। ଆପଣ ଅନୁରୋଧ କରିଛନ୍ତି ଖତରୋଁ କେ ଖିଲାଡ଼ି ଚଳଚ୍ଚିତ୍ର ତୁମସେ ବନା ମେରା ଜୀବନୀ।

ଏଇ ସିମ୍ସଟିକୁ ଦେଇଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ଅନୁରୋଧ କରିଛନ୍ତି ଦଣ୍ଡାବଳଙ୍କ ଚଳଚ୍ଚିତ୍ରର ଟାଇଟଲ ସଙ୍ଗଟିକୁ ଶୁଣିବା ପାଇଁ। ଆପଣଙ୍କ ଅନୁରୋଧରେ ଗୀତଟିକୁ ଶୁଣାଇ ଦେଉଛୁ। ଗୀତଟିକୁ ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ସାଥୀମାନେ।

ଆପଣମାନେ ହେଲେ ଭବାନୀ ବାଣୀପ୍ରସାଦ, ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ, ବ୍ଲକ ଛକ ନିଶ୍ଚିନ୍ତ କୋଇଲି କଟକରୁ ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଭିକି ଫଲ୍କେ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

କୁମାର ସାହୁ ଢିଓସାହି କାଦୁଆପଡ଼ା ଜଗତସିଂହପୁରରୁ ଆପଣ ଅନୁରୋଧ କରିଛନ୍ତି ଦିଲ୍ ତୋ ପାଗଲ ହେର ଭୋଲିସି ସୁରତ ଗୀତଟିକୁ ଶୁଣିବା ପାଇଁ ଆପଣଙ୍କୁ ଶୁଣାଇ ଦେଉଛୁ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

ପରବର୍ତ୍ତୀ ସେମିଷ୍ଟରକୁ ଦେଇଛନ୍ତି ଭବାନୀ ସମୀକ୍ଷା ସନ୍ତୋଷ ନିର୍ମଳା ମାମାଲି କନ୍ତଲ ଆଠଗଡ଼ରୁ। ଆପଣମାନେ ସମସ୍ତେ ପବି ଚଳଚ୍ଚିତ୍ରର ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଶୈଳେନ୍ଦ୍ର ସିଂ ଏବଂ ଲତା ମଙ୍ଗେସ୍କର।

ସେମିଷ୍ଟକୁ ଦେଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା, ସୌରୀ ମାନସିଂହପୁର ବହୁଗ୍ରାମ କଟକରୁ। ଆପଣମାନେ ସମସ୍ତେ ହିନ୍ଦୀ ଚଳଚ୍ଚିତ୍ର ରାମ ଲକ୍ଷ୍ମଣର ମାଇ ନେମ୍ ଇଜ୍ ଲକ୍ଷ୍ମଣ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ, ଅନୁରାଧା, ନିତିନ ମୁକେଶ।

ଶେଷ ଏସଏମଏସଟି ହେଉଛି ଦେଇଛନ୍ତି ମଞ୍ଜୁନାନୀ ତାଙ୍କର ଝିଅ ଚାକ୍ୟସେନୀ ପ୍ରିୟ ମୃତ୍ୟୁଞ୍ଜୟ କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣେଇ ଦେଉଛୁ। ଗାଇଛନ୍ତି ଅଭିଜିତ ଅଲକା ୟାଗ୍ନିକ ଏବଂ ଆଦିତ୍ୟ ନାରାୟଣ। ଚଳଚ୍ଚିତ୍ର ବିବି ନମ୍ବର 1।

0: ଲୋକସଙ୍ଗୀତରେ ପ୍ରଚାର କଲୁ ଯୋଡ଼ି ମୋହରି ବାଦ୍ୟ, ପରିବେଷଣ କଲେ ଅମିନା ଦଳାଇ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kilohertz ଯୋଗେ ଆକାଶବାଣୀ କଟକ। ନାରୀମହଲ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: অজনা লিঙ্ক ক্লিক করন্তু নাই। সাইবার ক্রাইম হেল্পলাইন 1930 মনে রাখন্তু। SBI সচেতন রুহন্তু, সুরক্ষিত রুহন্তু।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ପ୍ରଚାର କରୁଛୁ ନାରୀ ମହଲ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ନିର୍ମାଲ୍ୟ ଓଛା।

0: ନମସ୍କାର, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଶାସ୍ତ୍ରରେ ଖାଦ୍ୟ ବିଚାରରେ ଖାଦ୍ୟକୁ ଭିନ୍ନ ଭିନ୍ନ ଭାଗରେ ଭାଗ କରାଯାଇଛି, ଯେମିତିକି ସାତ୍ୱିକ, ରାଜସିକ ଏବଂ ତାମସିକ। ଦୁଗ୍ଧ ତଥା ଦୁଗ୍ଧ ଜାତୀୟ ଖାଦ୍ୟକୁ ସାତ୍ୱିକ ଖାଦ୍ୟ ବୋଲି ବିଚାର କରାଯାଏ। ସେଇଥିପାଇଁ ତ ପ୍ରାଚୀନ କାଳରେ ମୁନି ଋଷିମାନେ ମୁଖ୍ୟତଃ ଫଳମୂଳ ତଥା କ୍ଷୀରକୁ ଖାଦ୍ୟ ରୂପେ ଗ୍ରହଣ କରୁଥିଲେ। ଏହାଛଡ଼ା କ୍ଷୀରକୁ ସମ୍ପୂର୍ଣ୍ଣ ଆହାର ଭାବରେ ମଧ୍ୟ ଉଲ୍ଲେଖ କରାଯାଇଛି। କୁହାଯାଏ କ୍ଷୀର ବା ଦୁଗ୍ଧ ଶରୀରର କାନ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ଛୋଟ ପିଲାଙ୍କ ପାଇଁ ଏହା ଅମୃତ ସମାନ। ସେ ରୋଗୀ ହେଉ କି ବୟସ୍କ, ମହିଳା ହୁଅନ୍ତୁ ଅବା ଶିଶୁ, ସମସ୍ତଙ୍କୁ କ୍ଷୀର ପିଇବା ପାଇଁ କୁହାଯାଏ। ହଁ, ଆଜି ହେଉଛି ବିଶ୍ୱ ଦୁଗ୍ଧ ଦିବସ। ତେବେ ଏହି ଅବସରରେ ଆମ ମନରେ କିଛି ପ୍ରଶ୍ନ ଆସିବା ସ୍ୱାଭାବିକ। ଏଇ ଯେମିତି କ୍ଷୀରରେ ଏମିତି କ'ଣ ଗୁଣ ରହିଛି, ସମସ୍ତଙ୍କ ପାଇଁ କ'ଣ ସମାନ ମାତ୍ରାରେ କ୍ଷୀର ଦରକାର ହୋଇଥାଏ କି, କ୍ଷୀରର କୌଣସି ବିକଳ୍ପ ରହିଛି କି? ତେବେ ଆସନ୍ତୁ ଏହିସବୁ ପ୍ରଶ୍ନର ଉତ୍ତର ପାଇବାକୁ ଚେଷ୍ଟା କରିବା ଆଜିର ଆଲୋଚନା। କ୍ଷୀର ଆମର କେତେ ଉପକାରୀ, ଆଲୋଚନା କରିଛନ୍ତି ଡାଏଟିସିଆନ ସୁନିତା ସାହୁ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆମେ ଜାଣିଛୁ ଯେ କ୍ଷୀରକୁ ସମ୍ପୂର୍ଣ୍ଣ ଆହାର ବୋଲି

0: କୁହାଯାଏ। ତେବେ ପ୍ରଥମେ ଆପଣ କୁହନ୍ତୁ ଯେ କ୍ଷୀରକୁ ସମ୍ପୂର୍ଣ୍ଣ ଆହାର କାହିଁକି କୁହାଯାଏ?
1: ଗୋଟେ ଖାଦ୍ୟକୁ ସମ୍ପୂର୍ଣ୍ଣ ଆହାର କରିବା ପାଇଁ ଆମର ଯୋଉ ଦେହ ପାଇଁ ପୋଷଣ ଦରକାର, ସେ ସବୁ ଉଚିତ ମାତ୍ରାରେ ସେ ଖାଦ୍ୟ ପଦାର୍ଥରେ ରହିବା ଜରୁରୀ। ତେବେ କ୍ଷୀରରେ ଯେମିତି ଆମର ସ୍ନେହ ସାର ହେଲା, ଶ୍ୱେତ ସାର ହେଲା, ପ୍ରୋଟିନ୍ ହେଲା, ଏବଂ କେତେକ ଜରୁରୀ ଖଣିଜ ଲବଣ ଯେମିତି କ୍ୟାଲସିୟମ ହେଲା, ଫସଫରସ ହେଲା, ପଟାସିୟମ ହେଲା, ଦେନ୍ ଭିଟାମିନ୍ ଡି, ଭିଟାମିନ୍ B12, ରାଇବୋଫ୍ଲାଭିନ୍, ଏସବୁ ଉଚିତ ମାତ୍ରାରେ କ୍ଷୀରରେ ଥାଏ। ଏବଂ କ୍ଷୀରରେ ଯେହେତୁ ଜଳୀୟ ଅଂଶ ଅଧିକ ଥାଏ, ଜଳ ବି ଗୋଟେ ଜରୁରୀ ପୋଷଣ ଆମ ଶରୀର ପାଇଁ, ତ ଏ ସବୁ ଜିନିଷ ଯେହେତୁ ଉଚିତ ପରିମାଣରେ କ୍ଷୀରରେ ଥାଏ, ତେବେ କ୍ଷୀରକୁ ଆମେ ଗୋଟେ ସମ୍ପୂର୍ଣ୍ଣ ଖାଦ୍ୟ ବୋଲି କହିଥାଉ।
0: ଆଜ୍ଞା, ତେବେ ଆମେ ତ ଆଜି ପାଳନ କରୁଛୁ ବିଶ୍ୱ ଦୁଗ୍ଧ ଦିବସ, ଏଇ ଯୋଉ ଦିବସଟି କେବେଠାରୁ ପାଳନ କରାଯାଉଛି?
1: ବିଶ୍ୱ ଦୁଗ୍ଧ ଦିବସ June 1 ପାଳନ କରାଯାଏ, ଏବଂ 2001 ଯୋଉ ଆମର ୟୁନାଇଟେଡ୍ ନେସନର ଜାତିସଂଘର ଫୁଡ୍ ଆଣ୍ଡ ଏଗ୍ରିକଲଚରାଲ ଅର୍ଗାନାଇଜେସନ ଅଛି, ସେ ଏହାକୁ ଆରମ୍ଭ କରିଥିଲେ।
0: ତେବେ ଏହି ଦିବସର କିଛି ଐତିହାସିକ ପୃଷ୍ଠଭୂମି ରହିଛି କି?
1: ଦୁଗ୍ଧକୁ ଏକ ଆନ୍ତର୍ଜାତୀୟ ଖାଦ୍ୟର ମାନ୍ୟତା ଦେବା ପାଇଁ ଏହି ଦିନଟିକୁ ଆରମ୍ଭ କରାଯାଇଥିଲା, କାରଣ ଦୁଗ୍ଧର ସୁସ୍ଥ ଶରୀର ପାଇଁ ନିହାତି ଭାବରେ ବହୁତ ଆବଶ୍ୟକତା ଅଛି। ଏହାକୁ ସମସ୍ତଙ୍କୁ ଅବଗତ କରାଇବା ପାଇଁ ଏବଂ ତା ସହିତ ଦୁଗ୍ଧ ଉତ୍ପାଦନକାରୀ ଯୋଉ ଚାଷୀ ଅଛନ୍ତି ଏବଂ ଯୋଉ ସବୁ ଫାର୍ମ ଅଛି ଯିଏକି ଦୁଗ୍ଧ ଉତ୍ପାଦନ କରୁଛନ୍ତି, ତାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏହି ଦିବସଟିକୁ ଆରମ୍ଭ କରାଯାଇଥିଲା।
0: ଆଜ୍ଞା, ଏଇ ଯୋଉ ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି, ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବା ଆଭିମୁଖ୍ୟ କ'ଣ ରହିଛି?
1: ଦୁଗ୍ଧ ସନ୍ତୁଳିତ ଆହାରର ଏକ ମୁଖ୍ୟ ଉପାଦାନ ଭାବରେ ଆମେ ତାକୁ ନେଇଛୁ, ତାହାର ସଚେତନତା ସୃଷ୍ଟି କରିବା ପାଇଁ ଏଟା ଆରମ୍ଭ କରାଯାଇଥିଲା, ଏବଂ ଦୁଗ୍ଧ ଉତ୍ପାଦନକାରୀ ବୈଷୟିକ କେନ୍ଦ୍ରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଏହି ଦିନଟିକୁ ଆମେ ପାଳନ କରୁଛୁ। ଏବଂ ବହୁ ଜାଗାରେ ଦୁଗ୍ଧକୁ ଖାଦ୍ୟ ଭାବରେ ସେମାନେ ନିଅନ୍ତିନି, ତ ସେମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଯେ ଦୁଗ୍ଧ ମଧ୍ୟ ଏକ ଖାଦ୍ୟ ହୋଇପାରେ ଏବଂ ଶରୀରକୁ ସବୁ ପୁଷ୍ଟି ଯୋଗାଇ ପାରେ, ତାକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଦିବସ ଆରମ୍ଭ କରାଯାଇଥିଲା। ଏବଂ ଆମେ ଦୁଗ୍ଧକୁ ସବୁଜ ଖାଦ୍ୟ ମଧ୍ୟ କହିପାରିବା, ମାନେ ଏବେ ଗୋଟେ ଦେଖାଯାଉଛି ଯେ କୋଉ ଖାଦ୍ୟରୁ କେତେ ଆପଣଙ୍କର କାର୍ବନ ବାହାରୁଛି, ଏବଂ ଦୁଗ୍ଧରୁ ବହୁତ କମ୍ କାର୍ବନ ବାହାରେ, ସେଥିପାଇଁ ଦୁଗ୍ଧକୁ ଆମେ ଗୋଟେ ସବୁଜ ଖାଦ୍ୟକୁ, ତାର କ'ଣ ଉପକାରିତା, ଏଇଟା ଆମର କ'ଣ କରେ ନା ପରିବେଶକୁ ସୁରକ୍ଷା ଯୋଗାଇଥାଏ ଏବଂ ପଶୁ ସୁରକ୍ଷାରେ ସାହାଯ୍ୟ କରିଥାଏ।
0: ଆପଣ କହିଲେ ଯେ ଦୁଗ୍ଧ ପରୋକ୍ଷ ଭାବରେ ପଶୁମାନଙ୍କୁ ସୁରକ୍ଷା ଦେଇଥାଏ, ସେ ବିଷୟରେ ଟିକେ କହିବେ କି?
1: ହଁ, ଦୁଗ୍ଧ ପାଇଁ ଗାଈ ଉପରେ ନିର୍ଭର କରୁଛୁ, ଯେମିତି ବହୁ ଜାଗାରେ ଆମେ ଜାଣିଛନ୍ତି ଯେ ଗାଈ ମାଂସ ବି ଲୋକମାନେ ଖାଆନ୍ତି, ଯଦି ଆମେ ଦୁଗ୍ଧଟାକୁ ଖାଇବା ଆଣ୍ଡ ତା ଉପରେ ଆମେ ନିର୍ଭର ହେବା, ଆମର ମୁଖ୍ୟ ଖାଦ୍ୟ ଭାବରେ ଆମେ ଦୁଗ୍ଧକୁ ଚୟନ କରିବା, ତ ସେ କ୍ଷେତ୍ରରେ ଗାଈମାନଙ୍କର ହତ୍ୟା ଆଉ ହେବନି ଏବଂ ଆମେ ପଶୁ ସୁରକ୍ଷା କରିପାରିବା। ସେମିତି ଗାଈ ଛଡ଼ା ବି ଅନ୍ୟାନ୍ୟ ବହୁତ ପଶୁ ଅଛନ୍ତି ଯେଉଁମାନଙ୍କୁ କ୍ଷୀରକୁ ଖାଦ୍ୟ ଭାବରେ ଆମେ ଖାଇଥାଉ, ତ ସେମାନଙ୍କ ବି ଆମେ ଭାବରେ ଉନ୍ନତ ମାନର ପୋଷଣ ଏବଂ ଏକ ସୁସ୍ଥ ବିଶ୍ୱ ଗଠନ ନିମନ୍ତେ ଦୁଗ୍ଧର କ'ଣ ଉପାଦେୟତା ଅଛି ତାକୁ ଗୁରୁତ୍ୱ ଦେବା ପାଇଁ ଆମେ ଏହି ଦିବସଟିକୁ ପାଳନ କରୁଛୁ।
0: ଆଜ୍ଞା,
1: କାରଣ କ୍ଷୀର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ, କ୍ଷୀର ଏକ ପାରମ୍ପରିକ ଖାଦ୍ୟ, ତାକୁ ଆମେ ନେଉଥିଲେ, ଏବେ ଛୁଆମାନେ କ'ଣ କଲେନି କ୍ଷୀରକୁ ଛାଡ଼ିକି ଅନ୍ୟାନ୍ୟ ଖାଦ୍ୟ ଆଡ଼କୁ ବେଶୀ ଆକର୍ଷିତ ହେଉଛନ୍ତି, ତାକୁ ଖାଉଛନ୍ତି, ଆଉ ଥରେ ପୁଣି ଆମେ ଯେମିତି କ୍ଷୀରକୁ ଆମର ମୁଖ୍ୟ ଖାଦ୍ୟରେ ସାମିଲ କରିପାରିବା, ଏବଂ ଯେହେତୁ କ୍ଷୀର ଏକ ସମ୍ପୂର୍ଣ୍ଣ ଖାଦ୍ୟ ଆମେ କହୁଛେ, ତାକୁ ନେଲେ ନିହାତି ଭାବରେ ସମସ୍ତେ ସୁସ୍ଥ ରହିପାରିବେ। ଆଜିକାଲି ଯେମିତି ଖାଇବା ପିଇବା ଜନିତ ସମସ୍ୟା ଦେଖାଯାଉଛି, ତାକୁ ଆମେ ରୋକିପାରିବା।
0: ତେବେ ଶରୀର ଗଠନ ଏବଂ ଶାରୀରିକ ସୁସ୍ଥତା ପାଇଁ ଦୁଗ୍ଧର କେତେ ଆବଶ୍ୟକତା ରହିଛି ବା ଏହାର କ'ଣ ଭୂମିକା ରହିଛି?
1: ଦୁଗ୍ଧ ଅନେକ ଗୁଡ଼ିଏ ଜରୁରୀ ପୋଷଣରେ ଭରପୁର, ଯେମିତିକି ଏଥିରେ ବହୁତ ଅଧିକ ପରିମାଣରେ କ୍ୟାଲସିୟମ ଥାଏ ଯାହାକି ଆମ ହାଡ଼କୁ ମଜବୁତ କରିବା ସହିତ ଶରୀରରେ ଭିଟାମିନ୍ ଡି ତିଆରି କରିବାରେ ସାହାଯ୍ୟ କରିଥାଏ। ଯଦି କ୍ୟାଲସିୟମ କଥା ମୁଁ କହିବି, ଯଦି ଆମେ 100 ml କ୍ଷୀର ପିଉଛେ, ସେଥିରୁ 125 mg କ୍ୟାଲସିୟମ ଆମକୁ ମିଳିଯାଉଛି, ଯେଉଁଟାକି ବହୁତ ଗୋଟେ ଜରୁରୀ, ଯେତିକି କ୍ୟାଲସିୟମ ଆମ ଶରୀରକୁ ଦରକାର ସେଥିରୁ ଗୋଟେ ମୁଖ୍ୟ ଭାଗ ସେଥିରୁ ମିଳିଯାଉଛି। ପ୍ରୋଟିନ୍ କଥା ଯଦି କହିବି, କ୍ଷୀରକୁ ଆମେ ଗୋଟେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ବୋଲି କହିଥାଉ, ଏଥିରେ 9 ପ୍ରକାର

0: ଜରୁରୀ ଆମିନୋ ଏସିଡ୍ ଏବଂ ଶରୀର ତାକୁ ତିଆରି କରିନଥାଏ, ସେସବୁ ଆମେ କ୍ଷୀର ପିଇଲେ ହିଁ ଆମ ଶରୀରକୁ ମିଳିଥାଏ। ଏବଂ ଆମେ ଯେମିତି ଜାଣିଛୁ ପ୍ରୋଟିନ୍, ଯେତି 100 ମିଲିଲିଟର କ୍ଷୀର ଜଣେ ପିଉଛନ୍ତି ସେଥିରୁ 3.4 ଗ୍ରାମ ପ୍ରୋଟିନ୍ ତାଙ୍କୁ ମିଳିଯାଇଥାଏ। ଏବଂ ଯେହେତୁ ଏଇଟା ପ୍ରୋଟିନ୍ ଯୁକ୍ତ ଖାଦ୍ୟ, ଏଇଟା ଶରୀର ବୃଦ୍ଧିରେ, ମାଂସପେଶୀ ମଜବୁତ ହେବାରେ, ଟିସୁ ରିପେୟାର ବା ଘା ହେଇଗଲା କି ଖଣ୍ଡିଆ ଖାବରା ହେଇଗଲା ଶୁଖିବାରେ, ଓଜନ ନିୟନ୍ତ୍ରଣରେ କ୍ଷୀର ବହୁତ ସାହାଯ୍ୟ କରିଥାଏ। ଏବଂ ଯେଉଁମାନେ ରେଗୁଲାର କ୍ଷୀର ନିୟମିତ ନିଅନ୍ତି, ଯେହେତୁ ପ୍ରୋଟିନ୍ ଅଧିକା ଅଛି, ଭୋକ ମଧ୍ୟ ତାଙ୍କୁ କମ୍ ଲାଗିଥାଏ। ତ ସେଥିପାଇଁ ଛୋଟ ଛୁଆ ବହୁତ ଅଧିକା ଥର କ୍ଷୀର ପିଇଦେଲେ ଆଉ ସବୁ କିଛି ଖାଦ୍ୟ ଖାଇବା ପାଇଁ ଖୋଜି ନଥାନ୍ତି। କ୍ଷୀରରେ ବହୁତ ଭିଟାମିନ୍ ମିନେରାଲ ଅଛି, ଯେମିତିକି ଭିଟାମିନ୍ B12 ଅଛି ଯେଉଁଟା ଆମର ରକ୍ତ କରିବାରେ ସାହାଯ୍ୟ କରିଥାଏ, ପଟାସିୟମ ଅଛି ମାଂସପେଶୀ ଓ ହୃଦୟର ମାଂସପେଶୀକୁ କାର୍ଯ୍ୟକ୍ଷମ କରାଇଥାନ୍ତି, ଫସ୍ଫରସ ଅଛି ହାଡ଼କୁ ମଜବୁତ କରାଇଥାଏ, ଏବଂ କ୍ଷୀରରେ ଜଳୀୟଅଂଶ ଅଧିକ ଯେଉଁଟାକି 87% ଥିବାରୁ ଏହା ଶରୀରକୁ ଯଥେଷ୍ଟ ଆଦ୍ରତା ଆଣିଥାଏ। ଆଉ ଗୋଟେ ଯେମିତି କ୍ଷୀରରେ ଆମେ ଜାଣିଛୁ ଯେ ସ୍ନେହସାର ବା ଫ୍ୟାଟ ଅଛି, ପର୍ଟିକୁଲାରଲି ଗୋଟେ ଅଛି ଲିନୋଲେଇକ ଏସିଡ, ଯେତେବେଳେ ଆମେ ସମ୍ପୂର୍ଣ୍ଣ କ୍ଷୀର ଖାଉଛେ ସେଥିରୁ ଫ୍ୟାଟ ନ ବାହାରି ସର ନ କାଢିକି ଯଦି ସର ସହ କ୍ଷୀର ଖାଉଛେ ଯେଉଁଟାକି ଲିନୋଲେଇକ ଏସିଡ୍ କହନ୍ତି, ସେଇଟା ପ୍ରକୃତରେ ଚର୍ବି କମ୍ କରିବାରେ ସାହାଯ୍ୟ କରିଥାଏ ଆମକୁ। ତ ଏଇସବୁ ଯୋଉ ବିଶେଷ ଉପାଦାନ ପୋଷଣ ସବୁ କ୍ଷୀରରେ ରହିଛି, ସେଥିପାଇଁ ଶରୀର ଗଠନ କରିବାରେ, ୟାକୁ ସୁସ୍ଥ ରଖିବାରେ କ୍ଷୀରର ଗୋଟେ ମୁଖ୍ୟ ଭୂମିକା ରହିଛି।
1: ଆଜ୍ଞା, ଆପଣ ତ ଖୁବ୍ ସୁନ୍ଦର ଭାବରେ ବୁଝେଇକି କହିଥିଲେ ଯେ କ୍ଷୀରରେ କଣ ସବୁ ଉପାଦାନ ରହିଛି ଯୋଉଟାକି ଆମ ଶରୀର ଗଠନରେ ଏବଂ ଶରୀରକୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ ବୟସ ଅନୁପାତରେ ଜଣେ ଗୋଟିଏ ଦିନରେ କେତେ ପରିମାଣର ଏବଂ କେତେ ଥର କ୍ଷୀର ପିଇବା ଦରକାର?
0: ଖାଦ୍ୟର ପରିମାଣ ନିହାତି ଭାବରେ ବୟସ ଅନୁସାରେ ଅଲଗା ଅଲଗା ହେଇଥାଏ। ଯଦି ଆମେ କ୍ଷୀର କଥା କହୁଛେ, ଗୋଟେ ନବଜାତ ଶିଶୁ 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ପିଇବା ଦରକାର। ତାପରେ ଛୁଆ 6 ମାସ ପରେ ଆମେ ଯେତେବେଳେ ବାହାରର ଖାଦ୍ୟ ସେମାନଙ୍କୁ ଦେଇଥାଉ, ତ ସେ 1 ବର୍ଷରୁ 3 ବର୍ଷ ପର୍ଯ୍ୟନ୍ତ ଛୁଆମାନେ 450 ରୁ 800 ମିଲିଲିଟର ଭିତରେ କ୍ଷୀର ଦିନକୁ ପିଇପାରିବେ। 4 ରୁ 8 ବର୍ଷ ସେମିତି 0.5 ଲିଟରରୁ 800 ମିଲିଲିଟର ଭିତରେ ପିଇପାରିବେ, ଏବଂ 9 ରୁ 18 ବର୍ଷ ଯୋଉ କିଶୋର ଅବସ୍ଥା ଅଛି ସେମାନେ 500 ରୁ 700 ମିଲିଲିଟର ଭିତରେ କ୍ଷୀର ଦିନକୁ ପିଇପାରିବେ। ଆଣ୍ଡ ବଡ଼ ହେଲା ପରେ 20 ବର୍ଷ ପରେ, ମାନେ ନିହାତି ଭାବରେ ଯଦି 0.5 ଲିଟର କ୍ଷୀର ଦିନକୁ, ଖାଲି କ୍ଷୀର ନୁହେଁ, କ୍ଷୀରରୁ ତିଆରି ଅନ୍ୟାନ୍ୟ ଜିନିଷ ଯେମିତି ଦହି ହେଲା କି ଛେନା ହେଲା, ଏସବୁ ସବୁ ମିଶେଇକି ନଉଛନ୍ତି, ତାହେଲେ ଶରୀର ସୁସ୍ଥ ରହିବା ସହିତ ସେମାନେ ଜରୁରୀ ଉପାଦାନ ଶରୀରକୁ ଯୋଗାଇ ପାରିବେ। ବୟସ୍କମାନଙ୍କ କ୍ଷେତ୍ରରେ ବି ସେଇ ସମାନ ପରିମାଣରେ କ୍ଷୀର ଦରକାର ହେଉଛି, ଯେମିତିକି 0.5 ଲିଟର। କିନ୍ତୁ ଆଜିକାଲି ଯେମିତି ଖାଦ୍ୟ ଜନିତ ସମସ୍ୟା ଦେଖାଯାଉଛି, ଯଦି ଆପଣଙ୍କର କୋଲେଷ୍ଟ୍ରୋଲ ବଢ଼ିଯାଇଛି କିମ୍ବା ଡାଇବେଟିସ୍ ଅଛି କିମ୍ବା ଅନ୍ୟାନ୍ୟ ରୋଗ ଅଛି, ତ ସେଇ ରୋଗ ହିସାବରେ ଆମେ କ୍ଷୀରର ପରିମାଣ ଠିକ୍ କରିଥାଉ ଯେ ଆପଣ କେତିକି ପରିମାଣରେ ଦେବେ। ବିଶେଷ କରି ସମସ୍ୟା ବିଷୟରେ କହିବି, ଯଦି କୋଲେଷ୍ଟ୍ରୋଲ ବଢ଼ିଯାଇଛି କିମ୍ବା ହୃଦରୋଗ ଅଛି, ତାହେଲେ ଯେମିତି କ୍ଷୀରରେ କୋଲେଷ୍ଟ୍ରୋଲ ମଧ୍ୟ ଥାଏ, ତ ସେ କ୍ଷେତ୍ରରେ ଆମେ କ୍ଷୀର ଟିକେ କମ୍ ପରିମାଣରେ ନେବା ପାଇଁ କହିଥାଉ, କିମ୍ବା କ୍ଷୀରରୁ ସର ବାହାର କରିକି ତାକୁ ଲୋ ଫ୍ୟାଟ କରିକି ଆପଣ 300 ରୁ 500 ମିଲିଲିଟର ଭିତରେ ଦିନକୁ ନେଇପାରିବେ।
1: ଆଜ୍ଞା, ଯଦି ଜଣେ ବ୍ୟକ୍ତିଙ୍କର ଓଜନ ଅଧିକା ଥାଏ, ମେଦବହୁଳତା ଥାଏ, ସିଏ କେତେ ପରିମାଣର କ୍ଷୀର ନେବା ଦରକାର?
0: ମେଦବହୁଳତା କ୍ଷେତ୍ରରେ ମଧ୍ୟ ଜଣେ ଲୋକ ସେଇ ଲୋ ଫ୍ୟାଟ କ୍ଷୀର ସେମାନେ ନେବେ, 300 ରୁ 400 ମିଲିଲିଟର କ୍ଷୀର ଯଦି ଆପଣ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ଦିନସାରା ଲୋ ଫ୍ୟାଟ କରିକି ତାକୁ ନେଇପାରିବେ।
1: ଆଜ୍ଞା, ଯେ ଯଦି ଜଣେ ମଧୁମେହ ରୋଗୀ ହେଇଥାଏ ତାହେଲେ ସେ କେତେ ପରିମାଣର କ୍ଷୀର ଖାଇବା ଉଚିତ?
0: ମଧୁମେହ ରୋଗୀଙ୍କ ପାଇଁ କ୍ଷୀର ବହୁତ ଭଲ ଜିନିଷ, କାରଣ କ୍ଷୀରରେ ଆମେ ଯେମିତି କହିଲେ କ୍ୟାଲସିୟମ ଥାଏ, ପ୍ରୋଟିନ୍ ଥାଏ, ଏସବୁ ଜିନିଷ ମଧୁମେହ ରୋଗୀଙ୍କ ପାଇଁ ଦରକାର। କ୍ଷୀରର ଶର୍କରା ଲାକ୍ଟୋଜ୍ ମଧ୍ୟ ଥାଏ, ତେବେ କ୍ଷୀରର ପରିମାଣ 400 ମିଲିଲିଟର କ୍ଷୀର ଦିନକୁ ମଧୁମେହ ରୋଗୀ ଖାଇପାରିବେ।
1: ସର କାଢିକି
0: ହଁ।
1: ଆଜ୍ଞା,
0: ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଅଛି ତାଙ୍କୁ ମଧ୍ୟ ଆମେ ଲୋ ଫ୍ୟାଟ ଖାଦ୍ୟ ଦେଇଥାଉ। ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି ତାହେଲେ ବି ଆପଣ ଲୋ ଫ୍ୟାଟ କରିକି କ୍ଷୀରକୁ ନେବେ, ଏବଂ ପରିମାଣ ସେଇ 300 ରୁ 400 ମିଲିଲିଟର ଭିତରେ ରଖିବେ।
1: ଆଜ୍ଞା, ତେବେ ଯେଉଁମାନଙ୍କର

0: ବହୁତ ବଢିଆ ପ୍ରଶ୍ନଟେ ପଚାରିଲେ। ବହୁତ ଗୁଡା ଶାରୀରିକ ଅବସ୍ଥା ଏମିତି ଅଛି ଯୋଉଥିରେ କି କ୍ଷୀର ସେମାନେ ନେଇପାରିବେନି। ତ ପ୍ରଥମେ ହଉଛି ଏଇଟା ଛୁଆମାନଙ୍କର ଦେଖାଯାଏ, ଆଜିକାଲି କେତେଟା ସ୍ୱାସ୍ଥ୍ୟ ସମସ୍ୟା ଡିଜିଜ୍ କଣ୍ଡିସନରେ ବି ଏଗୁଡା ଦେଖାଯାଉଛି। ତ ତାକୁ ଆମେ ଲାକ୍ଟୋଜ୍ ଇଣ୍ଟଲରେନ୍ସ ବୋଲି କହିଥାଉ। ଲାକ୍ଟୋଜ୍ ହଉଛି କ୍ଷୀରରେ ଥିବା ଶର୍କରା, ତାକୁ ହଜମ କରିବା ପାଇଁ ଆମ ଶରୀର ଗୋଟେ ଏନ୍ଜାଇମ୍ ଦରକାର କରିଥାଏ, ଯାହାକୁ ଆମେ ଲାକ୍ଟେଜ୍ କହିଥାଉ। ଆଣ୍ଡ ବହୁ ଜଣଙ୍କ କ୍ଷେତ୍ରରେ ଏଇ ଲାକ୍ଟେଜ୍ କାମ କରିନଥାଏ କିମ୍ବା ଲାକ୍ଟେଜ୍ ନଥାଏ ଶରୀରରେ। ତ ସେମାନଙ୍କର କ'ଣ ହୁଏ ନା, କ୍ଷୀର ହଜମ ହୁଏ ନାହିଁ। ତ ସେ କ୍ଷେତ୍ରରେ କ'ଣ ହବ ନା, କ୍ଷୀର ଯଦି ସେମାନେ ପିଉଛନ୍ତି ତାହେଲେ ସେମାନଙ୍କ ପେଟ ଫୁଲେଇଦବ, ଝାଡ଼ା ହବ, କିମ୍ବା ଗୋଟେ ମାନେ ଅନ୍ଇଜି ଭଳି ସିଚୁଏସନ୍ ସେମାନଙ୍କର ଦେଖା ହବ। ତ ସେତେବେଳେ ଏଇ ଯୋଉ ଏନ୍ଜାଇମ୍ ଟେଷ୍ଟ କରିକି ଆମେ ଜାଣିଥାଉ ଯେ ଏମାନଙ୍କ ବଡିରେ ଲାକ୍ଟେଜ୍ ନାହିଁ ଏବଂ ଲାକ୍ଟୋଜ୍ ଯୋଉ କ୍ଷୀରରେ ଅଛି ଶର୍କରା ସେଟା ହଜମ ହେଇପାରୁନି, ତ ତାଙ୍କୁ ଆମେ କ୍ଷୀର ମନା କରିଥାଉ। ଆଉ ଗୋଟେ ସେମିତି ଅଛି ଯାହାକୁ କି ଗାଲାକ୍ଟୋସେମିଆ କୁହାଯାଏ, ଯୋଉଟା ମୁଁ କହିବି ଜନ୍ମଗତ ବେମାରୀ ଥାଏ। ତ ସେମାନଙ୍କର ଏଇ ଯୋଉ ଲାକ୍ଟୋଜ୍ ତାର ଗୋଟେ ଉପାଦାନ ହଉଛି ଗାଲାକ୍ଟୋଜ୍,
1: ଆଜ୍ଞା,
0: ଦୁଇଟି ଯାକ ଶର୍କରା। ତ ସେ କ୍ଷେତ୍ରରେ ସେମାନଙ୍କର ଗାଲାକ୍ଟୋଜ୍ ତାକୁ ହଜମ କରିବା ପାଇଁ ଏନ୍ଜାଇମ୍ ତାଙ୍କ କ୍ଷେତ୍ରରେ ବିଲକୁଲ ଜନ୍ମରୁ ହିଁ ନଥାଏ। ଏଇ ଯୋଉ ଲାକ୍ଟୋଜ୍ ଇଣ୍ଟଲରେନ୍ସ ଆମେ କହିଲେ ସେଟା ଛୋଟବେଳୁ ହେଇଥାଇପାରେ କିମ୍ବା ବଡ଼ ହେଲା ପରେ ବି ଆସିଥାଇପାରେ, କିନ୍ତୁ ଏଇ ଯୋଉ ଗାଲାକ୍ଟୋସେମିଆ ସେଟା ଜନ୍ମରୁ ସେଟା ତାଙ୍କର ନଥାଏ। ତ ସେ କ୍ଷେତ୍ରରେ ମଧ୍ୟ ଆମେ ଛୁଆମାନଙ୍କୁ ଦେଇପାରିବା ନାହିଁ କ୍ଷୀର। ଆଉ କେତେଟା ଅଛି ସମସ୍ୟା, ଯେମିତି କ୍ଷୀର ଆଲର୍ଜି, ଏ ସମସ୍ୟା କାହିଁକି ହୁଏ ନା କ୍ଷୀରର ଶର୍କରା ଯୋଗୁଁ। କ୍ଷୀରରେ ପ୍ରୋଟିନ୍ ମଧ୍ୟ ଅଛି, ଦି ପ୍ରକାର ପ୍ରୋଟିନ୍ କ୍ଷୀରରେ ଥାଏ, ଗୋଟେ ହଉଛି କ୍ୟାଜିନ୍, ଗୋଟେ ହଉଛି ହୁଏ। ତ ସେ ଦିଟା ପ୍ରୋଟିନ୍ ଇମ୍ୟୁନ୍ ଟୁ ମିଲ୍କ ପ୍ରୋଟିନ୍, ମାନେ ଶରୀର ସେ ପ୍ରୋଟିନ୍କୁ ଗ୍ରହଣ କରୁନି। ସେ କ୍ଷେତ୍ରରେ ଆପଣଙ୍କ ବଡିରେ ଲାଲି ଲାଲି ଫୁଲିଯିବ, ଚେକା ଚେକା ହେଇକି ଫୁଲିଯିବ, ମୁହଁ ଫୁଲିଗଲା, ଓଠ ଫୁଲିଗଲା, ସେ କଣ୍ଡିସନ ହୁଏ। ତେଣୁ ସେ କ୍ଷେତ୍ରରେ ମଧ୍ୟ କ୍ଷୀର ମନା। IBD, IBS ସେ କ୍ଷେତ୍ରରେ ମଧ୍ୟ ଆପଣଙ୍କର ଲାକ୍ଟୋଜ୍ ଇଣ୍ଟଲରେନ୍ସ ହେଇଯାଏ, ସେ ରୋଗୀମାନଙ୍କୁ କ୍ଷୀର ଦିଆଯାଇପାରେ ନାହିଁ। ଯୋଉମାନଙ୍କର କିଡ୍ନୀ ଖରାପ ହେଇଯାଏ ସେମାନଙ୍କୁ ଏଇ ଯୋଉ ଫସ୍ଫରସ୍ ଆଣ୍ଡ ପଟାସିୟମ୍ ଆମେ ଖାଦ୍ୟରେ ବନ୍ଦ କରୁଛୁ। ତ କ୍ଷୀରରେ ଯେହେତୁ ଅଧିକ ପରିମାଣରେ ପଟାସିୟମ୍ ଆଣ୍ଡ ଫସ୍ଫରସ୍ ଥାଏ, ତ ସେତେବେଳେ ସେ କିଡ୍ନୀ ରୋଗୀଙ୍କ ପଟାସିୟମ୍ ଫସ୍ଫରସ୍ ତାଙ୍କର ଦେଖିକି କେତେ ଅଛି ଆମେ କ୍ଷୀର କମ୍ କରିଦେଉ କିମ୍ବା ବନ୍ଦ କରିଦେଉ।
1: ଆଜ୍ଞା, ଆପଣ ତ କହିଲେ ଯେ ଅନେକ କ୍ଷେତ୍ରରେ କିଛି ଲୋକଙ୍କୁ କ୍ଷୀର ପିଇବାକୁ ମନା କରାଯାଇଥାଏ ବିଭିନ୍ନ ସ୍ୱାସ୍ଥ୍ୟଗତ କାରଣରୁ ଏବଂ ଶାରୀରିକ ଅବସ୍ଥା କାରଣରୁ, ତେବେ ସେମାନଙ୍କ ପାଇଁ କିଛି ବିକଳ୍ପ ରହିଛି କି କ୍ଷୀର ବଦଳରେ ସେମାନେ ଆଉ କିଛି ନେଇପାରିବେ?
0: ହଁ, ସେମାନେ କଳ ଉଦ୍ଭିଦ ଜନିତ କ୍ଷୀର ଆସୁଛି ସେଗୁଡା ନେଇପାରିବେ, ଯେମିତି ଆପଣଙ୍କର ଗୋଟେ ସୋୟା କ୍ଷୀର ଆସୁଛି, ପିସ୍ତା ବାଦାମ ବା ଆଲମଣ୍ଡ କ୍ଷୀର ଆସୁଛି ତାକୁ ନେଇପାରିବେ, କାଜୁରୁ କ୍ଷୀର ମଧ୍ୟ ଆସୁଛି ତାକୁ ନେଇପାରେ, ଓଟ୍ସ ଯୋଉ ଆମର ଅଛି ତା ଦେହରୁ କ୍ଷୀର ବାହାରେ ତାକୁ ନେଇପାରିବେ ସେମାନେ। ତ ଏଇସବୁ ବିକଳ୍ପ ଅଛି, କିନ୍ତୁ ଗୋଟେ ଜିନିଷ କହିବି, ଏଥିରୁ ପ୍ରୋଟିନ୍ ସେମାନଙ୍କୁ ମିଳିପାରିବ। କ୍ଷୀରରେ ଯୋଉ ଏତେଗୁଡା ଉପାଦାନ ଆମେ ଆଲୋଚନା କଲେ ସେସବୁ ହୁଏତ ସବୁଯାକ ଏସବୁ ଜିନିଷରେ ନଥାଇପାରେ।
1: ଆଜ୍ଞା, ଯଦି ଜଣେ ଏହାକୁ ଗ୍ରହଣ କରୁଥିବ କ୍ଷୀର ବଦଳରେ ଏହାକୁ ଖାଇବ, ତାର ଶରୀର ପାଇଁ କି ଯାହା ଯାହା ଦରକାର ଖାଦ୍ୟ ସାର ତାକୁ ମିଳିଯିବ କଣ?
0: ହଁ, ବହୁତ ଗୁଡା ଜିନିଷ ମିଳିଯିବ, ଆଉ ଯୋଉଟା ନ ମିଳିବ ସେଟା ସେ ଅନ୍ୟ ଖାଦ୍ୟରୁ ନେଇପାରେ। ଯେମିତି ମୁଁ ଏଠି ଗୋଟେ ଉଦାହରଣ ଦେବା ପାଇଁ ଚାହିଁବି, କ୍ଷୀରକୁ ମୁଖ୍ୟତଃ ଆମେ କ୍ୟାଲସିୟମ ସୋର୍ସ ଭାବରେ ନଉ। ଯଦି ଜଣେ କ୍ଷୀର ନ ନଉଛନ୍ତି, ଆଜିକାଲି ଯେମିତି ମାଣ୍ଡିଆ ଆସୁଛି ଆପଣଙ୍କର, ମାଣ୍ଡିଆରେ ବି ବହୁତ ଅଧିକ ପରିମାଣରେ କ୍ୟାଲସିୟମ ଥାଏ, ସେମିତି ପ୍ରୋଟିନ୍ ହେଲା ଅଲଗା ଯୋଉ ସବୁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଅଛନ୍ତି ତ ତାଙ୍କୁ ଆମେ ଅଧିକ ପ୍ରୋଟିନ୍ ନେବା ପାଇଁ କହିଥାଉ। ବହୁତ ଗୁଡା ଯୋଉ ଖାଦ୍ୟ ଜନିତ ସମସ୍ୟାରେ ଆମେ ଲୋ ଫ୍ୟାଟ ଖାଦ୍ୟ ତାଙ୍କୁ ଦେଇଥାଉ, ଯୋଉମାନଙ୍କର ବହୁତ ଅଧିକା କୋଲେଷ୍ଟ୍ରୋଲ ଥାଏ ସେମାନଙ୍କୁ ଗାଈ କ୍ଷୀର ନ ନେଇକି ଆମେ ସୋୟା କ୍ଷୀର ଦେଇଥାଉ। ଯୋଉ ଆଲମଣ୍ଡ ମିଲ୍କର କ୍ୟାଲୋରି କଣ୍ଟେଣ୍ଟ ଗାଈ କ୍ଷୀର ଠୁ କମ୍, ଯଦି ଆପଣ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଗାଈ କ୍ଷୀର ବଦଳରେ ଆଲମଣ୍ଡ କ୍ଷୀର ନେଇପାରିବେ। ଚା, କଫି ଏସବୁ କରିବା ପାଇଁ କ୍ଷୀର ଉପରେ ବହୁତ ଜଣ ନିର୍ଭର କରନ୍ତି, ତ ଯଦି କ୍ଷୀର ତାଙ୍କୁ ମନା ତ ସେ କ୍ଷେତ୍ରରେ ଏଇ ଯୋଉ ଓଟ୍ସ ବା ଜଅ କ୍ଷୀରରୁ ସେମାନେ ଚା ଏବଂ କଫି ଯୋଉ ସ୍ମୁଦି ବନାନ୍ତି ଆପଣ ଜାଣିଥିବେ, ତ ଏଇ ଓଟ୍ ମିଲ୍କ ପକେଇକି ସେମାନେ ଏସବୁ ଜିନିଷ ଆରାମସେ ବନେଇ ପାରିବେ।
1: ଆଜ୍ଞା,
0: କ୍ଷୀରରୁ ବହୁତ ଗୁଡା ଯେମିତି ଆମେ କ୍ଷୀରି ଟାଇପ୍ର ଜିନିଷ

0: ମିଠା ଜିନିଷ ଡେଜର୍ଟ ତିଆରି କରିଥାଉ। ତ ଯଦି ଗାଈ କ୍ଷୀର ଆମେ ବ୍ୟବହାର କରି ନ ପାରୁଛୁ ତାହେଲେ ନଡ଼ିଆ କ୍ଷୀର ପକେଇକି ତାକୁ କରିପାରିବା।
1: ଆଜ୍ଞା,
0: ଏବେ ଆଉ ଗୋଟେ ବହୁତ ଆଲୋଚନାରେ ଆସିଛି, ଯୋଉ ଆପଣଙ୍କର କଞ୍ଚା ମଟର ପିଜ୍ ମିଲ୍କ କୁହାଯାଉଛି, ଯୋଉମାନଙ୍କୁ ଗାଈ କ୍ଷୀର ଦିଆଯାଉନି ବା ଗାଈ କ୍ଷୀର ଆଲର୍ଜି ଅଛି ସେମାନଙ୍କୁ ପ୍ରୋଟିନ ସୋର୍ସ ହିସାବରେ କଞ୍ଚା ମଟରର କ୍ଷୀର ମଧ୍ୟ ମିଳୁଛି ଏବଂ ଏଥିରେ ପ୍ରୋଟିନ ଏବଂ ଅନ୍ୟାନ୍ୟ ପୋଷଣ ହେଲା ଆପଣଙ୍କର କ୍ୟାଲସିୟମ ଫସ୍ଫରସ୍ ଏସବୁ ବି କିଛି କିଛି ମାତ୍ରାରେ ଭଲରେ ଅଛି। ତ ସେଥିପାଇଁ ଯଦି ଗାଈ କ୍ଷୀର ନ ନେଇପାରୁଛନ୍ତି ତାହେଲେ ଏଇ ଯୋଉ ପିଜ୍ ମିଲ୍କ ମଧ୍ୟ ନେଇପାରିବେ।
1: ଆଜ୍ଞା, ଗର୍ଭବତୀ ମହିଳାମାନଙ୍କ ପାଇଁ କ୍ଷୀର କେତେ ଜରୁରୀ ଏବଂ ସେମାନେ ଏହାକୁ କେମିତି ଖାଇବା ଦରକାର?
0: ବହୁତ ବଢିଆ ପ୍ରଶ୍ନ ମ୍ୟାଡାମ ପଚାରିଲେ। ଆମେ ଜାଣିଛେ ଯେ ଗର୍ଭବତୀ ମହିଳା ଖାଲି ନିଜ ପାଇଁ ନୁହଁ, ନିଜର ଶିଶୁ ପାଇଁ ମଧ୍ୟ ଖାଦ୍ୟ ଗ୍ରହଣ କରିଥାନ୍ତି। ଶିଶୁର ବୃଦ୍ଧି ପାଇଁ କେତୋଟି ପୋଷକ ତତ୍ତ୍ୱ ନିହାତି ଭାବରେ ଜରୁରୀ। ସେଥିରୁ ପ୍ରଥମେ ହେଉଛି କ୍ୟାଲସିୟମ। ଶିଶୁର ହାଡ଼ଗୁଡ଼ ତିଆରି ହେବା ପାଇଁ କ୍ୟାଲସିୟମ ନିହାତି ଜରୁରୀ। କ୍ଷୀରରେ ଯେହେତୁ ପ୍ରୋଟିନ୍ ଅଛି, ଶିଶୁର ଓଜନ ବଢିବା ପାଇଁ ସାହାଯ୍ୟ କରେ ଏବଂ ଶିଶୁର ଦାନ୍ତ ତିଆରି ପାଇଁ ମାଆକୁ କ୍ଷୀର ନେବା ନିହାତି ଜରୁରୀ। ଆଉ ଗୋଟେ ଉପାଦାନ କ୍ଷୀରରେ ଅଛି ଯୋଉଟାକି ଭିଟାମିନ B12। ଆମର ଯୋଉ ସ୍ନାୟୁ ଗନ୍ଥିକା ଅଛନ୍ତି, ନ୍ୟୁରୋନ୍ସ ଅଛନ୍ତି, ନର୍ଭସ୍ ସିଷ୍ଟମ ଅଛନ୍ତି, ତାକୁ ସୁସ୍ଥ ରଖିବା ପାଇଁ B12 ନିହାତି ଜରୁରୀ।
1: ଆଜ୍ଞା,
0: ନିହାତି କମ୍ ଭାବରେ 500 ମିଲିଲିଟର, ଅତି ଅଧିକ 1 ଲିଟର ଭିତରେ କ୍ଷୀର ସେମାନେ ପିଇପାରିବେ। ଯଦି କ୍ଷୀରରୁ ବାନ୍ତି ବାନ୍ତି ଲାଗୁଛି ତାହେଲେ କ୍ଷୀରକୁ ଛେନା କିମ୍ବା ଦହି କରିକି ସେମାନେ ଖାଇପାରିବେ, କିନ୍ତୁ ପରିମାଣ ସେତିକି ରହିବା ଜରୁରୀ।
1: ଆଜ୍ଞା,
0: ସ୍ତନ୍ୟପାନ କରିବା ସମୟରେ ମଧ୍ୟ ଗର୍ଭଧାରଣ ସମୟରେ ଯେତିକି ନଉଥିଲେ ତାଠୁ ଅଧିକ ପରିମାଣରେ ସେମାନଙ୍କୁ ନେବା ଜରୁରୀ।
1: ଆପଣ ନିଶ୍ଚୟ ଜାଣିଥିବେ ଯେ ଅନେକ କହନ୍ତି ଯେ ଛୋଟ ପିଲାଟିକୁ କ୍ଷୀର ଦେଲେ ତାର କଫ ହେଇଥାଏ ବୋଲି, ତ ଏଇଟା କେତେ ଦୂର ଠିକ?
0: ନାଇଁ, ଏଇଟା ମୁଁ କହିବି ଗୋଟେ ଭ୍ରାନ୍ତ ଧାରଣା। ଖାଲି ଛୋଟ ପିଲାଙ୍କୁ ନୁହଁ, ଆମ ପାଖକୁ ବହୁତ ରୋଗୀ ମଧ୍ୟ ଆସନ୍ତି, ଯେମିତି କୁହନ୍ତି ଶ୍ୱାସ ରୋଗରେ କ୍ଷୀର ନେଲେ କଫ ବଢିଯିବ, ସେମିତି କିଛି ନାହିଁ। କ୍ଷୀର ନେଲେ କଫ ବଢେନି, ବିଜ୍ଞାନ କହୁଛି ଯେ କ୍ଷୀର ଖାଇଲେ କଫ ହବନି, କିନ୍ତୁ ଯେହେତୁ ଖାଦ୍ୟ ସବୁବେଳେ ବ୍ୟକ୍ତି ବିଶେଷ, ତ ଯଦି କାହାକୁ କଫ ହଉଥିବ ତାହେଲେ ସେଟାକୁ ବନ୍ଦ କରିବା ଜରୁରୀ।
1: ଆଜ୍ଞା, ତେବେ ଶେଷରେ ଯୋଉ ଶ୍ରୋତାମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଜଣେ ଡାଏଟିସିଆନ ହିସାବରେ ଆପଣ ସେମାନଙ୍କୁ କ'ଣ କହିବାକୁ ଚାହିଁବେ?
0: ମୁଁ ନିହାତି ଭାବରେ କହିବି ସମସ୍ତେ କ୍ଷୀରକୁ ନିଜ ଖାଦ୍ୟରେ ସାମିଲ କରିବା ଜରୁରୀ। ତ ନିଜ ନିଜର ଅବସ୍ଥାକୁ ସେମାନେ ଦେଖନ୍ତୁ, ଯଦି କିଛି ଖାଦ୍ୟ ଜନିତ ସମସ୍ୟା ଅଛି ତାହେଲେ ସେହି ହିସାବରେ ସେମାନେ କ୍ଷୀରର ପରିମାଣ କମ୍ ବେଶୀ କରିପାରିବେ, କିନ୍ତୁ କ୍ଷୀର ସନ୍ତୁଳିତ ଆହାରର ଗୋଟେ ବିଶେଷ ଉପାଦାନ, ତ ନିହାତି ଭାବରେ କ୍ଷୀର କିମ୍ବା କ୍ଷୀର ଜାତୀୟ ଖାଦ୍ୟ ପ୍ରତିଦିନର ଖାଦ୍ୟରେ ନିହାତି ଭାବରେ ରହିବା ଜରୁରୀ ଏବଂ ତାକୁ ସାମିଲ କରିବା ଜରୁରୀ।
1: ଆଜି ଆମର ବିଶ୍ୱ ଦୁଗ୍ଧ ଦିବସ ଅବସରରେ ରହିଥିଲା ଆଲୋଚନା, କ୍ଷୀର ଆମ ପାଇଁ କେତେ ଉପକାରୀ। ଆପଣ ଏହି ଆଲୋଚନାରେ ଅଂଶଗ୍ରହଣ କଲେ, କ୍ଷୀରର କ'ଣ ସବୁ ଉପାଦେୟତା ରହିଛି ଏବଂ ଏହାକୁ ଆମେ କେମିତି ଗ୍ରହଣ କଲେ କ୍ଷୀରରୁ ଉପକାର ପାଇପାରିବା, ସେ ବିଷୟରେ ତ ଅନେକ ଉପାଦେୟ କଥା କହିଲେ। ସେଥିପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ଆଲୋଚନା, କ୍ଷୀର ଆମର କେତେ ଉପକାରୀ। ଆଲୋଚନା କରିଥିଲେ ଡାଏଟିସିଆନ ସୁନିତା ସାହୁ। ପିଲା ହୁଅନ୍ତୁ ଅବା ବୟସ୍କ, ସାଧାରଣ ମହିଳା ହୁଅନ୍ତୁ ଅବା ଗର୍ଭବତୀ କିମ୍ବା ରୋଗୀ, ସମସ୍ତଙ୍କ ପାଇଁ କ୍ଷୀର ବା ଦୁଗ୍ଧ କେତେ ମହତ୍ତ୍ୱପୂର୍ଣ୍ଣ ତାହା କହିବା ବାହୁଲ୍ୟ ମାତ୍ର। ତେଣୁ ସମସ୍ତେ ଏହାକୁ ଏକ ଅଭ୍ୟାସ ରୂପେ ଆପଣେଇ ନେବା ଭଲ, କିନ୍ତୁ ଅନେକ ସମୟରେ ଭଲ କ୍ଷୀର ମିଳୁନାହିଁ କହି ଆମେ ଏହାକୁ ଅଣଦେଖା କରିଥାଉ। ତେଣୁ ଜଣେ ଇଚ୍ଛା କଲେ ଗୋପାଳନ କରି ନିଜ ପରିବାରର ଆବଶ୍ୟକତା ମେଣ୍ଟେଇବା ସହ ଅନ୍ୟମାନଙ୍କୁ ମଧ୍ୟ କ୍ଷୀର ଯୋଗେଇ ପାରିବ ଏବଂ ଆତ୍ମନିର୍ଭରଶୀଳ ହୋଇ ରୋଜଗାରକ୍ଷମ ହୋଇପାରିବ। ଶେଷ ହେଲା ନାରୀ ମହଲ।
2: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ପିଏମ୍ ସ୍ୱନିଧି ଯୋଜନାକୁ 6 ବର୍ଷ ପୂରଣ ଅବସରରେ ଉଠା ଦୋକାନୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ, ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ବିଶେଷକରି ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ନେଇ ବାର୍ତ୍ତାଳାପ ଜାରି ରହିଛି। 5ଦିନିଆ ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ଗତ ଶନିବାର ଦିନ ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱମାନଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଶ୍ରୀ ହ୍ଲାଇଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆସନ୍ତାକାଲି ଶ୍ରୀ ହ୍ଲାଇଙ୍ ମୁମ୍ବାଇ ଗସ୍ତରେ ଯାଇ ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମ୍ୟାମାର ରାଷ୍ଟ୍ରପତି ଶ୍ରୀ ହ୍ଲାଇଙ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। 24ଟି ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4ଟି ଲେଖାଏଁ ଆସନ ରହିଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ 3ଟି ଲେଖାଏଁ, ଝାଡ଼ଖଣ୍ଡର 2ଟି ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1ଟି ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀଶ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାବ୍ୟତୀତ ମହାରାଷ୍ଟ୍ର, ତାମିଲନାଡୁ ଏବଂ ଓଡ଼ିଶାରେ 1ଟି ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ମଧ୍ୟ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡୁର ଏଆଇଏଡିଏମ୍କେ ସାଂସଦ ସି ଭି ସନ୍ମୁଗମ୍ ଓ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ତାରିଖରେ ଭୋଟ୍ ଗ୍ରହଣ ଓ ସେହିଦିନ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ସର୍ବୋଚ୍ଚ ନ୍ୟାୟାଳୟରେ 5 ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତିଙ୍କ ସଂଖ୍ୟା 37କୁ ବୃଦ୍ଧି ପାଇଛି। କେନ୍ଦ୍ର ଆଇନ ଏବଂ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନ ବିଚାରପତିଙ୍କ ସହ ବିଚାର ବିମର୍ଶ ପରେ ରାଷ୍ଟ୍ରପତି ସୁପ୍ରିମକୋର୍ଟରେ 5 ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପାଲିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ଆଇନଜୀବୀ ଭେଙ୍କିଟା ସୁବ୍ରମଣି ମୋହନାଙ୍କୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ଗତ ମାସରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ଲାଗି ଅଧ୍ୟାଦେଶ ଜାରି କରିଥିଲେ। ଦେଶର ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ଶିଳ୍ପ ଦ୍ୱାରା ବ୍ୟବହାର କରାଯାଉଥିବା 19 କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ 42 ଟଙ୍କାରୁ 53.50 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଘରୋଇ ଉପଭୋକ୍ତାଙ୍କ ଲାଗି ଉଦ୍ଦିଷ୍ଟ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ। ଦିଲ୍ଲୀରେ ଏଲ୍ପିଜି ସିଲିଣ୍ଡର ଦାମ୍ ବୃଦ୍ଧି ପରେ ଏହା 3,113.50 ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ 3,067.50 ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତାରେ ବାଣିଜ୍ୟିକ ସିଲିଣ୍ଡର ଦାମ୍ 53.50 ଟଙ୍କା ବୃଦ୍ଧି ପାଇ 3,200

155.50 ହୋଇଛି। ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଶକ୍ତି ସଂକଟ ପରିସ୍ଥିତି ଯୋଗୁଁ ଏହି ଦର ବୃଦ୍ଧି ଘଟିଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ଅଧୀନରେ ଉଠା ଦୋକାନୀମାନଙ୍କୁ ବନ୍ଧକମୁକ୍ତ ଋଣ ପ୍ରଦାନ କରାଯିବା ଫଳରେ ସେମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତି କରାଯିବା ସହ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି 2020 ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଏପର୍ଯ୍ୟନ୍ତ 1,12,00,000ରୁ ଅଧିକ ଉପଭୋକ୍ତାଙ୍କୁ ଋଣ ପ୍ରଦାନ କରାଯାଇଛି। ପିଏମ୍ ସ୍ୱନିଧି ଯୋଜନାରେ ଉଠା ଦୋକାନୀମାନଙ୍କ ଜୀବନଧାରଣ ମାନ ସହଜ କରିବା ଉଦ୍ଦେଶ୍ୟରେ ଋଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ 15,000, 25,000 ଏବଂ 50,000 ଟଙ୍କାର ଋଣ ପ୍ରଦାନ କରାଯାଇଥାଏ। ଭାରତ ଓମାନ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି ସିଇପିଏ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଭାରତ ଏବଂ ଓମାନ ମଧ୍ୟରେ ଏହି ଚୁକ୍ତି ଅର୍ଥନୈତିକ ଓ ରଣନୈତିକ ସମ୍ପର୍କକୁ ଆହୁରି ଦୃଢ଼ କରିବ। ଏକ ଜାତୀୟ ସମ୍ଭାଦପତ୍ରରେ ପ୍ରକାଶିତ ଲେଖାରେ ଶ୍ରୀ ଗୋୟଲ କହିଛନ୍ତି ଏହି ଚୁକ୍ତି ଦେଶର ଛାତ୍ରଛାତ୍ରୀ, କାରିଗର, ମହିଳା, କୃଷକ, ମତ୍ସ୍ୟଜୀବୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ନୂଆ ବଜାର ସୃଷ୍ଟି ତଥା ରପ୍ତାନୀ ଦୃଢ଼ କରିବା ସହ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସହାୟକ ହେବ। ସେ କହିଛନ୍ତି ଭାରତର ଓମାନ ସହ ଦୃଢ଼ ଅର୍ଥନୈତିକ ଏବଂ ଲୋକ ସମ୍ପର୍କ ରହିଛି। ଓମାନରେ 7,00,000ରୁ ଅଧିକ ଭାରତୀୟ ବସବାସ କରୁଛନ୍ତି। ସେ କହିଛନ୍ତି ଓମାନରେ ପ୍ରାୟ 6,000 ଭାରତୀୟ ଉଦ୍ୟୋଗ କାର୍ଯ୍ୟ କରୁଥିବାବେଳେ ପ୍ରତ୍ୟେକ ବର୍ଷ $2 ବିଲିୟନ୍ ଲାଭ ମିଳୁଛି। ଶ୍ରୀ ଗୋୟଲ କହିଛନ୍ତି ଏହି ଚୁକ୍ତି ଫଳରେ ରପ୍ତାନୀ କରାଯାଉଥିବା ସାମଗ୍ରୀର 99.38% କ୍ଷେତ୍ରକୁ 100% ଶୁଳ୍କମୁକ୍ତ ବଜାର ଉପଲବ୍ଧ ହେବ। ନବଗଠିତ ପଶ୍ଚିମବଙ୍ଗ ସରକାରର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। କ୍ୟାବିନେଟ୍ରେ 35 ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କୋଲକାତାସ୍ଥିତ ଲୋକଭବନରେ ରାଜ୍ୟପାଳ ଆର୍ଏନ୍ ରବି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମଥର ବିଧାୟକ ହୋଇଥିବା କେତେଜଣ ମନ୍ତ୍ରୀ ପଦ ପାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ରାଜନୈତିକ ନେତା ଉପସ୍ଥିତ ଥିଲେ। ନେପାଳର ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେ 5 ଦିନିଆ ଭାରତ ଗସ୍ତରେ ଆସି ଆଜି ପହଞ୍ଚବେ। ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଲାମିଛାନେ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ କେତେକ ଉଚ୍ଚସ୍ତରୀୟ ରାଜନୈତିକ ଓ କୂଟନୈତିକ ବୈଠକରେ ଯୋଗଦେବେ। ଶ୍ରୀ ଲାମିଛାନେ ଭାରତରେ ରହୁଥିବା ନେପାଳୀ ସମ୍ପ୍ରଦାୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଲାମିଛାନେ ଅଯୋଧ୍ୟା ଯିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ତାଙ୍କ ସହ ସାଂସଦ ବିପିନ କୁମାର ଆଚାର୍ଯ୍ୟ, ଦୀପକ ବୋହରା, ନିକିତା ପାଉଡେଲ ଏବଂ ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ଭାରତ ଗସ୍ତରେ ଆସୁଛନ୍ତି। ମ୍ୟାମାରରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ 55 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ନାମ ହକାମ ସହର ଅନ୍ତର୍ଗତ କାଉଙ୍ଗଟପ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଖଣିଜ ବିସ୍ଫୋରଣ ପାଇଁ ଗଚ୍ଛିତ ଥିବା ବିସ୍ଫୋରକ ହଠାତ୍ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତ 10ଟି ସ୍ୱର୍ଣ୍ଣପଦକ ସହ ମୋଟ 19ଟି ପଦକ ହାସଲ କରିଛି। ଭାରତର ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି କ୍ରୀଡ଼ାବିତ୍ମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମାନଙ୍କ କ୍ରୀଡ଼ା ପ୍ରତି ଥିବା ଦୃଢ଼ ନିଷ୍ଠା ପ୍ରତିପାଦନ କରୁଛି। ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଗୋଆର ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଭାରତୀୟ ଦଳ 3-0 ବାଂଲାଦେଶକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି।
ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥ୍ଲେଟିକ୍ ଚମ୍ପିୟନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଧରିତ୍ରୀ ମାତାର ସୁରକ୍ଷା ପାଇଁ ଚାଷ କାର୍ଯ୍ୟରେ ସନ୍ତୁଳିତ ସାର ପ୍ରୟୋଗ କରିବାକୁ ପଡ଼ିବ। ଚାଷ ଜମିରେ ରାସାୟନିକ ସାରର କମ୍ ବ୍ୟବହାର, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା 8 ତାରିଖକୁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ପୂର୍ବାହ୍ନ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ମାମଲାର ତ୍ୱରିତ ସମାଧାନ ସହ ଜନସାଧାରଣ

ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ, ବିଭିନ୍ନ ବିଭାଗର ମନ୍ତ୍ରୀ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 18ଟି ଅଭିଯୋଗର ଶୁଣାଣି କରିଛନ୍ତି। ଏଥିସହିତ 5 ଜଣଙ୍କୁ ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ 76,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ମୋଟ 169ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 20ଟି ସାମୁହିକ ଅଭିଯୋଗର ଶୁଣାଣି କରି ସମାଧାନ କରାଯାଇଥିଲା। ନବରଙ୍ଗପୁରଠାରେ ଆୟୋଜିତ ଶିବିରରେ ମୋଟ 28ଟି ଅଭିଯୋଗର ଶୁଣାଣି କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବରୋଳି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ 141ଟି ଅଭିଯୋଗର ସମାଧାନ କରାଯାଇଥିଲା। ରାଜ୍ୟରେ ଦୃଢ଼ ଭିଭିଭୂମିର ବିକାଶ ସରକାରଙ୍କର ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟରେ ନିର୍ମାଣାଧୀନ 50 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯାଇଛି। ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ 2026ର ଫଳାଫଳ ଆଜି ପ୍ରକାଶ ପାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଆଇଆଇଟି ରୁର୍କୀ ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ 56,880 ଜଣ ପରୀକ୍ଷାର୍ଥୀ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜେଇ ଆଡଭାନ୍ସ ପାଇଁ 1,87,399 ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହା ସେମାନଙ୍କ ସଫଳତା, କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତିର ପରିଚୟ। ଦେଶର ଉନ୍ନତିରେ ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର, ଜୀବିକା ଏବଂ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ମସିହାରୁ ପ୍ରତ୍ୟେକ ବର୍ଷ ଜୁନ୍ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ବିକଶିତ ଭାରତରେ ବିକଶିତ ଓଡ଼ିଆ ଗଠନ ପାଇଁ 2036 ମସିହା ସୁଦ୍ଧା ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ 2 ଗୁଣରୁ ଉର୍ଦ୍ଧ୍ୱ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଗତ 2 ବର୍ଷ ମଧ୍ୟରେ 4 ଲକ୍ଷରୁ ଉର୍ଦ୍ଧ୍ୱ ଗୋପାଳକଙ୍କୁ 326 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୋପାଳନକୁ ପ୍ରୋହାହିତ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଦିଗରେ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏକ ସୁସ୍ଥ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହେବ। ଯୋଗ ମହୋତ୍ସବ ସମିତି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆଜି ଏ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଯୋଗ ଦିବସରେ ଉପସ୍ଥିତ ରହିବା ସହ ସମସ୍ତ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଏବଂ ପଞ୍ଚାୟତ ସମିତି ସ୍ତରରେ ଯୋଗ ଦିବସ ପାଳନ କରାଯିବା ନେଇ ବୈଠକରେ ସ୍ଥିର କରାଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସକୁ ଜନ ଆନ୍ଦୋଳନରେ ପରିଣତ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଗ ସହ ଯୋଡ଼ାଯିବା ପାଇଁ ବୈଠକରେ ଆଲୋଚନା ହୋଇଛି।
ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, ଗୁଣପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଓ ରେଳ କର୍ମଚାରୀ

କରିବେ। ଅବ୍ୟବହୃତ ମାଲ୍ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରଣ୍ଡୁଲ୍ ବଚେଲ୍ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ୍ ପ୍ରାୟ 40 ମିଲିୟନ୍ ଟନ୍ରୁ ଅଧିକ ମାଲ୍ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ବରଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ 2026 ସମ୍ପର୍କିତ ସଚେତନତା ଅନୁଷ୍ଠିତ ହେଉଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ବୁଲି ମତଦାତାଙ୍କୁ ପରିଗଣନା ଫର୍ମକୁ ଉପଯୁକ୍ତ ଭାବେ ପୂରଣ କରିବା ପାଇଁ ମାର୍ଗଦର୍ଶନ ଦେଉଛନ୍ତି। ସମସ୍ତ ପୌରାଞ୍ଚଳରେ ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ସଚେତନତାମୂଳକ ଭିଡ଼ିଓ ଓ ବାର୍ତ୍ତା ପ୍ରଦର୍ଶନ ସହିତ କମ୍ୟୁନିଟି ରେଡିଓ କେନ୍ଦ୍ର ମାଧ୍ୟମରେ ଏସ୍ଆଇଆର୍ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଚାଷୀମାନଙ୍କଠାରୁ ମୁଗ, ବିରି, ସୋରିଷ, ଚିନାବାଦାମ ଓ ସୂର୍ଯ୍ୟମୁଖୀ କିଣିବା ପାଇଁ ସମବାୟ ସମିତିରେ ମଣ୍ଡି ଖୋଲାଯାଇଛି। ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଶସ୍ୟ ବିକ୍ରି କରିପାରିବେ। ଚଳିତ ବର୍ଷ ଡାଲି ଓ ତେଲ ଜାତୀୟ ଶସ୍ୟ ପାଇଁ 80 ଜଣ ଓ ରବି ଧାନ ବିକ୍ରି ପାଇଁ 82 ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ଛତ୍ରପୁର ପୁଲିସ୍ ପକ୍ଷରୁ ଟ୍ରାଫିକ୍ ନିୟମ ଜାରି କରାଯାଇଛି। ଆର୍ଯ୍ୟପଲ୍ଲୀ, କୋଣମଣା ଓ ବାଟଛତ୍ରପୁର ଦେଇ ଆସୁଥିବା ସମସ୍ତ ଦୁଇଚକିଆ ଓ ଚାରିଚକିଆ ଯାନଗୁଡ଼ିକ ଡିଆର୍ଡିଓ ଛକରୁ ସର୍ଭିସ୍ ରୋଡ୍ ଦେଇ ନୂଆ ବସ୍ଷ୍ଟାଣ୍ଡରେ ପାର୍କିଂ କରିବା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲା ରାଇଘରରେ ସର୍ବାଧିକ 27 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 5 ଦିନ ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ଭାଦ ପୁଣିଥରେ, ଜୈବିକ କୃଷିକୁ ପ୍ରୋହାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଅ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ହମନ୍ତୀ ଶୁକ୍ଲ ଏବଂ ସାଥୀମାନେ ଚଳଚ୍ଚିତ୍ର ଏଇ ଆମ ସଂସାର।

0: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ମାନ୍ନା ଦେ। ଗୀତ ରଚନା ପ୍ରେମ ଧବନ। ଚଳଚ୍ଚିତ୍ର ଏକ ଫୁଲ ଦୋ ମାଲି।
1: अच्छे बच्चे नहीं रोया करते और तुम तो बहुत ही अच्छे बच्चे हो।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ବାବୁଲ ସୁପ୍ରିୟ, ମହାଲକ୍ଷ୍ମୀ ଆୟର, ମାଷ୍ଟର ଅକ୍ଷୟ ଭଗତ, ଚଳଚ୍ଚିତ୍ର ଭନ୍ନା।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, ଚଳଚ୍ଚିତ୍ର ଅମର ପ୍ରେମ।

ଆକାଶବାଣୀ କଟକ ଶ୍ରୋତାବନ୍ଧୁଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି, ଦେଇଛନ୍ତି ନିଶ୍ଚିନ୍ତ କୁଇରି ଗୋପପୁର କଟକରୁ ସୁନିତା ପୃଷ୍ଟି। ସେ ଲେଖିଛନ୍ତି, ଉଦିତ ନାରାୟଣଙ୍କ କଣ୍ଠରେ ତୁ ଚାଲୁଥିଲେ ତୋ ବାଟରେ ଏଇ ଗୀତଟିକୁ ଶୁଣିବା ପାଇଁ ଆପଣଙ୍କୁ ଶ୍ରୋତା ବନ୍ଧୁ ଶୁଣେଇ ଦେଉଛୁ। ଗୀତଟି ହେଉଛି ଆଲବମ୍ ମୁଁ ରାଜା ତୁ ରାଣୀ, ଗାଇଛନ୍ତି ଉଦିତ ନାରାୟଣ।

ଗୀତଟିକୁ ଯୁଗଳକଣ୍ଠରେ ଗାଇଥିଲେ ସୁରେଶ ସର୍କାର ଏବଂ ନିବେଦିତା। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଥିଲେ ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମହମ୍ମଦପୁର ବିଲ।

ଆଟ କଟକରୁ। ତେବେ ଶ୍ରୋତା ବନ୍ଧୁ ଏଇଠି କହି ରଖୁଛୁ, ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ସୁନିତା ପୃଷ୍ଟି ଲେଖିଥିଲେ ଉଦିତ ନାରାୟଣଙ୍କ କଣ୍ଠରେ ଯୋଉ ଗୀତଟି ଶୁଣିବା ପାଇଁ। କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶୁଣାଇ ପାରୁନଥିଲୁ, ବର୍ତ୍ତମାନ ତାକୁ ଶୁଣାଇ ଦେଉଛୁ।

ଏଇ ସେମିଷ୍ଟିକୁ ଦେଇଛନ୍ତି ମଞ୍ଜୁଳା ଦେବତା, ତାଙ୍କର ପୁଅ ମୃତ୍ୟୁଞ୍ଜୟ ଏବଂ ଝିଅ ଯାଜ୍ଞସେନୀ, କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛି ଇରା ମହାନ୍ତିଙ୍କ କଣ୍ଠରେ ଯେଉଁ ଗୀତଟିକୁ, ତା ଆମ ପାଖରେ ଉପଲବ୍ଧ ନଥିବାରୁ ଆପଣଙ୍କୁ ଇରା ମହାନ୍ତିଙ୍କ କଣ୍ଠରେ ଆଉ ଏକ ସଙ୍ଗୀତ ଶୁଣି ଦେଉଛୁ, ଯାହାକୁ ରଚନା କରିଛନ୍ତି ସ୍ୱରୂପ ନାୟକ, ଗାଇଛନ୍ତି ଇରା ମହାନ୍ତି।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଏସଏମଏସଟିକୁ ଦେଇଛନ୍ତି କବିତା ମିଶ୍ର, ସେକ୍ଟର 9 ସିଡିଏ କଟକରୁ। ବାବୁଲ ସୁପ୍ରିୟଙ୍କ କଣ୍ଠରେ ଏହି ଗୀତଟିକୁ ସେ ଶୁଣିବା ପାଇଁ ଚାହିଁଛନ୍ତି। ଶ୍ରୋତାବନ୍ଧୁ, ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

0: ଅଟନ୍ତୁ ନାହିଁ। ସାଇବର କ୍ରାଇମ ହେଲ୍ପଲାଇନ 1930 ମନେ ରଖନ୍ତୁ। ଏସ୍ବିଆଇ ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମିଟୁ ମିତା ଶଙ୍ଖତ୍ରାସ କଟକରୁ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି। ଗୀତ ରଚନା ଶିବବ୍ରତ ଦାସ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ପରବର୍ତ୍ତୀ ଗୀତଟିକୁ ନିଜ ରଚନାରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
3: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ଟ୍ରିକ୍ ଏସିଡ୍ କହୁ, ଏହିପରି ନ୍ୟୁରୋ ଟ୍ରାନ୍ସମିଟର ବେଳେବେଳେ ମସ୍ତିଷ୍କର ସନ୍ତୁଳନକୁ ବିଗାଡ଼ି ଦିଅନ୍ତି। ପ୍ୟାନିକ୍ ଆଟାକ୍ର ସାଧାରଣ ଲକ୍ଷଣଗୁଡ଼ିକ ହେଲା ହୃତ୍ସ୍ପନ୍ଦନ ହଠାତ୍ ବଢ଼ିଯିବା, କମ୍ପନ ଅବା ଦେହ ଥରିବା, ଶ୍ୱାସ ନେବାରେ ଅସୁବିଧା ହେବା, ଛାତି ଭାରି ଲାଗିବା, ଅଚେତ ହୋଇଯିବା, ହାତ କିମ୍ବା ଶରୀରରେ ଝିମ୍ଝିମ୍ ଅନୁଭବ ହେବା, ନିୟନ୍ତ୍ରଣ ହରାଇବାର ଭୟ, ମୃତ୍ୟୁର ଭୟ। DSM-5 ଯାହାକୁ ଆମେ ଡାଇଗ୍ନୋଷ୍ଟିକ୍ ଷ୍ଟାଟିଷ୍ଟିକାଲ ମାନୁଆଲ ଅଫ୍ ମେଣ୍ଟାଲ ଡିଜର୍ଡର ବୋଲି କହୁ, ତାହା ଅନୁଯାୟୀ ସାଧାରଣତଃ ଏହି ମଧ୍ୟରୁ 4 କିମ୍ବା ତାଠାରୁ ଅଧିକ ଲକ୍ଷଣ ପ୍ୟାନିକ୍ ଆଟାକ୍ ସମୟରେ ଏକାସାଥିରେ ଦେଖାଯାଏ। ପ୍ୟାନିକ୍ ଆଟାକ୍କୁ ପ୍ରାୟତଃ ହାର୍ଟ ଆଟାକ୍ ବୋଲି ମଧ୍ୟ ଆମେ ବେଳେବେଳେ ଭାବିଥାଉ, କାରଣ ଏହାର ଲକ୍ଷଣଗୁଡ଼ିକ କେତେକ ଦୃଷ୍ଟିରୁ ସମାନ। ଉଭୟରେ ଛାତିରେ ଅସୁବିଧା, ଶ୍ୱାସକଷ୍ଟ, ତୀବ୍ର ହୃତ୍ସ୍ପନ୍ଦନ, ଦୁର୍ବଳତା କିମ୍ବା ମୁଣ୍ଡ ଘୂରିବା। ପ୍ୟାନିକ୍ ଆଟାକ୍ ସମୟରେ ଅନେକ ଲୋକ ଭାବନ୍ତି ଯେ ସେମାନଙ୍କୁ ହାର୍ଟ ଆଟାକ୍ ହେଲା ବୋଲି, କାରଣ ଏ ପ୍ରକାର ଅନୁଭୂତିଗୁଡ଼ିକ ବାସ୍ତବ ହେଲା ପରି ଲାଗେ। ତଥାପି ଯେକୌଣସି ତୀବ୍ର ଛାତିବେଦନାକୁ ସବୁବେଳେ ଡାକ୍ତରୀ ପରୀକ୍ଷା କରାଇ ନେବା ଉଚିତ। ଉଦ୍ବେଗ, ଯାହାକୁ ଆମେ ଆଙ୍ଗଜାଇଟି ବୋଲି କହୁ, ତାହା ସାଧାରଣତଃ ଧୀରେ ଧୀରେ ବିକଶିତ ହୁଏ, କିନ୍ତୁ ପ୍ୟାନିକ୍ ଆଟାକ୍ ହଠାତ୍ ଆରମ୍ଭ ହୋଇ କିଛି ସମୟ ମଧ୍ୟରେ ଚରମ ସୀମାରେ ପହଞ୍ଚିଯାଏ। ପ୍ୟାନିକ୍ ଆଟାକ୍ର କୌଣସି ଏକମାତ୍ର କାରଣ ନାହିଁ, ସାଧାରଣତଃ ଅନେକ ମାନସିକ, ଜୈବିକ ଏବଂ ପରିବେଶଗତ କାରଣ ଏକାସାଥିରେ କାମ କରେ। ମାନସିକ କାରଣଗୁଡ଼ିକ ହେଲା ଦୀର୍ଘସ୍ଥାୟୀ ଚାପ, ଅତ୍ୟଧିକ ଚିନ୍ତା, ଶିକ୍ଷାଗତ ଚାପ, ସମ୍ପର୍କରେ ବିବାଦ, ବିଫଳତାର ଭୟ, ଆଘାତ କିମ୍ବା କଷ୍ଟଦାୟକ ଅନୁଭବ। ସେହିପରି ଜୈବିକ କାରଣଗୁଡ଼ିକ ହେଲା ପରିବାରରେ ଉଦ୍ବେଗର ଇତିହାସ, ମସ୍ତିଷ୍କରେ ରସାୟନର ଅସନ୍ତୁଳନ, ଅତ୍ୟଧିକ ସକ୍ରିୟ ସ୍ନାୟୁତନ୍ତ୍ର, ବିଭିନ୍ନ ପ୍ରକାର ହରମୋନର ପରିବର୍ତ୍ତନ, ନିଦ୍ରା ଅଭାବ ଏବଂ ଶାରୀରିକ କ୍ଲାନ୍ତି। ଏହାଛଡ଼ା ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ ଏବଂ ପରିବେଶଗତ କାରଣଗୁଡ଼ିକ ହେଲା ଅତ୍ୟଧିକ କ୍ୟାଫିନ୍ର ସେବନ, ନିକୋଟିନ୍ କିମ୍ବା ଅନ୍ୟାନ୍ୟ ପଦାର୍ଥ ବ୍ୟବହାର, ଅତ୍ୟଧିକ କାର୍ଯ୍ୟଚାପ, ସାମାଜିକ ଏକଲାପଣ, ଜୀବନର କୌଣସି ବଡ଼ ପରିବର୍ତ୍ତନ। ବେଳେବେଳେ ପ୍ୟାନିକ୍ ଆଟାକ୍ କୌଣସି ସ୍ପଷ୍ଟ କାରଣ ବିନା ମଧ୍ୟ ହୋଇପାରେ। ପ୍ୟାନିକ୍ ଆଟାକ୍ ଯେକୌଣସି ଜାଗାରେ ହୋଇପାରେ, ଯେପରିକି ପରୀକ୍ଷା ସମୟରେ, ଭିଡ଼ ଥିବା ସ୍ଥାନରେ, ଯାତ୍ରା ସମୟରେ, ଇଣ୍ଟରଭ୍ୟୁ ଦେବା ଆଗରୁ, କାର୍ଯ୍ୟସ୍ଥଳରେ। ପ୍ୟାନିକ୍ ଆଟାକ୍ର କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ। ପ୍ୟାନିକ୍ ଆଟାକ୍ ସମୟରେ ଶାନ୍ତ ରହିବା, ଧୀରେ ଧୀରେ ନିଶ୍ୱାସ ନେବାକୁ ଚେଷ୍ଟା କରିବା। ଯାହାଙ୍କୁ ପ୍ୟାନିକ୍ ଆଟାକ୍ ହେଉଛି ସେମାନଙ୍କୁ ଆଶ୍ୱାସନା ଦିଅନ୍ତୁ ଯେ ସେମାନେ ସୁରକ୍ଷିତ। ତାଙ୍କ ସହିତ ଧୀର ଏବଂ ନମ୍ର ଭାବରେ କଥା ହୁଅନ୍ତୁ, ଯେପରିକି ମୁଁ ତୁମ ସହିତ ଅଛି, ତୁମେ ସୁରକ୍ଷିତ। ଧୀରେ ଧୀରେ ନିଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ। ପ୍ୟାନିକ୍ ଆଟାକ୍ରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର ଗ୍ରାଉଣ୍ଡିଂ ଟେକ୍ନିକ୍ ଅବଲମ୍ବନ କରାଯାଏ, ଯାହାଦ୍ୱାରା ବ୍ୟକ୍ତିଙ୍କୁ ବର୍ତ୍ତମାନ ମୁହୂର୍ତ୍ତକୁ ଧ୍ୟାନ ଫେରାଇ ଆଣିବାରେ ସାହାଯ୍ୟ ହୋଇଥାଏ। ଏହି ଭିତରୁ ଭଲ କଥା ହେଲା ପ୍ୟାନିକ୍ ଆଟାକ୍ର ଚିକିତ୍ସା ସମ୍ଭବ। ପରିଚାଳନାରେ ଅନ୍ତର୍ଭୁକ୍ତ ହେଉଛି ଠିକ୍ ଭାବରେ ଶୋଇବା, ବ୍ୟାୟାମ କରିବା, ଧ୍ୟାନ ଏବଂ ରିଲାକ୍ସେସନ୍ କରିବା, ଭାବନାତ୍ମକ ସହଯୋଗ ନେବା, ସୁସ୍ଥ ଜୀବନଶୈଳୀ ଅଭ୍ୟାସ। କଗ୍ନିଟିଭ୍ ବିହେଭିଅରାଲ୍ ଥେରାପି ପରି ମାନସିକ ଚିକିତ୍ସା ପ୍ରଣାଳୀ ଦ୍ୱାରା ଲୋକମାନଙ୍କୁ ଟ୍ରିଗରିଂ କାରକଗୁଡ଼ିକ ଜାଣିବାରେ ଏବଂ ଭୟଭୀତ ଚିନ୍ତାଧାରାକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରେ। କେତେକ ଗୁରୁତର ଅବସ୍ଥାରେ ମନୋଚିକିତ୍ସକଙ୍କ ସାହାଯ୍ୟ ନିଆଯିବା ଉଚିତ। ଏହିସବୁ ଭିତରେ ଆମ ସମାଜରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶେଷ କରିବା ପୂର୍ବରୁ ଏହା କୁହାଯାଇପାରେ ଯେ ପ୍ୟାନିକ୍ ଆଟାକ୍ ଭୟଙ୍କର ଲାଗିପାରେ, କିନ୍ତୁ ଏହାର ପରିଚାଳନା ଏବଂ ଚିକିତ୍ସା ମଧ୍ୟ ସମ୍ଭବ। ଭୟ ଓ ଆତଙ୍କ କାରଣରୁ କେହି ମଧ୍ୟ ନିରବତାରେ ଏହି କଷ୍ଟ ସହିବା ଉଚିତ ନୁହେଁ। ସହାୟତା ଚାହିଁବା ଦୁର୍ବଳତା ନୁହେଁ, ଏହା ସାହସ। ନିଜର ମନର ଯତ୍ନ ନିଅନ୍ତୁ, କାରଣ ଏକ ସୁସ୍ଥ ମନ ଏକ ସୁସ୍ଥ ସମାଜ ଗଠନ କରିବାରେ ସାହାଯ୍ୟ କରେ।
1: ଶୁଣୁଥିଲେ ଆଜିର ଆଲୋଚନା ପ୍ୟାନିକ୍ ଆଟାକ୍ କ'ଣ ଏବଂ କାହିଁକି। ଆଲୋଚନା କରୁଥିଲେ ଆନନ୍ଦିତା ମହାରଣା।
2: ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର।
1: ଚୀନ୍ର ସିଚୁଆନ୍ ପ୍ରାନ୍ତରେ ଏକ ଛୋଟ ଓ ଶାନ୍ତ ଗାଁ ୟାଙ୍ଗ୍ସି ଅବସ୍ଥିତ। ପ୍ରଥମେ ଦେଖିଲେ ଏହା ଅନ୍ୟ ସାଧାରଣ ଗ୍ରାମମାନଙ୍କ ପରି ଦେଖାଯାଏ, ମାତ୍ର ଏହି ଗାଁରେ ଏମିତି କିଛି କଥା ରହିଛି ଯାହା ବହୁ ବର୍ଷ ଧରି ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଆସୁଛି। ବିଶ୍ୱର ଅନେକ ଗବେଷକ, ବିଜ୍ଞାନୀ ଓ ରହସ୍ୟ ପ୍ରେମୀମାନଙ୍କର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି ଏହି ଗାଁ, କାରଣ ଏଠାରେ ଜନ୍ମ ନେଉଥିବା ଅନେକ ଶିଶୁଙ୍କର ଶାରୀରିକ ବୃଦ୍ଧି ସାଧାରଣ ଭାବେ ହୁଏ ନାହିଁ। ଏହି ଅଜଣା କାରଣ ପାଇଁ ୟାଙ୍ଗ୍ସିକୁ ବାମନଙ୍କ ଗାଁ ବୋଲି କୁହାଯାଏ। ଗାଁର ପ୍ରାୟ ଲୋକ ବ୍ରାହ୍ମଣ। ସେମାନଙ୍କ ଉଚ୍ଚତା ସାଧାରଣତଃ 2 ଫୁଟରୁ 3 ଫୁଟ 10 ଇଞ୍ଚ ପର୍ଯ୍ୟନ୍ତ ବଢ଼ିଥାଏ। ଗ୍ରାମର ବରିଷ୍ଠ ଲୋକଙ୍କ କଥା ଅନୁଯାୟୀ 1951 ମସିହାରେ ଏକ ଅଜଣା ରୋଗ ଏହି ଗାଁକୁ ପ୍ରଭାବିତ କରିଥିଲା। ବିଶେଷ କରି 5ରୁ 7 ବର୍ଷ ବୟସର ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ ହେଉଥିଲେ। ରୋଗ ହେବା ପରେ ସେମାନଙ୍କର ଶରୀରର ବୃଦ୍ଧି ହଠାତ୍ ବନ୍ଦ ହୋଇଯାଉଥିଲା, ଯାହା ଗ୍ରାମବାସୀ

0: ସିଂଙ୍କୁ ଆଶ୍ଚର୍ଯ୍ୟ ଓ ଭୟଭୀତ କରିଦେଇଥିଲା। ଏହି ରହସ୍ୟର ସତ୍ୟତା ଖୋଜିବା ପାଇଁ ବିଭିନ୍ନ ସମୟରେ ବୈଜ୍ଞାନିକମାନେ ଗାଁର ମାଟି ପାଣି ଏବଂ ଲୋକମାନଙ୍କ ଶରୀରର ରକ୍ତ ନମୁନା ପରୀକ୍ଷା କରିଥିଲେ। କେତେକ ଗବେଷକଙ୍କ ମତ ଥିଲା ଯେ ମାଟିରେ ଅତ୍ୟଧିକ ପରିମାଣର ପାରଦ ରହିଥିବା ଏହାର କାରଣ ହୋଇପାରେ। ଆଉ କେତେକ କହନ୍ତି ଯେ ବିଷାକ୍ତ ଗ୍ୟାସ୍ କିମ୍ବା ପରିବେଶ ପ୍ରଦୂଷଣ ପ୍ରଭାବରୁ ଏହି ସମସ୍ୟା ସୃଷ୍ଟି ହୋଇଥାଇପାରେ। ତଥାପି ଦୀର୍ଘ ବର୍ଷର ଗବେଷଣା ପରେ ମଧ୍ୟ ଏହାର ପ୍ରକୃତ କାରଣ ଆଜି ଜଣାପଡ଼ି ନାହିଁ।
1: ବନ୍ଧୁ, ବିଶ୍ୱବ୍ୟାପୀ ଅତି ସାଧାରଣ ଟିସ୍ୟୁ ପ୍ରତିରୋପଣ ପ୍ରକ୍ରିୟାର ଦ୍ୱିତୀୟ ସ୍ଥାନରେ ରହିଛି ଅସ୍ଥି ପ୍ରତିରୋପଣ। ଏଠାରେ ଅସ୍ଥି ପ୍ରତିରୋପଣ ଅର୍ଥ ଅସ୍ଥିରୁ ନଷ୍ଟ ବା କ୍ଷୟ ହୋଇଯାଇଥିବା ଅଂଶ। ଏହି ଧରଣର ଅସ୍ଥି ପ୍ରତିରୋପଣ ନିମନ୍ତେ ବର୍ଷକୁ 20 ଲକ୍ଷ ଅସ୍ତ୍ରୋପଚାର କରାଯାଉଛି। ସମ୍ପ୍ରତି ଦାତା ବା ଡୋନରଙ୍କଠାରୁ ଅସ୍ଥି ଆଣି ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଉଛି। ପର୍ଯ୍ୟାପ୍ତ ମ୍ୟାଚିଂ ଡୋନର ଅଭାବ ଏବଂ ଅତିରିକ୍ତ ବା ଦାତାଙ୍କ ଶରୀରରେ ଅସ୍ତ୍ରୋପଚାର ସହିତ ଏ କ୍ଷେତ୍ରରେ କେତେକ ଜଟିଳତା ବି ରହିଛି। ପୁଣି ଏ କ୍ଷେତ୍ରରେ ସୁସ୍ଥ ହେବା ବି ସମୟ ସାପେକ୍ଷ, ତେଣୁ ଏହାର ବିକଳ୍ପ ଓ ଫଳପ୍ରଦ ଉପାୟ କରିଛନ୍ତି ଫିନଲ୍ୟାଣ୍ଡର ବୈଜ୍ଞାନିକମାନେ। ଫିନଲ୍ୟାଣ୍ଡ ସ୍ଥିତ ଟାମ୍ପାରେ ବିଶ୍ୱବିଦ୍ୟାଳୟସ୍ଥିତ ଗବେଷକମାନେ ଗୋଟିଏ ନୂଆ ଧରଣର 3D ମୁଦ୍ରିତ ସେରାମିକ୍ ପ୍ରତିରୋପଣ ପଦାର୍ଥ ବା ଅସ୍ଥି ଉପାଦାନ ବିକଶିତ କରିଛନ୍ତି। ଏହା ବାସ୍ତବ ମନୁଷ୍ୟ ଅସ୍ଥି ପରି ଦିଶୁଛି, କାରଣ ପ୍ରାକୃତିକ ଅସ୍ଥିରେ ହାଇଡ୍ରୋକ୍ସି ଆପେଟାଇଟ୍ ନାମରେ ଏକ ପ୍ରକାର ଖଣିଜ ଲବଣ ଥାଏ। ଗବେଷକମାନେ ପ୍ରସ୍ତୁତ କରିଥିବା ସେରାମିକ୍ ଅସ୍ଥି ଉପାଦାନରେ ମଧ୍ୟ ହାଇଡ୍ରୋକ୍ସି ଆପେଟାଇଟ୍ ରଖାଯାଇଛି। ଏଥିପାଇଁ ବୈଜ୍ଞାନିକମାନଙ୍କୁ 4 ବର୍ଷ ଧରି ବଡ଼ ନିଷ୍ଠାର ସହ ଗବେଷଣା କରିବାକୁ ପଡ଼ିଥିଲା। ଏହି ସେରାମିକ୍ ଅସ୍ଥି ଉପାଦାନ 3D ପ୍ରିଣ୍ଟିଂ ପଦ୍ଧତିରେ ନିର୍ମିତ। ଏହାର ଅଭ୍ୟନ୍ତର ମଧ୍ୟ ବାସ୍ତବ ଅସ୍ଥି ପରି ଛିଦ୍ରାଳ କରାଯାଇଛି, ଫଳରେ ସେ ଛିଦ୍ର ମଧ୍ୟରେ ଜୀବକୋଷ ବଢ଼ିପାରୁଛି। ଛିଦ୍ର ଦେଇ ଆବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ପ୍ରବାହିତ ହୋଇପାରୁଛି। ଏହାକୁ ଆଧାର କରି ଶରୀର ଟିସ୍ୟୁ ମଧ୍ୟ ସୃଷ୍ଟି କରିପାରୁଛି।
0: ଆମାଜନର ମଧୁର ଜଳରେ ରହୁଥିବା ପିରାରୁକୁ ବା ଆର୍ପାଇମା ଗିଗାସ୍ ନାମକ ଏକ ପ୍ରକାରର ମାଛର ଶରୀରରେ ସୁରକ୍ଷା ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପରି ପ୍ରାକୃତିକ କାତି ରହିଛି। ଏହା ସହାୟତାରେ ସେମାନେ ପିରାନା ପରି ଶକ୍ତିଶାଳୀ ମାଛର ଆକ୍ରମଣରୁ ବର୍ତ୍ତି ପାରନ୍ତି। ପିରାରୁ ପ୍ରାୟ 10 ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥିବା ବେଳେ ଏହାର ଓଜନ 200 କିଲୋ ପାଖାପାଖି ହୋଇଥାଏ। ଏହି ମାଛ ପବନରେ ବି ଶ୍ୱାସକ୍ରିୟା କରିପାରେ। ପାଣିରୁ ବାହାରେ ପୁରା ଗୋଟିଏ ଦିନ ବି ଏହି ମାଛ ରହିପାରିବ। ପିରାରୁ ବ୍ରାଜିଲ, ଗୁଏନା ଏବଂ ପେରୁ ଅଞ୍ଚଳରେ ଦେଖାଯାଉଥିବା ବେଳେ ସେଠାରେ ପିରାନା ମାଛ ବି ରହିଥାନ୍ତି। ଏଗୁଡ଼ିକର ଦାନ୍ତ କରତ ଭଳି ଧାରୁଆ ହୋଇଥାଏ। ଶିକାର କରିବା ଲାଗି ଅନ୍ୟ ମାଛ ଉପରେ ପିରାନା ମାଛ ଭୟଙ୍କର ଆକ୍ରମଣ କରିଥିବା ବେଳେ ପିରାନା ଠାରୁ ରକ୍ଷା ପାଇବା ଲାଗି ପିରାରୁକୁ ମାଛ ପାଇଁ ପ୍ରକୃତିର ଉପହାର ଦେଇଛି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍। ଗବେଷଣାରୁ ଜଣାଯାଇଥିଲା ଯେ ପିରାରୁକୁ କାତିର ବାହାର ପରସ୍ତ ମିନେରାଲ୍ସ ବା ଖଣିଜ ଲବଣରେ ତିଆରି ହୋଇଥିବାରୁ ଏହାକୁ ଭେଦ କରିବା କଷ୍ଟକର। ସେହିପରି ଭିତର ପାର୍ଶ୍ୱ କୋଲେଜନରେ ହୋଇଥାଏ, ଯାହା ପ୍ରୋଟିନ୍ ଏବଂ ଶରୀରର ଅନ୍ୟ କୋଷ ମିଶି ସୃଷ୍ଟି ହୋଇଥାଏ। ଏଭଳି ସରଞ୍ଚନାର ଅର୍ଥ ପିରାନା ଆକ୍ରମଣରେ କାତିର ଆକୃତି ଖରାପ ହୋଇଗଲେ ମଧ୍ୟ ଏହା ଭାଙ୍ଗିବ ନାହିଁ କି ଏହାକୁ ପିରାନାର ମୁନିଆ ଦାନ୍ତ ଭେଦ କରିପାରିବ ନାହିଁ, ତେଣୁ ପିରାରୁକୁ ମାଛ ସୁରକ୍ଷିତ ରହିପାରିବ। କୋଲେଜନ୍ ତନ୍ତୁ ମୋଡ଼ି ହେବା, ବିସ୍ତାରିତ ହେବା ପରି ଯେକୌଣସି ଆକୃତିକୁ ଗ୍ରହଣ କରିପାରିବ ବୋଲି ଜଣାଯାଇଛି। ଏହି ମାଛ ସମ୍ପର୍କରେ ଅଧିକ ଗବେଷଣା କରାଯିବା ମଣିଷ ପାଇଁ ଉନ୍ନତମାନର ସୁରକ୍ଷା ଜ୍ୟାକେଟ୍ ପ୍ରସ୍ତୁତି ତଥା ଏରୋସ୍ପେସ୍ର ଡିଜାଇନ୍କୁ ଉନ୍ନତ କରିବା ଲାଗି ସହାୟକ ହୋଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।
1: ଶ୍ରୋତାବନ୍ଧୁ, ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ ପ୍ରଶାନ୍ତ ମହାସାଗରରେ ଜଳସ୍ତରର ଉପରି ଭାଗର ତାପମାତ୍ରା ସ୍ୱାଭାବିକଠାରୁ 2 ଡିଗ୍ରୀ କିମ୍ବା ତଦୂର୍ଦ୍ଧ ରହିଲେ ଏଲ୍ନିନୋ ସକ୍ରିୟ ହୋଇଥାଏ। ଚଳିତ ବର୍ଷ ଏହି ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବାରୁ ଏଲ୍ନିନୋର ପ୍ରକୋପ ଅଧିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି କାରଣରୁ ପାଣିପାଗ ବିଜ୍ଞାନୀ ଏହାକୁ ସୁପର ଏଲ୍ନିନୋ ବୋଲି ନାମକରଣ କରିଛନ୍ତି। ଇତିହାସ କହେ 1877 ମସିହାରେ ଏଲ୍ନିନୋ ପ୍ରଭାବରେ ସଂଘଟିତ ଗ୍ରୀଷ୍ମ ପ୍ରବାହ, ଜଳାଭାବ ଓ ଅନାବୃଷ୍ଟି ହେତୁ ପ୍ରାୟ 2 କୋଟି ଲୋକଙ୍କ ଜୀବନ ଯାଇଥିଲା। ଏହାର 149 ବର୍ଷ ପରେ ଚଳିତ ବର୍ଷ ପୁଣି ଥରେ ଏଲିନୋ ସେଭଳି ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଆମେରିକାର ନ୍ୟାସନାଲ୍ ଓସେନିକ୍ ଆଣ୍ଡ ଆଟମସ୍ଫିୟରିକ୍ ଆଡମିନିଷ୍ଟ୍ରେସନ୍ ତଥ୍ୟ ଅନୁଯାୟୀ 2026ର ମେ ଓ ଜୁନ୍ ମାସ ଭିତରେ ଏଲିନୋର ପ୍ରଭାବ ପରିଲକ୍ଷିତ ହୋଇପାରେ। ଏହାର 62% ସମ୍ଭାବନା ରହିଛି। ଚିନ୍ତାର ବିଷୟ ହେଲା ଏଥର ଏଲିନୋ

0: କୁ ସୁପର ପର୍ଯ୍ୟାୟଭୁକ୍ତ କରାଯାଇଛି, କିନ୍ତୁ ପୂର୍ବରୁ ସଂଗଠିତ ଏଲ୍ନିନୋ ଏଭଳି ପ୍ରଚଣ୍ଡ ପର୍ଯ୍ୟାୟର ନଥିଲା। 1877 ମସିହାରେ ଏଲ୍ନିନୋ ପ୍ରଭାବରେ ଭାରତର ଏକ ବିଶାଳ ଅଂଶରେ ଦୁର୍ଭିକ୍ଷ ପଡ଼ିଥିଲା। ବ୍ରିଟିଶ ଶାସନାଧୀନ ଭାରତର ବମ୍ବେ ପ୍ରେସିଡେନ୍ସି, ମାଡ୍ରାସ୍ ପ୍ରେସିଡେନ୍ସି ଓ ଅନ୍ୟ ଅଞ୍ଚଳରେ ପ୍ରାୟ 2 କୋଟି ଲୋକ ମୃତ୍ୟୁବରଣ କରିଥିଲେ, ଅର୍ଥାତ୍ ମୋଟ ଜନସଂଖ୍ୟାର 3% ଜୀବନ ଯାଇଥିଲା। କୃଷି ଉତ୍ପାଦନ ହୋଇ ନ ପାରିବାରୁ ଖାଦ୍ୟ ସାମଗ୍ରୀ ମିଳିଲା ନାହିଁ, ଫଳରେ ଅନାହାରରେ ବହୁ ଲୋକଙ୍କର ମୃତ୍ୟୁ ହୋଇଥିଲା। ତେବେ ଋତୁଚକ୍ରର ଇଞ୍ଜିନ୍ କୁହାଯାଉଥିବା ପ୍ରଶାନ୍ତ ମହାସାଗରରୁ ସୃଷ୍ଟି ହୋଇ ପ୍ରତି 2-7 ବର୍ଷ ଭିତରେ ଏଲ୍ନିନୋ ଥରେ ଭାରତକୁ ଆସେ। ଏଲ୍ନିନୋ ଯେତେବେଳେ ସକ୍ରିୟ ହୁଏ, ଭାରତର ଦକ୍ଷିଣ ପଶ୍ଚିମ ମୌସୁମୀ ଦୁର୍ବଳ ହୋଇପଡ଼େ। ସଂଗୃହୀତ ତଥ୍ୟ ଅନୁଯାୟୀ 1950 ମସିହାରୁ ଏପର୍ଯ୍ୟନ୍ତ ଭାରତ 16 ଥର ଏଲ୍ନିନୋ ଦ୍ୱାରା ପ୍ରଭାବିତ ହୋଇଛି।
1: କୁହାଯାଏ ମୃତ୍ୟୁ କେତେବେଳେ ଆସେ କାହାକୁ ଜଣା ନଥାଏ, ହେଲେ ବିଜ୍ଞାନର ଉନ୍ନତି ଏପରି ସ୍ତରରେ ପହଞ୍ଚିଲାଣି ଯେ ମୃତ୍ୟୁର ସମୟ ମଧ୍ୟ ଆକଳିତ ହୋଇପାରିବ ବୋଲି ଦାବି କରାଯାଉଛି, ଆଉ ଡେଥ୍ କ୍ଲକ୍ ଏହା ସମ୍ଭବ କରୁଛି। ଆପଣ କେବେ ଭାବିଛନ୍ତି କି ଆପଣଙ୍କ ମୃତ୍ୟୁ କେଉଁ ଦିନ ହେବ ତାର ଆଗୁଆ ସୂଚନା ଆପଣଙ୍କୁ ମିଳିଯିବ? ଅବାସ୍ତବ ମନେ ହେଉଛି ନା? ଆଗରୁ ଏହା ଅସମ୍ଭବ ଥିଲା, ହେଲେ ସମ୍ପ୍ରତି ଶୀର୍ଷ ସୋପାନରେ ପହଞ୍ଚିଥିବା ପ୍ରଯୁକ୍ତିକ ସଫଳତା ଦ୍ୱାରା ଏହା ସମ୍ଭବ ହୋଇଛି। ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବା AI ପ୍ରୟୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଆର୍ଥିକ ସେବା ପର୍ଯ୍ୟନ୍ତ ସବୁଠି ଏହାର ବ୍ୟବହାର ବ୍ୟାପକ। AI ଭବିଷ୍ୟତ ବିଷୟରେ ମଧ୍ୟ କହୁଛି, ମଣିଷର ଆର୍ଥିକ ଅବସ୍ଥା ଓ ସ୍ୱାସ୍ଥ୍ୟାବସ୍ଥାର ପୂର୍ବାନୁମାନ ଦୃଷ୍ଟିରୁ ଏହାର ଭୂମିକା ଏବେ ଆଗରେ ରହିଛି। ସମ୍ପ୍ରତି ଡେଥ୍ କ୍ଲକ୍ ଆପ୍ ଖବରର ଶିରୋନାମା ପାଲଟିଛି। ଏହି ଆପ୍ଲିକେସନ ଜଣେ ବ୍ୟକ୍ତିଙ୍କର ଦୈନନ୍ଦିନ ଅଭ୍ୟାସ ଆଧାରରେ ମୃତ୍ୟୁ ସମୟର ପୂର୍ବାନୁମାନ କରୁଛି।
0: ବନ୍ଧୁ, ଆବାହମାନ କାଳରୁ ଆଳୁ ମାଟି ଭିତରେ ଫଳି ଆସୁଛି, ଅତଏବ ମାଟି ବିନା ଆଳୁ ଚାଷ କରିବା ଅସମ୍ଭବ, କାରଣ ଚେର ସାହାଯ୍ୟରେ ମାଟିରୁ ପୋଷକ ତତ୍ତ୍ୱ ବିଶେଷଣ କରି ଆଳୁ ଗଛ ବଢ଼େ ଓ ମାଟି ଭିତରେ ଥିବା ତା ଚେରରେ ଆଳୁ ଧରେ। କିନ୍ତୁ ଆଜିକାଲି ବିନା ମାଟିରେ ବି ଆଳୁ ଚାଷ କରାଯାଉଛି। ଏତାଦୃଶ ଆଧୁନିକ ଚାଷ ପଦ୍ଧତିକୁ ଏରୋପୋନିକ୍ସ କୁହାଯାଏ। ଏଥିରେ ଆଳୁ ଗଛର ଚେର ସମୂହ ମାଟି ମଧ୍ୟକୁ ପ୍ରବେଶ ନ କରି ଶୂନ୍ୟରେ ଝୁଲି ରହେ। କିଛି ମାସ ତଳେ ମଧ୍ୟପ୍ରଦେଶ ସ୍ଥିତ ଏକ ଆଗ୍ରିକଲଚର ୟୁନିଭର୍ସିଟିରେ ଗବେଷକମାନେ ଏରୋପୋନିକ୍ସ ୟୁନିଟ୍ରେ ଆଳୁ ଚାଷ କରି ସଫଳ ହୋଇଛନ୍ତି। ମୃତ୍ତିକା ରହିତ ଏହି ଚାଷରେ ଉନ୍ନତମାନର ରୋଗମୁକ୍ତ ଆଳୁ ବିହନ ଉତ୍ପାଦନ କରାଯାଇଛି। ମାଟି ସ୍ପର୍ଶ ନ କରୁଥିବାର ଏହି ଆଳୁ ଗଛ ପକ୍ଷେ ପୋଷକ ତତ୍ତ୍ୱ ପାଇବା ଦୁଷ୍କର, ତେଣୁ ତାର ଝୁଲନ୍ତା ଚେର ସମୂହ ଉପରେ ନିୟମିତ ବ୍ୟବଧାନରେ ଜଳକଣିକା ସ୍ପ୍ରେ କରାଯାଏ। ତାପମାତ୍ରା, ଆର୍ଦ୍ରତା, ବାୟୁ ପ୍ରବାହ, ଆଲୋକ ଆଦି ନିୟନ୍ତ୍ରଣ ଥିବା ପରିବେଶରେ ଚାଷ ହେଉଥିବା ଆଳୁ ଗଛ ଚେର ସମୂହକୁ ଏହି କୁହୁଡ଼ି ରୂପୀ ଜଳକଣିକା ପ୍ରତ୍ୟକ୍ଷ ଭାବେ ଖଣିଜ ଲବଣ ଯୋଗାଇ ଦିଏ। ମୁଖ୍ୟତଃ ଗ୍ରୀନ୍ ହାଉସ୍ ଅଥବା ନେଟ୍ ହାଉସ୍ରେ ଏରୋପୋନିକ୍ସ ଆଳୁ ଚାଷ କରାଯାଏ।
1: ବନ୍ଧୁ, ଆପଣ ଜାଣନ୍ତି ଗ୍ରୀଷ୍ମ ଋତୁରେ ତାପମାତ୍ରା ବଢ଼ିବା ସହିତ ଆମ ଶରୀରର ଆଭ୍ୟନ୍ତରୀଣ ଉତ୍ତାପ ମଧ୍ୟ ବୃଦ୍ଧି ପାଇଥାଏ। ଆୟୁର୍ବେଦ ଅନୁଯାୟୀ ଗ୍ରୀଷ୍ମ ଋତୁ ପିତ୍ତଦୋଷ ସହ ଜଡ଼ିତ, ଯାହା ଅଗ୍ନିତତ୍ତ୍ୱ ଦ୍ୱାରା ପରିଚାଳିତ। ଅତ୍ୟଧିକ ତାପମାତ୍ରା ସହ ଆଧୁନିକ ଜୀବନଶୈଳୀର ଚାପ, ଖରାପ ଖାଦ୍ୟପେୟ ଅଭ୍ୟାସ ଓ ମାନସିକ ଅସ୍ଥିରତା ଯୋଗୁଁ ଶରୀରରେ ପ୍ରଦାହ, ମିଜାଜ ପରିବର୍ତ୍ତନ ଓ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଯାଏ। ତେଣୁ ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତିରେ ଏହି ସମସ୍ୟାର ଉପଚାର ଲାଗି କେତୋଟି ପ୍ରାଣାୟାମ ଅଭ୍ୟାସ କରିବାକୁ ପରାମର୍ଶ ଦିଆଯାଇଛି। ଆଧୁନିକ ଗବେଷଣା ମଧ୍ୟ ଏହା ସ୍ପଷ୍ଟ କରିଛି ଯେ ନିୟନ୍ତ୍ରିତ ଶ୍ୱାସକ୍ରିୟା ଦ୍ୱାରା ସିମ୍ପାଥେଟିକ୍ ସ୍ନାୟୁ ପ୍ରଣାଳୀର ସକ୍ରିୟତା କମିଥାଏ, ଯାହା ଚାପ ସୃଷ୍ଟି କରେ, ଏବଂ ପାରାସିମ୍ପାଥେଟିକ୍ ସ୍ନାୟୁ ପ୍ରଣାଳୀ ବୃଦ୍ଧି ପାଏ, ଯାହା ଶରୀରକୁ ଆରାମ ଦିଏ ଓ ହଜମ ପ୍ରକ୍ରିୟା ସ୍ୱାଭାବିକ କରେ। ତେଣୁ କିଛି ପ୍ରାଣାୟାମ ଅଛି ଯାହା ଶରୀରକୁ ଶୀତଳ ରଖିବା ଓ ସ୍ନାୟୁ ପ୍ରଣାଳୀକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ, ଯେପରିକି ଶୀତଳି ପ୍ରାଣାୟାମ ଓ ଶୀତକରି ପ୍ରାଣାୟାମ।
0: ବନ୍ଧୁ, କେତେକ ଦେବାଦେବୀଙ୍କ କପାଳରେ ତୃତୀୟ ନେତ୍ର ଥିବା ପ୍ରାଚୀନ ଭାରତୀୟ ପୁରାଣରେ ବର୍ଣ୍ଣନା ରହିଛି। ସେହିପରି ନ୍ୟୁଜିଲାଣ୍ଡରେ ତୁଆତାରା ନାମରେ ଗୋଟିଏ ବିଚିତ୍ର ଏଣ୍ଡୁଅ ସଦୃଶ ସରୀସୃପ ଦେଖାଯାଏ। ତା ମଥା ଉପରେ ମଧ୍ୟ ରହିଛି ତୃତୀୟ ନେତ୍ର ଭଳି କାମ କରୁଥିବା ଛୋଟ ଆବୁ ସଦୃଶ ଅଙ୍ଗଟିଏ। ତା ମଥାର ଦୁଇ ପାର୍ଶ୍ୱରେ ଥିବା ଦୁଇଟି ସୁସ୍ପଷ୍ଟ ନେତ୍ରରେ ଥିବା ଭଳି ତାର ତୃତୀୟ ନେତ୍ରରେ ବି ଲେନ୍ସ, ରେଟିନା ଓ ମସ୍ତିଷ୍କ ମଧ୍ୟରୁ ସ୍ନାୟୁ ସଂଯୋଗ ରହିଛି। ବନ୍ଧୁ, ଦେବାଦେବୀ ଓ ତୁଆତାରା ସରୀସୃପଙ୍କ କଥା ଛାଡ଼ନ୍ତୁ,

ମନୁଷ୍ୟମାନଙ୍କର ବି ତ ତୃତୀୟ ନେତ୍ର ଅଛି। ମନୁଷ୍ୟଙ୍କ ତୃତୀୟ ନେତ୍ରକୁ କୁହାଯାଏ ପିନିଏଲ୍ ଗ୍ଲାଣ୍ଡ ବା ପିନିଏଲ୍ ଗ୍ରନ୍ଥି, କିନ୍ତୁ ଆଜିକାଲି ତାହା ମଥା ଉପରେ ନ ରହି ମସ୍ତିଷ୍କ ଗହ୍ୱର ମଧ୍ୟରେ ପୋତି ହୋଇଯାଇଛି। ଦୀର୍ଘ ଦିନରୁ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣରୁ ବଞ୍ଚିତ ହୋଇ ମଧ୍ୟ ଏହା ମନୁଷ୍ୟ ଶରୀର ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଅନେକ ସମୟରେ ଆଖି ବୁଝିଥିଲେ ମଧ୍ୟ ଏହାରି ବଳରେ ମନୁଷ୍ୟ ଆଲୋକ ଓ ଅନ୍ଧାର ବାରିପାରୁଛି। ଏ କ୍ଷୁଦ୍ର ଗ୍ରନ୍ଥି ଠିକ୍ କେଉଁଠୁ ଆସିଲା ସେ ସଂକ୍ରାନ୍ତରେ କରେଣ୍ଟ ବାୟୋଲୋଜିରେ ପ୍ରକାଶିତ ଗୋଟିଏ ଆଲେଖ୍ୟରେ ବୁଝା

0: ଅନ୍ଧାର ବାରି ପାରୁଛି। ଏ କ୍ଷୁଦ୍ର ଗ୍ରନ୍ଥି ଠିକ୍ କେଉଁଠୁ ଆସିଲା ସେ ସଂକ୍ରାନ୍ତରେ କରେଣ୍ଟ ବାୟୋଲୋଜିରେ ପ୍ରକାଶିତ ଗୋଟିଏ ଆଲେଖ୍ୟରେ ବୁଝାଇବାକୁ ଚେଷ୍ଟା କରାଯାଇଛି। ଗବେଷଣାରୁ ଜଣାପଡ଼ିଛି ଯେ ଜୀବମାନଙ୍କର ଆଦିମ ପୂର୍ବଜଙ୍କଠାରୁ ଏହି ତୃତୀୟ ନେତ୍ର ଆସିଛି। ପୃଥିବୀରେ ଥିବା ଅଧିକାଂଶ ଜୀବଜନ୍ତୁଙ୍କ ଦୁଇ ଆଖିରେ ଥିବା ଆଲୋକ ଚିହ୍ନଟକାରୀ କୋଷ ହେଉଛି ସେମାନଙ୍କ ଆଦିମ ପୂର୍ବଜଙ୍କ ଅଙ୍ଗ। ଏହାର ନାଁ ରାବ୍ଡୋମେରିକ ଫଟୋରିସେପ୍ଟର। ଆଉ କିଛି ଜୀବଜନ୍ତୁଙ୍କ ମସ୍ତିଷ୍କରେ ଧୀର ସ୍ଥିର ହୋଇ ବସି ରହିଛି ସିଲିଆରୀ ଫଟୋରିସେପ୍ଟର। ମାଛ, ସରୀସୃପ, ପକ୍ଷୀ ଓ ମନୁଷ୍ୟମାନଙ୍କ ଚକ୍ଷୁର ଦୃଶ୍ୟ ଗ୍ରହଣ ପାର୍ଶ୍ୱ ସିଲିଆରୀ ଫଟୋରିସେପ୍ଟରରେ ନିର୍ମିତ ଏବଂ ଦୃଶ୍ୟ ଦେଖିବା ପାର୍ଶ୍ୱ ରାବ୍ଡୋମେରିକ ନ୍ୟୁରନ୍ସରେ ସଂଯୋଗ ହୋଇଛି।
1: ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ଆଜିର ଖେଳ ଖବର। ଦୀର୍ଘ 18 ବର୍ଷ ଧରି ବିଫଳ ହେବା ପରେ ବେଙ୍ଗାଲୁରୁ କ୍ରମାନ୍ୱୟରେ ଦ୍ୱିତୀୟ ବର୍ଷ ଧରି ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇ ଆଇପିଏଲ୍ ଟାଇଟଲ୍ ବଜାୟ ରଖିଛି। ରବିବାର ଅହମ୍ମଦାବାଦଠାରେ ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ବେଙ୍ଗାଲୁରୁ 5 ୱିକେଟ୍ରେ ଗୁଜରାଟକୁ ହରାଇଥିଲା। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ 8 ୱିକେଟ୍ ହରାଇ 155 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବେଙ୍ଗାଲୁରୁ 18 ଓଭରରେ 5 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ମ୍ୟାଚ୍ ବିଜୟୀ ଇନିଂସ ଖେଳି ଥିବା ବିରାଟ କୋହଲି ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।
0: ଭାରତ ଅଷ୍ଟ୍ରେଲିଆ 4 ମ୍ୟାଚ୍ ବିଶିଷ୍ଟ ମହିଳା ହକି ଶୃଙ୍ଖଳା 2-2 ଶେଷ ହୋଇଛି। ଶନିବାର ଚତୁର୍ଥ ମ୍ୟାଚ୍ରେ ଅଷ୍ଟ୍ରେଲିଆ 3-2 ଗୋଲ୍ରେ ଭାରତକୁ ପରାସ୍ତ କରିଛି। ଏଥିସହିତ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ 2-2 ଡ୍ର ରଖିଛି। ଭାରତ ପକ୍ଷରୁ 2 ମିନିଟ୍ରେ ନବନୀତ କୌର ପ୍ରଥମ ଓ 23 ମିନିଟ୍ରେ ଦୀପିକା ସୋରେଙ୍ଗ ଦ୍ୱିତୀୟ ଗୋଲ୍ ଦେଇଥିଲେ। 58 ମିନିଟ୍ରେ ଅଷ୍ଟ୍ରେଲିଆ ପକ୍ଷରୁ କଟ୍ନିସ୍ କନିଲ୍ ତୃତୀୟ ଗୋଲ୍ ଦେଇ ଦଳକୁ 3-2 ଜିତାଇଥିଲେ। ଭାରତ ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଜିତିଥିଲା।
1: ସିଙ୍ଗାପୁରଠାରେ ବିଶ୍ୱର ପୂର୍ବତନ 1 ନମ୍ବର ପୁରୁଷ ଯୁଗଳ ବ୍ୟାଡମିଣ୍ଟନ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି ବିଡ୍ ବ୍ଲୁ ଏଫ୍ ସୁପର 750 ପ୍ରତିଯୋଗିତା ସିଙ୍ଗାପୁର ଓପନ୍ରେ ବିଜେତା ହୋଇଛନ୍ତି। ରବିବାର 1 ଘଣ୍ଟା 13 ମିନିଟ୍ ଧରି ଚାଲିଥିବା କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି 18-21, 21-17, 21-16 ଇଣ୍ଡୋନେସିଆର ଫଜର ଆଲଫିଆନ୍ ଓ ମହମ୍ମଦ ସୋହିବୁଲ ଫିକ୍ରିଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ ବିଜେତା ସାତ୍ୱିକ ଓ ଚିରାଗ 2 ବର୍ଷ ମଧ୍ୟରେ ପ୍ରଥମ ଓ ମୋଟ ଉପରେ 9ମ ବିଶ୍ୱ ମୁକୁଟ କରାୟତ କରିଥିଲେ। ଏଥିସହ ବିଶ୍ୱର ଏହି 4 ନମ୍ବର ଯୋଡ଼ି ପ୍ରଥମ ଭାରତୀୟ ଭାବେ ସିଙ୍ଗାପୁର ଓପନ୍ ଯୁଗଳ ଟ୍ରଫି ଜିତିବାର ଗୌରବ ଲାଭ କରିଛନ୍ତି। ଶେଷଥର ଲାଗି ସାତ୍ୱିକ ଓ ଚିରାଗ 2024 ଥାଇଲାଣ୍ଡ ଓପନ୍ ଜିତିଥିଲେ। ଏହା ଭିତରେ ଏହି ଯୋଡ଼ି 4 ଥର ଟୁର୍ ଫାଇନାଲ୍ରେ ପହଞ୍ଚିଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ରହୁଥିଲେ।
0: ଦୀର୍ଘ 24 ବର୍ଷ ପରେ ଇଂଲଣ୍ଡ ମାଟିରେ ଖେଳିଥିବା ଭାରତୀୟ ପୁରୁଷ ଫୁଟବଲ ଦଳ ୟୁନିଟି କପ୍ 2026 ଚତୁର୍ଥ ସ୍ଥାନ ହାସଲ କରିଛି। ଶନିବାର ଦି ଭ୍ୟାଲି ଲଣ୍ଡନରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ରେ ଭାରତ ଏକମାତ୍ର ଗୋଲ୍ରେ ଜିମ୍ବାୱେ ନିକଟରୁ ପରାଜିତ ହୋଇଛି। ସେମିଫାଇନାଲ୍ରେ ପରାଜିତ ହୋଇଥିବା ଭାରତ ନିକଟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ରେ ବିଜୟ ସହ ସମ୍ମାନ ରକ୍ଷା ନେଇ ସୁଯୋଗ ଥିଲେ ମଧ୍ୟ ଜିମ୍ବାୱେ କୌଣସି ସୁଯୋଗ ଦେଇନଥିଲା। ପ୍ରଥମାର୍ଦ୍ଧ ତଥା ଖେଳର 34 ମିନିଟ୍ରେ ଜିମ୍ବାୱେ ପକ୍ଷରୁ ପ୍ରିନ୍ସ

0: 2026 ରେ ଚତୁର୍ଥ ସ୍ଥାନ ହାସଲ କରିଛି। ଶନିବାର ଦି ଭ୍ୟାଲି ଲଣ୍ଡନରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ରେ ଭାରତ ଏକମାତ୍ର ଗୋଲ୍ରେ ଜିମ୍ବାୱେ ନିକଟରୁ ପରାଜିତ ହୋଇଛି। ସେମିଫାଇନାଲ୍ରେ ପରାଜିତ ହୋଇଥିବା ଭାରତ ନିକଟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ରେ ବିଜୟ ସହ ସମ୍ମାନ ରକ୍ଷା ନେଇ ସୁଯୋଗ ଥିଲେ ମଧ୍ୟ ଜିମ୍ବାୱେ କୌଣସି ସୁଯୋଗ ଦେଇନଥିଲା। ପ୍ରଥମାର୍ଦ୍ଧ ତଥା ଖେଳର 34 ମିନିଟ୍ରେ ଜିମ୍ବାୱେ ପକ୍ଷରୁ ପ୍ରିନ୍ସ ଦୁବି ଗୋଲ୍ ଦେଇ ଦଳକୁ 1-0 ଆଗୁଆ କରିଥିଲେ। ଭାରତ ଗୋଲ୍ ବରାବର ନେଇ ଉଦ୍ୟମ କରିଥିଲେ ମଧ୍ୟ ଜିମ୍ବାୱେ କୌଣସି ସୁଯୋଗ ଦେଇନଥିଲା। ଭାରତ ସେମିଫାଇନାଲ୍ରେ ଜାମାଇକା ନିକଟରୁ 0-2 ଗୋଲ୍ରେ ପରାଜିତ ହୋଇଥିଲା।
1: ଜାପାନର କାକା ନିହାଗାରାରେ ଚାଲିଥିବା 18 ବର୍ଷରୁ କମ୍ ଏସିଆ କପ୍ ମହିଳା ହକି ପ୍ରତିଯୋଗିତାରେ ଭାରତର ବିଜୟ ଜାରି ରହିଛି। ପୁଲ୍ ଏ ରେ ମାଲେସିଆକୁ 2-1 ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ରବିବାର 3-1 ଗୋଲ୍ରେ କୋରିଆକୁ ପରାସ୍ତ କରିଛି। ପ୍ରଥମ କ୍ୱାର୍ଟରରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ନୌସିନ୍ ନାଚ୍ ସଫଳତାର ସହ ଗୋଲ୍ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଶ୍ରୁତି କୁମାରୀଙ୍କ ଫିଲ୍ଡ ଗୋଲ୍ରେ ଭାରତ ପ୍ରଥମାର୍ଦ୍ଧକୁ 2-0 ନିଜ ପକ୍ଷରେ ରଖିଥିଲା। ତୃତୀୟ କ୍ୱାର୍ଟରରେ ଜିଓଙ୍ଗ୍ ମିନ୍ ରିଉଙ୍କ ଗୋଲ୍ରେ କୋରିଆ ପ୍ରତ୍ୟାବର୍ତ୍ତନ ସୁଯୋଗ ସୃଷ୍ଟି କରିଥିଲା। ଏହାର 2 ମିନିଟ୍ ପରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଓଡ଼ିଆ ଝିଅ କିରଣ ଏକା ଗୋଲ୍ରେ ପରିଣତ କରି 3-1 ଆଗୁଆ କରିଥିଲେ। ଚତୁର୍ଥ କ୍ୱାର୍ଟରରେ ଭାରତ ଶୃଙ୍ଖଳିତ ଖେଳ ପ୍ରଦର୍ଶନ କରି କୋରିଆକୁ କୌଣସି ସୁଯୋଗ ନ ଦେବା ସହ ବିଜୟବାନ ଉଡ଼ାଇଥିଲା। ଚମତ୍କାର ପ୍ରଦର୍ଶନ କରିଥିବା କିରଣଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମଙ୍ଗଳବାର ଭାରତ ନିଜର ତୃତୀୟ ତଥା ଶେଷ ପୁଲ୍ ମ୍ୟାଚ୍ରେ ସିଙ୍ଗାପୁରକୁ ଭେଟିବ।
0: ଶନିବାର ବ୍ରିସଲ୍ଠାରେ ଖେଳାଯାଇଥିବା ଦ୍ୱିତୀୟ ମହିଳା 2020 ମ୍ୟାଚ୍ରେ ଘରୋଇ ଇଂଲଣ୍ଡ 26 ରନ୍ରେ ଭାରତକୁ ପରାସ୍ତ କରିଛି। ସାମୁହିକ ଯୋଗଦାନ ବଳରେ ଘରୋଇ ଇଂଲଣ୍ଡ 5 ୱିକେଟ୍ରେ 168 ରନ୍ କରିଥିଲା। ପରେ ଭାରତୀୟ ମହିଳା ଦଳ 9 ୱିକେଟ୍ରେ 142 ରନ୍ କରିପାରିଥିଲା। ଇଂଲଣ୍ଡର ଏହି ବିଜୟ ପରେ 3 ମ୍ୟାଚ୍ର T20 ଶୃଙ୍ଖଳା ଏବେ 1-1 ସ୍ଥିତିରେ ରହିଛି। ଉକ୍ତ ମ୍ୟାଚ୍ରେ ଫ୍ରେୟା କେମ୍ପ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
1: ନରୱେ ଚେସ୍ର 5ମ ଦିନରେ ଖେଳାଯାଇଥିବା ରାଉଣ୍ଡ 5ରେ ବିଶ୍ୱ ବିଜେତା ଭାରତୀୟ ତାରକା ଡି ଗୁକେଶ ନିଜ ଦେଶର ଆର୍ ପ୍ରଜ୍ଞାନନ୍ଦକୁ ପରାସ୍ତ କରିଛନ୍ତି। ଏହି ରାଉଣ୍ଡରେ ପ୍ରଜ୍ଞାନନ୍ଦ ଆରମ୍ଭରୁ ମ୍ୟାଚ୍ ନିଜ ନିୟନ୍ତ୍ରଣରେ ରଖିଥିଲେ। ଗୁକେଶ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଜିତି ନେଇଥିଲେ। ଏହି ବିଜୟ ସହ ଗୁକେଶ ତୃତୀୟ ସ୍ଥାନକୁ ଉଠିଥିବା ବେଳେ ପ୍ରଜ୍ଞାନନ୍ଦ ଚତୁର୍ଥରେ ରହିଛନ୍ତି। ଅନ୍ୟ ମ୍ୟାଚ୍ଗୁଡ଼ିକରେ ବିଶ୍ୱର 1 ନମ୍ବର ମାଗ୍ନସ୍ କାର୍ଲସନ୍ଙ୍କୁ ୱେସ୍ଲି ସୋ ପରାସ୍ତ କରିଛନ୍ତି। ଭିନ୍ସେଣ୍ଟ କିମର୍ଙ୍କ ସହ ଡ୍ର ରଖି ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିଛନ୍ତି ଅଲିରେଜା ଫିରୋଜା। ମହିଳାରେ ଭାରତୀୟ ଗ୍ରାଣ୍ଡ ମାଷ୍ଟର ଦିବ୍ୟା ଦେଶମୁଖ ଏକା ଶୀର୍ଷ ସ୍ଥାନରେ ରହିଛନ୍ତି। ସେ ଝୁ ଜିନର୍ଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱ ବିଜୟିନୀ ଜୁ ୱେନ୍ଜୁ ଓ ଭାରତୀୟ ତାରକା କୋନେରୁ ହମ୍ପିଙ୍କ ମ୍ୟାଚ୍ ମଧ୍ୟ ଡ୍ର ରହିଛି।
0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ। ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଅନୁରୋଧ।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001।
0: ଆପଣ ଆମକୁ ମତାମତ ମେଲ୍ ଦ୍ୱାରା ବି ପଠାଇ ପାରିବେ। ଆମ ମେଲ୍ ଆଇଡିଟି ଲେଖି ରଖନ୍ତୁ yv.airctc@gmail.com।
1: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମରେ ମୁଁ ଥିଲି ଆପଣଙ୍କ ସାଥୀ ଦୀପ୍ତି,
0: ଆଉ ମୁଁ ପ୍ରତୀକ୍ଷା
1: ରହୁଛୁ। ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 35ତମ ଭାଗ ସନ୍ଧ୍ୟା 6:10। ଯୁବଶକ୍ତି ସନ୍ଧ୍ୟା 6:30। ଏଥିରେ ଶୁଣିବେ ପରିବେଶର ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ ଆଲୋଚିକା ସୁଚରିତା ମହାନ୍ତି। ଓଡ଼ିଆ କଥାଚିତ୍ର ଗୀତ 7:02। ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ 7:25। କୃଷି ସଂସାର 7:30। ଏଥିରେ ଶୁଣିବେ ଗର୍ଭିଣୀ ଗାଈ ଯତ୍ନ ବିଶେଷଜ୍ଞ ଡକ୍ଟର ଶ୍ରୀନିବାସ ଶତପଥୀ। ଏନ୍ଡିଏ ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ମାନ୍ୟବର ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ଆଲୋଚନା ପ୍ରଚାର କରିବୁ 8:02। ରାଧାରାଣୀ ମିଶ୍ର ଗାଇଥିବା ଓଡ଼ିଶୀ ଗୀତ 8:30। କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ 9:30। 10:00 ପ୍ରଚାର କରିବ ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ମଲ୍ଲିକାର୍ଜୁନ ମନସୁରଙ୍କର ଶାସ୍ତ୍ରୀୟ ଗାନ ଶୁଣିବେ 10:35। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। ଅନୁଚିନ୍ତା 6:35। ଉପସ୍ଥାପନା ଅସୀମାନନ୍ଦ ସରସ୍ୱତୀ। ଶ୍ରୀମଦ୍ ଭାଗବତର 54ତମ ଭାଗ 6:40। 7:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଫିଟ୍ ରହିବାର ମନ୍ତ୍ର ଯୋଗ। ଆଲୋଚନା କରିବେ ସମୀର କୁମାର ସମାତାର। ପ୍ରଭାତ ପରିକ୍ରମା 7:25। କଥିକା 7:35। ଏଥିରେ ଶୁଣିବେ ପରିବେଶ ସୁରକ୍ଷାରେ ଆମ ଯୋଗଦାନ। ଆଲୋଚନା କରିବେ ଡକ୍ଟର ସୂର୍ଯ୍ୟମଣି ବେହେରା। ମଧୁମାଳତୀ 7:40। କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ। ବୈଦେହିକ ବିଳାସର 42ତମ ଭାଗ 8:45। ନାଟକ ଜୀବନ ଯେଉଁପରି ଯେତେବେଳେ ପ୍ରଚାର କରିବୁ 10:00। ମୂଳ ଇଂରାଜୀ ରଚନା କେ ବି ତ୍ରେହାନ୍, ବେତା ରୂପାନ୍ତର ସୁଧା ପୁରୀ, ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ତରୁଣକାନ୍ତି ରାଉତ। ଅଭୁଲା ଗୀତ 11:10। ଏଥିରେ ଶୁଣିବେ ମମତା ପରିଜା ଏବଂ ସୁରେନ୍ଦ୍ରନାଥ ସାହୁ ଗାଇଥିବା ଆଧୁନିକ ଗୀତ। ଘୋଡ଼ାନାଚ ଗୀତ 11:30 ପରିବେଷଣ କରିବେ ଉତ୍ସବ ଚରଣ ଦାସ ଏବଂ ସାଥୀ। ଏକତାରା ଭୋଜନ 10:15 ପରିବେଷଣ କରିବେ ଯୋଗେନ୍ଦ୍ର ପାତ୍ର। ନାରୀମହଲ 9:20। ଏଥିରେ ଆଳାପରେ ଶୁଣିବେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଲୋଚନା ସ୍ୱାଇଁଙ୍କ ସହିତ ସାକ୍ଷାତକାର। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ 5:00। ଯୁବବାଣୀରେ ସୃଜନୀ 5:30। ଏଥିରେ ଶୁଣିବେ ଆଲୋଚନା ମନୋଜ ଦାସଙ୍କର କ୍ଷୁଦ୍ରକଳ୍ପରେ ବ୍ୟଙ୍ଗ। ଆଲୋଚିକା ଶୁଭଶ୍ରୀ ବିଶ୍ୱାଳ। ଗଳ୍ପ ପଥିକର ପ୍ରଶ୍ନ ସମ୍ପର୍କରେ କହିବେ ତୃପ୍ତିରଞ୍ଜନ ସାହୁ ଓ ଶ୍ରୋତାଙ୍କ କଲମରୁ କବିତା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 36ତମ ଭାଗ 6:10। ଉଦୟ ଭାରତ 6:30। ଏଥିରେ ଶୁଣିବେ ଜଣେ ରକ୍ତଦାତାଙ୍କର ମହତ କାର୍ଯ୍ୟ। ଆଲୋଚନା କରିବେ ଡକ୍ଟର ବଦ୍ରି ମିଶ୍ର। ଜିଲ୍ଲା ହାଲଚାଲ 7:25। ଏଥିରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। କୃଷି ସଂସାର 7:30। ଏଥିରେ ଶୁଣିବେ ଏକଧାଡ଼ିଆ ରଞ୍ଜାରେ ଲଟା ଜାତୀୟ ଫସଲ ଚାଷ ସମ୍ପର୍କରେ ଡକ୍ଟର ପ୍ରାର୍ଥନା ମହାନ୍ତିଙ୍କ ସହିତ ଆଲୋଚନା। 9:30 କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମରେ ଶୁଣିବେ ମହିଳା ବିଶ୍ୱକପ୍ କ୍ରିକେଟ 2024 ଏବଂ ଫିଫା ବିଶ୍ୱକପ୍ 2026ର ପୂର୍ବାବଲୋକନ କହିବେ କ୍ରୀଡ଼ା ସାମ୍ବାଦିକ ବିମଳ କୁମାର ରାଉଳ ଓ କ୍ରୀଡ଼ା ପରିକ୍ରମା। 10:00 ପ୍ରଚାର କରିବ ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 35ତମ ଭାଗ।

0: ଙ୍କର ରୂପ ନେବ। ତେଣୁ ଏହି ଗୁରୁଦାୟିତ୍ୱ ଏବେର ଯୁବପିଢ଼ିଙ୍କ ଉପରେ। ସେମାନେ ସଜାଗ ହେବେ, ପରିବେଶର ଗୁରୁତ୍ୱକୁ ବୁଝିବେ ଏବଂ ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିବେ। ଏହି ପରିପ୍ରେକ୍ଷୀରେ ଆଜି ରହିଛି ଆଲୋଚନା, ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖିକା ତଥା ସମାଜସେବୀ ସୁଚରିତା ମହାନ୍ତି।
1: ପରିବେଶ ସୁରକ୍ଷା ଉପରେ ଯୁବପିଢ଼ିଙ୍କର ଦାୟିତ୍ୱବୋଧ ଅନେକ ରହିଛି। ସେଥିରେ କେବଳ ଯୁବପିଢ଼ିଙ୍କର ନୁହେଁ, ଆମ ସମସ୍ତଙ୍କର ସେ ଦାୟିତ୍ୱବୋଧ ରହିବା ଦରକାର। ଦିନକୁ ଦିନ ପଲ୍ଲୀରୁ ସହର ଯାଏ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏବେ ଚିନ୍ତାର ବିଷୟ ଯେ ପ୍ରଦୂଷଣ ନାମକ ସଙ୍କଟରୁ ପ୍ରାଣୀ ଜଗତ କିପରି ନିଜକୁ ସୁରକ୍ଷିତ ରଖିପାରିବ ବା ଉଦ୍ଧାର ପାଇବ। ତେଣୁ ଜଳ ସ୍ଥଳ ବାୟୁମଣ୍ଡଳକୁ ଆମେ ଶୁଦ୍ଧ ରଖିବା ଆବଶ୍ୟକ। ସେଥିପାଇଁ ଆମ ସମସ୍ତଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିବ ପ୍ରତ୍ୟେକ ଲୋକ ଗୋଟିଏ ଲେଖାଏଁ ଗଛ ଲଗାଇବା। ବର୍ଷ ତମାମ ଆମେ କିଛି ନା କିଛି ଦିବସ ପାଳନ କରିଥାନ୍ତି, କିନ୍ତୁ ବିଶ୍ୱ ପରିବେଶ ଦିବସ ପାଳନ କରିବା, ସଚେତନ ହେବା ଏବଂ ସଚେତନତା ଆଣିବା ସମଗ୍ର ବିଶ୍ୱ ପାଇଁ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିବସ। ଏଥିରେ ଯେତେ ଯୁବପିଢ଼ି ଅଛନ୍ତି, ଯଦି ଆମେ ତାଙ୍କୁ ଦାୟିତ୍ୱ ଦେବା ବା ତାଙ୍କୁ ସବୁଥିରେ ଆମେ ସାମିଲ କରିବା, ତାହେଲେ ଯୁବପିଢ଼ି ହିଁ ବିଶ୍ୱକୁ ସୁରକ୍ଷିତ ରଖିପାରିବେ ଏବଂ ପରିବେଶ ସୁରକ୍ଷିତ ରହିପାରିବ। ପୃଥିବୀ ଗୋଟେ ଅମୂଲ୍ୟ ସମ୍ପଦର ଗନ୍ତାଘର। ତାର ପ୍ରାକୃତିକ ସୁନ୍ଦରତାକୁ ଆହୁରି ସୁନ୍ଦର କରିବା ମଣିଷମାନଙ୍କର ଧର୍ମ। କିନ୍ତୁ ଆମ୍ଭେମାନେ ଯେଉଁଭଳି ଭାବେ ଅମାନବୀୟ କୃତଜ୍ଞ କାର୍ଯ୍ୟ କରିଚାଲିଛୁ, ଯାହାଫଳରେ ଆମେ ଧ୍ୱଂସ ମୁଖକୁ ଟାଣି ହୋଇଯାଉଛୁ, ଏଥିରୁ କିଭଳି ଭାବରେ କ୍ଷାନ୍ତ ରହି ସମସ୍ତ ଜୀବଜଗତର ମଙ୍ଗଳ ସାଧନ ହୋଇପାରିବ, ସେଥିପାଇଁ ଏବେ ସମୟ ଆସିଛି ସତର୍କ ହେବା ଏବଂ ସଚେତନ ହେବା। 1968 ମସିହାରେ ସ୍ୱିଡେନ ଠାରେ ଆୟୋଜିତ ସମ୍ମିଳନୀରେ ପ୍ରଥମେ ବିଶ୍ୱ ପରିବେଶ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ପଡିଥିଲା। ପରବର୍ତ୍ତୀ ସମୟରେ ଯୁକ୍ତରାଷ୍ଟ୍ର ମହାସଭା ସମ୍ମିଳନୀ ଷ୍ଟକହୋମ ଠାରେ 1972 ମସିହାରେ ଜୁନ ମାସ 5 ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ଘୋଷଣା କରାଯାଇଥିଲା। ଏହି ସମ୍ମିଳନୀରେ 119 ଦେଶ ଭାଗ ନେଇଥିଲେ। ଏଥିରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୃକ୍ଷରୋପଣ। ପୁଣି 1974 ମସିହାରେ ପ୍ରଥମ ଥର ପାଇଁ ଓନ୍ଲି ୱାନ୍ ଆର୍ଥ ବା ଏକ ପୃଥିବୀ ପରିବେଶ ଦିବସ ଘୋଷଣା କରାଯାଇଥିଲା। ପରିବେଶ ଦିବସରେ ଜୀବିତ ଓ ନିର୍ଜୀବ ବସ୍ତୁ ସାମିଲ ଅଟେ ମଣିଷ ଜୀବନ ଉପରେ, ଯାହାକି ବହୁ ମାତ୍ରାରେ ପ୍ରଭାବ ପଡିଥାଏ। କଥାରେ ଅଛି, ଆପଣା ହସ୍ତେ ଜିଭା ଛେଦି କେ ଅଛି ତାର ପ୍ରତିବାଦୀ। ନିଜ କର୍ମର ଫଳ ଆମ ନିଜକୁ ହିଁ ଭୋଗ କରିବାକୁ ପଡିଥାଏ। ନିଜର ସ୍ୱାର୍ଥ ମେଣ୍ଟାଇବା ଆଶାରେ ସୌନ୍ଦର୍ଯ୍ୟପୂର୍ଣ୍ଣ ପୃଥିବୀକୁ ନଷ୍ଟଭ୍ରଷ୍ଟ କରି ଏବେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛୁ। ଏହାର ବିଶେଷ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି। ପ୍ରତିବର୍ଷ ଜନସଂଖ୍ୟା ଯେତିକି ବଢୁଛି, ସେହି ଅନୁସାରେ ବାସଗୃହ, ସୌଖୀନ ଆସବାବପତ୍ର ତିଆରି କରିବା ପାଇଁ ଗଛ କାଟିବା ସହିତ ଜାଳେଣୀ ପାଇଁ କାଠ ଓ ବିଭିନ୍ନ ବଡ଼ ବଡ଼ ଦାମୀ ଗଛ ଅବାଧରେ କାଟି ବିକ୍ରି କରିଦେବା, ତତ୍ସହିତ ଜଙ୍ଗଲରେ ନିଆଁ ଲଗାଇ ଔଷଧୀୟ ବୃକ୍ଷ ନଷ୍ଟ କରିବା ଆଦି ଘୃଣ୍ୟ କାର୍ଯ୍ୟ କରିବାକୁ ପଛାଉ ନାହିଁ। ବୃକ୍ଷ କାଟି ଜଙ୍ଗଲ ନଷ୍ଟ କରିବା ଦ୍ୱାରା ଦିନକୁ ଦିନ ଅମ୍ଳଜାନ ହ୍ରାସ ପାଉଛି, ଗ୍ରୀଷ୍ମ ପ୍ରବାହ ବଢି ଚାଲିଛି, ଜଳବାୟୁ ନଷ୍ଟ ହୋଇ ବର୍ଷାର ଘୋର ଅଭାବ ଦେଖାଦେଇଛି, ଯେଉଁଥିପାଇଁ କି ଜଳସ୍ତର ବହୁ ତଳକୁ ଖସିଗଲାଣି। ଗଛଲତା କାଟି ଧ୍ୱଂସ କରିବା ଫଳରେ ଅଙ୍ଗାରକାମ୍ଳ ବଢିଗଲାଣି। ଏହି ପରିପ୍ରେକ୍ଷୀରେ ମୁଁ କହିବାକୁ ଚାହିଁବି, ଯଦି ଯୁବପିଢ଼ି ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ରହନ୍ତେ, ଯେଉଁଠି ଯେଉଁଠି ବି ଜଙ୍ଗଲ ରହିଛି, ଯଦି ଯୁବପିଢ଼ିଙ୍କୁ ସେ ଦାୟିତ୍ୱ ଦିଆଯାଆନ୍ତା ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ, ତାହେଲେ ସେମାନେ ହୁଏତ ଯେଉଁଭଳି ଗଛ କଟା ହେଉଛି ତାକୁ ସେମାନେ ସୁରକ୍ଷିତ ରଖିପାରନ୍ତେ ଏବଂ ଯେଉଁ ଯେଉଁ ଜାଗାରେ ଗଛ କଟା ହେଉଛି ସେଇ ସେଇ ଜାଗାରେ ସେମାନେ ନୂଆ ଗଛ କିଛି ଲଗାନ୍ତେ। ସ୍କୁଲ କଲେଜ ଠୁ ଆରମ୍ଭ କରିକି ପ୍ରତ୍ୟେକ ଅନୁଷ୍ଠାନରେ, ଘର ବାଡ଼ିରେ, ରାସ୍ତା କଡ଼ରେ, ସବୁ ଜାଗାରେ ଗଛ ନିହାତି ଲଗେଇବା ଆବଶ୍ୟକ। ଯେଉଁଠି ଘରଟିଏ ରହିଛି ଗଛଟିଏ ନାହିଁ, ସେଇଠି ଆପଣଙ୍କର ଉଷ୍ମତା ବଢିଯାଏ ଏବଂ ଯେଉଁ ଜାଗାରେ ଗଛଟିଏ ଅଛି ସେଇଠି ଆପଣଙ୍କୁ ଯଦି 10 ମିନିଟ କି 15 ମିନିଟ ଆପଣ ଛିଡ଼ା ହେଉଛନ୍ତି, ଆପଣଙ୍କୁ ତାହେଲେ ଶାନ୍ତି ଅନୁଭବ ହୋଇଥାଏ। ଜନସଂଖ୍ୟା ବୃଦ୍ଧି ସହିତ ସହରୀକରଣର ବିକାଶ ଘଟିଛି। ସୁଖ ସମୃଦ୍ଧି ଉପଭୋଗ ଲୋଡୁଥିବା ମଣିଷ ବଡ଼ ବଡ଼ ଶିଳ୍ପ କଳକାରଖାନା ନିର୍ମାଣ କରୁଅଛନ୍ତି, ସେଥିରୁ ନିର୍ଗତ ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରୁଛି। ଏହା ବ୍ୟତୀତ କଳକାରଖାନାରୁ ବାହାରୁଥିବା ଅଦରକାରୀ ବିଷାକ୍ତ ଜଳ ସେସବୁ ନଦୀ, କେନାଲ, ସମୁଦ୍ର ମଧ୍ୟକୁ ଛାଡୁଥିବାରୁ ଜଳ ମଧ୍ୟ ପ୍ରଦୂଷଣ ହୋଇଥାଏ। ଯେଉଁ ଜଳ ବ୍ୟବହାର କରିବା ଦ୍ୱାରା ସେଠାରେ ବସବାସ କରୁଥିବା ମଣିଷ ଓ ଜୀବଜନ୍ତୁ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି। ସେସବୁର ସମାଧାନ ନହେଲେ ଆଗାମୀ ଭବିଷ୍ୟତରେ ବହୁ ମାତ୍ରାରେ କୁପ୍ରଭାବ ଆମ ସମସ୍ତଙ୍କ ଉପରେ ପଡିବା ଥୟ। ସେହି ଜନସଂଖ୍ୟା ବୃଦ୍ଧି ନିମନ୍ତେ ଯାନବାହନ ଚଳାଚଳ ଅଧିକ ଭାବରେ ହେଉଛି। ଲକ୍ଷ ଲକ୍ଷ ଯାନବାହନରୁ ନିର୍ଗତ ଧୂଆଁ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିମନ୍ତ୍ରଣ କରିବା ଏକ ଚିନ୍ତାର ବିଷୟ ହୋଇଛି। ଯାନବାହନର ବିଭିନ୍ନ କର୍କଶ ଶବ୍ଦ ସବୁ ଜନମାନସକୁ ଅସ୍ଥିର ଓ ବିବ୍ରତ କରିଛି। ହୋଇଥାଏ। ବ୍ୟବହୃତ ପୋଡ଼ା ମୋବିଲ ଡିଜେଲ ଗୁଡ଼ିକ ଜଳରେ ମିଶି ଦୂଷିତ କରୁଛି। ଠିକ୍ ସେମିତି କାଠ, ଡିଜେଲ, ପେଟ୍ରୋଲ, କୋଇଲା, କିରୋସିନ ଆଦି ଇନ୍ଧନ ଯୋଗୁଁ ସଲଫର ଡାଇଅକ୍ସାଇଡ ଭଳି ବିଷାକ୍ତ ଧୂଆଁ

0: ଓ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ କରିବା ମଧ୍ୟ ସମ୍ଭବ ହୋଇପାରେ ନାହିଁ। ଆକାଶ ମାର୍ଗରେ ଉଡୁଥିବା ଅସଂଖ୍ୟ ବ୍ୟୋମଯାନ ମାନଙ୍କରୁ ଯେଉଁ ଉତ୍ତପ୍ତ ବାୟୁ ନିର୍ଗତ ହୋଇଥାଏ ତାହା ମଧ୍ୟ ବାୟୁମଣ୍ଡଳର ଉତ୍ତାପକୁ ବୃଦ୍ଧି କରିଥାଏ। ଆଉ ଗୋଟିଏ ବଡ଼ ସମସ୍ୟା ହେଉଛି ବୈଜ୍ଞାନିକ ପଦ୍ଧତିରେ ପ୍ରଚାର ପ୍ରସାର କରିବା, ବିଭିନ୍ନ ପଦ୍ଧତିରେ ରାସାୟନିକ ସାର, କୀଟନାଶକ, ଔଷଧ, ଆଣବିକ ଅସ୍ତ୍ରଶସ୍ତ ପରୀକ୍ଷା ନିରୀକ୍ଷା ଯୋଗୁଁ ମୃତ୍ତିକା, ଜଳ ଓ ବାୟୁମଣ୍ଡଳ ବାରମ୍ବାର ପ୍ରଦୂଷିତ ହେଉଛି। ବର୍ଷାର ଅନିୟମିତତା, ଜଳସ୍ତର ହ୍ରାସ, ତାପମାତ୍ରା ବୃଦ୍ଧି, ମୃତ୍ତିକାର କ୍ରମଶଃ ଉର୍ବରତା ହ୍ରାସ ପାଇବା ଆଦି ସମସ୍ୟା ଯେତେ ବିଶ୍ୱକୁ ବିପଦ ମୁଖରେ ପକାଇଛି। ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟଜନ୍ତୁ ଗ୍ରାମ ଏବଂ ସହର ମୁହାଁ ହେଉଛନ୍ତି। ଯଦି ଏହିପରି ଭାବରେ ଜନସଂଖ୍ୟା ବୃଦ୍ଧି, ଶିଳ୍ପ ପ୍ରତିଷ୍ଠାନ, ଯାନବାହନ ଚଳାଚଳ, ଜଙ୍ଗଲ କ୍ଷୟ ବଢି ଚାଲୁଥିବ ତାହେଲେ ପ୍ରାକୃତିକ ବିପର୍ଯ୍ୟୟ, ଜଳସ୍ତର ହ୍ରାସ, ଉତ୍ତାପ ବୃଦ୍ଧିରୁ କେହି ରକ୍ଷା କରିପାରିବେ ନାହିଁ। ଦୀର୍ଘ ବର୍ଷ ହେଲାଣି ଯକୃତ, ହୃଦରୋଗ, ଯକ୍ଷ୍ମା, କର୍କଟ ରୋଗ ଭଳି ମାରାତ୍ମକ ରୋଗରେ ପଡି ଅନେକ ଲୋକ ଜୀବନ ହାରୁଛନ୍ତି। ଅନେକ ଅଞ୍ଚଳରେ ବର୍ଷ ବର୍ଷ ଧରି ବର୍ଷାର ଘୋର ଅଭାବ ଦେଖାଦେଇଛି। ଯେଉଁଠି ମାଟି ଫାଟି ଆଁ ହୋଇଯାଇଛି ସେଠାରେ କୌଣସି ପ୍ରାଣୀ ବଞ୍ଚି ରହିବା ସମ୍ଭବ ନୁହେଁ। ଏପରି ହେଲେ ବୈଚିତ୍ରମୟ ପୃଥିବୀକୁ ଧ୍ୱଂସ ମୁଖରୁ ବଞ୍ଚାଇ ରଖି ହେବ କି? ସମଗ୍ର ବିଶ୍ୱ ମରୁଭୂମି ସଦୃଶ ଦୃଶ୍ୟମାନ ହେବ। ବେଳ ଥାଉ ଥାଉ ଏ ବିପଦକୁ ଟାଳି ଦେବା ଭଲ। ପରିବେଶ ସୁରକ୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ ମୂଳ ଲକ୍ଷ୍ୟ। ଆସନ୍ତା ଜୁନ୍ 5 ତାରିଖରେ ପଡୁଛି ପରିବେଶ ଦିବସ, ତେଣୁ ସେହି ପରିପ୍ରେକ୍ଷୀରେ ଆଉ ଥରେ କହିବି, ଯୁବପିଢ଼ିମାନଙ୍କୁ ଯେଉଁଭଳି ସେମାନେ ଗାଡି ଚାଳନା କରୁଛନ୍ତି, ଗାଡି ଚାଳନା ନ କରି ଯଦି ସେମାନେ ପଦଚାଳନା କରନ୍ତେ ବା ସାଇକେଲରେ ଯିବା ଆସିବା କରନ୍ତେ ପରିବେଶ ଆଉ ଦୂଷିତ ହୁଅନ୍ତା ନାହିଁ। ତାଙ୍କର ଦାୟିତ୍ୱବୋଧ ସମସ୍ତଙ୍କ ପ୍ରତି ରହିଛି। ସେମାନେ ନିଜେ ଯଦି ସଚେତନ ହେବେ ତାହେଲେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ପ୍ରଥମତଃ ଜଙ୍ଗଲ ସମ୍ପଦ ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରିବା ବାଞ୍ଛନୀୟ। ବହୁଳ ଭାବରେ ବୃକ୍ଷରୋପଣ ହେବା ବିଧେୟ। ଦ୍ୱିତୀୟତଃ ଚତୁର୍ଦିଗରେ ଫୋପାଡୁଥିବା ପର୍ଯ୍ୟାପ୍ତ ବର୍ଜନ ବସ୍ତୁକୁ ଠୁଳ କରି ନଷ୍ଟ କରିବା ଏବଂ ତୃତୀୟତଃ ପ୍ଲାଷ୍ଟିକ ମୁକ୍ତ କରିବା। ତତ୍ସହିତ କଳକାରଖାନାରୁ ନିର୍ଗତ ଧୂଆଁ ଏବଂ ଦୂଷିତ ପାଣିକୁ ଜଳରେ ଓ ବାୟୁମଣ୍ଡଳରେ ମିଶିବାକୁ ନ ଦେବା, ତାହେଲେ ଆମ ଜୀବନ ଶୈଳୀର ପରିବର୍ତ୍ତନ ଘଟିବ। ପ୍ରାକୃତିକ ସୁନ୍ଦରତାକୁ ଆହୁରି ସୁନ୍ଦର କରିବା ମଣିଷମାନଙ୍କର ଧର୍ମ ଓ କର୍ମ ହେବା ଆବଶ୍ୟକ। ପ୍ରତିବର୍ଷ ବାୟୁ ପ୍ରଦୂଷଣ ଏବଂ ଘରୋଇ ବାୟୁ ପ୍ରଦୂଷଣ କୁପ୍ରଭାବରେ ବିଶ୍ୱରେ 70 ଲକ୍ଷ ଲୋକଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥାଏ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି। ତେଣୁ ଏସବୁଠାରୁ ଦୂରେଇ ରହିବାକୁ ହେଲେ ଆମକୁ ସତର୍କ ରହି ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ହୋଇଥାଏ, ଯଥା ବୃକ୍ଷରୋପଣ, ସଫାସୁତୁରା, ପ୍ରବନ୍ଧ ରଚନା ପ୍ରତିଯୋଗିତା, ବିଭିନ୍ନ ଚିତ୍ରକଳା ପ୍ରଦର୍ଶିତ କରି ପରିବେଶ ସୁରକ୍ଷା ଉପରେ ସ୍ଲୋଗାନ ଦେଇ କର୍ମଶାଳାରେ ଲୋକମାନଙ୍କୁ ବୁଝାଇବା ଇତ୍ୟାଦି। କଥାରେ ଅଛି, ପରିବେଶ ସୁରକ୍ଷା ଆମ ଦାୟିତ୍ୱ, ନହେଲେ ହୋଇବା ଆମେ ବଡ଼ ହନ୍ତ ସନ୍ତ। ଆଗକୁ ବର୍ଷା ଦିନ ଆସିଯାଉଛି, ସବୁଆଡେ ସଫାସୁତୁରା କରି ପ୍ରତ୍ୟେକ ଲୋକ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଚେଷ୍ଟା କଲେ ସବୁଦିନ ହଜାର ହଜାର ସଂଖ୍ୟାରେ ଗଛ ଲଗା ହୋଇପାରିବ। ରାସ୍ତାର ଦୁଇ ପାର୍ଶ୍ୱରେ ବିଦ୍ୟାଳୟ ଇତ୍ୟାଦି ଅନୁଷ୍ଠାନ ମାନଙ୍କରେ, ଶିଳ୍ପାଞ୍ଚଳ ମାନଙ୍କରେ ବୃକ୍ଷରୋପଣ ସହିତ ପ୍ଲାଷ୍ଟିକ ଗୁଡିକ ସ୍ୱତନ୍ତ୍ର ସ୍ଥାନକୁ ସ୍ଥାନାନ୍ତରିତ କରାଯାଉ, ଯାହାର ପ୍ରଭାବ ଜୀବଜନ୍ତୁଙ୍କ ଉପରେ ପଡିବ ନାହିଁ। ବୃକ୍ଷ ହିଁ ଆମ ଜୀବନ, ଗଛଟିଏ ବଞ୍ଚିଲେ ଆମେ ବଞ୍ଚିପାରିବା। ପ୍ରକୃତିର ଦାନ ପ୍ରାଣୀ ଜଗତ ପାଇଁ ସବୁଠାରୁ ଶ୍ରେଷ୍ଠ ବରଦାନ, ତେଣୁ ସେ ଦାନକୁ ନଷ୍ଟ ନ କରିବାର ସଂକଳ୍ପ ନେଇ ଆମେ ଆମ ଭବିଷ୍ୟତକୁ ଉଜ୍ଜଳ କରିବା। ଯୁବପିଢି ଏଥିରେ ସାମିଲ ହୋଇ ନିଜେ ମଧ୍ୟ ସଂକଳ୍ପ ନିଅନ୍ତୁ। ବର୍ତ୍ତମାନ ଆମ ଦେଶର ପ୍ରଧାନମନ୍ତ୍ରୀ ଯୋଉ ଆହ୍ୱାନ କରିଛନ୍ତି ମାଙ୍କ ନାମରେ ଗୋଟିଏ ଗଛ ଲଗେଇବା, ସେଥିପାଇଁ ସମସ୍ତେ ଆମେ ସଚେତନ ହୋଇକି ମାଙ୍କ ନାମରେ ଗୋଟିଏ ଲେଖା ଗଛ ଲଗେଇବା, ପରିବେଶକୁ ସୁରକ୍ଷିତ ରଖିବା। ସମସ୍ତେ ମିଶି ଯଦି ସବୁଆଡେ ଗଛ ଗୋଟିଏ ଲଗାନ୍ତି ତାହେଲେ ଆମର ପରିବେଶ ଖୁବ୍ ସୁନ୍ଦର ହେବ ଏବଂ ସବୁଜିମା ଭରି ଉଠିବ।
1: ଶୁଣୁଥିଲେ ଆଲୋଚନା, ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ସୁଚରିତା ମହାନ୍ତି। ଆଜିର କାର୍ଯ୍ୟକ୍ରମକୁ ଏଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ କଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।

0: ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି ଆଗକୁ ଭୁବନେଶ୍ୱର ବାହାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କର ଖର୍ଚ୍ଚ ଏବଂ ହଇରାଣ ହୋଇ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ। ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚ ସେଠାରେ ଲୋକଙ୍କ ସମସ୍ୟା ଶୁଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: बारियों में इस जनसुनानी प्रकोष्ठ माध्यम से सीधे आकर दी गई 14,651 अभिजोग, उसमें से हमने 14,040 यानी 96% अभिजोग का समाधान किया जा चुका है और इसी आधार पर लोगों का भरोसा भी बहुत ज्यादा बढ़ता जा रहा है। और हमने भी हर डिस्ट्रिक्ट लेवल पर डिस्ट्रिक्ट मजिस्ट्रेट और उनके साथ जो टीम पूरा है अधिकारी लोग, वहाँ में पब्लिक आते हैं और दरखास्त हर सोमवार को हुए प्रशासनिक अधिकारी जो डिस्ट्रिक्ट लेवल पर जो समस्या है उनके ऊपर लेते हैं।
0: ସୂଚନା ଅନୁସାରେ ରାଜ୍ୟ ସରକାର 2 ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ 18 ଥର ଜନଶୁଣାଣି କରିଛନ୍ତି। ଗତ ସପ୍ତଦଶ ପାଳି ସୁଦ୍ଧା ପ୍ରାୟ 96% ଅଭିଯୋଗର ସମାଧାନ କରାଯାଇଛି। ଶ୍ରୀ ମାଝୀ ଆଜି ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ବିଭିନ୍ନ ରୋଗରେ ପୀଡ଼ିତଙ୍କ ପାଇଁ 3,60,000 ଟଙ୍କା ମଞ୍ଜୁର କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ କରିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି ଏହି ଅଭିଯାନରେ ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଚାଷଜମିର ଉର୍ବରତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଚାଷ କାର୍ଯ୍ୟରେ ସନ୍ତୁଳିତ ପରିମାଣର ରାସାୟନିକ ସାର ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ଚୌହାନ କୃଷକଙ୍କୁ ପରାମର୍ଶ ଦେଇଛନ୍ତି। ଚାଷ ଜମିରେ ଜୈବିକ ଖତର ବ୍ୟବହାର, କୃଷକଙ୍କୁ ସମୟ ଉପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଅଭିଯାନ ଅବସରରେ ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା, କୃଷି ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ସହ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯିବ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା 8 ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ ହୋଇଛି। 9 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ 18 ତାରିଖ ପୂର୍ବାହ୍ନ 9ଟାରୁ 4ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇଭି ଯାନ କିଣିବା ପାଇଁ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟସୀମା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ବିଭିନ୍ନ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଇଭି ଯାନ କିଣିବା ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଦେଶରେ ଗତ ମାସରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ 3.2% ବୃଦ୍ଧି ପାଇ 1,94,000 କୋଟି ଟଙ୍କାରେ ପହଞ୍ଚିଛି। ସେଥିମଧ୍ୟରେ କେନ୍ଦ୍ରୀୟ ଟିକସ ବାବଦରେ 37,997 କୋଟି ଟଙ୍କା, ରାଜ୍ୟ ସଂଗ୍ରହ 45,143 କୋଟି ଏବଂ ସମନ୍ୱିତ ସଂଗ୍ରହ 51,900 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଗତବର୍ଷ ମଇ ମାସରେ ଜିଏସ୍ଟି ସଂଗ୍ରହ 1,88,000 କୋଟି ଟଙ୍କା ରହିଥିଲା। ଘରୋଇ ଚାହିଦା ବୃଦ୍ଧି ଦୃଷ୍ଟିରୁ ଦେଶର ଟିକସଯୁକ୍ତ ଦ୍ରବ୍ୟ ଯୋଗାଣ 26.9% ବୃଦ୍ଧି ପାଇଛି। ସେବା କ୍ଷେତ୍ର ମଧ୍ୟ 22.2% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଟିକସ ଫେରସ୍ତ 2.6% ବୃଦ୍ଧି ପାଇ 27,281 କୋଟି ଟଙ୍କା ପହଞ୍ଚିଛି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଭବିଷ୍ୟତରେ ରାଜ୍ୟରେ ଆଉ କେତେଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ଓଡ଼ିଶାକୁ ଅଧିକରୁ ଅଧିକ ପାଣ୍ଠି ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ 1,721 କୋଟି ଟଙ୍କା ବ୍ୟୟରେ 49 ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଖୁବ୍ ଶୀଘ୍ର ସେଗୁଡ଼ିକ ଲୋକାର୍ପଣ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। 12,102 କୋଟି ଟଙ୍କା ବ୍ୟୟ ଅଟକଳରେ 47 ନୂଆ ପ୍ରକଳ୍ପର ଖୁବ୍ ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, ଗୁଣୁପୁର ଏବଂ ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଏବଂ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ୍ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ

0: କିରୁଣ୍ଡୁଲ ବଚେଲ ଖଣିକ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ୍ ଟନ୍ରୁ ଅଧିକ ମାଲ୍ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ଭାରତରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ କୃଷକ ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏକ ରିପୋର୍ଟ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ଭାବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। 2014-15 ମସିହା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ 3,000 ଟଙ୍କା ଲେଖାଏଁ ପେନ୍ସନ୍ ପ୍ରଦାନ କରାଯାଇଛି। ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ନବରଙ୍ଗପୁର ଜିଲ୍ଲାର ଚାଷୀ ଜଗଦୀଶ ବିଶୋଇ କହିଛନ୍ତି,
2: ଗତ 12 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାର କୃଷି କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର 10 କୋଟିରୁ ଉର୍ଦ୍ଧ ଚାଷୀଙ୍କୁ ପ୍ରତିବର୍ଷ 6,000 ଟଙ୍କା ଖାତାକୁ ମିଳୁଛି ଏବଂ 3,69,000 କୋଟି ଟଙ୍କାର ଅଧିକ ସହାୟତା ଦିଆଯାଇଛି।
1: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ମାଲକାନଗିରି ଜିଲ୍ଲାର 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏହି ବିଦ୍ୟାଳୟସ୍ତରୀୟ ଶିକ୍ଷା ଶିବିର 20 ଦିନ ଧରି ଚାଲିବ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ

0: ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆଦିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାରୋହରେ ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହ ଜଳସେଚନ, କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି। ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଗସ୍ତରେ ଯାଇ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାର ମୋଟ 20,85,779 ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା 1,06,576 ଫର୍ମ ବଣ୍ଟନ କରାଯାଇସାରିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।
1: ଆଜିର ପ୍ରସଙ୍ଗ ବିଶ୍ୱ ଦୁଗ୍ଧ ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱରେ ସବୁଠାରୁ ସ୍ୱାଭାବିକ ଏବଂ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ହେଉଛି ଦୁଗ୍ଧ। ସାମାଜିକ କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ସ୍ୱାସ୍ଥ୍ୟ ଓ ପୋଷଣ ସହିତ ଜଡ଼ିତ ଥିବାବେଳେ ଗ୍ରାମୀଣ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବହୁ ଦୁଗ୍ଧ ଚାଷୀ ଏବଂ ସେମାନଙ୍କ ପରିବାର ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ହୋଇଥାନ୍ତି। ଦୁଗ୍ଧ ଚାଷ ଏବଂ ଏହି ସମ୍ପୂର୍ଣ୍ଣ ଖାଦ୍ୟର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା 2001 ପ୍ରତିବର୍ଷ ଜୁନ୍ ମାସ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଆମ ଦୈନନ୍ଦିନ ଜୀବନରେ ଦୁଗ୍ଧର ଅପରିହାର୍ଯ୍ୟ ଭୂମିକାକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦକୁ ଏକ ସାର୍ବଜନୀନ ଖାଦ୍ୟ ଭାବରେ ସ୍ୱୀକୃତି ପ୍ରଦାନ କରିବା ତଥା ଦୁଗ୍ଧ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପୂର୍ବରୁ ବିଭିନ୍ନ ଦେଶରେ ଜୁନ୍ ମାସ ପହିଲାରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହେଉଥିଲା। ଏହାକୁ ଆଧାର କରି ଜାତିସଂଘ ଖାଦ୍ୟ କୃଷି ସଂଗଠନ ଜୁନ୍ ପହିଲାକୁ ବିଶ୍ୱ ଦୁଗ୍ଧ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନ। ଦୁଗ୍ଧ ଶିଳ୍ପ କ୍ଷେତ୍ରରେ ଗୋପାଳନଠାରୁ ଆରମ୍ଭ କରି କ୍ଷୀର ସଂଗ୍ରହ ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟରେ ମହିଳାଙ୍କର ଅବଦାନକୁ ସ୍ୱୀକାର କରିବା ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ଗତବର୍ଷ ହୋଇଥିବା ଆକଳନ ଅନୁଯାୟୀ ବିଶ୍ୱର 25% ଦୁଗ୍ଧ ଭାରତରେ ଉତ୍ପାଦିତ ହେଉଛି। ପ୍ରତିବର୍ଷ ବିଶ୍ୱସ୍ତରରେ 2% କ୍ଷୀର ଉତ୍ପାଦନ ବୃଦ୍ଧି ପାଉଥିବାବେଳେ ଗତ 10 ବର୍ଷ ମଧ୍ୟରେ ପ୍ରତି ବ୍ୟକ୍ତିଙ୍କ ପାଇଁ କ୍ଷୀର ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ସ୍ୱାଧୀନତା ସମୟରେ ଭାରତ ଅଭାବୀ ଦୁଗ୍ଧ ଉତ୍ପାଦନର ସମ୍ମୁଖୀନ ହୋଇଥିଲା। ବାର୍ଷିକ ଦୁଗ୍ଧ ଉତ୍ପାଦନ 21 ନିୟୁତ ଟନ୍କୁ ହ୍ରାସ ପାଇଥିଲା। 1965 ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ ପରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା।

0: ଶ୍ୱେତ ବିପ୍ଳବର ଜନକ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ ଏହାର ନେତୃତ୍ୱ ନେଇଥିଲେ। ଏହାପରେ 1970ରୁ 1996 ମସିହା ପର୍ଯ୍ୟନ୍ତ ବିଶ୍ୱର ସର୍ବବୃହତ୍ ଗ୍ରାମୀଣ କାର୍ଯ୍ୟକ୍ରମ ଦେଶରେ ଅପରେସନ୍ ଫ୍ଲଡ୍ ନାମରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି ଦୁଗ୍ଧ ଉତ୍ପାଦନ ଓ ପରିଚାଳନା କ୍ଷେତ୍ରକୁ ଅଧିକ ବ୍ୟାପକ କରିଥିଲା। ଗତ ଦଶନ୍ଧି ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। 2014-15ରୁ 2023-24 ମଧ୍ୟରେ କ୍ଷୀର ଉତ୍ପାଦନ 146.3 ନିୟୁତ ଟନ୍ରୁ ବୃଦ୍ଧି ପାଇ 239.2 ନିୟୁତ ଟନ୍ରେ ପହଞ୍ଚିଛି। ଏ କ୍ଷେତ୍ରରେ 63.56% ବୃଦ୍ଧି ଘଟିଛି। ଭାରତର ବିଶାଳ ଜନସଂଖ୍ୟାର ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା ସହିତ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିପାରିଛି। ଗତ 2014 ମସିହାରୁ କାର୍ଯ୍ୟକାରୀ ହୋଇଥିବା ରାଷ୍ଟ୍ରୀୟ ଗୋକୁଳ ମିଶନ ଗୋ ସୁରକ୍ଷାର ବିକାଶ ଏବଂ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଏହି ମିଶନ ଅଧୀନରେ ଦେଶବ୍ୟାପୀ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ମାଧ୍ୟମରେ 605 ଜିଲ୍ଲାରେ ଚାଷୀଙ୍କ ପାଖରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ସେହିଭଳି 2014 ଫେବୃୟାରୀ ମାସର ଆରମ୍ଭରେ ହୋଇଥିବା ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ଦେଶବ୍ୟାପୀ ଦୁଗ୍ଧ କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଦେଶରେ ପଶୁଧନକୁ ସୁରକ୍ଷିତ ରଖିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଦେଶରେ କାର୍ଯ୍ୟକ୍ଷମ ଥିବା ପଶୁ ଡାକ୍ତରଖାନା ଔଷଧାଳୟର ବିକାଶ ଏବଂ ଭ୍ରାମ୍ୟମାଣ ପ୍ରାଣୀଧନ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ଦୁଗ୍ଧ ଉତ୍ପାଦନ ସମିତିଗୁଡ଼ିକ ଅଧିକ ସୁଦୃଢ଼ ହୋଇପାରିଛି। ଡାଏରୀ ପ୍ରକ୍ରିୟାକରଣ ଏବଂ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ସରକାର ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ବୃହତ୍ ସ୍ୱୟଂଚାଳିତ ଦୁଗ୍ଧ ପ୍ଲାଣ୍ଟ ସ୍ଥାପନ ସହିତ କ୍ଷୀର ପାଉଡର, ଛେନା, ପନିର ଏବଂ ଘିଅ ଭଳି ମୂଲ୍ୟଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇପାରିଛି। ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ଦୁଗ୍ଧ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଦୁଗ୍ଧ ଅଭାବୀ ଦେଶରୁ ବିଶ୍ୱର ସର୍ବବୃହତ୍ ଉତ୍ପାଦନକାରୀ ଦେଶରେ ପହଞ୍ଚିବା ପର୍ଯ୍ୟନ୍ତ ଭାରତର ଯାତ୍ରା ଏ କ୍ଷେତ୍ରରେ ନିରନ୍ତରତା, ଦୃଷ୍ଟିକୋଣ ଆଧାରିତ ଏବଂ ସାମୂହିକ ପ୍ରୟାସର କାହାଣୀକୁ ପ୍ରତିପାଦନ କରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଦୁଗ୍ଧ ଦିବସ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁବାଷ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ 13 ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ବିଭିନ୍ନ ରୋଗରେ ପୀଡ଼ିତ 13 ଲୋକଙ୍କୁ ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ 3,60,000 ଟଙ୍କା ମଞ୍ଜୁର କରିଛନ୍ତି। ପୂର୍ବରୁ ମିଳିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ 96% ଅଭିଯୋଗଗୁଡ଼ିକର ସମାଧାନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକମାନଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ରାୟଗଡ଼ାଠାରେ ନୂଆ ରେଳ ଡିଭିଜନ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହାଫଳରେ ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ସୁଦୃଢ଼ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ସୁରକ୍ଷା ଏବଂ ଯୋଗାଯୋଗ ସହ ବାଣିଜ୍ୟ, ପୁଞ୍ଜି ଲଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଭୟ ନେତା ସହମତ ପ୍ରକାଶ କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷି କାର୍ଯ୍ୟକୁ ପ୍ରୋହାହନ ଦେବା ପାଇଁ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଆଜି ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷେତ୍ରସ୍ତରରେ କାର୍ଯ୍ୟରତ ବୁଥସ୍ତରୀୟ ଅଧିକାରୀମାନଙ୍କ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି।

जेई आडभान्स 2026 ଫଳାଫଳ ପ୍ରକାଶ ପାଇଛି। କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8:00।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଶ୍ରୀଚରଣ ଓ ତପୁ ମିଶ୍ର, କଥାଚିତ୍ର ଚାନ୍ଦନା ତମେ ତାରା।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତ ଓ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି ଏକ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଅଷ୍ଟ୍ରେଲିଆ ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି କହିଲେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ଚାଷଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷାଫଳ ପ୍ରକାଶ ପାଇଲା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଭାରତ ଓ ମିଆଁମାର ମଧ୍ୟରେ ବହୁଦିନରୁ ରହିଆସିଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି ବିଶେଷକରି ବାଣିଜ୍ୟ ଅର୍ଥନୀତି ସମ୍ପର୍କ ପ୍ରତିରକ୍ଷା ଓ ସୁରକ୍ଷା ସୀମା ପରିଚାଳନା ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଆଞ୍ଚଳିକ ସ୍ଥିତି ଭଳି ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ବିନିମୟ ହୋଇଛି ଦୁଇ ନେତା ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶ ସ୍ୱାସ୍ଥ୍ୟ ଶିକ୍ଷା ଓ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି ଏହାଛଡ଼ା କାଲାଦାନ ବହୁମୁଖୀ ମୋଡାଲ୍ ଟ୍ରାନ୍ଜିଟ୍ ଗମନାଗମନ ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହିତ ଦୁଇ ଦେଶ ମଧ୍ୟରେ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ଉପରେ ଏହି ବୈଠକରେ ସମ୍ମତି ପ୍ରକାଶ ପାଇଛି ଶ୍ରୀ ମିଶ୍ରୀ କହିଛନ୍ତି ମିଆଁମାରର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଦିଗରେ ମିଆଁମାରର ଭୂମିକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ରାଷ୍ଟ୍ରପତି ଲାଇଙ୍ଗ୍ ପ୍ରତିଶ୍ରତି ଦେଇଛନ୍ତି ମିଆଁମାର ସହିତ ଭାରତ 1643 କିଲୋମିଟର ସୀମା ଅଞ୍ଚଳ ଲାଗି ରହିଛି ବୋଲି ବୈଦେଶିକ ସଚିବ କହିଛନ୍ତି ଭାରତର ପଡ଼ୋଶୀ ପ୍ରଥମ ଆକ୍ଟ ଇଷ୍ଟ ଏବଂ ମହାସାଗର ଓ ଭାରତ ପ୍ରଶାନ୍ତ ମହାସାଗର ନୀତି ଅନୁଯାୟୀ ନୂଆଦିଲ୍ଲୀ ଆବଶ୍ୟକ ପଦକ୍ଷେପ ନେଉଛି ବର୍ତ୍ତମାନ ଭାରତ ଓ ମିଆଁମାର ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $2 ବିଲିୟନ୍ରୁ ଉର୍ଦ୍ଧ୍ୱ ରହିଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି ବିଶେଷକରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦୁଇ ଦେଶର ସରକାର ଯୋଗାଯୋଗରେ ରହିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ବୋଲି ବୈଦେଶିକ ସଚିବ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନଠାରେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ହ୍ଲାଇଙ୍କୁ ସ୍ୱାଗତ କରିଛନ୍ତି ଏ ସମ୍ପର୍କରେ ସୂଚନା ଦେଇ ସାମାଜିକ ଗଣମାଧ୍ୟମ ପୋଷ୍ଟରେ

ରାଷ୍ଟ୍ରପତି କହିଛନ୍ତି ଭାରତ ମିଆଁମାର ମଧ୍ୟରେ ଥିବା ଅନନ୍ୟ ସମ୍ପର୍କ ତଥା ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା ଜନସମ୍ପର୍କ ଏବଂ ବୌଦ୍ଧ ଐତିହ୍ୟ ଉପରେ ସେମାନଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମିଆଁମାରକୁ ଭାରତ ଲାଗି ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ପଥ ଭାବେ ଅଭିହିତ କରିବା ସହିତ ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ସମର୍ଥନ ଜାରି ରହିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଏକ ମୁକ୍ତ ଅବାଧ ଶାନ୍ତ ସ୍ଥିର ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ଆଞ୍ଚଳିକ ଭାଗିଦାରୀଙ୍କ ସହିତ ସହଯୋଗ ବୃଦ୍ଧି କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସହମତ ହୋଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ସହଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଜାହାଜ ଚଳାଚଳରେ ସ୍ୱାଧୀନତା ଏବଂ ବାଧାହୀନ ବାଣିଜ୍ୟ କାରବାର ଜାରି ରଖିବା ସହିତ ଆନ୍ତର୍ଜାତିକ ନିୟମ ଅନୁଯାୟୀ ମହାସାଗରର ବ୍ୟବହାର କରିବା ଉପରେ ଦୁଇ ଦେଶ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦ୍ୱିପକ୍ଷୀୟ ସମ୍ପର୍କରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ସେହିଭଳି ଗତବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ ପାଇଛି। ମନ୍ତ୍ରଣାଳୟ କହିଛି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ସମ୍ପର୍କିତ ଯୁଗ୍ମ ଘୋଷଣାନାମାକୁ ଅଧିକ ସଶକ୍ତ ତଥା ନବୀକରଣ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ବାସ୍ତବ ରୂପ ଦେବା ଦିଗରେ ଅଗ୍ରଗତି ହୋଇଛି ବୋଲି ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଯୁଗ୍ମ ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡ୍ମ୍ୟାପ୍କୁ ଚୂଡ଼ାନ୍ତ କରିବା ଦିଗରେ ଉଭୟ ପକ୍ଷ ଆଜି ମତ ବିନିମୟ କରିଛନ୍ତି। ସେହିଭଳି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଅଷ୍ଟ୍ରେଲିଆ ସାମୁଦ୍ରିକ ସୀମା କମାଣ୍ଡ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ଏହା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି। ଆଜି ନୂଆଦିଲ୍ଲୀଠାରେ ଏହି ଚୁକ୍ତିନାମା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏହା କହିଛନ୍ତି। ସେ କହିଛନ୍ତି ଛଅ ମାସ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ସମନ୍ୱିତ ଚୁକ୍ତିନାମା ଓମାନ ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ଗତିଶୀଳ କରିବ। ଏହାଦ୍ୱାରା ଭାରତର ଶ୍ରମ ବ୍ୟବସ୍ଥା, ଏମ୍ଏସ୍ଏମ୍ଇ ତଥା ବୟନଶିଳ୍ପ, କ୍ରୀଡ଼ା ପୋଷାକ, କୃଷିଜାତ ଉତ୍ପାଦ, ଔଷଧ ଓ ମେଡିକାଲ ଯନ୍ତ୍ରପାତି, ଚମଡ଼ା, ଅଟୋମୋବାଇଲ୍ ଏବଂ ସାମୁଦ୍ରିକ ଉତ୍ପାଦକୁ ପ୍ରୋହାହନ ମିଳିବ। ଏହି ସନ୍ତୁଳିତ ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ଜୀବିକାକୁ ସୁରକ୍ଷିତ ରଖିବା ସହିତ ଭାରତରୁ ଓମାନକୁ ରପ୍ତାନୀ ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ ବୋଲି ଶ୍ରୀ ଗୋୟଲ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସମ୍ପର୍କିତ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଓମାନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଚୁକ୍ତିନାମା ଦ୍ୱାରା ଭାରତୀୟ ରପ୍ତାନୀକାରୀଙ୍କ ଲାଗି କିଭଳି ସୁଯୋଗ ସୃଷ୍ଟି ହୋଇଛି, ନିଯୁକ୍ତି ସୃଷ୍ଟି ଅଧିକ ପ୍ରୋହାହିତ କରିବା ତଥା କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ଦୁଇ ଦେଶ ସମୃଦ୍ଧି ଦିଗରେ ଏହା ସହାୟକ ହୋଇପାରିବ। ଏ ସମ୍ପର୍କରେ ଶ୍ରୀ ଗୋୟଲ ଏହି ଲେଖାରେ ଆଲୋକପାତ କରିଛନ୍ତି। ଏହାଛଡ଼ା ବିଭିନ୍ନ ବିକଶିତ ରାଷ୍ଟ୍ର ସହିତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଦିଗରେ ସରକାରଙ୍କ ଜାରି ରହିଥିବା ପ୍ରଚେଷ୍ଟା ଏହି ଲେଖା ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମବେତ ଚାଷୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି ମାସେ ବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନ ଚାଷ ଜମି ଏବଂ ମୃତ୍ତିକା ସଂରକ୍ଷଣ ଦିଗରେ କୃଷକମାନଙ୍କୁ ସହାୟତା ପ୍ରଦାନ କରିବ। ଏହାଛଡ଼ା ଚାଷୀମାନେ ନିଜ ଜମିରେ ଯେଭଳି ରାସାୟନିକ ସାର ବ୍ୟବହାର ନ କରିବେ ସେଥିଲାଗି କୃଷିମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନରେ ଭାରତୀୟ କୃଷି ଗବେଷଣା ପରିଷଦ, ଦେଶବ୍ୟାପୀ କୃଷି ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ନିର୍ବାଚିତ ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବେ। ଏହି ଅବସରରେ ମୃତ୍ତିକା ପରୀକ୍ଷଣ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରାକୃତିକ ଚାଷ ପଦ୍ଧତି, ସାରର ଏକ ସନ୍ତୁଳିତ ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତି ଉପରେ ଚାଷୀମାନଙ୍କୁ ତଥ୍ୟ ପ୍ରଦାନ କରାଯିବ। ଏହାଛଡ଼ା ନକଲି ସାର, ବିହନ ଏବଂ କୀଟନାଶକ ଚିହ୍ନଟ କରିବା ସମ୍ପର୍କରେ ମଧ୍ୟ ଏହି ଅଭିଯାନ ମାଧ୍ୟମରେ
ମାଧ୍ୟମରେ କୃଷକମାନଙ୍କୁ ଅବଗତ କରାଯିବ।

0: ସେହିଭଳି ଏହି ଅଭିଯାନ ଅବସରରେ ପିଏମ୍ କିଷାନ ସମ୍ମାନ ନିଧି, ଶସ୍ୟ ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ଭଳି ସରକାରୀ ଜନକଲ୍ୟାଣୀ କୃଷି ଯୋଜନାଗୁଡ଼ିକ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ କହିଛି। ଜେଇ ଆଡଭାନ୍ସ 2026 ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଆଇଆଇଟି ରୁର୍କି ପକ୍ଷରୁ ପରିଚାଳିତ ଏହି ପରୀକ୍ଷା ପରିଚାଳନା କରାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଆଇଆଇଟି ରୁର୍କି କହିଛି, ଚଳିତ ବର୍ଷ ଜେଇ ଆଡଭାନ୍ସ ପରୀକ୍ଷାରେ 10,107 ଜଣ ଛାତ୍ରୀଙ୍କ ସମେତ ମୋଟ 56,880 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଆଇଆଇଟି ଦିଲ୍ଲୀ ଜୋନ୍ର ଶୁଭମ କୁମାର ମୋଟ 360ରୁ 330 ନମ୍ଘର ପାଇ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଦେଶବ୍ୟାପୀ ପେଟ୍ରୋଲ୍ ଓ ଡିଜେଲ୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି ସରକାର ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ତିନି ଦିନ ମଧ୍ୟରେ ଦେଶବ୍ୟାପୀ 1,21,00,000 ଉର୍ଦ୍ଧ୍ୱ ଏଲ୍ପିଜି ଯୋଗାଣ ବୁକିଂ କରାଯାଇଛି। ସେଥିମଧ୍ୟରୁ 95% ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି।
1: डोमेस्टिक एलपीजी घरेलू कुकिंग गैस के संबंध में पिछले तीन दिनों में 1,21,00,000 बुकिंग्स रिसीव हुई हैं, उसके अगेंस्ट 1,22,00,000 डिलीवरीज की गई हैं और 95% डिलीवरी ऑथेंटिकेशन कोड के साथ की गई है।
0: मुख्य संवाददाता का पूर्ण थारे। ଭାରତ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷାଫଳ ପ୍ରକାଶ ପାଇଲା ଆଜି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଯାଜପୁର ଜିଲ୍ଲାରେ 2025-26 ଆର୍ଥିକ ବର୍ଷର ଖରିଫ ଧାନ ସଂଗ୍ରହରେ ଜିଲ୍ଲା 98.16% ଲକ୍ଷ୍ୟ ହାସଲ କରିଥିବାବେଳେ 91.17% ଚାଷୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହି ସଫଳତା ପାଇଁ ଯାଜପୁର ଜିଲ୍ଲା ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି। ଯାଜପୁରରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ ଧାନ ସଂଗ୍ରହ ସମୟରେ ଚାଷୀଙ୍କୁ ଉତ୍ତମ ସେବା ପ୍ରଦାନ ଏବଂ ନୋଡାଲ ଅଧିକାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗାଣ ବିଭାଗର ଦୁର୍ନୀତିକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଧାରରେ ହିତାଧିକାରୀମାନେ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
4: ଭଲ ଖରିଫ ଋତୁରେ ଭଲ ପ୍ରୋକ୍ୟୁରମେଣ୍ଟ କରିଛନ୍ତି। 98% ପ୍ରୋକ୍ୟୁରମେଣ୍ଟ ହେଇଛି ଏବଂ 91% ଚାଷୀ ଏଠି ଧାନ ବିକିଛନ୍ତି ଏବଂ ରବିରେ ମଧ୍ୟ ଷ୍ଟାର୍ଟ ହେଇଗଲାଣି। ଯାଜପୁର ଜିଲ୍ଲାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ଆଉ ଠିକ୍ ଭାବରେ ପ୍ରୋକ୍ୟୁରମେଣ୍ଟ ହେବ। ଯାହା ଟାର୍ଗେଟ ତାଙ୍କର ଦରକାର ଆମେ ଦେବୁ। ଯାହା ଅସୁବିଧା ଥିଲା ଗୋଦାମ ଫୋଦାମର ଅସୁବିଧା, ଗୋଦାମ ଯେଉଁଠି ଆବଶ୍ୟକ ଅଛି ମଧ୍ୟ ସେଟା ବ୍ୟବସ୍ଥା କରାଯିବ।
3: ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ 1,639 ଜଣ ବିଏଲ୍ଓ ଓ 164 ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ମେ ମାସ 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ବୁଲି ମତଦାତାଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି, ଯୋଗ୍ୟ ମତଦାତାଙ୍କ ନାମ ସାମିଲ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ୍ ଦେଇ ଭୋଟର ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ପାରଦର୍ଶୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏସ୍ଆଇଆର୍ ସମ୍ପର୍କିତ ଅଧିକ ସୂଚନା ପାଇଁ ଜନସାଧାରଣ 1950 ଟୋଲ୍ ଫ୍ରି ନମ୍ଘରରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
5: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆମ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅନାଧିକୃତ ପ୍ରବାସୀ ମୃତ ବ୍ୟକ୍ତି କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ହଟାଇବା। ଚଳିତ ବର୍ଷ ମଇ 30 ତାରିଖରୁ ଜୁନ୍ 28 ଯାଏ ବୁଥ୍ ଲେବୁଲ ଅଫିସରମାନେ ଘରକୁ ଘର ପରିଦର୍ଶନ କରିବେ। ବିଏଲ୍ଓ ଆପଣଙ୍କୁ 2 ଏନୋମିନେସନ ଫର୍ମ ବା ପରିଗଣନା ଫର୍ମ ଦେବେ। ଆପଣଙ୍କୁ ଫର୍ମ ପୂରଣ କରିବାରେ ବୁଥ୍ ଲେବୁଲ ଅଫିସରମାନେ ସାହାଯ୍ୟ ମଧ୍ୟ କରିବେ। 2 ଫର୍ମ ପୂରଣ ହୋଇସାରିବା ପରେ ବିଏଲ୍ଓ ଆପଣଙ୍କ ଠାରୁ ଗୋଟିଏ ଫର୍ମ ସଂଗ୍ରହ କରିବେ ଏବଂ ଆର ଫର୍ମରେ ଦସ୍ତଖତ ସହ ପ୍ରାପ୍ତି ସ୍ୱୀକାର କରି ଆପଣଙ୍କୁ ଦେବେ।

0: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ କାର୍ଯ୍ୟରେ 1639 ଜଣ ବିଏଲ୍ଓ ଓ 164 ଜଣ ବିଏଲ୍ଓ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଏହାପରେ 5 ଜୁଲାଇ 2026 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଯଦି ସେଥିରେ କାହାର ଆପତ୍ତି ଥାଏ ତେବେ 5 ଜୁଲାଇ 2026 ରୁ 4 ଅଗଷ୍ଟ 2026 ଭିତରେ ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ। 5 ଜୁଲାଇ 2026 ରୁ 2 ସେପ୍ଟେମ୍ବର 2026 ମଧ୍ୟରେ ଆପତ୍ତିର ସମାଧାନ କରାଯିବ। ଏହାପରେ 6 ସେପ୍ଟେମ୍ବର 2026ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ।
1: ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଜନଭାଗିଦାରୀ ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ମେ ମାସ 18 ରୁ 25 ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ସୁକିନ୍ଦା ଦାନଗଦୀ କୋରେଇ ଧର୍ମଶାଳା ଓ ବଡ଼ଚଣା ବ୍ଲକର ଜନଜାତି ଅଞ୍ଚଳଗୁଡ଼ିକରେ ସାଚୁରେସନ୍ କ୍ୟାମ୍ପ୍ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବେଲହାରୀ ଗ୍ରାମର ସ୍ୱର୍ଗତ ବାବୁଲି ଜାମୁଦାଙ୍କ ପରିବାର ପକ୍ଷରୁ ଅଙ୍ଗଦାନ କରାଯାଇ ମାନବତାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରାଯାଇଛି। ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କର ଅଙ୍ଗଦାନ ସମାଜକୁ ସହାନୁଭୂତି ଓ ପରୋପକାରର ବାର୍ତ୍ତା ଦେଇଛି। ତାଙ୍କର ଏହି ମହତ୍ କାର୍ଯ୍ୟକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସ୍ୱପନ କୁମାର ନନ୍ଦ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମକୁ ଆଧୁନିକ ରୂପ ଦେବା ପାଇଁ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ କଲ୍ୟାଣ, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ କୁରେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ 35 ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଡିୟମକୁ ଏକ ମଡେଲ କ୍ରୀଡ଼ା କେନ୍ଦ୍ରରେ ପରିଣତ କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
3: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
3: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟରେ ଜିଭ ପଦାକୁ ବାହାରି ଆସେ।
3: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
3: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
5: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ଅମରି ବୋହୁ ପରା,
1: ଯାହା ହଉ ମନ ଲାଖି ଘରଣୀଟିଏ ପାଇଛ।
0: ଖାଲି ଘରଣୀ ନୁହେଁ, ତମେ ମଧ୍ୟ ଭଲ ବୋହୁଟେ ପାଇଛ।
1: ନାଇଁ ନାଇଁ, ଭଲ ପିଲା, ପାରିବାର ପିଲା, ସବୁ କାମରେ ଧୁରନ୍ଧର।
0: ଇଏ ଭଲ ଦହିଛେନା ଟିକେ ଘରେ ହେଇଥିଲା।
1: ହଁ,
0: କହିଲା ଯଦି ସଞ୍ଜ ବେଳରେ ବୈଠକ ଆଡେ ଯାଉଛ, ତାହେଲେ ଖାଲି ହାତରେ କାହିଁକି ଯିବ? ଅପାଙ୍କ ପାଇଁ ଟିକେ ଦହିଛେନା ନେଇ ଯାଉନ।
1: ନାଇଁ ନାଇଁ ନାଇଁ, ଭଲ ପିଲା ମନ ଜାଣିକି ଯେଇଛି ଜିନିଷ। ହେଲେ ଗୋଟେ କଥା ଜାଣିଛ ନି ଦିଆ?
0: କୋଉ କଥା?
1: ଏ ଛେନାରୁ ଗୋଟେ କଥା ମନ ପଡିଲା ବା।
0: କୋଉ କଥା କହୁନା?
1: ଆଜି ପରା ବିଶ୍ୱ ଦୁଗ୍ଧ ଦିବସ, ୱାର୍ଲଡ ମିଲ୍କ ଡେ।
0: ଓହୋ, ଇଏ ଦୁଗ୍ଧଜାତ ଦ୍ରବ୍ୟ ଆଉ ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଆଜି ଦିନଟି ଖୁବ ଗୁରୁତ୍ୱପୂର୍ଣ୍ଣ। ଇଏ ଆମର ଯୋଉ ଗୋପାଳକ ଭାଇମାନେ ତାକୁ ପେଶା କରିକି ଚଳୁଛନ୍ତି, ଆଉ ସେମାନଙ୍କ ପାଇଁ ତ ଆଜି ଦିନଟି ମୁଖ୍ୟ ଦିନ। ଆଉ କଥା ହଉଛି ଅପା, ଇଏ ଆମେ ଯେତେବେଳେ ବ୍ୟବସାୟିକ ଭିତରେ ଗୋପାଳନ କରୁଛେ, ସେଥିପ୍ରତି ଅଧିକରୁ ଅଧିକ ଧ୍ୟାନ ଦେବା। ଯଥା ଆମେ ଆମ ଯୋଉ ଗୋରୁ ଗାଈଙ୍କୁ ରଖୁଛେ, ତାଙ୍କର ସଠିକ ଯତ୍ନ ନେବା, ତାଙ୍କ ଦେହ ପାର ଯତ୍ନ ନେବା, ସେ ଯୋଉ ଗୁହାଳରେ ରହୁଛନ୍ତି ତାଙ୍କ ପାଇଁ ଭଲ ଗୁହାଳ କରିବା, ତାଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦେବା, ଆଉ ତେବେ ଯାଇ ଆମେ ତାଙ୍କଠାରୁ ଅଧିକରୁ ଅଧିକ ଲାଭ ପାଇପାରିବା ଆଉ ଆମ ଆର୍ଥିକ ସ୍ତରକୁ ମଜବୁତ କରିପାରିବା।
1: ତମେ ଜାଣିଲେ ଖୁସି ହବ ନିଧିଆ, ଭାରତ କ୍ଷୀର ଉତ୍ପାଦନରେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି।
0: ବଢିଆ। ଆଉ
1: ଏ ସବୁର ଶ୍ରେୟ ଯିବ ଆମର ମହିଳା ଚାଷୀ ଭଉଣୀ ମାନଙ୍କୁ। ଆମର ମହିଳା ଚାଷୀ ଭଉଣୀ ମାନଙ୍କ ପାଇଁ ଆମର ଉତ୍ପାଦନ ବଢିବାରେ ଲାଗିଛି।
0: ଏଇଠି ଅପା, ଆମେ ସେମାନଙ୍କର ଅଧିକରୁ ଅଧିକ ଦାୟିତ୍ୱ ନେବା ଦରକାର।
1: ହଁ, ଆମର ମହିଳା ଚାଷୀ ଭଉଣୀ ମାନେ କେତେ କାମ କରୁଛନ୍ତି।
0: ହଁ ହଁ, ଠିକ କଥା କହିଛ। ଇଏ ଆମର ବିଶେଷ କରି ଚାଷବାସ ହଉ କିମ୍ବା ଗୋପାଳନ ହଉ, ତାଙ୍କର ଅଧିକରୁ ଅଧିକ କାମ ରହୁଛି।
1: ହଁ, ଗୁହାଳ ସଫା ଠାରୁ ଆରମ୍ଭ କରି ସୋସାଇଟି ହଉ କିମ୍ବା ବାହାରେ ବିକ୍ରି ବଟା ହଉ, ସେମାନେ ମୁଖ୍ୟ ଭୂମିକା ନଉଛନ୍ତି।
0: ଖାଲି କଣ ଅପା ସେତିକି?
1: ଆଉ
0: ଆମର ଯୋଉ କ୍ଷୀର ବାହାରୁଛି, କ୍ଷୀରରୁ ପ୍ରକ୍ରିୟାକରଣ ହେଇ ଦହି, ଛେନା, ଘିଅ, ରାବିଡି ଏସବୁ କିଏ କରୁଛି?
1: ଆମର ମହିଳା ଚାଷୀ ଭଉଣୀ ମାନେ।
0: ହଁ, ଇଏ ମହିଳା ଆଉ ପୁରୁଷ ଆମ ସମାଜର ଦୁଇଟି ଅଙ୍ଗ।
1: ହଁ,
0: ଆଉ ମହିଳାମାନଙ୍କର ସକ୍ରିୟ ଭାଗିଦାରିତା ଥିବାରୁ ଆଜି ଆମେ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟରୁ ଅଧିକରୁ ଅଧିକ ଲାଭ କରିପାରୁଛୁ।
1: କ୍ଷୀର ଦହି ଛେନାକୁ ବିକ୍ରି କରିକି ଆମର ଭଉଣୀମାନେ ଭଲ ଦି ପଇସା ରୋଜଗାର କରୁଛନ୍ତି।
0: ହଁ ପରା, ଏ ମହିଳାମାନେ ଆମର ଏକାଠି ମିଶିକିରି ଗୋପାଳନ କରୁଛନ୍ତି, ଦୁଗ୍ଧ ସଂଗ୍ରହ ପାଇଁ ସୋସାଇଟି କରୁଛନ୍ତି, ତା ସହିତ ପ୍ରକ୍ରିୟାକରଣ କରି ମଧ୍ୟ ଲାଭ ପାଉଛନ୍ତି। ଆଉ ସେଥିରେ ଆମର କୃଷି ବିଜ୍ଞାନ କେନ୍ଦ୍ର ହଉ କିମ୍ବା ଆମ ସରକାର ହୁଅନ୍ତୁ, ସେମାନେ ମଧ୍ୟ ତାଙ୍କୁ ଅନେକ ଅନେକ ସାହାଯ୍ୟ କରୁଛନ୍ତି।
1: ଖାଲି ଗୋପାଳନ ନୁହେଁ ନିଧିଆ, ଆମର ମହିଳା ଚାଷୀ ଭଉଣୀମାନେ ସବୁ ପ୍ରକାର ଚାଷରେ ଏକ ନମ୍ବର।
0: ହଁ, ସେ ମହିଳା ଗୋପାଳକ ହୁଅନ୍ତୁ କିମ୍ବା ଚାଷୀ ଭଉଣୀ ହୁଅନ୍ତୁ, ସେମାନେ କେମିତି ଆଗକୁ ବଢିବେ ସେଇ ପରାମର୍ଶ ଆମେ ତାଙ୍କୁ ଦେବା।
1: ହଁ ଅନିଧିଆ, କଥା ତ ହବା, ସନ୍ଧ୍ୟାବେଳ ଭଜନ ଶୁଣିବା, ତାପରେ କଥା ହବା।
0: ହଉ ହଉ।

0: କଣ ନିଧିଆ ମନକୁ ପାଇଲା ତ?
1: ଇଏ ଭଜନ ତମେ ବୈଠକ ଘରେ ଦବ, ଆଉ ମନକୁ ପାଇବନି ଏଥିରେ ଗୋଟେ କଣ କହିବାର ଅଛି?
0: ନାଇଁ ନାଇଁ, ଆଜି ଯାହା ହଉ ସନ୍ଧ୍ୟାବେଳେ ତମର ମୋର ଭେଟ ହେଲା, ଆମେ ଦୀପଦ ସୁଖ ଦୁଃଖ ହେଲେ, ହେଲେ ଆଜି ଆମର ପେଟ ପାଟଣାରେ କଣ ବିଷୟ ରହିଛି କହିଲ?
1: କଣ ବିଷୟ ଅଛି କହୁନ ବାପା?
0: ଏଇ ଉପରେ ପରା,
1: ଓହୋ, ଆମେ ଯୋଉ ଦୁଗ୍ଧଜାତ ଦ୍ରବ୍ୟ ଆଉ ପ୍ରକ୍ରିୟାକରଣ ଆଉ ମହିଳା ଚାଷୀ ମାନଙ୍କର ଗୋପାଳନର ଭୂମିକା, ସେଇ ସବୁ ବିଷୟରେ ଅଛି।
0: ହଁ, କଥା ସେଇଆ ଯେ, ହେଲେ ଆଜି ଆମର ଗୋପାଳକ ଭାଇ ଭଉଣୀ ମାନଙ୍କ ପାଇଁ ଗୋଟେ ଭଲ ବିଷୟ ରହିଛି।
1: ଇଏ ବଢିଆ ହେଲା ତାହେଲେ, ଆଉ କହୁନା ବିଷୟ କଣ ଅଛି, ଆଉ ମହାଶୟ କିଏ ଅଛନ୍ତି ଏସବୁ କହିବା ପାଇଁ?
0: ଆଜିର ବିଷୟ ରହିଛି ଗର୍ଭିଣୀ ଗାଈର ଯତ୍ନ। ଏ ବିଷୟରେ ଆଲୋଚନା କରିବେ ଡକ୍ଟର ଶ୍ରୀନିବାସ ଶତପଥୀ।
1: ହଉ, ଇଏ ମହାଶୟ ତାହେଲେ ଏ ବିଷୟରେ କୁହନ୍ତୁ, ଆମେ ଏଇଠି ଶୁଣିବା ଆଉ।
2: ଆଜିର କାର୍ଯ୍ୟକ୍ରମରେ ବିଷୟ ରହିଛି ଗର୍ଭିଣୀ ଗାଈର ଯତ୍ନ। ତେବେ ଆସନ୍ତୁ ଏହି ବିଷୟରେ ଆଲୋଚନା କରିବା। ଗୃହପାଳିତ ପଶୁମାନଙ୍କ ବିକାଶ, ଶାବକମାନଙ୍କର ସଠିକ୍ ରକ୍ଷଣାବେକ୍ଷଣ ତଥା ଭରଣ ପୋଷଣ ଉପରେ ନିର୍ଭର କରିଥାଏ। ଗୃହପାଳିତ ପଶୁଙ୍କ ଗୁଣାତ୍ମକ ସଂଖ୍ୟା ବୃଦ୍ଧି ପାଇଁ ଗର୍ଭାବସ୍ଥା ବାସ୍ତବିକ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ। ଗର୍ଭାବସ୍ଥାରେ ଗୋ ସମ୍ପଦର ସଠିକ୍ ଯତ୍ନମାନ ନେଇପାରିଲେ ଶାବକମାନଙ୍କର ସମ୍ପୂର୍ଣ୍ଣ ବିକାଶ ସହ ଏକ ଆର୍ଥିକ ଓ ସହଜ ପରିଚାଳନାତ୍ମକ ସନ୍ତୁଳନ ରକ୍ଷା ସମ୍ଭବ ହୋଇପାରିବ। ଆଜିର ସାମାନ୍ୟ ଛୋଟ ନବଜାତ ବାଛୁରୀଟି ଭବିଷ୍ୟତ ଗୋରୁଗୋଠର ମୁଖ୍ୟାସ ଅଟେ। ତେଣୁ ଗର୍ଭାବସ୍ଥାର ଗୁରୁତ୍ୱକୁ ଉପଲବ୍ଧି କରି ସଠିକ୍ ରକ୍ଷଣାବେକ୍ଷଣ ତଥା ଭରଣ ପୋଷଣ ପ୍ରତି ଗୁରୁତ୍ୱ ଦେବା ଜରୁରୀ। ସାଧାରଣତଃ ଗର୍ଭାବସ୍ଥା ସମୟରେ କିଛି ଭୁଲ ତ୍ରୁଟି ରହିଯିବା ଦ୍ୱାରା ବାଛୁରୀର ଶାରୀରିକ ବିକାଶରେ ବାଧା ଉପୁଜିବା ସହିତ ବେଳେବେଳେ ଜୀବନହାନି ମଧ୍ୟ ଘଟିଥାଏ, ଯାହାଦ୍ୱାରା ଚାଷୀର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ। ଶାବକଙ୍କର ଯତ୍ନ ସାଧାରଣତଃ ଗର୍ଭାବସ୍ଥାରୁ ହିଁ ଆରମ୍ଭ ହୋଇଥାଏ ଏବଂ ଗର୍ଭଧାରଣର ସଠିକତା ପ୍ରମାଣିତ ହେବା ପରଠାରୁ ଗର୍ଭବତୀ ଗାଈର ଯତ୍ନ ନେବାର ଯଥେଷ୍ଟ ଆବଶ୍ୟକତା ମଧ୍ୟ ରହିଛି। ଗୋପାଳନରେ ଏହି ଗର୍ଭାବସ୍ଥାର ସମୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ଗୋପାଳକ ଚାଷୀ ଭାଇମାନେ କିପରି ଏହି ଗର୍ଭାବସ୍ଥାରେ ସଠିକ୍ ଲାଳନ ପାଳନ କରିବେ ସେ ବିଷୟରେ ଆସନ୍ତୁ ଆମେ ଆଜି ଆଲୋଚନା କରିବା। ଗାଈର ଗର୍ଭର ଅବଧି 280 ଦିନ ବା ପାଖାପାଖି 9 ମାସ ହୋଇଥାଏ। ଗର୍ଭଧାରଣର ପ୍ରଥମ 6 ମାସ କୌଣସି ସ୍ୱତନ୍ତ୍ର ଯତ୍ନର ଆବଶ୍ୟକତା ନଥାଏ, କେବଳ ତାର ଦୁଗ୍ଧ ଉତ୍ପାଦନ ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଅନୁଯାୟୀ ଉପଯୁକ୍ତ ମାତ୍ରାର ଦାନା, ଯଥେଷ୍ଟ ସବୁଜ ଖାଦ୍ୟ ଏବଂ ପାନୀୟ ଜଳ ଯୋଗାଇବା ଆବଶ୍ୟକ। ଗର୍ଭଧାରଣର ସମୟରେ ଶେଷ 3 ମାସରେ ଅଥବା 6-9 ମାସ ମଧ୍ୟରେ ଗର୍ଭରେ ବଢୁଥିବା ବାଛୁରୀର ବୃଦ୍ଧିହାର ଅଧିକ ହୋଇଥାଏ। ତେଣୁ ଏହି ଶେଷ 3 ମାସରେ ଚାଷୀ ଭାଇ ଉପଯୁକ୍ତ ଖାଦ୍ୟ, ବାସଗୃହ ଏବଂ ବ୍ୟବହାରକ ପରିଚାଳନା ଦ୍ୱାରା ବହୁତ ଲାଭବାନ ହୋଇପାରିବେ। ଅଧିକ ଓଜନ ଏବଂ ସୁସ୍ଥ ବାଛୁରୀର ଜନ୍ମ, ବାଛୁରୀ ଜନ୍ମ ପରେ ଗାଈର ଦୁଗ୍ଧ ଉତ୍ପାଦନ କ୍ଷମତାରେ ବୃଦ୍ଧି, ଉତ୍ପାଦନ ଜନିତ ରୋଗର ଆପତନ କମ୍, ଦୁଗ୍ଧ ଉତ୍ପାଦନ ସମୟରେ ଅଳ୍ପ ହାରରେ ଗାଈର ଓଜନ ହ୍ରାସ, ବାଛୁରୀ ଜନ୍ମ ପରେ ସଠିକ୍ ସମୟ 45-60 ଦିନ ପରେ ଗାଈ ପ୍ରଜନନକ୍ଷମ କିପରି ହେବ ସେହି ବିଷୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଖାଦ୍ୟ ପରିଚାଳନା, ଗର୍ଭଧାରଣ ଅବଧିର ଶେଷ 3 ମାସରେ ଗାଈର ଖାଦ୍ୟର ଆବଶ୍ୟକତା ବୃଦ୍ଧି ହୋଇଥାଏ। ସାଧାରଣ ଭାବରେ ଗାଈ ପ୍ରତି 15 କିଲୋଗ୍ରାମ ଦାନା ଗର୍ଭ ଖୋରାକ ଭାବରେ ଦିଆଯାଇଥାଏ। ଦାନାର ପରିମାଣ ସଙ୍ଗେ ସଙ୍ଗେ ବୃଦ୍ଧି ନ କରି ପ୍ରଥମ କ୍ରମାଗତ ଭାବରେ 300-400 ଗ୍ରାମ ବୃଦ୍ଧି କରାଯିବା ଉଚିତ, ଯାହାଦ୍ୱାରା କି ପାକସ୍ଥଳୀରେ

ତାହା ହଜମ ହୋଇପାରିବ, ଅଥବା ଯଦି ସଙ୍ଗେ ସଙ୍ଗେ ଏହାର ପରିମାଣ ବୃଦ୍ଧି କରାଯାଏ ତେବେ ଏହା ହଜମ ହୋଇ ନପାରି ଝାଡ଼ା ଭାବରେ ହୋଇଥାଏ, ଯାହାଦ୍ୱାରା ଗର୍ଭିଣୀ ଗାଈ ଉପରେ କୁପ୍ରଭାବ ପଡ଼ିଥାଏ ଓ ଚାଷୀଭାଇମାନଙ୍କ ଉପରେ ମଧ୍ୟ ଏହାର ଯଥେଷ୍ଟ ପ୍ରଭାବ ପଡ଼ିଥାଏ, ଯେପରିକି ଗାଈ ପ୍ରତି 100 କିଲୋଗ୍ରାମ ଶରୀର ଓଜନ ପାଇଁ 1 କିଲୋଗ୍ରାମ ଦାନା ପାଇପାରୁଥିବ ଏବଂ ଶଙ୍କର ଜାତୀୟ ଗାଈ ପ୍ରତି 100 କିଲୋଗ୍ରାମ ଶରୀର ଓଜନ ପାଇଁ 1.5 କିଲୋଗ୍ରାମ ଦାନା ପାଇପାରୁଥିବ। ଉପଯୁକ୍ତ ଖାଦ୍ୟ ପ୍ରଦାନ କଲେ ଗର୍ଭ ସମୟରେ ଗାଈର ଶରୀରର ଓଜନ 25-30 କିଲୋଗ୍ରାମ ବୃଦ୍ଧି ହୋଇଥାଏ, ଯାହାକି ଅପରପକ୍ଷେ ଗର୍ଭରେ ଥିବା ବାଛୁରୀର ମଧ୍ୟ ସଠିକ୍ ବୃଦ୍ଧିକୁ ସୂଚାଇଥାଏ। ଛୁଆ ଜନ୍ମ କରିବାର 3-5 ଦିନ ପୂର୍ବରୁ ସହଜ ହଜମ ଖାଦ୍ୟ ଦେବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ, ଯେମିତିକି ଗହମ ଧାନକୁଣ୍ଡା 3 କିଲୋଗ୍ରାମ, 500 ଗ୍ରାମ ବାଦାମ ପିଡ଼ିଆ ଏବଂ 100 ଗ୍ରାମ ଖଣିଜ ଲବଣକୁ ମିଶାଇ ପ୍ରସ୍ତୁତ କରାଯାଇପାରିବ। ଏହି ସମୟରେ ଯଥେଷ୍ଟ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଆବଶ୍ୟକ। ଯଥେଷ୍ଟ ପରିମାଣରେ ସବୁଜ ଘାସ ଯେପରିକି ହାତିଆ ଘାସ, ବର୍ସିମ୍ ଏବଂ ଲୁସନ୍ ଗାଈ ପିଛା 20 କିଲୋଗ୍ରାମ ଯାଏଁ ଯୋଗାଇ ଦେବା ଉଚିତ। ଗର୍ଭଧାରଣରେ ଗାଈରେ ଫଲିକ୍ ଏସିଡ୍ର ଅତ୍ୟନ୍ତ ଆବଶ୍ୟକତା ରହିଛି। ଅଧିକ ମାତ୍ରାରେ ପରିବା, ଫଳ ଚୋପା ସହ ସବୁଜ ଘାସ ଦେଲେ ଏହାର ଆବଶ୍ୟକତାକୁ ପୂରଣ କରାଯାଇପାରିବ। କ୍ୟାଲସିୟମ୍ ଓ ଫସ୍ଫରସ୍ ଖଣିଜ ଲବଣର ଅନୁପାତ 2:1 ଭାଗରେ ଯୋଗାଇ ଦେବା ଉଚିତ। ସବୁଜ ଘାସ ଦେବା ଦ୍ୱାରା କ୍ୟାଲସିୟମ୍ର ଆବଶ୍ୟକତାକୁ ପୂରଣ କରାଯାଇପାରିବ ଏବଂ ଦାନା ଓ ଚୋକଡ଼ ଦେବା ଦ୍ୱାରା ଫସ୍ଫରସ୍ର ଆବଶ୍ୟକତାକୁ ପୂରଣ କରାଯାଇପାରିବ। ଫସ୍ଫରସ୍ ଯୋଗୁଁ ବାଛୁରୀର ମାଂସପେଶୀର ବିକାଶ ସହ ସମସ୍ତ ମୌଳିକ ବିକାଶ ହୋଇଥାଏ। ଗର୍ଭର ଶେଷ ପର୍ଯ୍ୟାୟରେ ଗାଈକୁ ଖାଦ୍ୟରେ ଭିଟାମିନ୍ ଡିର ଇଞ୍ଜେକ୍ସନ୍ ମଧ୍ୟ ଦେବା ଉଚିତ। ଗର୍ଭଧାରଣ ସମୟରେ ଗର୍ଭାଶୟର ଆକାର ବଡ଼ ହୋଇଯାଇଥାଏ ଏବଂ ପେଟର ଆକାର ସଙ୍କୁଚିତ ହୋଇଯାଇଥାଏ, ଯାହାଦ୍ୱାରା ପେଟ ଫୁଲିବା ଅବସ୍ଥା ଦେଖାଯାଇଥାଏ। ବାସଗୃହ ପରିଚାଳନା, ଛୁଆ ଜନ୍ମ କରିବାର ଦିନ ଯାହାକି ପ୍ରଜନନ କରାଯାଇଥିବା ଦିନଠାରୁ 280 ଦିନ ଭାବରେ ହିସାବ କରାଯାଇଥାଏ, ତାହାଠାରୁ 8-10 ଦିନ ପୂର୍ବରୁ ଗାଈକୁ ଅନ୍ୟତ୍ର ଗର୍ଭଘରକୁ ସ୍ଥାନାନ୍ତରିତ କରାଯାଇଥାଏ। ବଡ଼ ଫାର୍ମରେ ପ୍ରତି 100ଟି ଗାଈ ପାଇଁ 5ଟି ଗର୍ଭଘର ରହିବା ଉଚିତ ଏବଂ ଏହାର ଆକାର 12 ଫୁଟ ଆଚ୍ଛାଦିତ ସ୍ଥାନ ଏବଂ ସମ ପରିମାଣର ଖୋଲା ସ୍ଥାନ ରହିବା ଦ୍ୱାରା ଗର୍ଭିଣୀ ଗାଈ ଚଲାବୁଲା କରିପାରିଥାଏ। ଖୋଲା ସ୍ଥାନ ଚାରିପଟେ ପାଖାପାଖି 5 ଫୁଟ ଉଚ୍ଚର କାନ୍ଥ ରହିବା ଉଚିତ। ଏହାସହ ମୁକ୍ତ ବାୟୁ ଚଳାଚଳ ଏବଂ ଆଲୋକର ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ। ଅଳ୍ପ ଗାଈ ରଖିଥିବା ଚାଷୀମାନେ ଏହି ସମୟରେ ଶେଷ 8-10 ଦିନରେ ଗର୍ଭବତୀ ଗାଈକୁ ଗୋଠରୁ ଅଲଗା କରି ପରିଷ୍କାର ସ୍ଥାନକୁ ସ୍ଥାନାନ୍ତରିତ କରିବା ଉଚିତ। ଗର୍ଭବତୀ ଗାଈ ରହୁଥିବା ଗୃହର ଚଟାଣ ଖସଡ଼ା ହେବା ଅନୁଚିତ। ଗର୍ଭଗୃହ ବା ଛୁଆ ଜନ୍ମ କରିବା ପାଇଁ ଥିବା ସ୍ଥାନରୁ ମୁନିଆ ପଦାର୍ଥ ରହିବା ଅନୁଚିତ ଏବଂ ଚଟାଣରେ ଗାଈ ପିଛା 5-6 କିଲୋଗ୍ରାମ ପାଳ ବିଛାଇ ରଖିବା ଆବଶ୍ୟକ। ପ୍ରସବ ଲକ୍ଷଣକୁ ଅନୁଧ୍ୟାନ କରିବା ଅତ୍ୟନ୍ତ ଜରୁରୀ। ସାଧାରଣତଃ ପ୍ରସବ ଲକ୍ଷଣର 2-3 ଘଣ୍ଟା ମଧ୍ୟରେ ଆମର ପ୍ରସବ ହୋଇଥାଏ। ଏହା ଯଦି ନ ହୁଏ ତେବେ ଚାଷୀଭାଇମାନଙ୍କୁ ଅନୁରୋଧ ଯେ ସେମାନେ ପ୍ରାଣୀ ଚିକିତ୍ସକଙ୍କ ସହିତ ଶୀଘ୍ର ସମ୍ପର୍କ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ବ୍ୟବହାରିକ ପରିଚାଳନା, ଗର୍ଭ ଥିବା ସମୟରେ ପ୍ରତି ଗାଈକୁ 25-30 ଗ୍ରାମ ଧାତବ ଖଣିଜ ଲବଣ ଦେବା ଉଚିତ। ଗର୍ଭଧାରଣର ଶେଷ 3 ମାସ ସମୟରେ କୃମିନାଶକ ଔଷଧ ଏବଂ ଟିକାକରଣ କରିବା ଅନୁଚିତ। ଯଦି ଏହାର ଆବଶ୍ୟକ ପଡ଼ିଥାଏ ତେବେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶରେ ଏହା ସମ୍ପନ୍ନ ହେବା ଦରକାର। ଗର୍ଭବତୀ ଗାଈକୁ ବେଶୀ ଦୂର ଚଲାଇବା କିମ୍ବା ଜୋରରେ ଘଉଡ଼ାଇବା ଏବଂ ମାଡ଼ ମାରିବା ଅନୁଚିତ। ଗର୍ଭବତୀ ଗାଈକୁ ସର୍ବଦା ଧୀର ପରିଚାଳନା ଅତ୍ୟନ୍ତ ଆବଶ୍ୟକ। ଏହି ସମୟରେ ଗର୍ଭିଣୀ ଗାଈକୁ ଭୟଭୀତ କରିବା ଅନୁଚିତ। ଦୁଗ୍ଧ ପରିଚାଳନା, ଛୁଆ ଜନ୍ମ ପାଇଁ ଥିବା ଦିନଠାରୁ 45-60 ଦିନ ପୂର୍ବରୁ ଗାଈକୁ ଦୁହିଁବା ବନ୍ଦ କରିଦେବା ଉଚିତ। ଏହାକୁ ଆମେ ପଡ଼ିଆ ସମୟ ବୋଲି କହିଥାଉ, ଯାହାକୁ ଡ୍ରାଇ ପିରିୟଡ୍ କୁହାଯାଇଥାଏ। ପ୍ରତ୍ୟହ 4-5 ଲିଟର କ୍ଷୀର ଦେଉଥିବା ଗାଈକୁ ସଙ୍ଗେ ସଙ୍ଗେ ଦୁହିଁବା ବନ୍ଦ କରାଯାଇପାରିବ, କିନ୍ତୁ ଏହାଠାରୁ ଅଧିକ ଉତ୍ପାଦନକ୍ଷମ ଗାଈକୁ ଗୋଟିଏ ଦିନ ଅନ୍ତରାଳରେ ଦୁହିଁ ଏବଂ କ୍ରମାଗତ ଭାବରେ ଦୁହିଁବା ବନ୍ଦ କରିବା ଉଚିତ। ଗାଈକୁ ପଡ଼ିଆ ପକାଇବା ସମୟରେ କ୍ଷୀର ଉତ୍ପାଦନ ପାଇଁ ଦିଆଯାଉଥିବା ଖୋରାକ ବା ଦାନାକୁ ମଧ୍ୟ କ୍ରମଶଃ କମାଇବା ଉଚିତ।

ପରବର୍ତ୍ତୀ ସମୟରେ ଥନହରା ରୋଗ କିମ୍ବା ମାଷ୍ଟାଇଟିସ୍ ନ ହେବା ପାଇଁ ପ୍ରତିକାର ସ୍ୱରୂପ ଗାଈ ପଡ଼ିଆ ଥିବା ସମୟରେ ଚିର ମଧ୍ୟରେ ଆଣ୍ଟିବାୟୋଟିକ୍ ଔଷଧ ବ୍ୟବହାର କରାଯାଇପାରିବ। ବାଛୁରୀ ଜନ୍ମ ପୂର୍ବରୁ ପ୍ରସବର ଲକ୍ଷଣଗୁଡ଼ିକ ଗର୍ଭିଣୀ ଗାଈରେ ଦେଖାଯାଇଥାଏ। ଖାଇବାରେ ରୁଚି ନ ରଖିବା, ବାରମ୍ବାର ପରିସ୍ରା କରିବା, ଯୋନିଦ୍ୱାର ଲାଲ ହୋଇଯିବା, ପହ୍ନା ବଡ଼ ହୋଇ ଓହଳି ପଡ଼ିବା, ବାରମ୍ବାର ଉଠ୍ବସ ହେବା, ପେଟ ଆଡ଼କୁ ମୁହଁ କରି ଚାଟିବା, ହଳଦିଆ ମୋଟା ଲାଳ ଯୋନିରୁ ବାହାରିବା, ଏହି ପ୍ରସବର ଲକ୍ଷଣ ଦେଖିବା ମାତ୍ରେ ନିକଟସ୍ଥ ପଶୁ ଚିକିତ୍ସା ଅଧିକାରୀଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ। ଆମେ ଯେଉଁ ଜିନିଷ ସବୁ ଆଲୋଚନା କଲେ, ମୁଁ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରିବି, ବାଛୁରୀ ଜନ୍ମ ପୂର୍ବରୁ ଗର୍ଭିଣୀ ଗାଈର ଉପଯୁକ୍ତ ଯତ୍ନ ସେହି ପର୍ଯ୍ୟାୟକ୍ରମେ ନେବା ଉଚିତ, ଯାହାଦ୍ୱାରା ଗାଈର ଉତ୍ପାଦନ କ୍ଷମତା ବୃଦ୍ଧି ସହ ସୁସ୍ଥ ବାଛୁରୀ ଜନ୍ମ ହେବ ଏବଂ ଏହାଦ୍ୱାରା ଚାଷୀ ଭାଇମାନେ ଆର୍ଥିକ ଭାବରେ ଲାଭାନ୍ୱିତ ହୋଇପାରିବେ। ଶ୍ରୋତାବନ୍ଧୁ, ଆମେ ଯେଉଁ ସବୁ ବିଷୟ ଆଲୋଚନା କଲେ ତାହା ସହିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଗର୍ଭାବସ୍ଥା ସମୟରେ ଗର୍ଭାଶୟର ଆକାର ବଡ଼ ହୋଇଯାଉଥିବା ବେଳରେ ଗାଈର ଖାଦ୍ୟ ପେଟ ବା ରୋମାନ୍ଥନ ଥଳି ଚାପରେ ସଙ୍କୁଚିତ ହୋଇଥାଏ। ତେଣୁ ଏହି ସମୟରେ ପେଟ ଫୁଲା ପ୍ରତି ସାବଧାନ ରହିବା ନିତାନ୍ତ ଆବଶ୍ୟକ। ସାଧାରଣତଃ ବାସି ପେଜ, ନଡ଼ା, ଅଗାଡ଼ି କୁଣ୍ଡା, ପଚାସଢ଼ା ଖାଦ୍ୟ, ପଖାଳ ଭାତ ଆଦି ଖାଦ୍ୟମାନ ପେଟ ଫୁଲାର କାରଣ ହୋଇଥାଏ। ତେଣୁ ଏହିସବୁ ଖାଦ୍ୟ ଦେଲାବେଳେ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ନଡ଼ା ଖାଇବାକୁ ଦେଲାବେଳେ କାଟି ପାଣିରେ ବତୁରେଇ ଅଳ୍ପ ପରିମାଣର ଦେବା ଦରକାର। ଠିକ୍ ସେହିପରି ଅଗାଡ଼ି କୁଣ୍ଡାକୁ ଗୁଣ୍ଡ କରି ଫାଇନ୍ କୁଣ୍ଡା କରି ଖାଦ୍ୟ ଖାଇବାକୁ ଦେବା ନିତାନ୍ତ ଆବଶ୍ୟକ। ସେମିତି ଆଉ ଗୋଟିଏ କଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେମିତିକି ପ୍ରସବ ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ମୁକ୍ତ ବାୟୁ ଚଳାଚଳ ଓ ଆଲୋକର ବ୍ୟବସ୍ଥା ରଖିବା ଦରକାର ଅଟେ, ଯାହାକୁ ଆମେ କହୁଥାଉ ଭେଣ୍ଟିଲେସନ। ପ୍ରସବ କରିବାର 10-15 ଦିନ ପୂର୍ବରୁ ଗାଈର ଠିକ୍ ଛାଡ଼ା ହେବା ପାଇଁ ତୁରନ୍ତ ବହୁଳ ଖାଦ୍ୟ ଯଥା କୁଣ୍ଟା, ନଡ଼ା ଆଦି ଦାନା ସହ ଖାଇବାକୁ ଦିଅନ୍ତୁ। ପ୍ରସବ ସମୟ ପାଖେଇ ଆସିଲେ ପ୍ରସବ ଲକ୍ଷଣ ଦେଖାଦେବାର 2-3 ଘଣ୍ଟା ମଧ୍ୟରେ ପ୍ରସବ ହୋଇଥାଏ। ଯଦି ଛଡ଼ା ଥାଏ ତାହେଲେ 4-5 ଘଣ୍ଟା ମଧ୍ୟ ରହିଥାଏ, କିନ୍ତୁ ଏଥିରେ ଯଦି ବିଳମ୍ବ ହୁଏ ତେବେ ଅଭିଜ୍ଞ ପ୍ରାଣି ଚିକିତ୍ସକଙ୍କ ସହ ତୁରନ୍ତ ପରାମର୍ଶ କରିବା ଆବଶ୍ୟକ। ଗାଈମାନଙ୍କ କ୍ଷେତ୍ରରେ ସାଧାରଣତଃ ଗର୍ଭଧାରଣର ସମୟ 270-290 ଦିନ ହୋଇଥାଏ। ଗର୍ଭ ପରୀକ୍ଷା ଦ୍ୱାରା ଗର୍ଭଧାରଣର ସଠିକତା ପ୍ରମାଣିତ ହେବା ପରଠାରୁ ଗର୍ଭବତୀ ଗାଈର ଯତ୍ନର ଆବଶ୍ୟକତା ନିତାନ୍ତ ଆବଶ୍ୟକ। ମୁଁ ପୁଣି ଥରେ କହିରଖେ, ପ୍ରଥମ 6 ମାସରେ ଗାଈର ପରିପାଳନରେ ବିଶେଷ କିଛି ପରିବର୍ତ୍ତନର ଦରକାର ହୋଇନଥାଏ, କିନ୍ତୁ ଶେଷ 2-3 ମାସ ସମୟରେ ବାଛୁରୀ ବହୁତ ଶୀଘ୍ର ବଢ଼ୁଥିବାରୁ ଗାଈର ପରିପାଳନ ପ୍ରତି ବିଶେଷ ଭାବରେ ଦୃଷ୍ଟି ଦେବା ଦରକାର। ଦେଶୀ ଗାଈଙ୍କ ପାଇଁ ସେମାନଙ୍କର ଦୈନନ୍ଦିନ ଖାଦ୍ୟର ଆବଶ୍ୟକତା ସହିତ ପୂର୍ବରୁ ଆଲୋଚନା ଆମେ କଲେ 1 କିଲୋଗ୍ରାମ ସନ୍ତୁଳିତ ଖାଦ୍ୟ ଓ ଶଙ୍କର ଗାଈଙ୍କ ପାଇଁ 1.5 କିଲୋଗ୍ରାମ ଅଧିକ ଖାଦ୍ୟ ଦେବା ଦରକାର। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଲା ଉଚ୍ଚରୁ ନିଚ ଜାଗାକୁ ଚଲାଇବା, ଦୁର୍ଘଟଣା ଜନିତ କ୍ଷତ ଖସିଡ଼ିବା, ଅନ୍ୟ ଗାଈକୁ ଗାଈ ଉପରେ ଚଢ଼ିବାକୁ ଦେବା ଆଦି କଷ୍ଟରୁ ଗର୍ଭିଣୀ ଗାଈକୁ ମୁକ୍ତ ରଖିବା ଦରକାର। ଗାଈ ଶୋଇଥିବା ଅର୍ଥାତ୍ ପ୍ରସବ କରିବାର ସ୍ଥାନର ଚଟାଣର ମାପ 150 ବର୍ଗଫୁଟ ହେବା ଦରକାର। ଏହି ପ୍ରସବ କରିବାର ସ୍ଥାନରେ ନଡ଼ା ବା ପାଳ ବିଛାଇ ରଖନ୍ତୁ। ଗର୍ଭଘରକୁ ସ୍ଥାନାନ୍ତରଣ କରିବା ନିତାନ୍ତ ଜରୁରୀ, ନଚେତ ଏହା ମା ଓ ଶାବକମାନଙ୍କ ପାଇଁ ଅତ୍ୟନ୍ତ ବିପଦଜନକ ହୋଇଥାଏ। ଏହି ଘରଟି ଗର୍ଭିଣୀ ଗାଈକୁ ବାହ୍ୟ ଆଘାତରୁ ମୁକ୍ତ ରଖିଥାଏ। ଠିକ୍ ସେମିତି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଥନହରା ରୋଗ। ଥନହରା ରୋଗ କିମ୍ବା ମାଷ୍ଟାଇଟିସ୍କୁ ପ୍ରତିକାର ସ୍ୱରୂପ ଚିର ମଧ୍ୟରେ ଆଣ୍ଟିବାୟୋଟିକ୍ ଔଷଧ ବ୍ୟବହାର କରାଯାଇପାରିବ। ଗର୍ଭଘରରେ ଯଥେଷ୍ଟ ଜାଗା ଦରକାର, ଯେମିତିକି ଗର୍ଭିଣୀ ଗାଈଟି ବସିପାରିବ ଓ ଠିଆ ହୋଇପାରିବ, ଏବଂ ବାହ୍ୟ ଆଘାତରୁ ମଧ୍ୟ ଏହି ଘରଟି ଗର୍ଭିଣୀ ଗାଈକୁ ମୁକ୍ତ କରିଥାଏ। ସମୟ ସମୟ ଥନ ଫୁଲି ଯାଇଥାଏ, ଯାହାକୁ ଆମେ କହୁ ଅଡର୍ ଇଡେମା। ଦୈନନ୍ଦିନ 0.5 ଘଣ୍ଟାରୁ 1 ଘଣ୍ଟା ବ୍ୟାୟାମ ଦ୍ୱାରା ଏବଂ ପ୍ରସବ ପୂର୍ବରୁ କ୍ଷୀର ଦୁହିଁବା ଦ୍ୱାରା ଏହାକୁ ରୋକାଯାଇପାରିବ। ଗର୍ଭିଣୀ ଗାଈର ସ୍ୱାସ୍ଥ୍ୟାବସ୍ଥାର ଦୈନନ୍ଦିନ ନିରୀକ୍ଷଣ କରିବା ନିତାନ୍ତ ଜରୁରୀ। କୌଣସି ଔଷଧ ନେବା ପୂର୍ବରୁ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ, ନଚେତ ଏହା ଉଭୟ ମା ଓ ଶାବକ ଉପରେ କୁପ୍ରଭାବ ପକାଇଥାଏ।

0: ଟିକାଦାନ
1: ହଁ ଆମେ ତାକୁ ଠିକ ସମୟରେ ଟିକାଦାନ କରୁଥିବା ବିଭିନ୍ନ ପ୍ରକାର ରୋଗରୁ ସୁରକ୍ଷା ଦଉଥିବା ତେବେ ଯାଇ ସେ ଆମକୁ ଅଧିକରୁ ଅଧିକ ରୋଜଗାର ଦେଇପାରିବ
0: ଆଉ ଗୋଟିଏ କଥା ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଗୋଟେ ଖୁସିର ଦିନ ବିଶ୍ୱ ଦୁଗ୍ଧ ଦିବସ ଏ ବିଷୟରେ ଆମର ଜଣେ ମହାଶୟ କଣ କହୁଛନ୍ତି ଶୁଣିବା
1: ହଉ ତାହେଲେ
2: ମୁଁ ଡକ୍ଟର ମନୋଜ କୁମାର ପଟ୍ଟନାୟକ ଏକ୍ସ ଚିଫ୍ ଡିଷ୍ଟ୍ରିକ୍ଟ ଭେଟେନାରୀ ଅଫିସର କେନ୍ଦ୍ରାପଡ଼ା ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଏହି ଦିନଟିକୁ ଆନ୍ତର୍ଜାତିକ ଦୁଗ୍ଧ ଦିବସ ବା ୱାର୍ଲଡ ମିଲ୍କ ଡେ ଭାବେ ପାଳନ କରାଯାଉଛି ୟୁନାଇଟେଡ୍ ନେସନ ବା ଜାତିସଂଘ ଅଧୀନ ଥିବା ଫୁଡ୍ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ ଦ୍ୱାରା ଏହାକୁ ସ୍ଥିରୀକୃତ କରାଯାଇଛି ଚଳିତ ବର୍ଷର ଥିମ୍ ବା ମେସେଜ ହେଲା ସେଲିବ୍ରେଟିଂ ଓମେନ୍ ଫାର୍ମର ବା ମହିଳା ଚାଷୀଙ୍କୁ ସମ୍ମାନିତ ଏବଂ ଉତ୍ସାହିତ କରିବା ସାରା ପୃଥିବୀରେ ଦୁଗ୍ଧ ଉତ୍ପାଦନରେ ଆମ ଦେଶ ପ୍ରଥମ ସ୍ଥାନ ଅଧିକାର କରିଅଛି ପୃଥିବୀର ସମଗ୍ର ଦୁଗ୍ଧ ଉତ୍ପାଦନର 25% ଆମ ଦେଶରେ ଉତ୍ପାଦିତ ହେଉଛି ଭାରତରେ ବାର୍ଷିକ 248 million ମେଟ୍ରିକ ଟନ୍ସ ଉତ୍ପାଦିତ ହେଉଥିଲା ବେଳେ ସାରା ପୃଥିବୀରେ ତାହା 930 million ମେଟ୍ରିକ ଟନ୍ ଅଟେ ଯାହାକି 25% ଭାରତରେ କେବଳ ଉତ୍ପାଦିତ ହେଉଛି ତା ତଳକୁ ଅଛି ୟୁରୋପିଆନ ୟୁନିୟନ ତା ତଳକୁ ଅଛି ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ ଆମେରିକା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମହିଳା ଚାଷୀମାନଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ଗୋପାଳନର ଦୈନନ୍ଦିନ କାର୍ଯ୍ୟକ୍ରମ ଯାହାକି ଗୁହାଳ ସଫା କରିବା ଦୁଗ୍ଧ ଦୁହିଁବା ଗାଈମାନଙ୍କୁ ଖାଦ୍ୟ ପାଣି ଯୋଗାଇବା ଦୁଗ୍ଧକୁ ପରିବହନ କରି ଖାଉଟିଙ୍କ ପାଖରେ ପହଞ୍ଚାଇବା ବା ସୋସାଇଟିରେ ପହଞ୍ଚାଇବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନେ ସାମିଲ ହୋଇଥାନ୍ତି ଦୁଗ୍ଧକୁ ପ୍ରକ୍ରିୟାକରଣ କରିବା ଓ ବିକ୍ରିବଟା କରିବାରେ ମଧ୍ୟ ମହିଳାମାନଙ୍କର ସାମିଲ ହୋଇଥିବା ଜଣାଯାଇଛି ତାଙ୍କୁ ସୁଚାରୁ ରୂପେ ସମ୍ପାଦନ ସେମାନେ କରିପାରିଥାନ୍ତି ତେଣୁ ସେମାନଙ୍କୁ ଆମେ ନିହାତି ଭାବେ କୃତଜ୍ଞତା ଜ୍ଞାପନ କରିବା ମହିଳା ଦୁଗ୍ଧ ସମବାୟ ସମିତି ଗଠନ କରି ଅନେକ ମହିଳା ଚାଷୀ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି ଦୁଗ୍ଧ ହେଲା ଏକ ଖାଦ୍ୟସାରରେ ଭରପୁର ସ୍ୱୟଂ ସମ୍ପୂର୍ଣ୍ଣ ଖାଦ୍ୟ ଯେଉଁଥିରେ ଉତ୍କୃଷ୍ଟ ପୁଷ୍ଟିସାର ଅତ୍ୟାବଶ୍ୟକ ଭିଟାମିନ୍ସ ଓ କ୍ୟାଲସିୟମ୍ ରହିଛି ପ୍ରତ୍ୟେକ ପରିବାର ପ୍ରତ୍ୟେକ ଦିନ 1-2 liter ଦୁଗ୍ଧ ଆବଶ୍ୟକ କରିଥାନ୍ତି ଛୁଆଠାରୁ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସୁସ୍ଥ ରହିବା ପାଇଁ ଦୁଗ୍ଧକୁ ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି ରୋଗୀମାନଙ୍କ ପାଇଁ ଏହା ଏକ ରୋଗ ନିବାରକ ଭାବେ ବ୍ୟବହାର କରାଯାଏ ଅତି ସହଜରେ ଏହା ଉପଲବ୍ଧ ହୋଇଥାଏ ଏହାକୁ ଆମେ ଖାଦ୍ୟ ସହିତ କେବେଠୁ ସାମିଲ କରିସାରିଛେ ଏହାର ବିକଳ୍ପ କଥା ଭାବିବା ଅସମ୍ଭବ ଆଜି ଆନ୍ତର୍ଜାତୀୟ ଦୁଗ୍ଧ ଦିବସରେ ଏହାର ଗୁରୁତ୍ୱ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ତଥା ଆଗାମୀ ଦିନରେ କେମିତି ଅଧିକ ଉତ୍ପାଦିତ ହୋଇପାରିବ ତାକୁ ଆମେ ଚେଷ୍ଟା କରିବା ଆବଶ୍ୟକ ସେଥିପାଇଁ ଚାଷୀମାନଙ୍କ ପାଖରେ ସଚେତନତା ତଥା ପ୍ରଶିକ୍ଷଣର ଆବଶ୍ୟକତା ରହିଛି ଆଜି ଆମେ ଦୁଗ୍ଧ ଉତ୍ପାଦନ ବା ଯାହାର ହାସଲ କରିଛେ ଯାହା ଆମେ ଏହି ଦୁଗ୍ଧ ଉତ୍ପାଦନ ହାସଲ କରିପାରିଛେ ସେଥିରେ ସରକାର ଗୋପାଳକ ଭାଇ ଦୁଗ୍ଧ ସମବାୟ ସମିତି ଦୁଗ୍ଧଜାତ ଦ୍ରବ୍ୟ ତିଆରି କରୁଥିବା ସଂସ୍ଥା ଏବଂ ସେଗୁଡ଼ିକୁ ପରିବହନ କରୁଥିବା ସଂସ୍ଥା ଆଉ ଦୋକାନୀ ଯେଉଁମାନେ ଏହି ଦୁଗ୍ଧଜାତ ଦ୍ରବ୍ୟକୁ ବିକ୍ରି କରୁଛନ୍ତି ତଥା ଖାଉଟି ସମସ୍ତଙ୍କର ଭୂମିକା ରହିଛି ଆସନ୍ତୁ ସେମାନଙ୍କୁ ଆମେ କୃତଜ୍ଞତା ଜ୍ଞାପନ କରିବା ଚାଷୀ ଭାଇ ଭଉଣୀ ମାନଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ତଥା ଦେଶର ଦୁଗ୍ଧ ଉତ୍ପାଦନ ଉନ୍ନତି ପାଇଁ ସରକାର ତରଫରୁ ଅନେକ ସ୍କିମ୍ ଦିଆଯାଇଛି ସେ ଭିତରୁ ଗୋଟିଏ ହେଲା PMFME ଯାହା ପ୍ରଧାନମନ୍ତ୍ରୀ ଫର୍ମାଲାଇଜେସନ ମାଇକ୍ରୋ ଫଣ୍ଡ ପ୍ରୋସେସିଂ ଏଣ୍ଟରପ୍ରାଇଜ ଯେଉଁଥିରେ କି 10 lakh ପର୍ଯ୍ୟନ୍ତ ଋଣ ନେବାର ବ୍ୟବସ୍ଥା ରହିଛି ଏବଂ 35% ଯେଉଁଥିରେ ଛାଡ଼ର ମଧ୍ୟ ବ୍ୟବସ୍ଥା ହୋଇଛି ଚାଷୀମାନେ ଏହାକୁ ନେଇ ସେମାନେ ଏହାକୁ କାର୍ଯ୍ୟକ୍ରମରେ ଲଗାଇ ପାରିବେ ସେମିତି ଆମର ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ତରଫରୁ ଗୋପାଳନ ଯୋଜନା ଏବଂ ମଇଁଷି ପାଳନ ଯୋଜନା ମଧ୍ୟ ଚାଲୁ କରାଯାଇଛି ଯେଉଁଥିରେ କି ଚାଷୀ ଭାଇମାନଙ୍କୁ 60-70% ମଧ୍ୟ ସେମାନଙ୍କୁ ଛାଡ଼ର ବ୍ୟବସ୍ଥା ଦିଆଯାଇଛି ତା ସହିତ ଚାଷୀମାନଙ୍କ ପାଇଁ ଘାସ ଚାଷ ପାଇଁ ବୋଲି ଅଧିକ ପ୍ରୋତ୍ସାହନ ଦିଆଯାଇଛି ଗୋଟିଏ ଏକର ପାଇଁ 3 years ପାଇଁ 35,000 ପ୍ରୋତ୍ସାହନ ଦିଆଯାଇଛି ତା ସହିତ ଫ୍ରି ମିନିକିଟ୍ ପ୍ରୋଗ୍ରାମ କରାଯାଇଛି ଲିଙ୍ଗ ନିର୍ଭୂତ ସେକ୍ସ ସର୍ଟେଡ୍ ସିମେଣ୍ଟ ବ୍ୟବହାର କରାଯାଉଛି ଯେଉଁଥିରେ କି 25% 170 ତାକୁ ଚାଷୀ ଭାଇ ମାଗରେ ପହଞ୍ଚାଯାଉଛି ଯାହାର ଦାମ ତାର 4 times ଏବଂ ମାଈ ବାଛୁରୀ ପାଳନ ଯୋଜନାରେ 4 to 28 weeks ପର୍ଯ୍ୟନ୍ତ ଗୋଟିଏ ମାଈ ବାଛୁରୀ ପାଇଁ ଯେତିକି ଦରକାର 14 quintal ଖାଦ୍ୟକୁ ଅଧା ଦାମରେ ଚାଷୀ ପାଖରେ ପହଞ୍ଚାଯାଇପାରୁଛି ଏସବୁର ଲାଭ ନେଇ ଆସନ୍ତୁ ଆମର ସ୍ୱଚ୍ଛ ଦୁଗ୍ଧ ଉତ୍ପାଦନକୁ ଆହୁରି ତ୍ୱରାନ୍ୱିତ କରିବା ଆମର ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ଗୋପାଳନ ତଥା ଦୁଗ୍ଧ ତଥା ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ କରିବାରେ ସାହାଯ୍ୟ କରି ସେମାନଙ୍କ ଆର୍ଥିକ ପ୍ରଗତିରେ ଆମେ ସହାୟକ ହେବା
1: ଇଏ ମହାଶୟ ହେଉଛନ୍ତି ଆମର ପୂର୍ବତନ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଇଏ ଶିକ୍ଷଣୀୟ କଥା ଗୁଡା ତ କହିଲେ ଆଉ
0: ଆମର ଚାଷୀ ଭାଇ ଭଉଣୀ ମାନେ ଯଦି ଆମର କାର୍ଯ୍ୟକ୍ରମକୁ ଆଜି ଶୁଣୁଛନ୍ତି ନିଶ୍ଚୟ ଭାବରେ ଏସବୁ ଦିଗରେ ଅବଗତ ହୁଅନ୍ତୁ ପଶୁପାଳନ ଏକ ଲାଭଜନକ ବ୍ୟବସାୟ ବର୍ଷକ 12 months ଏସବୁର ଚାହିଦା ରହିଛି ଚାଷୀ ଭାଇ ଭଉଣୀ ମାନେ ଚାଷ କରୁଛନ୍ତି ଅଧିକରୁ ଅଧିକ ଉନ୍ନତ

0: ହୁଅନ୍ତୁ, ସଶକ୍ତ ହୁଅନ୍ତୁ ଏବଂ ଆର୍ଥିକ ଦିଗରେ ସ୍ୱଚ୍ଛଳ ହୁଅନ୍ତୁ।
1: ହେଇଡି ଅପା, ଇଏ ମୁଁ ତାହେଲେ ଉଠିଲି।
2: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
6: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ 13 ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ବିଭିନ୍ନ ରୋଗ

ବିଭିନ୍ନ ରୋଗରେ ପୀଡ଼ିତ 13 ଜଣ ଲୋକଙ୍କୁ ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ 3,60,000 ଟଙ୍କା ମଞ୍ଜୁର କରିଛନ୍ତି। ପୂର୍ବରୁ ମିଳିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ 96% ଅଭିଯୋଗଗୁଡ଼ିକର ସମାଧାନ କରାଯାଇଥିବା ଜଣାପଡ଼ିଛି। ରାୟଗଡ଼ାଠାରେ ନୂଆ ରେଳ ଡିଭିଜନ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହାଫଳରେ ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ସୁଦୃଢ଼ ହୋଇପାରିବ ବୋଲି ଆଶା କରାଯାଉଛି। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଆଜି ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ୱତନ୍ତ୍ର ଭୋଟର ସଂଶୋଧନ ପାଇଁ କ୍ଷେତ୍ରସ୍ତରରେ କାର୍ଯ୍ୟରତ ବୁଥସ୍ତରୀୟ ଅଧିକାରୀମାନଙ୍କ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷି କାର୍ଯ୍ୟକୁ ପ୍ରୋହାହନ ଦେବା ପାଇଁ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। ଏବଂ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ କୁଳପତି ସମ୍ମିଳନୀର ଦ୍ୱିତୀୟ ଦିନରେ ଦକ୍ଷତା ବିକାଶକୁ ବୃଦ୍ଧି କରିବା ଏବଂ ଗବେଷଣା ଓ ନବସୃଜନକୁ ପ୍ରୋହାହନ ଦେବା ନେଇ ଆଲୋଚନା ହୋଇଛି। ରାତି 10:00

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଏନ୍ଡିଏ ସରକାରଙ୍କର 12 ବର୍ଷ ସୁଦୃଢ଼ ରାଜପଥ ସଶକ୍ତ ଓଡ଼ିଶା। ଆଲୋଚନା କରୁଛନ୍ତି ରାଜ୍ୟ ସରକାରଙ୍କର ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉପସ୍ଥାପନା ସ୍କୃତିରେଖା ତାରିଣିଆ, ପ୍ରସ୍ତୁତି ଆଞ୍ଚଳିକ ସମ୍ଭାଦ ବିଭାଗ, ଆକାଶବାଣୀ କଟକ।
1: ଶ୍ରୋତାବନ୍ଧୁ ନମସ୍କାର, ଆଜି ଆପଣଙ୍କ ପାଇଁ ରହିଛି ଏକ ବିଶେଷ ଆଲୋଚନା କାର୍ଯ୍ୟକ୍ରମ। ଆଲୋଚନାର ବିଷୟବସ୍ତୁ ହେଉଛି କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 12 ବର୍ଷ। ଗତ 12 ବର୍ଷ ଧରି ଦେଶର ଭିଭିଭୂମି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଜାତୀୟ ରାଜପଥର ବିସ୍ତାର, ନୂତନ ଏକ୍ସପ୍ରେସ୍ୱେ ନିର୍ମାଣ, ଗ୍ରାମାଞ୍ଚଳକୁ ସହର ସହ ଯୋଡ଼ିବା ପାଇଁ ସଡ଼କ ସଂଯୋଗର ସୁଦୃଢ଼ୀକରଣ, ସେତୁ ଓ ଫ୍ଲାଇଓଭର ନିର୍ମାଣ ସହିତ ଆଧୁନିକ

0: ପଞ୍ଚାୟତ ବ୍ୟବସ୍ଥା ଦେଶର ବିକାଶକୁ ନୂଆ ଦିଗ ଦେଇଛି। ଭାରତମାଳା, ପିଏମ୍ ଗତିଶକ୍ତି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପରି ବିଭିନ୍ନ ପଦକ୍ଷେପ ଦେଶର ଲଜିଷ୍ଟିକ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ଗତି ଦେଇଛି। ସେହିପରି ନୂତନ ଆଇନର କାର୍ଯ୍ୟକାରିତା ନ୍ୟାୟ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ସମୟ ଉପଯୋଗୀ କରିବା ଦିଗରେ ଏକ ନୂଆ ପଦକ୍ଷେପ ବୋଲି ମନେ କରାଯାଉଛି। ଆଜି ଆମେ ଏହି ତମାମ ବିଷୟ ଉପରେ ଆଲୋଚନା କରିବା। ଆଲୋଚନା ପାଇଁ ଆମ ସହ ଆଜି ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ରାଜ୍ୟ ସରକାରଙ୍କ ପୂର୍ତ୍ତ ଓ ଆଇନ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାର।
1: ସାର ନମସ୍କାର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ସାର, କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 12 ବର୍ଷ ଶାସନ କାଳରେ ଆପଣ ସଡ଼କ ଆଉ ଜାତୀୟ ରାଜପଥ କ୍ଷେତ୍ରରେ କେଉଁ କେଉଁ ପରିବର୍ତ୍ତନ ଦେଖୁଛନ୍ତି?
2: ଭାରତବର୍ଷରେ ଆଜି ରାଜପଥର ବିକାଶ କାରଣରୁ ଭାରତବର୍ଷ ବିକାଶର ଏକ ନୂଆ ଦିଶାରେ ଚାଲିବା ଆରମ୍ଭ କରେ। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଯେତେବେଳେ ଗୋଲ୍ଡେନ୍ ଟ୍ରାଙ୍ଗଲ୍ର କଥା ଆରମ୍ଭ କରିଥିଲେ, ସେତେବେଳେ ସେ ଏହି କଥାକୁ ନେଇକି ଆରମ୍ଭ କରିଥିଲେ ଯେ ବେସିକ ତାର ଉଦ୍ଦେଶ୍ୟ ଥିଲା ଭାରତବର୍ଷର କମ୍ୟୁନିକେସନ ନେଟୱାର୍କ ଗୋଟେ ତିଆରି ହେବ ବୋଲି। ସେ କଥା ସଫଳ ହେଲା ଏବଂ ପରବର୍ତ୍ତୀ ସମୟରେ ଗତ 12 ବର୍ଷ ଧରିକି ଯେତେବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି 2014 ଜୁନ୍ ମାସରେ ତାଙ୍କର ଦାୟିତ୍ୱ ନେଲେ, ତାଙ୍କର ପ୍ରଥମ ଲକ୍ଷ୍ୟ ଥିଲା ଯେ ଦେଶର କମ୍ୟୁନିକେସନ ନେଟୱାର୍କକୁ ଏକ ସୁନ୍ଦର ଭାବରେ ଯୋଡ଼ି ଦିଆଯାଉ ଏବଂ କେବଳ ନ୍ୟାସନାଲ ହାଇୱେରେ ଖାଲି ଦିଲ୍ଲୀ, ବମ୍ବେ, କଲିକତା ଓ ମାଡ୍ରାସକୁ ଯୋଡ଼ିବା କଥା ନଥିଲା। ସେ ତାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ଏବଂ ହାଇସ୍ପିଡ୍ କରିଡର କରିବା ପାଇଁ ସେ କଥା ପାଇଁ ସେ ଯୋଜନା କଲେ। ସେଥିପାଇଁ ଟେକ୍ନୋଲୋଜିର ଡେଭଲପମେଣ୍ଟଠୁ ଆରମ୍ଭ କରିକି ସେଥିପାଇଁ ଯେଉଁ ହାଇସ୍ପିଡ୍ କରିଡର ତିଆରି କରିବାର ଯେଉଁ ପ୍ରକ୍ରିୟା, ସେ ସବୁ କଥାକୁ ଅନେକଗୁଡ଼ିଏ ଆଗକୁ ଆଜି ଆମେ ଯାଇସାରିଛେ। ଏହି 12 ବର୍ଷ ବାସ୍ତବରେ ରୋଡ୍ ଇନ୍ଫ୍ରାଷ୍ଟ୍ରକ୍ଚର ଦୃଷ୍ଟିରୁ ଏକ ବୈପ୍ଲବିକ ପରିବର୍ତ୍ତନ ଆମ ଦେଶରେ ହୋଇଛି ଏବଂ ଆଜି ଏକ୍ସପ୍ରେସ୍ ୱେ, ହାଇସ୍ପିଡ୍ କରିଡର୍ସ, ଆକ୍ସେସ୍ କଣ୍ଟ୍ରୋଲ୍ଡ କରିଡର୍ସ, ଏସବୁ କଥା ପୁରାପୁରି ଭାବରେ ଆମ ପାଇଁ ଏକ ନୂଆ ଯୁଗ ତିଆରି କରିଛି ଯେ ଆମେ ବି ସମ୍ପୂର୍ଣ୍ଣ ବିକଶିତ ଯେଉଁ ଦେଶଗୁଡ଼ିକ ଅଛି, ଯେମିତି ଆମେରିକା ହେଉ, ଚାଇନା ହେଉ, ତାଙ୍କର ରୋଡ୍ ଇନ୍ଫ୍ରାଷ୍ଟ୍ରକ୍ଚର ଯାହା, ଆମେ ବି ସମାନ ଭାବରେ ରୋଡ୍ ଇନ୍ଫ୍ରାଷ୍ଟ୍ରକ୍ଚର ଭିତରକୁ ଯାଇଛେ। ରେଲ୍ କରିଡରକୁ ସେହିଭଳି ଭାବରେ ଆହୁରି ଗତିଶୀଳତା ଦେବା ପାଇଁ ବ୍ୟାପକ ଭାବରେ ତାକୁ ବି ସେହିଭଳି ସମାନ ଢଙ୍ଗରେ ତାକୁ ଡେଭଲପମେଣ୍ଟ ତା'ର କରାହେଲା ଏବଂ ଯେମିତି ବନ୍ଦେ ଭାରତ ଟ୍ରେନ୍ଠୁ ଆରମ୍ଭ କରିକି ବୁଲେଟ୍ ଟ୍ରେନ୍ ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ଯେଉଁଟା ଦୁନିଆର ଏବଂ ସମାଜର ଯେଉଁ ଗତିଶୀଳତାକୁ, ବିଶ୍ୱରେ ବାଣିଜ୍ୟିକ ଗତିଶୀଳତାକୁ ଦେଖିକି, ଲୋକଙ୍କର ଆବଶ୍ୟକତାକୁ ଯେଉଁ ଗତିଶୀଳତା ଆସିବା ଦରକାର ତାକୁ ଦେଖିକି, ସେଥିପାଇଁ ସବୁ ଜିନିଷକୁ ଅଧିକ ଗତି କେମିତି ଦିଆଯାଇପାରିବ, ତାକୁ କେମିତି ଅଧିକ ଶକ୍ତି ଦିଆଯାଇପାରିବ, ସେ କଥାକୁ ଆଧାର କରିକି ଆଜି ଗତିଶକ୍ତିର ଫ୍ରେମୱାର୍କ ପୁରା ତିଆରି ହେଲା ଦେଶରେ। ସେ ରେଲୱେ ହେଉ, ନ୍ୟାସନାଲ ହାଇୱେ ହେଉ, ବିଭିନ୍ନ ରାଜ୍ୟର ଯେଉଁ ନିଜସ୍ୱ ରାସ୍ତା ହେଉ, ଷ୍ଟେଟ୍ ହାଇୱେ ହେଉ, ଏ ସବୁ କଥାକୁ ଏକାଠି କରିକି ତା'ର ମ୍ୟାପିଂ କରିବା ଏବଂ ଭବିଷ୍ୟତ 50 ବର୍ଷ ପାଇଁ ଭାରତବର୍ଷର ପୁରା ସମ୍ପୂର୍ଣ୍ଣ ଯେଉଁ ଲଜିଷ୍ଟିକ୍ ଏବଂ ପାସେଞ୍ଜର ଟ୍ରାନ୍ସପୋର୍ଟେସନର ଯେଉଁ ପୁରା ବ୍ୟବସ୍ଥା, ତାକୁ କେମିତି ନିୟନ୍ତ୍ରିତ କରାଇବା, ତାକୁ କେମିତି ଆହୁରି ଆଗକୁ ନେବା, ଯାହାଫଳରେ କି ଭାରତବର୍ଷ ସମଗ୍ର ବିଶ୍ୱରେ ଏକ ଅଗ୍ରଣୀ ରାଜ୍ୟ ହୋଇକି ଠିଆ ହେବ ଗତି ଦୃଷ୍ଟିରୁ, ତାକୁ ଆଖି ଆଗରେ ରଖିକି ମାନ୍ୟବର ପ୍ରଧାନମନ୍ତ୍ରୀ ତାକୁ ଆରମ୍ଭ କରାଇଛନ୍ତି, ନିଜେ ତା'ର ସମୀକ୍ଷା କରୁଛନ୍ତି ଏବଂ ଆଜି ତାରିଖରେ ଆମେ ଯେଉଁ ସ୍ଥିତିରେ ଅଛୁ, ଆଉ କମ୍ ଦିନ ଭିତରେ ହୁଏତ ଆମେ ସମଗ୍ର ବିଶ୍ୱରେ ସବୁଠୁ ଅଧିକ ରାସ୍ତା ଥିବା, ସମଗ୍ର ବିଶ୍ୱରେ ସବୁଠୁ ଉନ୍ନତମାନର ରାସ୍ତା ଥିବା, ସମଗ୍ର ବିଶ୍ୱରେ ସବୁଠାରୁ ଭଲ ରାସ୍ତା ଥିବା ଏକ ଦେଶ ଭାବରେ ଆମେ ପରିଗଣିତ ହେବାକୁ ଯାଉଛେ। ତେଣୁକରି ଏହି ଦୃଷ୍ଟିକୋଣରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ, ତାଙ୍କର ଯେଉଁ ଦିଗ୍ଦର୍ଶନ ଅଛି, ଏ ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ଏକ ମାର୍ଗଦର୍ଶିକା ହେଇ କାମ କରୁଛି।
1: ସାର, ଆପଣ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି, ତେବେ ଆଗାମୀ ଦିନରେ ଓଡ଼ିଶାର ସଡ଼କ ଢାଞ୍ଚାକୁ ଆହୁରି ସୁଦୃଢ଼ କରିବା ପାଇଁ କେଉଁ କ୍ଷେତ୍ରରେ ଗୁରୁତ୍ୱ ଦେବାକୁ ପଡ଼ିବ?
2: ଦେଖ, ଓଡ଼ିଶାରେ କନେକ୍ଟିଭିଟିକୁ 2 ଜିନିଷ ଆମେ ଏବେ ଫୋକସ୍ ଦେଇଛୁ। ଓଡ଼ିଶାରେ ବି ସମାନ ଭାବରେ ସର୍ବଭାରତୀୟ ସ୍ତରରେ ଯେଉଁଟା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଅଛି, ସେହି ଅନୁଯାୟୀ ଆମେ ଓଡ଼ିଶାର ଯେତିକି ଷ୍ଟେଟ୍ ହାଇୱେଜ୍ ଅଛି, ଆମେ ସବୁ ଷ୍ଟେଟ୍ ହାଇୱେକୁ ତାକୁ 4-ଲେନ୍ ରାସ୍ତା କରିବାର ପ୍ରକ୍ରିୟା ଆରମ୍ଭ କରିଛୁ। ନ୍ୟାସନାଲ ହାଇୱେ ଏବଂ ଯେଉଁଗୁଡ଼ିକ ଆମ ଓଡ଼ିଶା ଭିତରେ ଦେଇକି ଯାଉଛି, ଷ୍ଟେଟ୍ ଏନ୍ଏଚ୍ ଯେଉଁଗୁଡ଼ିକ ମର୍ଥର ଯେଉଁ ରାସ୍ତାଗୁଡ଼ିକ ଷ୍ଟେଟ୍ ଏନ୍ଏଚ୍ ତାକୁ ଡେଭଲପ୍ କରାଉଛି, ସେଗୁଡ଼ିକ ସଫଳତାର ସହିତ କେମିତି ପବ୍ଲିକ୍ ଟ୍ରାନ୍ସପୋର୍ଟେସନକୁ ଆକୋମୋଡେଟ୍ କରିପାରିବ ତା ପାଇଁ ବ୍ୟବସ୍ଥା କରାହେଉଛି। ତାକୁ ଇକୋଲୋଜିକାଲି ଆହୁରି ଫ୍ରେଣ୍ଡଲି କରିବା ପାଇଁ ଆମେ ଏବେ ପ୍ରତି ରାସ୍ତା 2 ପାର୍ଶ୍ୱରେ ସେଥିରେ ଆମେ ଗଛ ଲଗାଇବାର ପ୍ରକ୍ରିୟା ଆରମ୍ଭ କରିଛୁ ଏବଂ ବିଶେଷ କରିକି ଯେଉଁ ମେଜର ଡିଷ୍ଟ୍ରିକ୍ ରୋଡ୍ସ ଅଛି ତାକୁ ବି ଆମେ ସେହିଭଳି ଭାବରେ ତାର ପ୍ରଶସ୍ତିକରଣ କରିବା ଏବଂ ସବୁ ତା ବାଦେ ନୂଆ ଯେଉଁ ଆମେ ଷ୍ଟେଟ୍ ହାଇୱେ ଅଥରିଟି ଆମେ ଆରମ୍ଭ କରାଇଛୁ ସେଥିରେ ବାସ୍ତବରେ ଏକ୍ସପ୍ରେସ୍ ୱେ ଗୁଡ଼ିକ ଏବଂ ହାଇସ୍ପିଡ୍ କରିଡର ଗୁଡ଼ିକ କେମିତି ତିଆରି ହେବ ଓଡ଼ିଶା ଭିତରେ ରାଜ୍ୟ ସରକାରଙ୍କ ବଜେଟ୍ ଉପରେ ନିର୍ଭର କରିକି ତା ପାଇଁ ବି ବ୍ୟବସ୍ଥା ଆରମ୍ଭ କରିଛୁ ସେ ସବୁଗୁଡ଼ିକର ପ୍ରାୟ ଅନେକ ଗୁଡ଼ିଏ

0: alignment preach kajlani, gudiye DPR ra baste stage re achi, esabu katha ko neki ame agaku jiba arambha karichu. Odisha, au gotiye sabutu bada katha ame karichu. Ebe jo ame maintenance, rastara jo maintenance anek samare samasya diye. Aji Odisha re mu eta drudhatar sahita koi paribi. Odisha re hoye to 90% rasta aji tarikre bi. Sampurna rupe well maintained heki achi. Ebang jo jagare bi Odisha ra konose rasta re jaiki ke jatayat kale. Odisha ra konose jagare pothole, Odisha ra konose jagare rasta kharap heki damage heki padichi kei dekhunanti. E bholiya sthiti nahi. Ebang bibhag sethi pai sei drushtikonaru tara konose prakar ko jagare avashyakata achi taku pura puri bhabre korchi ame 100% maintenance free rasta tiyari karibar yojana karuchu noa technology ra upajog kariba arambha karichu tenukari ye sabu katha ko neiki odisha ra rasta gudiko samagra bharat barsha bitare sabutu best road jadi koti khojibe loko odisha ko asibe dekhibaku sei bhalia eka lakhya neiki ame chalichu mu babu chetre ame eka safalata ra sidi chadiba arambha karichu ebong safal bi hobu
1: aage sir sir bharat mala yojana au pradhanmantri gramya sadak yojana odisha ra gramanchala ra ruporekha re kete pariborton anichi
0: ଦେଖନ୍ତୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ହେଉଛି ଗୋଟେ ଅତ୍ୟନ୍ତ ବୈପ୍ଳବିକ ଉଦ୍ୟମ ଥିଲା ଗତ ସରକାରରେ ମାନ୍ୟବର ଅଟଳ ବିହାରୀ ବାଜପେୟୀ ତାକୁ ଆରମ୍ଭ କରିଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ତାକୁ ଆହୁରି ଆଗକୁ ନେବା ଆରମ୍ଭ କଲେ ଆଜି ତାରିଖରେ ଯେଉଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର କାରଣରୁ ଆଜି ବିଭିନ୍ନ ଅଞ୍ଚଳକୁ ଯୋଡ଼ିବା ଗ୍ରାମାଞ୍ଚଳକୁ ସହରାଞ୍ଚଳରେ ଯୋଡ଼ିବା ଏବଂ ବିଭିନ୍ନ ଅଞ୍ଚଳକୁ ଯୋଡ଼ିବାରେ ଯେଉଁ ପ୍ରକ୍ରିୟା ଏ ପ୍ରକ୍ରିୟା କାରଣରୁ ଆଜି ନିଶ୍ଚିତ ଭାବରେ ଓଡ଼ିଶାର ହଉ କି ଭାରତବର୍ଷର ହଉ ପୁରା ଗ୍ରାମାଞ୍ଚଳର ବିକାଶ ସମନ୍ୱିତ ବିକାଶ ଯେଉଁ ହେଇଛି ସେଥିରେ ଗୋଟେ ପ୍ରମୁଖ ଭୂମିକା ସେ କଥା ହେଇଛି ସେ ରାସ୍ତା ହିଁ ସେଥିରେ ଗୋଟେ ପ୍ରମୁଖ ଭୂମିକା ନେଇଛି ଆଗରୁ ଲୋକମାନେ କହୁଥିଲେ ଯେ ନଦୀ ଯେଉଁଠି ଅଛି ସେଇଠି ସଭ୍ୟତା ବସୁଥିଲା ସଭ୍ୟତା ନଦୀ କୂଳରେ ହିଁ ତିଆରି ହଉଥିଲା ଆଜି ତାରିଖରେ କିନ୍ତୁ ସେ କନସେପ୍ଟ ବଦଳି ଯାଇଛି ରାସ୍ତା କଡ଼ରେ ହିଁ ସଭ୍ୟତା ତିଆରି ହେଉଛି ଯେଉଁଠି ରାସ୍ତା ଅଛି ସେଠି ବିକାଶ ହେଉଛି ଯେଉଁଠି ରାସ୍ତା ଅଛି ସେଠି କମର୍ସିଆଲ ଡେଭଲପମେଣ୍ଟ ହେଉଛି ଯେଉଁଠି ରାସ୍ତା ଅଛି ସେଠି ସାଧାରଣ ଜନଜୀବନ ଏବଂ ବସ୍ତି ତିଆରି ହେଉଛି ସହର ତିଆରି ହେଉଛି ଏ କଥା ତିଆରି ହେବା ଆରମ୍ଭ ହେଉଛି ତେଣୁକରି ରାସ୍ତା ଉପରେ ଯେହେତୁ ନିର୍ଭରଶୀଳତା ଆମର ବଢ଼ିଛି ଗମନାଗମନ ଉପରେ ଯାତାୟାତ ଉପରେ ନିର୍ଭରଶୀଳତା ବଢ଼ିଛି ସେହି ଦୃଷ୍ଟିକୋଣରୁ ନିଶ୍ଚିତ ଭାବରେ ଆମର ରାସ୍ତାର ଲେନ୍ଥ ଯେତିକି ବଢ଼ିବ ଆମେ ସେତିକି ଡେଭଲପ କରିବା ଏବଂ ଯେଉଁ କଥା କୁହାଯାଉଛି ଯେଉଁ କଥା ମାନ୍ୟବର ପ୍ରଧାନମନ୍ତ୍ରୀ ବି କିଛି ଦିନ ତଳେ କହିଥିଲେ ଭାରତବର୍ଷର ଇକୋନମିକ ଗ୍ରୋଥ ସେତେବେଳେ ହେବ ଯେତେବେଳେ ଆମ ଅର୍ବାନାଇଜେସନ ବଢ଼ିବ ଆଜି ଧୀରେ ଧୀରେ ରୁରାଲ ସେକ୍ଟରରେ ବି ଅର୍ବାନାଇଜେସନର ଯେଉଁ ପ୍ରୋଭିଜନ୍ସ ସେଗୁଡ଼ାକ ବଢ଼ିବାର ଗୋଟେ ବଡ଼ କାରଣ ହେଉଛି ଏହି ରାସ୍ତା ସେଥିରେ ପିଏମ୍ଜିଏସ୍ୱାଇ ନିଶ୍ଚିତ ଭାବରେ ଏକ ଅତ୍ୟନ୍ତ ପ୍ରମୁଖ ଭୂମିକା ନେଇଛି ଆମର ଯେଉଁ ରାସ୍ତାଗୁଡ଼ିକ ଅଦର ଡିଷ୍ଟ୍ରିକ୍ଟ ରୋଡ୍ସ ହେଉ ମେଜର ଡିଷ୍ଟ୍ରିକ୍ଟ ରୋଡ୍ସ ହେଉ ସେ ଯେଉଁ ରାସ୍ତାଗୁଡ଼ିକ ବିଭିନ୍ନ ଅଞ୍ଚଳ ଦେଇକି ଯାଉଛି ସେ ସ୍ଥାପିତ ହୋଇଛି ସେଗୁଡ଼ିକ ନିଶ୍ଚିତ ଭାବରେ ଗୋଟେ ବଡ଼ ଭୂମିକା ନେଇଛି ତେଣୁକରି ଏ ସବୁ କଥାକୁ ଯଦି ଦେଖିବା ମୋର ପୂର୍ଣ୍ଣ ଧାରଣା ଅଛି ଯେ ଆମେ ଗୋଟେ ବିକାଶ ରାସ୍ତାକୁ ଯେଉଁ ଓଡ଼ିଶା 2036ର ଯେଉଁ ରାସ୍ତା ଲକ୍ଷ୍ୟ ହେଉ କିମ୍ବା ଭାରତ 2047 ଯେଉଁ ଲକ୍ଷ୍ୟ ହେଉ ଯୋଡ଼ିକ ଯାକ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆମେ ଚାଲିଛୁ ଏବଂ ସେ କଥାକୁ ଆମେ ସଫଳତାର ସହିତ କରିବୁ
1: ଆଜ୍ଞା ସାର୍ ସାର୍ ସଡ଼କ ଢାଞ୍ଚାରେ ଉନ୍ନତି ଶିଳ୍ପ ଆଉ ପର୍ଯ୍ୟଟନ କ୍ଷେତ୍ରକୁ ଲାଭାନ୍ୱିତ କେତେ କରୁଛୁ ବୋଲି ଆପଣଙ୍କ ମୂଲ୍ୟାଙ୍କନ କରୁଛନ୍ତି
0: ଦେଖନ୍ତୁ ସଡ଼କ ନଥିଲେ ଶିଳ୍ପ ସଂସ୍ଥା ଆପଣଙ୍କ ପାଖକୁ ଆସିବେନି ଏଇଟା ଗୋଟେ ଯୋଉ ଏଗ୍ ଆଣ୍ଡ ଚିକେନ୍ ପ୍ରିନ୍ସିପଲ ବି ନୁହେଁ ସଡ଼କ ଥିବ ତ ଶିଳ୍ପ ସଂସ୍ଥା ଆସିବେ ଶିଳ୍ପ ସଂସ୍ଥା ଆସିଲେ ସଡ଼କ ତିଆରି ହୁଏ ସେମିତି କଥା ନୁହେଁ ସେହି ଦୃଷ୍ଟିକୋଣରୁ ଆଖି ଆଗରେ ରଖିକି ଆଜି ଆମେ ଯେଉଁ ଏକ୍ସପ୍ରେସ୍ୱେ ଗୁଡ଼ିକ କିମ୍ବା ଷ୍ଟେଟ୍ ହାଇୱେ ଗୁଡ଼ିକୁ ଆହୁରି ପ୍ରଶସ୍ତିକରଣ କରିବା ଆରମ୍ଭ କରିଛୁ ଏକ୍ସପ୍ରେସ୍ୱେ ଗୁଡ଼ିକ 6 ଲେନ୍ 8 ଲେନ୍ର ଏକ୍ସପ୍ରେସ୍ୱେ ତାକୁ ଡେଭଲପ୍ କରିବା ଆରମ୍ଭ କରିଛୁ ଆମେ ଗ୍ରାଜୁଆଲି ତାର ଦୁଇ ପାର୍ଶ୍ୱରେ ଆମେ ଇଣ୍ଡଷ୍ଟ୍ରିଆଲ କରିଡର ପାଇଁ ଆମେ କେତେ ଜାଗା ମିଳିପାରିବ ସେ କଥାକୁ ସ୍ୱପ୍ନ ଦେଖିବା ଆରମ୍ଭ କରିଛୁ ଏବଂ ସେହି ଅନୁଯାୟୀ ଆମେ ବି ବିଭାଗକୁ ବି କୁହାଯାଇଛି ଯେ ଯେଉଁ ଜାଗାରେ ଏଭଳିଆ ଏକ ସ୍ଥିତି ଅଛି ଯେ ସେଠି ଇଣ୍ଡଷ୍ଟ୍ରିଆଲ କରିଡର ଆମେ ଡେଭଲପ କରାଇପାରିବା ଲଜିଷ୍ଟିକ କରିଡର ଡେଭଲପ କରାଇପାରିବା ସେଗୁଡ଼ିକ ଏକା ସାଙ୍ଗରେ ଆମେ ଲ୍ୟାଣ୍ଡ ଏକ୍ୱିଜିସନ ବି କରାଇବା ଏବଂ ଯାହାଫଳରେ କି ଆମର ଇଣ୍ଡଷ୍ଟ୍ରିଆଲ ଲ୍ୟାଣ୍ଡ ବ୍ୟାଙ୍କର ପରିମାଣ ବଢ଼ିବ ଇଣ୍ଡଷ୍ଟ୍ରିଆଲ ଲ୍ୟାଣ୍ଡ ବ୍ୟାଙ୍କର ପରିମାଣ ବଢ଼ିବ ଏବଂ ସେଠି କମ୍ୟୁନିକେସନ ଯଦି ଠିକ୍ ଥିବ ଯେକୌଣସି ଶିଳ୍ପ ସଂସ୍ଥା ଆଗ୍ରହ ଦେଖାଇବ ଆସିକି ସେଠି ତାର ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସାଧାରଣ ଭାବରେ ଶିଳ୍ପପତିମାନଙ୍କର ଯେଉଁ ପ୍ରଥମ ଲକ୍ଷ୍ୟ ଥାଏ ଗୋଟାଏ ଥାଏ ପ୍ରଥମ କଥା ଥାଏ ରାସ୍ତା ଦ୍ୱିତୀୟ କଥା ଥାଏ ପାଣି ଏବଂ ତୃତୀୟ କଥା ଥାଏ ଏନର୍ଜି। ଇଏ ତିନୋଟି ଲକ୍ଷ୍ୟ ଯଦି ଆମେ ପୂରଣ କରୁଛେ ତେଣୁକରି କୌଣସି ବି ଜାଗାରେ ଆମର ଆଶା ଅଛି ଯେ ସେଠି ଶିଳ୍ପର ମସରୁମ୍ ଗ୍ରୋଥ ହେଲା ଭଳି ଯେଉଁ ସ୍ଥିତି ସେ ନିଶ୍ଚିତ ଭାବରେ ହେବ। ତେଣୁକରି ଇଏ ଗୋଟିଏ କଥା ଏବଂ ଟୁରିଜିମ୍ ସେକ୍ଟର ବି ସମାନ କଥା। ଏବେ ଏବେ ଗୋଟେ ଛୋଟିଆ ଉଦାହରଣ ଆପଣଙ୍କୁ କହୁଛି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କର ସେଥିରେ ସହଭାଗିତା ରହିବ। ଆମେ ଏବେ ଧରନ୍ତୁ ରାସ୍ତା କଡ଼ରେ

0: ଆମେ ଯେତେବେଳେ ଯାଉଛେ ସେଠି ଯଦି ରାସ୍ତା କଡ଼ରେ କୋଉଠି ଗୋଟେ ଆବଶ୍ୟକତା ଥିବ ମୋତେ ହାଲିଆ ଲାଗୁଥିବ କ୍ଲାନ୍ତ ଲାଗୁଥିବ କି ପରିବାରରେ ଯଦି କିଏ ମହିଳାମାନେ ଯାଉଥିବେ ସେମାନେ କୌଣସି ଉଦ୍ଦେଶ୍ୟରେ ଚାହିଁବେ କୋଉଠି ରହିଯିବାକୁ ଟିକେ ସମୟ ତାଙ୍କ ପାଇଁ ହଉ ପିଲାମାନେ ଯାଉଥିଲେ ତାଙ୍କ ପାଇଁ ହଉ ଏ ଯୋଉ ୱେ ସାଇଡ୍ ଆମେନିଟିଜ୍ର ଆମର ଗୋଟେ ଘୋର ଅଭାବ ଥିଲା ଏବେ ଆମେ ଡିସାଇଡ୍ କରିଛୁ ଏ କଥା ବିଭାଗ ତରଫରୁ ଏବଂ ସେଥିରେ କେନ୍ଦ୍ର ସରକାରଙ୍କର ଯୋଉ ନ୍ୟାସନାଲ୍ ହାଇୱେ ଏବଂ ଷ୍ଟେଟ୍ ଏନ୍ଏଚ୍ର ଯୋଉ ରାସ୍ତା ତାକୁ ବି ଆମେ ସେଥିରେ ଇନ୍କ୍ଲୁଡ୍ କରୁଛୁ ରାସ୍ତା କଡ଼ରେ ପ୍ରତି 50 କିଲୋମିଟରରେ ଆମେ ୱେ ସାଇଡ୍ ଆମ୍ୟୁନିଟି ସେଣ୍ଟର ଏବେ ତିଆରି କରିବା ଆରମ୍ଭ କରୁଛୁ ଇଏ ଟୁରିଜିମ୍ ଦୃଷ୍ଟିକୋଣରୁ ଏକ ବଡ଼ ସହାୟକ ହେବ ସେଥିରେ ଫୁଡ୍କୋର୍ଟ ରହିବ ସେଥିରେ ଯୋଉ ଏସ୍ଏଚ୍ଜିର ଯୋଉ ଭଉଣୀମାନେ ଯୋଉ ପ୍ରଡକ୍ସନ୍ କରୁଛନ୍ତି ବିଭିନ୍ନ ପ୍ରକାର ପଦାର୍ଥ ସେଥିରେ ଯୋଉ ଭୋକାଲ୍ ଫର୍ ଲୋକାଲ୍ ନାଁରେ ତାଙ୍କର ସେଠି 8-10ଟି ତାଙ୍କର କିଅସ୍କ ରହିବ ସେଥିରେ ମେଡିସିନ୍ ଇତ୍ୟାଦି ମିଳିବ ଏବଂ ସେଥିରେ ପରିଷ୍କାର ପରିଚ୍ଛନ୍ନ ବିଭିନ୍ନ ପ୍ରକାର ଟଏଲେଟ୍ସର ସୁବିଧା ସେଠି ମିଳିବ ସେଠି ଛୋଟ ରିଟାୟରିଂ ରୁମ୍ର ସୁବିଧା ମିଳିବ ସେଠି ପେଟ୍ରୋଲ ଡିଜେଲ ମିଳିଲା ଭଳି ସ୍ଥିତି ଯୋଉ ଛୋଟ ପେଟ୍ରୋଲ ପମ୍ପ ରହିବ ଏବଂ ବିଶେଷ କରିକି ଆଜି ଯେହେତୁ ଇଲେକ୍ଟ୍ରିକ୍ ଭେହିକଲ୍ର ଦୁନିଆ ଆସୁଛି ତେଣୁକରି ସେଠି 8-10ଟି ଚାର୍ଜିଂ ଷ୍ଟେସନ୍ ବି ପ୍ରତି ୱେ ସାଇଡ୍ ଆମ୍ୟୁନିଟି ସେଣ୍ଟରରେ ରହିବ ପାର୍କିଂ ଏରିଆ ରହିବ ଏମିତି କରିକି ଆମେ ତାର ଗୋଟେ କନ୍ସେପ୍ଟ ଏବେ ଆରମ୍ଭ କରିଛୁ ଯୋଉଟାକୁ ଆମେ ଟୁରିଜିମ୍ ବିଭାଗ ସହିତ ତାକୁ ଗୋଟେ ଜଏଣ୍ଟ ଭେଞ୍ଚରରେ କଲାଭଳି ସେମାନେ ତାକୁ ଅପରେଟ୍ କରେଇବେ ଆମେ ତାର ପୁରା ଇନ୍ଫ୍ରାଷ୍ଟ୍ରକ୍ଚର କାଢ଼ିକି ତାକୁ ସେମାନଙ୍କୁ ହସ୍ତାନ୍ତରଣ କରିବୁ ଏଇଟା ପ୍ରତି 50 କିଲୋମିଟର ହେବାରେ ନିଶ୍ଚିତ ଭାବରେ ଓଡ଼ିଶାର ରାସ୍ତାଗୁଡ଼ିକରେ ଲୋକ ଯିଏ ଟ୍ରାଭେଲ୍ କରୁଛି ତା ପାଇଁ ଗୋଟେ ସୁଖଦ ଅନୁଭୂତି ହେଉ ଏ କଥାକୁ ଆଖି ଆଗରେ ରଖି କଥା ଆମେ ଆରମ୍ଭ କରିଛୁ ଏବଂ ତେଣୁକରି ଆଉ ଗୋଟିଏ ଦ୍ୱିତୀୟ କଥା ହେଉଛି ଯେ ଆମେ ଓଡ଼ିଶାର ଯୋଉ ଟୁରିଷ୍ଟ ମ୍ୟାପ୍ ଅଛି ଟୁରିଷ୍ଟ ଡେଷ୍ଟିନେସନ୍ ଗୁଡ଼ାକୁ ସବୁ ପ୍ରକାରରେ ଭଲ କନେକ୍ଟିଭିଟି ଦେବା ଅନ୍ତତଃ ଯୋଉ ହାଇସ୍ପିଡ୍ କନେକ୍ଟିଭିଟି ଦେବାର ଯୋଉ ପ୍ରକ୍ରିୟା ଏବଂ ତାକୁ ଯୋଡ଼ିବାର ଯୋଉ ପ୍ରକ୍ରିୟା ଧରନ୍ତୁ 3-4-5 ପାଖାପାଖି ଥିବା ଟୁରିଷ୍ଟ ସ୍ପଟ୍କୁ ଯୋଡ଼ିବାର ଯୋଉ ପ୍ରକ୍ରିୟା ତାକୁ ବି ଆଖି ଆଗରେ ରଖିକି ସେ ଅନୁଯାୟୀ ରାସ୍ତା ଡେଭଲପ୍ କରିବା ଆରମ୍ଭ କରିଛୁ ତେଣୁକରି ନିଶ୍ଚିତ ଭାବରେ ଓଡ଼ିଶାର ଟୁରିଜିମ୍ ଇନ୍ଫ୍ରାଷ୍ଟ୍ରକ୍ଚରକୁ ଯଦି ଆମେ ଗୋଟେ ବୁଷ୍ଟ ଦେବା ନିଶ୍ଚିତ ଭାବରେ ଓଡ଼ିଶାର ଟୁରିଜିମ୍ ରେଭିନ୍ୟୁ ବି ବଢ଼ିବ ଏବଂ ଗାଁ ଗହଳିରେ ରହୁଥିବା ସାଧାରଣ ଲୋକଟି ସେ ଟୁରିଜିମ୍ ଟୁରିଷ୍ଟ ଡେଷ୍ଟିନେସନ୍ର ପାଖରେ ରହୁଥିବା ଲୋକଟିଏ ସେ ତାର ରୋଜଗାର ବି ସେଇଥିରୁ ପାଇବ ଏ ବିଶ୍ୱାସ ଆମ ସମସ୍ତଙ୍କର ଅଛି
1: ଆଜ୍ଞା ସାର୍ ସାର୍ ଆଇନ ବିଭାଗର ଦାୟିତ୍ୱ ମଧ୍ୟ ଆପଣଙ୍କ ଉପରେ ନ୍ୟସ୍ତ ତେବେ ଦେଶରେ ଭାରତୀୟ ନ୍ୟାୟ ସଂହିତା ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଉ ଭାରତୀୟ ସାଂଖ୍ୟ ଅଧିନିୟମ ଏ 3ଟି ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ରାଜ୍ୟର ନ୍ୟାୟ ବ୍ୟବସ୍ଥାରେ କେଉଁ ବଡ଼ ପରିବର୍ତ୍ତନ ଆସିବ
0: ଦେଖନ୍ତୁ ଏଥିରେ ଗୋଟିଏ ବଡ଼ କଥା ହେଇଛି ଯଦି ମୁଁ ଗୋଟିଏ ଲାଇନ୍ରେ ପଚାରିବି ମୋତେ ଏଥିରେ ଆମର ପ୍ରସିକ୍ୟୁସନ୍ର ସୁବିଧା ବଢ଼ିଛି ଲୋକଙ୍କୁ ଯିଏ ଧରନ୍ତୁ ଗୋଟିଏ ଅପରାଧୀ ତାକୁ ପ୍ରସିକ୍ୟୁଟ୍ କରିବା ପାଇଁ ଆମକୁ ସୁବିଧା ହୋଇଛି ଏଥିରେ ଗତ ଯୋଉ ଏଭିଡେନ୍ସ ଆକ୍ଟ ଥିଲା ତା ଅପେକ୍ଷା ସାକ୍ଷ୍ୟ ଅଧିନିୟମ ଆମ ପାଇଁ ବେଟର ଏକ ପ୍ରଶସ୍ତ ପ୍ରସିକ୍ୟୁସନ୍ ପ୍ରକ୍ରିୟା ଆମ ପାଇଁ ଆଣିଦେଇଛି ଏବଂ ବିଶେଷ କରିକି ଏଥିରେ ଆମେ ଏବେ ଗୋଟେ ଆମର ଯୋଉ ନନ୍ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର୍ସ ଅଛନ୍ତି ଆମେ ବିଭିନ୍ନ ପର୍ଯ୍ୟାୟରେ ତାଙ୍କର ଟ୍ରେନିଂସ ଏବେ ଆରମ୍ଭ କରିଛୁ ଯେ ଯୋଉ ନୂଆ ଆଇନ ସହିତ ତାଙ୍କର ସମ୍ପର୍କ ଆହୁରି ବଢ଼ୁ ଆହୁରି ସେମାନେ ସକ୍ଷମ ହୁଅନ୍ତୁ ସେ ଦୃଷ୍ଟିକୋଣରୁ ଆରମ୍ଭ କରିଥିଲୁ ଏବଂ ଏଇ ଭିତରେ ଗୋଟିଏ ଭଲ କଥା ଯୋଉଟା ଏବେ ଆମେ ଗୋଟେ ଅବଜରଭେସନ୍ ଆମେ ଗୋଟେ ଏବେ ଷ୍ଟଡି ହୋଇଥିଲା ବିଭାଗ ତରଫରୁ ଆମର ଅବଜରଭେସନ୍ ହେଉଛି ଯେ ଯୋଉ ରେଟ୍ରେ କନ୍ଭିକ୍ସନ୍ ହେଉଥିଲା କନ୍ଭିକ୍ସନ୍ର ରେଟ୍ ଆଜି ତାରିଖରେ ନିଶ୍ଚିତ ଭାବରେ ଅନେକ ପରିମାଣରେ ଇମ୍ପ୍ରୁଭମେଣ୍ଟ ହୋଇଛି ସେ ମହିଳା ସମ୍ପର୍କିତ କେସ୍ ହେଉ ହତ୍ୟାକାଣ୍ଡ ହେଉ ସେ ରବରୀ ହେଉ ଇଏ ସବୁ କେସ୍ ଗୁଡ଼ିକରେ ଯୋଉ କନ୍ଭିକ୍ସନ୍ର ପ୍ରୋସେସ୍କୁ ଏଟା ନିଶ୍ଚିତ ଭାବରେ ସ୍ପିଡ୍ ଅପ୍ କରିଛି ଏବଂ ଜୁଡିସିଆରିକୁ ଏବଂ ଯୋଉ ପ୍ରସିକ୍ୟୁସନ୍ ପ୍ରୋସେସ୍କୁ ଉଭୟ ପ୍ରୋସେସ୍କୁ ଇଏ ନିଶ୍ଚିତ ଭାବରେ ଆଫେକ୍ଟ କରିଛି ଏବଂ ଆଗକୁ ଯିବା ପାଇଁ ଇଏ ନିଶ୍ଚିତ ଭାବେ ଆମ ପାଇଁ ଗୋଟେ ସୁନ୍ଦର ରାସ୍ତା ତିଆରି କରିଛି ଯାହାଫଳରେ କି କନ୍ଭିକ୍ସନ୍ ସେ ପ୍ରସିକ୍ୟୁସନ୍ ସୁବିଧା ହେବ ସୁବିଧାରେ ଲୋକଙ୍କୁ କନ୍ଭିକ୍ଟ କରେଇ ହେବ ଯେଉଁମାନେ କି ଭୁଲ ରାସ୍ତାରେ ଯାଉଛନ୍ତି ଏବଂ ଯାହାଫଳରେ କି ସେମାନଙ୍କୁ ଅପରାଧୀଙ୍କୁ ଅପରାଧ କରିବାକୁ ଭୟ ସୃଷ୍ଟି ହେବ ତାଙ୍କ ମନରେ ଏଭଳିଆ ଏକ ରାସ୍ତାକୁ ଆମେ ଯାଇପାରିବା ସେ ଦୃଷ୍ଟିକୋଣରୁ ଇଏ ନିଶ୍ଚିତ ଭାବରେ ବିଏନ୍ଏସ୍ ବିଏନ୍ଏସ୍ଏସ୍ ଆମ ପାଇଁ ଏକ ନୂଆ ଡାଇରେକ୍ସନ୍ ଦେଖାଉଛି ଏ କଥାର ବିଶ୍ୱାସ ଆମେ କରୁଛୁ
1: ସାର୍ ଏଇ 3ଟି ନୂତନ ଆଇନ କେତେ ଆଧୁନିକ ଓ ଲୋକାଭିମୁଖୀ ହୋଇପାରିବ ବୋଲି ଆପଣ ଭାବୁଛନ୍ତି
0: ନା ନାଇଁ ଇଏ ସମ୍ପୂର୍ଣ୍ଣ ରୂପେ ଏକ ଭଲ ଇଣ୍ଟର ଆପଣ ଦେଖିବେ ପ୍ରତି ସେକ୍ସନ୍ର ଇଣ୍ଟରପ୍ରିଟେସନ୍ ଯୋଉଟା ଆଇପିସି ସିଆର୍ପିସିରେ ଥିଲା ତାଠୁ ଇଏ ଗୋଟେ କ୍ଲିୟର ଏବଂ ଡିଫାଇଣ୍ଡ ଇଣ୍ଟରପ୍ରିଟେସନ୍ ପ୍ରତି ସେକ୍ସନକୁ ଯଦି ଆପଣ ଆନାଲାଇଜ୍ କରିବେ ସେ କଥା ଦେଖିପାରିବେ ଏବଂ ଯେଉଁଗୁଡ଼ିକ ଆଇପିସି ସିଆର୍ପିସିରେ ଅଦରକାରୀ ଥିଲା ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଏଲିମିନେଟ୍ ବି କରାହୋଇଛି ଏବଂ ବିଶେଷ କରିକି ଏଥିରେ ଆପଣ ଯେଉଁ ଭାରତୀୟ ସାକ୍ଷ୍ୟ ଅଧିନିୟମରେ ବିଶେଷ କରିକି ଏଭିଡେନ୍ସ ପ୍ରିପାରେସନର ଯେଉଁ ପ୍ରସ୍ତୁତି ଯେଉଁଭଳି ଭାବରେ ହେବା ଦରକାର ଯେଉଁଭଳି ଭାବରେ

0: ତାର ଯୋଉ ଗାଇଡାନ୍ସ ଅଛି ଆମେ ସେଥିରେ ତାକୁ ଆଧାର କରିକି ଆଜି ଆମର ଇନ୍ଭେଷ୍ଟିଗେଟିଂ ଅଫିସର ମାନେ ସେଇ ଧାରାରେ ତାକୁ କେସ୍ ଗୁଡ଼ିକ ପ୍ରସ୍ତୁତ କରୁଛନ୍ତି ଏବଂ ସେହି ଦୃଷ୍ଟିକୋଣରୁ ଆମେ ଅନେକ ଗୁଡ଼ିଏ କେସ୍ ପକ୍ସୋ କେସ୍ ହେଉ, କୌଣସି ମହିଳା ସମ୍ପର୍କିତ କେସ୍ ହେଉ, ହତ୍ୟାକାଣ୍ଡ ହେଉ, ଏଥିରେ ଅର୍ଲି କନ୍ଭିକ୍ସନର ଯେଉଁ ପ୍ରକ୍ରିୟା ଯେଉଁଟାକି ସବୁବେଳେ ଅପେକ୍ଷା କରାଯାଉଥିଲା ଯେ ଗୋଟେ ଲୋକ ତାର ଅଣ୍ଡର ଟ୍ରାଏଲ ପ୍ରିଜନର ହିସାବରେ ସିଏ 8 ବର୍ଷ 10 ବର୍ଷ 15 ବର୍ଷ ରହିଛି, ପ୍ରକୃତରେ ସିଏ ଦୋଷୀ କି ନିର୍ଦ୍ଦୋଷୀ ସେ କଥା ଜଣାପଡ଼ୁନଥିଲା। ଆଜି ତାରିଖରେ ସେ କଥା ସ୍ୱଷ୍ଟତା ଆସିଛି ଯେ କମ୍ ଦିନ ଭିତରେ ଆମେ ଗୋଟିଏ ପ୍ରସିକ୍ୟୁସନର ପ୍ରୋସେସ୍ଟାକୁ ସାରିବା ପାଇଁ ଯେଉଁ ବ୍ୟବସ୍ଥା ତାକୁ କରୁଛେ ଏବଂ ସେଥିରେ ଯେଉଁ ତୁରନ୍ତ ନ୍ୟାୟ ମିଳିଲେ ଯେଉଁ ସମାଜର ଗୋଟେ ଆସ୍ଥା ତିଆରି ହୁଏ ନ୍ୟାୟିକ ବ୍ୟବସ୍ଥା ଉପରେ, ସେ କଥା ନିଶ୍ଚିତ ଭାବରେ ହେବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି।
1: ଆଜ୍ଞା ସାର୍, ଆଉ ଗୋଟେ କଥା, ସାଧାରଣ ଲୋକଙ୍କୁ ଏହି ତିନୋଟି ଆଇନ ସମ୍ପର୍କରେ ପରିଚିତ କରାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉଛି କି?
0: ଆମେ କିଛି ଦିନ ତଳେ ବିଭିନ୍ନ ଏନ୍ଜିଓ ସେକ୍ଟରରେ କାମ କରୁଥିବା ଲୋକମାନେ, ସମାଜରେ ଏହି ଦିଗରେ କାମ କରୁଥିବା ବିଭିନ୍ନ ବର୍ଗର ଲୋକମାନଙ୍କୁ ନେଇକି ଏମିତି କିଛି ସାମ୍ପଲ ଆୱାରନେସ୍ କ୍ୟାମ୍ପ ହରିକା କରିଥିଲୁ ଏବଂ ଏବେ ଗୋଟିଏ ଆଉ ଗୋଟିଏ ମଡେଲ ଆମେ ଚିନ୍ତା କରୁଛୁ ଯେ ଯେଉଁ ଲୋକମାନଙ୍କୁ ତାଙ୍କ ଭାଷାରେ ଆଇନର ଏଇ ଯେଉଁ ନୂଆ ପରିଧି ବାବଦରେ ପରିଚିତ କରିବା ପାଇଁ ଆମେ ଜଣେ ଦୁଇଜଣ ବିଶିଷ୍ଟ ସମାଜସେବୀଙ୍କ ସହିତ ସେ ବାବଦରେ ତାର ଗୋଟେ ମଡେଲ ତିଆରି କରିବା ଆରମ୍ଭ କରିଛୁ। ବିଶେଷ କରିକି ଜନଜାତିର ଲୋକମାନେ ଯେଉଁମାନେ କି ଏସବୁଠୁ ବହୁତ ଦୂରରେ ଥାନ୍ତି, ତାଙ୍କୁ ତାଙ୍କର ନିଜସ୍ୱ ଭାଷାରେ କୋଉଠି ଧରିନିଅନ୍ତୁ ପରଜା ଭାଷାରେ ହେଉ, କୁଇ ଭାଷାରେ ହେଉ, ସାନ୍ତାଳ ଭାଷାରେ ହେଉ, ତାଙ୍କୁ ତାଙ୍କ ଭାଷାରେ ଆମେ ଏ ଆଇନ ସହିତ କେମିତି ପରିଚିତ କରାଇବା, ସିମ୍ପ୍ଲିଫାଇ କରାଇବା ତାଙ୍କର ଆଇନଗତ ଜ୍ଞାନକୁ, ସେ କଥାକୁ କେମିତି କରାଯାଇପାରିବ ସେ ବାବଦରେ ଏକ ଯୋଜନା ଆରମ୍ଭ ହେଉଛି ଏବଂ ଆମେ ମୁଁ ଭାବୁଛି ତାକୁ ବି ସେ ମଡେଲ ସେମାନେ କମ୍ ଦିନ ଭିତରେ ଆମକୁ ଗୋଟେ ଡ୍ରାଫ୍ଟ ରିପୋର୍ଟ କରିକି ଦେବେ ଏବଂ ଆମେ ସେ ବାବଦରେ ବି ଆଗକୁ ଯିବା ପାଇଁ ଆରମ୍ଭ କରିବୁ, ଯେଉଁଥିରେ କି ବିଭିନ୍ନ ଜିଲ୍ଲା ସ୍ତରକୁ ଯାଇକି ହେଉ କି ବିଭିନ୍ନ ଜନଜାତିର ଲୋକମାନେ ଯେଉଁ ଯେଉଁ ଜାଗାରେ ସବୁ ରହୁଛନ୍ତି ସେଠିକି ଯାଇକି ହେଉ ତାଙ୍କ ଭାଷାରେ ଆଇନ ବାବଦରେ ତାଙ୍କୁ ବୁଝାଇବା, ତାଙ୍କର ଆଇନଗତ ଅଧିକାର କ'ଣ ଅଛି ତାଙ୍କୁ ବୁଝାଇବା, ଏସବୁ କଥାକୁ ଥରେ ଆମେ ତାର ପ୍ରକ୍ରିୟାକୁ ଯିବା ଆରମ୍ଭ କରିଛୁ।
1: ଆଜ୍ଞା ସାର୍, ଶେଷରେ 2036 ବିକଶିତ ଓଡ଼ିଶା ଆଉ 2047 ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ଦେଶ ଓ ରାଜ୍ୟକୁ କେଉଁ ଦିଗରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ?
0: ଦେଖନ୍ତୁ, ଏଥିରେ ଗୋଟେ ଅଲରାଉଣ୍ଡ ଡେଭଲପମେଣ୍ଟ ଦରକାର ଅଛି। ଅଲରାଉଣ୍ଡ ଡେଭଲପମେଣ୍ଟ ମାନେ ମୁଁ କହିବି ଖାଲି ଯଦି ଆମେ ଦେଶର ଅର୍ଥନୀତି କି ରାଜ୍ୟର ଅର୍ଥନୀତିକୁ ଆଗକୁ ନେଇଯିବା ସେଟା ସେଥିରେ ସମାଧାନ ନୁହେଁ ସେଟା, ଏବଂ ସେଟା ସମ୍ପୂର୍ଣ୍ଣ ବିକଶିତ ବୋଲି ଆମେ କହିପାରିବା ନାହିଁ। ଏଥିରେ ଯେମିତି ଆଜି ସରକାର ଆରମ୍ଭ କରିଛନ୍ତି କୃଷକମାନଙ୍କ ପାଇଁ ଏବଂ କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ହେଉ, କୃଷକ ଅଧିକା ପଇସା ରୋଜଗାର କରୁ, କୃଷକ ବିଭିନ୍ନ ପ୍ରକାରର କୃଷି ପ୍ରଣାଳୀ ଆଡପ୍ଟ କରୁ, କୃଷକ ଉନ୍ନତମାନର କୃଷି କରୁ ଏବଂ ଡାଇଭର୍ସିଫାଏଡ୍ ଏଗ୍ରିକଲଚର ଯେଉଁ କହୁଛେ ବିଭିନ୍ନ ପ୍ରକାରର ଚାଷ କରୁ, କେବଳ ଧାନ ଚାଷ ଭିତରେ ବାନ୍ଧିକି ନ ରହୁ ଏବଂ ଆଲାଏଡ୍ ଏଗ୍ରିକଲଚରାଲ ପ୍ରାକ୍ଟିସ୍ ଯେଉଁଗୁଡ଼ା ଅଛି ଯେମିତି ଫିସରି ହେଉ, ଆନିମଲ୍ ରିସୋର୍ସ ଡେଭଲପମେଣ୍ଟ ହେଉ, ଇଏ ସବୁ କଥାକୁ ବି ସାଇମଲ୍ଟାନିୟସ୍ଲି ସାଙ୍ଗରେ ନେଇକି ଚାଲୁ, ଇଏ ସବୁ କଥାକୁ ନେଇ ଆଖି ଆଗରେ ରଖିକି କୃଷକକୁ ସମ୍ପୂର୍ଣ୍ଣ ଭାବରେ ସଶକ୍ତ କେମିତି କରାଯିବ, ସମାନ ଭାବରେ ରାଜ୍ୟର ଯେଉଁ ମହିଳାମାନଙ୍କୁ ତାଙ୍କୁ ସଶକ୍ତ କେମିତି କରାଯିବ, ମହିଳା ରାଜ୍ୟରେ କେବଳ ତାଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ, କାଲି ଧରିନିଅନ୍ତୁ ୱିମେନ୍ ରିଜର୍ଭେସନ ହେଲା, ରାଜନୈତିକ ଦୃଷ୍ଟିକୋଣରୁ ସେ ସଶକ୍ତ ହେବେ କିନ୍ତୁ ଆର୍ଥିକ ସଶକ୍ତତା ଏବଂ ସମାଜରେ ତାଙ୍କର ଗୋଟେ ସଶକ୍ତ ଭୂମିକା କେମିତି ରହିବ ସେ ଦୃଷ୍ଟିକୋଣକୁ ଆମେ ତାକୁ ବି ଦେଖିବା ଆରମ୍ଭ କରିଛେ। ଯୁବକମାନଙ୍କୁ ସକ୍ଷମ କରିବା, ରୋଜଗାରକ୍ଷମ କରିବାର ଯେଉଁ ପ୍ରକ୍ରିୟା ଯେଉଁଟାକି ଯୁବ ସମାଜକୁ ପୁଣି ଆଉଥରେ, ଆଜି କିଛି ଜାଗାରେ ଯେଉଁ କିଛି ଯୁବକ ବିପଥଗାମୀ ହେଉଛନ୍ତି ତାଙ୍କୁ ପୁଣି ରାସ୍ତାକୁ ଆଣିକି ଫେରେଇକି ଆଣିବାରେ ସେ ସହାୟକ ହେବ, ତାଙ୍କୁ ରୋଜଗାରକ୍ଷମ ଏବଂ ସକ୍ଷମ କରାଇବାର ଯେଉଁ ଯୋଜନା, ତାଙ୍କୁ ଉଦ୍ୟୋଗୀ କରାଇବାର ଯେଉଁ ଭୂମିକା, ଇଏ କଥାକୁ ବି ଆଖି ଆଗରେ ରଖି କାମ ଆରମ୍ଭ ହୋଇଛି। ଇଏ ସବୁ ଦିଗରୁ ସମାଜର ସବୁ ବର୍ଗ, ଜନଜାତିଙ୍କଠୁ ଆରମ୍ଭ କରିକି ଅନୁସୂଚିତ ଜାତିର ଲୋକଙ୍କଠୁ ଆରମ୍ଭ କରିକି ବିଭିନ୍ନ ବର୍ଗର ଲୋକଙ୍କୁ ଆମେ ତାଙ୍କୁ ସକ୍ଷମ କରାଇବା, ସମାଜକୁ ଏକା ସାଙ୍ଗରେ ତିଆରି କରିବା ପାଇଁ ଆମର ଯେଉଁ ପ୍ରାକୃତିକ ସମ୍ପଦ ଗୁଡ଼ିକ ଅଛି, ସେ ମାଇନିଂ ହେଉ, ୱାଟର ରିସୋର୍ସେସ୍ ହେଉ, ବିଭିନ୍ନ କ୍ଷେତ୍ର ତାହାର ସୁବିନିଯୋଗ ହେବ, ତାହାର ସୁଯୋଗ ସୃଷ୍ଟି ହେବ ଏବଂ ସବୁଠୁ ବଡ଼ କଥା ହେଉଛି ଶିଳ୍ପାୟନ, ଇଏ ସବୁ ଦିଗକୁ ଗୋଟେ ସାଇମଲ୍ଟାନିୟସ୍ ଡେଭଲପମେଣ୍ଟ କରିବାର ଯେଉଁ ପ୍ରକ୍ରିୟା, ଇଏ ପ୍ରକ୍ରିୟାକୁ ନେଇକି ଚାଲିବା ଆବଶ୍ୟକତା ଅଛି ଏବଂ ସମାଜରେ शांति श्रृंखला रहिवार जो आवश्यकता ये भी आ गोटे बड़ आवश्यकता अच्छे ये सब कथा को गोटे समांतराल भाव चलेवाई आम प्रक्रिया आरंभ कर सफलता निश्चित भाव 2036 एक

0: ଆମପାଇଁ ସଫଳ ଓଡ଼ିଶା ତିଆରି କରିବା ପାଇଁ ବିକଶିତ ଓଡ଼ିଶା ତିଆରି କରିବା ପାଇଁ ରାସ୍ତା ବି ତିଆରି କରିବ।
1: ନିଶ୍ଚିତ ଭାବେ ଆଧୁନିକ ଭିତ୍ତିଭୂମି ଓ ସୁଦୃଢ଼ ଆଇନ ବ୍ୟବସ୍ଥା ଏକ ବିକଶିତ ଓ ସଶକ୍ତ ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ଏହି ଦୁଇ କ୍ଷେତ୍ରର ସମନ୍ୱିତ ଅଗ୍ରଗତି ଦେଶର ଆର୍ଥିକ ସାମାଜିକ ଓ ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି। ସାର୍ ଆପଣଙ୍କ ବହୁମୂଲ୍ୟ ସମୟ ଆଉ ସୁଚିନ୍ତିତ ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ଆଜିର ଆଲୋଚନାକୁ ଆମେ ଏଇଠି ଶେଷ କରିବା। ନମସ୍କାର।
2: ଶୁଣିଲେ ଏନ୍ଡିଏ ସରକାରଙ୍କର 12 ବର୍ଷ ସୁଦୃଢ଼ ରାଜପଥ ସଶକ୍ତ ଓଡ଼ିଶା। ଆଲୋଚନା କରିଥିଲେ ରାଜ୍ୟ ସରକାରଙ୍କର ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉପସ୍ଥାପନା ସ୍କୃତିରେଖା ତାରିଣିଆ, ପ୍ରସ୍ତୁତି ଆଞ୍ଚଳିକ ସମ୍ଭାଦ ବିଭାଗ, ଆକାଶବାଣୀ କଟକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଗୀତଟି ଗାଇଛନ୍ତି ଉଦିତ ନାରାୟଣ, ଅଲକା ୟାଗ୍ନିକ ଓ ସୁଖିନ୍ଦର ସିଂ। ଚଳଚ୍ଚିତ୍ର ଲଗାନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଶୀ ଗୀତ କଣ୍ଠଶିଳ୍ପୀ ରାଧାରାଣୀ ମିଶ୍ର ଗାଇଛନ୍ତି ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ମଲ୍ଲିକାର୍ଜୁନ ମନସୁରଙ୍କର ଶାସ୍ତ୍ରୀୟ ଗାୟନ।

ପ୍ରୋତ୍ସାହନ ଦେବା ପାଇଁ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। ପଶ୍ଚିମବଙ୍ଗରେ ଆଜି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ କୁଳପତି ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ଗୁଡ଼ିକରେ ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର ପାଇଁ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଭୁବନେଶ୍ୱରରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ାଠାରେ ନୂଆ ରେଳ ଡିଭିଜନ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହାଫଳରେ ଦକ୍ଷିଣ ଓଡ଼ିଶାର ରେଳ ଭିଭିଭୂମି ସୁଦୃଢ଼ ହୋଇପାରିବ ବୋଲି ଆଶା କରାଯାଉଛି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ଖଣିଜ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଜାତୀୟ ଅର୍ଥନୀତିରେ ଓଡ଼ିଶାର ଅବଦାନକୁ ଆହୁରି ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ କାମନା କରିଛନ୍ତି। ସମାଚାର ମୁଖ୍ୟାଂଶ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ଅସୀମାନନ୍ଦ ସରସ୍ୱତୀ ଶ୍ରୀମଦ୍ ଭାଗବତର 54ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପ୍ରଥମ ଭକ୍ତି ଅର୍ଘ୍ୟ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ ପୁରାତନ ରଚନା।

ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ ଅନ୍ଧରା ଚକ୍ରବର୍ତ୍ତୀଙ୍କ କଣ୍ଠରେ ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ ଅନନ୍ତ ଚରଣ ମିଶ୍ରଙ୍କ କଣ୍ଠରେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର କଣ୍ଠଶିଳ୍ପୀ ମାନିଥିଲେ ଅକ୍ଷୟ କୁମାର ମହାନ୍ତି, କଲ୍ୟାଣୀ ଭଟ୍ଟାଚାର୍ଯ୍ୟ, ରାଧାକୃଷ୍ଣ ଭଞ୍ଜ, ବନ୍ଦିତ ରାୟ, ସୁବୀର କୁମାର ଦାସ, ମନୀଷା ମହାପାତ୍ର ଏବଂ ଅନନ୍ତ ଚରଣ ମିଶ୍ର। ନିବେଦନ କରିଛନ୍ତି ଶରତ ଚନ୍ଦ୍ର ରଥ।
1: ରସ କ'ଣ ପଚାରିଲେ ଉତ୍ତର ହେବ, ଯାହା ଭାବରେ ଭିଜେଇ ଦିଏ, ହଜେଇ ଦିଏ ଓ ମଜେଇ ଦିଏ। କୁହାଯାଇପାରେ ଯେ ରସ ଏକ ଅନୁଭବ। ବିଭିନ୍ନ ପ୍ରକାର ରଙ୍ଗରେ ରସ ଥାଏ, ଭିନ୍ନ ଭିନ୍ନ ପ୍ରକାର ଶବ୍ଦରେ ଭିନ୍ନ ଭିନ୍ନ ରସ ଥାଏ। ଫୁଲର ବାସ୍ନାରେ ରସ ଥାଏ, କୋଇଲିର କୁହୁତାନରେ ରସ ଥାଏ, ଝରଣାର ଗାନରେ ରସ ଥାଏ, ଜଳପ୍ରପାତର ଭୀମ ଭୈରବ ଶବ୍ଦରେ ରସ ଥାଏ, ସମୁଦ୍ରର ଗର୍ଜନରେ ମଧ୍ୟ ରସ ଥାଏ, ମଳୟ ପବନର ପ୍ରବାହରେ ରସ ଥାଏ, ଯାହା ଶରୀରକୁ ଶିହରିତ କରେ, ପ୍ରାଣକୁ ପୁଲକିତ କରେ, ମନକୁ ପ୍ରମୋଦିତ କରେ। ପ୍ରକୃତିରେ ରସମୟଙ୍କର ରସାଳ ରୂପାୟନ ଦେଖିବାକୁ ମିଳେ। କେତେବେଳେ ଶାନ୍ତ ରସ, କେତେବେଳେ ବୀରରସ, ତ ଆଉ କେତେବେଳେ ବିଭତ୍ସ ରସର ପ୍ରକଟନ ହୋଇଥାଏ ଏହି ପୃଥିବୀରେ। ପ୍ରକୃତି ଭିତରେ ମନନଶୀଳତାରେ ରସାନୁଭବ ଅଧିକରୁ ଅଧିକ ହୋଇଥାଏ। ଏପରି ରସମୟ ପ୍ରକୃତିର ସନ୍ତାନ ହୋଇ ମଣିଷ ଏଡ଼େ ନିରସ କାହିଁକି? ମଣିଷ ମନରେ ସରସତା ନାହିଁ କାହିଁକି? କିଏ ତାଠାରୁ ଛଡ଼ାଇ ନେଇଛି ମଧୁରତା? ଏତେ ଶୁଷ୍କ ଭାବ, କର୍କଶ ଭାବ କିଏ ତା ମନରେ ଭରିଦେଇଛି? ଏତେ ଅବସାଦ, ହତାଶା, କ୍ରୋଧ, ବିରକ୍ତିଭାବ ସହିତ ସ୍ୱାର୍ଥପରତା କିଏ ଭରିଦେଇଛି? ଏତେ ନକାରାତ୍ମକତା କିଏ ମଣିଷ ମନରେ ଭରିଦେଇଛି ଯେ ଯାହାଫଳରେ ସେ କେତେ ଅକଥା ମନରେ ଭାବୁଛି, କେତେ ଅକଥା ସେ ତୁଣ୍ଡରେ କହୁଛି, କେତେ ଅକାର୍ଯ୍ୟ ସେ ଶରୀରରେ କରୁଛି? ତା ଭାବନାରେ ରସ ନାହିଁ, ଶବ୍ଦରେ ରସ ନାହିଁ, କାର୍ଯ୍ୟରେ ରସ ନାହିଁ। କେଡ଼େ ସ୍ୱାଦହୀନ ଜୀବନ ଆଜି ମଣିଷ ବଞ୍ଚୁଛି ସତେ। କାହା ପ୍ରତି ତାର ଶ୍ରଦ୍ଧା ନାହିଁ, କାରଣ ପ୍ରାୟ କେହି ତା ପାଇଁ ବିଶ୍ୱାସ ଭାଜନ ନୁହନ୍ତି। କାହା ପ୍ରତି ତାର ସମ୍ମାନ ନାହିଁ, କାରଣ ସେ ନିଜକୁ ସବୁଠାରୁ ଅଧିକ ସମ୍ମାନନୀୟ ବୋଲି ମନେ କରୁଛି। କାହା ପାଖରେ ମନ ଖୋଲି ଦୁଃଖ ସୁଖ ପଦେ ପ୍ରକାଶ କରିବା ପାଇଁ ଶ୍ରୋତାର ଅଭାବ ଘଟୁଛି, ପ୍ରବଳ ଭାବରେ ଆଜି ଦେଖାଯାଉଛି ଏହି ଅଭାବ। ସମାଜରେ ଧନର ଅଭାବ ନାହିଁ, ମାତ୍ର ମନର ଅଭାବ ଯଥେଷ୍ଟ ରହିଛି। ଫଳସ୍ୱରୂପ ବ୍ୟକ୍ତି ଜୀବନ ହୋଇଯାଉଛି ଦିନକୁ ଦିନ ନକାରାତ୍ମକ। ଏହି ନକାରାତ୍ମକତା ଆନନ୍ଦ ଦେଉନାହିଁ, ଆତ୍ମସନ୍ତୋଷ ଦେଉନାହିଁ, ଏଥିରୁ ଆସୁଛି ଅହଙ୍କାର। ଅହଙ୍କାରର ପ୍ରଭାବରେ ମଣିଷ ଧରାକୁ ସରା ମନେ କରୁଛି, ଅହଙ୍କାରରୁ ଆସୁଛି।

0: ସେ କାମନା ଆସୁଛି, ବାସନା ଯାହା ଚରିତାର୍ଥ ହେଲେ ବଢୁଛି, ଅଧିକରୁ ଅଧିକ ବଢୁଛି, ଆଉ ଚରିତାର୍ଥ ନ ହେଲେ କ୍ରୋଧ ସୃଷ୍ଟି ହେଉଛି, ହିଂସ୍ରଭାବ ସୃଷ୍ଟି ହେଉଛି। ସୁଖ ଭୋଗ ଲାଳସା ହେଉଛି କାମନା ବାସନାର ମୂଳ କଥା। ମନର ସୁଖଭୋଗର ଲାଳସାର ଅନ୍ୟ ନାମ କାମନା, ଏବଂ ପ୍ରାଣର ସୁଖଭୋଗର ଲାଳସାର ଅନ୍ୟ ନାମ ହେଉଛି ବାସନା। କାମନା ଓ ଆବଶ୍ୟକତା ଭିତରେ ପ୍ରଭେଦ ରହିଛି, ଯେପରି ସ୍ୱାଧୀନତା ଓ ସ୍ୱେଚ୍ଛାଧୀନତା ଭିତରେ ପ୍ରଭେଦ ରହିଛି। ଗୋଟିଏ ଉଦାହରଣ ମାଧ୍ୟମରେ କୁହାଯାଇପାରେ ଯେ ଖାଦ୍ୟ ଗ୍ରହଣ ଏକ ଆବଶ୍ୟକତା, ମାତ୍ର ସେହି ଖାଦ୍ୟ ଗ୍ରହଣ ଏକ କାମନାରେ ମଧ୍ୟ ପରିଣତ ହୋଇପାରେ। ବଞ୍ଚିବା ପାଇଁ ଖାଇବା ହିଁ ଖାଦ୍ୟର ଆବଶ୍ୟକତା, ମାତ୍ର ଖାଇବା ପାଇଁ ବଞ୍ଚିବା ହିଁ କାମନା। ଆବଶ୍ୟକତାର ଲକ୍ଷ୍ମଣ ରେଖା ଡେଇଁଗଲେ କାମନାର ରାଜ୍ୟ ପଡ଼େ। କାମନା ଜନିତ କ୍ରୋଧ ଆସେ ଅନ୍ୟ ଉପରେ, ଅନ୍ୟ ଉପରେ ସରିଗଲା ପରେ ଆସେ ଭଗବାନଙ୍କ ଉପରେ। ମନ ଅସ୍ଥିର ହୁଏ, ଅଶାନ୍ତ ହୁଏ, ଅବାଗ କଥା କହି ହୋଇଯାଏ, ଯେତେ ସବୁ ଅକାର୍ଯ୍ୟ କରି ହୋଇଯାଏ। ଯାହା ଉପରେ ହେଉ, କ୍ରୋଧ ନଷ୍ଟ କରେ ମାନସମ୍ମାନ, ବିଷାକ୍ତ କରେ ପରିବେଶକୁ। କେବଳ କ୍ରୋଧ ନୁହେଁ, ଲୋଭ କ୍ଷେତ୍ରରେ ମଧ୍ୟ ଏହିପରି କଥା ପ୍ରାୟତଃ ଘଟେ। କାମନା ବାସନା ବହୁରୂପୀ ଓ ବହୁରଙ୍ଗୀ ଏଣ୍ଡୁଅ ସହ ସମାନ। ତାକୁ ଚିହ୍ନିବା ବା ଜାଣିବା ଏତେ ସହଜ ନୁହେଁ। ଜାଣିବା ପାଇଁ ଯାହା ଆବଶ୍ୟକ ତାହା ହେଉଛି ସଚେତନତା। ବାସ୍ତବରେ ଆମର କର୍ତ୍ତବ୍ୟ ଆମକୁ ସମ୍ପାଦନ କରିବାକୁ ହେବ, ଆନ୍ତରିକତାର ସହିତ ସମସ୍ତ କର୍ମ କରିବାକୁ ହେବ, କର୍ମରୁ ଆମକୁ ଆନନ୍ଦ ପାଇବାକୁ ହେବ, ମାତ୍ର ଆନନ୍ଦ ପାଇଁ କର୍ମ କରିବାକୁ ହେବ ନାହିଁ। ଆମକୁ ଯେଉଁ କର୍ମ ମିଳିଛି ସେହି କର୍ମ ଯେ ଆମ ପାଇଁ ଉଦ୍ଦିଷ୍ଟ, ଏକଥା ବିଚାରିବାକୁ ହେବ। ଆମକୁ ବୁଝିବାକୁ ହେବ ଯେ ପ୍ରତ୍ୟେକ କର୍ମର ମହତ୍ୱ ରହିଛି। ଆମକୁ କର୍ମରୁ ଆନନ୍ଦ ମିଳୁନାହିଁ, ତାର କାରଣ ହେଉଛି ଆମ ଭିତରେ ରହିଛି ଅହଙ୍କାର। ଅହଙ୍କାର ଯେତେ ଅଧିକ ବଢ଼ିବ, ଜୀବନର ସରସତା ସେତେ କମି କମି ଯିବ। ପ୍ରତ୍ୟେକ କର୍ମ ସହ ଭଗବାନ ରହିଛନ୍ତି, ପ୍ରତ୍ୟେକ କର୍ମ ଭଗବାନଙ୍କର, ଏକଥା ସ୍ମରଣରେ ରଖିଲେ ଅହଙ୍କାରର ପ୍ରାଦୁର୍ଭାବ କମିଯିବ। ଅହଂ ହ୍ରାସ ପାଇଲେ ଜୀବନରେ ସୁଖ ଶାନ୍ତି ବଢ଼ିବ, ଜୀବନ ଅଧିକରୁ ଅଧିକ ସାର୍ଥକ ହେବ। କହିବାର ଅର୍ଥ ହେଉଛି ଜୀବନରେ ସବୁକିଛି ରହିବ, ଅର୍ଥାତ୍ ସଙ୍ଗୀତ, ସାହିତ୍ୟ, ନୃତ୍ୟ, ଅଭିନୟ, ଚିତ୍ରକଳା, ସ୍ଥାପତ୍ୟ ବିଦ୍ୟା, କୃଷି, ବାଣିଜ୍ୟ, ବିଜ୍ଞାନ ଗବେଷଣା, ଦେଶରକ୍ଷାର ବ୍ୟବସ୍ଥା, ରାଜନୈତିକ କ୍ରିୟାକଳାପ, ସାମାଜିକ ସଂଗଠନ ଇତ୍ୟାଦି ଇତ୍ୟାଦି ସବୁ କଥା ରହିବ। ମାତ୍ର ପ୍ରତିଟି କାର୍ଯ୍ୟରୁ ଅହଂଟିକୁ ବାଦ୍ ଦେବାକୁ ପଡ଼ିବ। ଫଳରେ ବ୍ୟକ୍ତିଗତ ଜୀବନ ସରସ ସୁନ୍ଦର ହେବା ସଙ୍ଗେ ସଙ୍ଗେ ସାମାଜିକ ଜୀବନ ଓ ରାଷ୍ଟ୍ରୀୟ ଜୀବନ ମଧ୍ୟ ସରସ ସୁନ୍ଦର ହୋଇପାରିବ। ରାଷ୍ଟ୍ରୀୟ ଜୀବନ ସରସ ସୁନ୍ଦର ହେଲେ ଅନ୍ତଃରାଷ୍ଟ୍ରୀୟ ଜୀବନ ମଧ୍ୟ ସରସ ସୁନ୍ଦର ହେବ। ଫଳରେ ସମଗ୍ର ପୃଥିବୀ ହେବ ଅହଂ ମୁକ୍ତ ଦିବ୍ୟ ଚେତନାର ଲୀଳା ନଗରୀ ଓ କ୍ରୀଡ଼ା ଶିବିର।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶରତ ଚନ୍ଦ୍ର ରଥ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 52ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ନର ଓ ନାରାୟଣ ଋଷି ରୂପରେ ବଦ୍ରିକାଶ୍ରମରେ କଠୋର ତପସ୍ୟା କଲେ। ତପ ଭାଙ୍ଗିବାକୁ ଇନ୍ଦ୍ର ଉର୍ବଶୀଙ୍କୁ ପଠାଇ ବିଫଳ ହେଲେ। ଧ୍ରୁବର ତପସ୍ୟାରେ ସନ୍ତୁଷ୍ଟ ହୋଇ ତାକୁ ଧ୍ରୁବ ପଦ ଦେଲେ। ପୃଥୁ ରୂପରେ ଲୋକଙ୍କୁ ଅନ୍ନ ସଙ୍କଟରୁ ରଖିଲେ। ନାଭି ଓ ସୁଦେବୀଙ୍କଠାରୁ ଋଷଭ, ଯଜ୍ଞରୁ ହୟଗ୍ରୀବ ଏବଂ ମତ୍ସ୍ୟ ରୂପେ ପ୍ରଳୟ ଜଳରୁ ବେଦ ଉଦ୍ଧାର କଲେ। ସମୁଦ୍ର ମନ୍ଥନ ବେଳେ କୁର୍ମ ଓ ଦାନବ ହିରଣ୍ୟକଶିପକୁ ମାରିବାକୁ ନରସିଂହ ରୂପ ଧାରଣ କଲେ। ଗଜକୁ କୁମ୍ଭୀର କବଳରୁ ରଖିଲେ। ବାମନ ରୂପରେ ତିନିପାଦ ଭୂମି ନେବା ଆଳରେ ତ୍ରିପୁର ଜିଣିଲେ। ନାରଦ ମଧ୍ୟ ତାଙ୍କରି ଅଂଶରେ ଜାତ ବୋଲି ବ୍ରହ୍ମା କହିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ବଉନ୍ଦମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316,

ସତର ତିନିଶହ ଉଣେଇଶ, ସିଆର୍ଧନ ତିନିଶହ ଏକୋଇଶ, ସିଆର୍ଧନ ତିନିଶହ ଚବିଶ, ତିନିଶହ ଛବିଶ, ତିନିଶହ ସତେଇଶ, ସିଆର୍ଧନ ତିନିଶହ ଅଣତିରିଶ, ସିଆର୍ଧନ ତିନିଶହ ଏକତିରିଶ, ତିନିଶହ ବତିଶ, ତିନିଶହ ସଇଁତିରିଶ, ସିଆର୍ଧନ ଆଠଶହ ଚାରି, ସିଆର୍ଧନ ଆଠଶହ ପାଞ୍ଚ, ସିଆର୍ଧନ ଆଠଶହ ନଅ ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ଧନ ଆଠଶହ, ସିଆର୍ଧନ ଆଠଶହ ଏକ, ଆଠଶହ ଦୁଇ, ଆଠଶହ ତିନି, ସିଆର୍ଧନ ଚାରିଶହ ଆଠ, ଚାରିଶହ ନଅ, ଚାରିଶହ ଦଶ, ଚାରିଶହ ଏଗାର, ଚାରିଶହ ବାର, ସିଆର୍ଧନ ଚାରିଶହ ତେର, ଚାରିଶହ ଚଉଦ, ଚାରିଶହ ଷୋହଳ। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବ୍ ଏକ, ପୂଜା, ପୂଜା ସବ୍ ଏକ, ସିଆର୍ଧନ ହଜାରେ ନଅ ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧନ ଚାରିଶହ ପାଞ୍ଚ, ସିଆର୍ଧନ ଚାରିଶହ ତିନି, ସିଆର୍ଧନ ଚାରିଶହ ବାର, ସିଆର୍ଧନ ଚାରିଶହ ଚଉଦ।

ପୂଜା, ପୂଜା ସବେକ, ସିଆର୍ଦ୍ଧନ ହଜାରେ ନ ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧନ 405, ସିଆର୍ଧନ 403, ସିଆର୍ଧନ 412, ସିଆର୍ଧନ 414 ସହିତ ଲୁଣିଶ୍ରୀ ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ଧନ 701, ସିଆର୍ଧନ 702, ସିଆର୍ଧନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
3: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ।
4: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସମଗ୍ର ବିଶ୍ୱରେ ଆଜିର ଦିବସକୁ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଅଛି। ଆସନ୍ତୁ ଜାଣିବା ତମାଖୁ କ'ଣ ଏବଂ ଏହା ଆମର କି କି କ୍ଷତି କରେ। ଧୂଆଁପତ୍ରର ଗଛର ପତ୍ରରୁ ତମାଖୁ ଉତ୍ପାଦନ ହୋଇଥାଏ। ଆମ ଦେଶରେ ବହୁ ପ୍ରାଚୀନ କାଳରୁ ତମାଖୁ ପ୍ରଚଳନର ପ୍ରମାଣ ରହିଅଛି। ଦ୍ୱାଦଶ ଶତାବ୍ଦୀ ସମୟରେ ତମାଖୁ ଏକ ଉପଭୋଗ୍ୟ ପଦାର୍ଥ ହିସାବରେ ବ୍ୟବହାର କରାଯାଉଥିଲା। ଏବେ ମଧ୍ୟ ଆମ ଦେଶରେ ବିଭିନ୍ନ ରୂପରେ ତମାଖୁ ବ୍ୟବହାର ହୋଇଥାଏ। ବିଡ଼ି, ସିଗାରେଟ୍, ସିଗାର, ଚୁରୁଟ, ପିକା, ହୁକା ଆଦି ଧୂଆଁ ହିସାବରେ ଗ୍ରହଣ କରାଯାଉଥିବା ବେଳେ ଗୁଡ଼ାଖୁ, ଗୁଣ୍ଡିପାନ, ଗୁଟ୍ଖା, ଖଇନି, ପୁଡ଼ିଆ, ମିଶ୍ରି ପ୍ରଭୃତି ଖାଇବା ପଦାର୍ଥ ଭାବେ ସେବନ କରାଯାଇଥାଏ ଏବଂ ନାସ ନାକ ଦ୍ୱାରା ଆଘ୍ରାଣ କରାଯାଇଥାଏ। ତମାଖୁରେ ଥିବା ନିକୋଟିନ୍ ନାମକ ପଦାର୍ଥ ସାମୟିକ ଭାବେ ମନକୁ ପ୍ରଫୁଲ୍ଲ କରୁଥିବାରୁ ମଣିଷ ବାରମ୍ବାର ତମାଖୁ ବ୍ୟବହାର କରି ନିଶାଗ୍ରସ୍ତ ହୋଇପଡ଼େ। ଫଳରେ ତମାଖୁରେ ନିକୋଟିନ୍ ସହିତ ରହିଥିବା ପ୍ରାୟ 1200 ରାସାୟନିକ ପଦାର୍ଥ ମଣିଷର ଜିନ୍ ତଥା ଜୀବକୋଷକୁ ପ୍ରଭାବିତ କରି ନାନା ପ୍ରକାର ରୋଗ ସୃଷ୍ଟି କରେ। ବେଞ୍ଜପାଇରିନ୍, ଫେନଲ୍, ପୋଲୋନିୟମ, ପଟାସିୟମ, ଆର୍ସେନିକ ଆଦି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରେ। ଆପଣମାନେ ଜାଣନ୍ତି ଧୂମପାନ କରୁଥିବା ବ୍ୟକ୍ତି ଫୁସ୍ଫୁସ୍, ଗଳା, ଅଗ୍ନାଶୟ, ମୂତ୍ରାଶୟ ଆଦି କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ତମାଖୁ ସେବନ କରୁଥିବା ବ୍ୟକ୍ତି ମୁଖ ଗହ୍ୱର, ଜିହ୍ୱା, ଖାଦ୍ୟନଳୀ, ପାକସ୍ଥଳୀ, ବୃହତନ୍ତ୍ର ଆଦି କର୍କଟ ରୋଗର ଶିକାର ହୋଇଥାନ୍ତି। କର୍କଟ ରୋଗ ବ୍ୟତୀତ ହୃଦରୋଗ, ରକ୍ତଚାପ, କାଶ, କଫ, ଶ୍ୱାସ ଆଦି ଫୁସ୍ଫୁସ୍ ରୋଗ, ପେଟମରା ଓ ଅମ୍ଳ ରୋଗ ଆଦି ବ୍ୟାଧି ତମାଖୁ ବ୍ୟବହାର ଯୋଗୁଁ ହୋଇଥାଏ। ଧୂମପାନ କଲେ ପୁରୁଷମାନେ ଯୌନ କ୍ଷମତା ହରାଇବା ସହିତ ମହିଳାମାନେ ଅନିୟମିତ ଋତୁସ୍ରାବର ଶିକାର ହୋଇଥାନ୍ତି। ଆଜିକାଲି ପରୋକ୍ଷ ଧୂମପାନ ଏକ ସମସ୍ୟା ରୂପେ ଦେଖାଦେଇଛି। ସାଧାରଣତଃ ଧୂମପାନ କରୁଥିବା ବ୍ୟକ୍ତି ଧୂମପାନ କରିବା ପରେ ବାୟୁମଣ୍ଡଳକୁ ଧୂଆଁ ଛାଡ଼ିଥାନ୍ତି। ଫଳରେ ସେହି ପରିବେଶରେ ଥିବା ଅନ୍ୟ ଲୋକ ବା ପିଲାମାନେ ଧୂଆଁ ମିଶା ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କଲେ ତାହାକୁ ପରୋକ୍ଷ ଧୂମପାନ କୁହାଯାଏ। ବୈଜ୍ଞାନିକ ଅନୁଧ୍ୟାନରୁ ଜଣାଯାଇଅଛି ଯେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପରି ପରୋକ୍ଷ ଧୂମପାନ କରୁଥିବା ବ୍ୟକ୍ତି ମଧ୍ୟ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବାକୁ ବାରଣ କରାଯାଇଅଛି। ଏହା ସହିତ ଆମ ସରକାର ବୈଧାନିକ ସତର୍କତା ଜାରି କରିଛନ୍ତି ଏବଂ ପ୍ରତି ସିଗାରେଟ୍ ଖୋଳ ଉପରେ ସତର୍କବାଣୀ ଲେଖାଯାଇଛି, ସିଗାରେଟ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆମ ସରକାର

0: ପାନ, ଗୁଟ୍ଖା, ଗୁଡ଼ାଖୁ, ପୁଡ଼ିଆ ଆଦି ତମାଖୁ ଦ୍ରବ୍ୟ ଉପରେ କଟକଣା ଜାରି କରିଛନ୍ତି। ବିଦ୍ୟାଳୟ ପାଖରେ ତମାଖୁ ବିକ୍ରି ଦୋକାନ ରହିବ ନାହିଁ। ସର୍ବସାଧାରଣ ସ୍ଥାନରେ ଧୂମପାନ ଗ୍ରହଣୀୟ ନୁହେଁ। ଅଫିସ, ସିନେମା ହଲ୍, ମଲ୍ମାନଙ୍କରେ ଧୂମପାନ ପାଇଁ ସ୍ୱତନ୍ତ୍ର ସ୍ଥାନ ବା ଗୃହ ରହିବା ବିଧେୟ। ଏହିପରି ଅନେକ ନିୟମ ପ୍ରଣୟନ କରିବା ସତ୍ତ୍ୱେ ଏକ ସର୍ବେକ୍ଷଣରୁ ଜଣାଯାଇଅଛି ଯେ ଆମ ଦେଶରେ ପ୍ରାୟ 2 ନିୟୁତ ଲୋକ ତମାଖୁ ବ୍ୟବହାର କରୁଛନ୍ତି ଏବଂ ତହିଁରୁ ପ୍ରାୟ 90 ଜଣ ପ୍ରତି ଘଣ୍ଟାରେ ମୃତ୍ୟୁମୁଖରେ ପଡୁଛନ୍ତି। ଧୂମପାନ ବା ତମାଖୁ ସେବନ ଯୋଗୁଁ ଶତକଡ଼ା 90 ଭାଗ ଲୋକ ଫୁସ୍ଫୁସ୍ କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ଶତକଡ଼ା 35 ଭାଗ ଲୋକ ହୃଦ୍ଘାତରେ ମୃତ୍ୟୁବରଣ କରିଥାନ୍ତି। ଆମ ରାଜ୍ୟରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଏବଂ ତମାଖୁ ସେବନ ଯୋଗୁଁ ଏହି ରୋଗ ହୋଇଥାଏ। ଉଭୟ ପୁରୁଷ ଓ ମହିଳା କର୍କଟ ରୋଗରେ ପୀଡ଼ିତ ହୋଇଥାନ୍ତି। ସବୁ ପୁରୁଷ କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 50 ଭାଗ ଏବଂ ସବୁ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 25 ଭାଗ ତମାଖୁ ବ୍ୟବହାର କରିଥାନ୍ତି। ହିସାବ କରି ଦେଖାଯାଇଅଛି ଯେ କର୍କଟ ରୋଗ ଅର୍ଜନ କରିବା ପାଇଁ ତମାଖୁ ଦ୍ରବ୍ୟ କିଣିବାକୁ ଯେତିକି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ତାହାର 6 ଗୁଣରୁ ଅଧିକ ଟଙ୍କା କର୍କଟ ରୋଗର ଚିକିତ୍ସା ପାଇଁ ଦରକାର ହୋଇଥାଏ। ଅତଏବ ଆସନ୍ତୁ ଏଥର ସଚେତନ ହେବା ଏବଂ ତମାଖୁ ବର୍ଜନ କରି କର୍କଟ ତଥା ଅନ୍ୟାନ୍ୟ ରୋଗରୁ ନିଜକୁ ରକ୍ଷା କରିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶୁଭ ସକାଳ ପିଲାମାନେ, ଆରମ୍ଭ କରିବା ଶିଶୁ ସଂସାର। ପିଲେ, ଗାଡ଼ି ତ ଗାଡ଼ି, ସେ ପୁଣି ସୁନ ଗାଡ଼ି। ତମେମାନେ ଭାବୁଛ ନା ସୁନ ଗାଡ଼ି ପୁଣି କ'ଣ? ତମେ ଯୋଉ ସାଇକେଲ ଚଲାଉଛ ତାକୁ ହିଁ କୁହନ୍ତି ସୁନ ଗାଡ଼ି। ଏଇ ଗାଡ଼ିରେ କୌଣସି ଇନ୍ଧନର ବ୍ୟବହାର ହୁଏ ନାହିଁ, କିମ୍ବା କୌଣସି ନମ୍ବର ପ୍ଲେଟର ମଧ୍ୟ ଆବଶ୍ୟକତା ହୁଏ ନାହିଁ। ଏବେ ତମେମାନେ ଯାହାକୁ ସାଇକେଲ ବୋଲି ଜାଣୁଛ, ପାରମ୍ପରିକ ଦୃଷ୍ଟିରୁ ଏହାର ପ୍ରଥମେ ନାଁ ରହି ଆସିଥିଲା ସୁନ ଗାଡ଼ି। ହଁ ପିଲେ, ପ୍ରଥମେ ତମେ ଟ୍ରାଇସାଇକେଲ ଚଲାଇବା ଆରମ୍ଭ କର, ତାପରେ ବାଇସାଇକେଲ ଚଲାଇବା ଶିଖ। ଆଉ ଜାଣିଛ ପିଲେ, ଏଇ ଗାଡ଼ି ଚଲାଇବା ଦ୍ୱାରା ବହୁତ ସୁବିଧା ମିଳିଥାଏ। ତମେ ଦେଖୁଥିବ, ତମ ଘରେ ବଡ଼ ଭାଇ ହୁଅନ୍ତୁ, ମାମା ହୁଅନ୍ତୁ, ବାପା, ଦାଦା, ଜେଜେ, ଯୋଉ ମୋଟର ବାଇକ୍ ବା ସ୍କୁଟର କାର୍ ବ୍ୟବହାର କରୁଛନ୍ତି, ସେସବୁ ପେଟ୍ରୋଲ ଏବଂ ଡିଜେଲରେ ଚାଲୁଛି। ଆଉ ଏବେ କେତେ ଲୋକ ଇଲେକ୍ଟ୍ରିକ୍ ଭେହିକିଲ୍ ବା ବ୍ୟାଟେରୀ ଚଳିତ ଗାଡ଼ି ବ୍ୟବହାର କରୁଛନ୍ତି, ଯାହାକୁ ଆମେ ଚାର୍ଜ କରି ଚଲାଇ ପାରିବା। ହେଲେ ସାଇକେଲ ଏମିତି ଗୋଟିଏ ଯାନ ଯେଉଁଥିପାଇଁ କୌଣସି ଇନ୍ଧନର ଆବଶ୍ୟକତା ନଥାଏ। ସାଇକେଲ ଚଲାଇବା ଦ୍ୱାରା ଆମର ବ୍ୟାୟାମ ହୋଇଥାଏ, ଫଳରେ ଆମ ଶରୀର ସୁସ୍ଥ ରହେ। ପ୍ରଦୂଷଣ ଏବଂ ଟ୍ରାଫିକ୍ ଜାମ୍ ଭଳି ସମସ୍ୟାକୁ କମେଇବା ପାଇଁ ଆମେ ସାଇକେଲ ଚଲାଇବା ନିହାତି ଦରକାର। ଆଉ ଏଇ କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆମେ ପ୍ରତିବର୍ଷ ଜୁନ୍ ମାସ 3 ତାରିଖକୁ ପାଳନ କରୁଛୁ ବିଶ୍ୱ ସାଇକେଲ ଦିବସ ବା ୱାର୍ଲ୍ଡ ବାଇସାଇକେଲ ଡେ। ଆସ ପିଲେ, ଏଇ ଦିବସ ବିଷୟରେ ଅଧିକ କିଛି ଶୁଣିବା ଆଉ ଜାଣିବା। ତମମାନଙ୍କ ପାଇଁ କହିଛନ୍ତି ଆଶୁତୋଷ ମିଶ୍ରା।

ପିଲାମାନେ, ଗାଡ଼ି କଥା ପଚାରିଲେ ତୁମେ ମୋତେ କେତେ ନା କେତେ ଗାଡ଼ିର ନାଁ କହିବ, ଆଉ ଗାଡ଼ିର ତୁଳନା କରିବାକୁ ଯଦି କହିବି, ତୁମ ଭିତରୁ କିଏ କହିବ କାର୍ ହେଉଛି ଏକ ନମ୍ବର, ତ କିଏ କହିବ ବସ୍ ହେଉଛି ଏକ ନମ୍ବର ଗାଡ଼ି, କିଏ ପୁଣି କହିବ ରେଳଗାଡ଼ି ହେଉଛି, ଯିଏ ଗଡ଼ି ଗଡ଼ି ଯାଏ ସେ ଗାଡ଼ି, ଠିକ୍ ନା? ତେଣୁ ସାଇକଲ ଏମିତି ଏକ ଗାଡ଼ି କାହିଁକି ନ ହେବ? ସବୁଠାରୁ ମଜା କଥା ଯେ ଆସନ୍ତା ଜୁନ୍ 3 ତାରିଖରେ ପାଳିତ ହେଉଛି ଏହି ସୁନ୍ ଗାଡ଼ିର ଦିବସ, ଅର୍ଥାତ୍ ବିଶ୍ୱ ସାଇକଲ ଦିବସ। ସାରା ପୃଥିବୀରେ ପାଳିତ ହେବ ଏ ଦିବସ। କି ମଜା କଥା! ବାଇସାଇକଲ, ଯାହାକୁ ଅତି ସାଧାରଣ ଯାନ୍ତ୍ରିକ ଯାନ ବୋଲି ଆମେ ମାନିଥାଉ, ତା ପାଇଁ ପୁଣି ବିଶ୍ୱ ଦିବସଟିଏ। ଆଶ୍ଚର୍ଯ୍ୟ ଲାଗୁଛି ନା? ଏହି ଦିବସ 2018 ମସିହାରୁ ମିଳିତ ଜାତିସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଆସୁଛି। ଏ ବର୍ଷ ଆମେ ପାଳନ କରିବା 9ମ ବିଶ୍ୱ ସାଇକଲ ଦିବସ। 2026 ବିଶ୍ୱ ସାଇକଲ ଦିବସର ପ୍ରସଙ୍ଗ ହେଉଛି ଏକ ସବୁଜ ଭବିଷ୍ୟତ ପାଇଁ ସାଇକଲ ଚାଳନା। ଆମେରିକୀୟ ପ୍ରଫେସର ଲେସଜେକ୍ ସିବିଲିସ୍କି ଏହି ଅଭିଯାନକୁ ଆରମ୍ଭ କରିଥିଲେ। ମିଳିତ ଜାତିସଂଘ ପରବର୍ତ୍ତୀ ସମୟରେ ଏହି ଅଭିଯାନକୁ ସମର୍ଥନ ଦେଇଥିଲା। ଏଇଠି ପ୍ରଶ୍ନ ଉଠେ, ଜୁନ୍ 3 ତାରିଖକୁ ଏହି ଦିବସ ରୂପରେ ଚୟନ କାହିଁକି କରାଗଲା? ଏହାର ମଧ୍ୟ ଏକ ଇତିହାସ ଅଛି। 1984 ମସିହା ଜୁନ୍ ମାସ 3 ତାରିଖରେ ଫରାସୀ ସାଇକେଲ ଚାଳକ ଜେବି ଗୋଡ଼ିନ୍ଙ୍କ ନେତୃତ୍ୱରେ ଏକ ଦଳ ସାଇକେଲ ଚଢ଼ି ବିଶ୍ୱ ପରିକ୍ରମା ଆରମ୍ଭ କରିଥିଲେ। ସେହି ଘଟଣାର ସ୍ମୃତି ଉଦ୍ଦେଶ୍ୟରେ ଜୁନ୍ 3 ତାରିଖକୁ ବିଶ୍ୱ ସାଇକେଲ ଦିବସ ରୂପରେ ପାଳନ କରାଯାଉଛି। ଏଇଠି ଉଠୁଛି ପ୍ରଶ୍ନଟିଏ, ସାଇକେଲ ଦିବସ କାହିଁକି, କାର୍ ଦିବସ କାହିଁକି ନୁହେଁ, ଅଥବା ଟ୍ରେନ୍ ଦିବସ କାହିଁକି ନୁହେଁ? ସାଧାରଣ ଲାଗୁଥିବା ଯାନଟିର ଏତେ ବିଶେଷତ୍ୱ କ'ଣ? ପିଲାମାନେ, ତୁମେ ଚଲେଇ ଶିଖିଥିବା ପ୍ରଥମ ଯାନଟି କ'ଣ କହିଲ? ସାଇକେଲ ନା? ପ୍ରଥମେ ଟ୍ରାଇସାଇକେଲ, ତାପରେ ବାଇସାଇକେଲ। ସାଇକେଲର ଆଉ ଏକ ବିଶେଷତ୍ୱ, ଏହାର ଦୀର୍ଘ 200 ବର୍ଷରୁ ଅଧିକ କାଳର ଇତିହାସ। 1817 ମସିହାରେ ଜର୍ମାନ ବ୍ୟାରନ୍ କାର୍ଲ ଭନ୍ ଡ୍ରାଇସ୍ ପ୍ରଥମ ସାଇକେଲ ନିର୍ମାଣ କରିଥିଲେ। ଏଥିରେ ପେଡାଲ ନଥିଲା, ଏହାକୁ ଗୋଡ଼ରେ ଠେଲି ଠେଲି ଚଲେଇବାକୁ ହେଉଥିଲା। ସମ୍ପୂର୍ଣ୍ଣ ସାଇକେଲଟି କାଠରେ ନିର୍ମିତ ହୋଇଥିଲା, ଆଉ ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସାଇକେଲ ଲୁହାରେ ତିଆରି ହେଲା। ଏଥିରେ ପ୍ୟାଡେଲ, ହ୍ୟାଣ୍ଡେଲ ଏସବୁ ଲାଗିଲା, ଟାୟାରର ପ୍ରୟୋଗ ହେଲା, ଅନେକ ବିବର୍ତ୍ତନ ମଧ୍ୟ ଦେଇ ଆମ ସମ୍ମୁଖରେ ଉପସ୍ଥିତ ହେଲା ଆଧୁନିକ ସାଇକେଲ। ଏବେ ତ ଭିନ୍ନ ଭିନ୍ନ ଧରଣର ବାଇସାଇକେଲ ଦେଖିବାକୁ ମିଳୁଛି, ଯେମିତିକି ରୋଡ୍ ବାଇକ୍, ସିଟି ବା କମ୍ୟୁଟର ବାଇକ୍, ବିଏମ୍ଏକ୍ସ ବାଇକ୍, ମାଉଣ୍ଟେନ୍ ବାଇକ୍ ବା ଏମ୍ଟିବି, ହାଇବ୍ରିଡ୍ ବାଇକ୍। ଏ ବିଷୟରେ ମୁଁ ଭାବୁଛି ତମେ ମୋ ଅପେକ୍ଷା ଅଧିକ ଜାଣିଥିବ। ସାଇକେଲ ମଣିଷର ନିଜସ୍ୱ ଶକ୍ତି ସାହାଯ୍ୟରେ ଗତି କରୁଥିବା ଯାନ। ଆଜିକାର ପେଟ୍ରୋଲ, ଡିଜେଲ ଇତ୍ୟାଦି ରାସାୟନିକ ଇନ୍ଧନ ଉପଯୋଗ କରୁଥିବା ଯାନ ସହ ତାଳ ଦେଇ ପ୍ରଗତି କରିଚାଲିଛି। ଚମତ୍କାର କଥାଟିଏ ନୁହେଁ କି? ପେଟ୍ରୋଲ, ଡିଜେଲ, ଜୀବାଶ୍ମ ଇନ୍ଧନରେ ଚଳୁଥିବା ଯାନମାନଙ୍କରୁ ନିର୍ଗତ ହୁଏ କାର୍ବନ୍ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ଏବଂ କାର୍ବନ୍ ମୋନକ୍ସାଇଡ୍ ପରି କ୍ଷତିକାରକ ଗ୍ୟାସ, ଯାହା ପରିବେଶକୁ ପ୍ରଦୂଷିତ କରେ, ସବୁଜ ବଳୟ ପ୍ରଭାବ ସୃଷ୍ଟି କରେ ଏବଂ ପୃଥିବୀର ତାପନ ବଢ଼ାଏ। ଆମେ ଖରାଦିନେ ଏବେ ଯେଉଁ ଅସହ୍ୟ ଗରମ ଅନୁଭବ କରୁଛୁ ତଥା ଆମକୁ ହେଉଛି ଫୁସ୍ଫୁସ୍ ସଂକ୍ରମଣ, ତାହା ଏହିପରି ମୋଟର ଗାଡ଼ିମାନଙ୍କର ନିର୍ଗତ ଧୂଆଁ ଯୋଗୁଁ। ମୋତେ କୁହ ପିଲାମାନେ, ସାଇକେଲରେ ଏ ପ୍ରକାର ପ୍ରଦୂଷଣ ହୁଏ କି? ବାଇ କିମ୍ବା ଟ୍ରାଇ କୌଣସି ସାଇକେଲରେ ହୁଏ ନାହିଁ ପ୍ରଦୂଷଣ। ସାଇକେଲ ଏକ ପରିବେଶ ଅନୁକୂଳ ଯାନ। ଇନ୍ଧନ ଚାଳିତ ମୋଟର ଯାନମାନଙ୍କରେ ଚାଳକ କୌଣସି ଶାରୀରିକ ପରିଶ୍ରମ କରେ ନାହିଁ। ନିରନ୍ତର ମୋଟର ଯାନ ବ୍ୟବହାର ଦ୍ୱାରା ଅନେକଗୁଡ଼ିଏ ଲାଇଫ୍ଷ୍ଟାଇଲ୍ ଡିଜିଜେସ୍ ବା ଜୀବନଚର୍ଯ୍ୟା ଜନିତ ରୋଗ ଯଥା ମେଦବହୁଳତା, ଡାଇବେଟିସ୍, ହୃଦ୍ରୋଗ ଏସବୁ ଦେଖାଯିବାର ସମ୍ଭାବନା ଅଧିକ ଥାଏ। ସାଇକେଲ ଚଳାଇବା ଦ୍ୱାରା ଯାତାୟତ ସହ ଶାରୀରିକ ପରିଶ୍ରମ ମଧ୍ୟ ହୁଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ରୂପରେ ହୁଏ, ମାଂସପେଶୀର କାର୍ଯ୍ୟଦକ୍ଷତା ବୃଦ୍ଧି ହୁଏ, ଫୁସ୍ଫୁସ୍ ଏବଂ ହୃଦୟ ସଠିକ୍ ରୂପରେ କାମ କରେ। ମୋଟାମୋଟି କହିବାକୁ ହେବ, ସମଗ୍ର ଶରୀର ସୁସ୍ଥ ରୁହେ। ତେଣୁ ଲାଇଫ୍ଷ୍ଟାଇଲ୍ ବା ଜୀବନଚର୍ଯ୍ୟା ଜନିତ ରୋଗ ଦେଖାଯିବାର ସମ୍ଭାବନା ଅନେକ କମିଯାଏ। ସାଇକେଲ ଚଲେଇବାରେ କୌଣସି ବାହ୍ୟ ଇନ୍ଧନର ବିନିଯୋଗ ହୁଏ ନାହିଁ। ଚାଳକ ନିଜସ୍ୱ ମାଂସପେଶୀୟ ଶକ୍ତି

0: ପ୍ରୟୋଗ କରିଥାଏ। ଏତଦ୍ୱାରା ଇନ୍ଧନ ସଞ୍ଚୟ ହୋଇପାରେ ଏବଂ ପରିବେଶ ପ୍ରଦୂଷଣ ମୁକ୍ତ ରହେ। ଏହି ଘୋର ଶକ୍ତି ସଂକଟର କାଳରେ ଶକ୍ତି ସଞ୍ଚୟ ପାଇଁ ସାଇକେଲ ଏକ ଚମତ୍କାର ବିକଳ୍ପ। ଅଳ୍ପ କେତେ କିଲୋମିଟର ଗମନାଗମନ ପାଇଁ ଆମେ ସାଇକେଲର ବ୍ୟବହାର କଲେ ଅନେକ ଶକ୍ତି ସଞ୍ଚୟ କରିପାରିବା, ନୁହେଁ କି? ଏବେ କୁହ ପିଲାମାନେ, ସାଇକେଲର ଯଦି ଏତେ ବହୁମୁଖୀ ବିଶେଷତ୍ୱ ଅଛି, ଆମେ ତା ପାଇଁ ବିଶ୍ୱ ଦିବସଟିଏ ପାଳନ କରିବା କଥା ନୁହେଁ କି? ନା କ'ଣ କହୁଛ, କହୁନ
1: ପିଲାଏ। ତମେମାନେ ତ ଜାଣ, ମାସର ଶେଷ ରବିବାରରେ ତମମାନଙ୍କ ପାଇଁ ବିଚିତ୍ରା କାର୍ଯ୍ୟକ୍ରମ ଥାଏ। ତାହେଲେ ଆସ ପ୍ରଥମେ ବିଚିତ୍ରା କାର୍ଯ୍ୟକ୍ରମରେ ଶୁଣିବା ଭଜନଟିଏ। ଗାଇଛନ୍ତି ସାଇ ସମୀକ୍ଷା ସାହୁ, ଗୀତଟିକୁ ତମମାନଙ୍କ ପାଇଁ ଲେଖିଛନ୍ତି ଗୋପାଳ ଦାସ।

0: ପିଲେ, ଗୋଟେ କଥା ତମେ ନିଶ୍ଚୟ ଶୁଣିଥିବ, ଅତି ଲୋଭରୁ ମୃତ୍ୟୁ। ବେଶୀ ଲୋଭ କରିବା ନିଶ୍ଚିତ ଭାବରେ ବିପଦକୁ ଡାକି ଆଣେ। ହେଲେ କେମିତି? ଆସ ଶୁଣିବା ଏଇ ଗପରୁ। ଗପଟିର ନାଁ ହେଲା ଲୋଭୀ ମୂଷା। ଗପଟିକୁ ତମମାନଙ୍କ ପାଇଁ କହିଛନ୍ତି ସ୍ମୃତି ରେଖା ବେହେରା।
1: ଗୋଟେ ଘରେ ଗୋଟେ ମା ମୂଷା ତା ତିନିଟି ଛୁଆଙ୍କ ସହିତ ରହୁଥିଲା। କୁଟୁ ହଉଛି ମା ମୂଷାର ସବୁଠୁ ସାନ ପୁଅ। ହେଲେ ସେ ବହୁତ ଲୋଭୀ, ଜିଦିଆ ଓ ଦୁଷ୍ଟ ଥିଲା। ଥରେ ମୂଷା ପରିବାର ଖାଇବାକୁ ବସିଥିଲେ, ସମସ୍ତଙ୍କ ଖାଇବା ସରିଗଲା। ହେଲେ କୁଟୁର ଖାଇବା ଏଯାଏ ସରିନଥିଲା। ତା ପେଟ ପୁରିଯିବା ପରେ ବି ସେ ଆହୁରି ଖାଉଥିଲା। ଏହା ଦେଖି ମା ମୂଷା କହିଲା, ଆରେ କୁଟୁ, ତୁ କେତେ ଖାଇବୁ? ତୁ ବହୁତ ଖାଇସାରିଲୁଣି, ଆଉ ବେଶୀ ଖାଆନି। ପୁଣି କୁଟୁ ବିରକ୍ତି ହେଇକି କହିଲା, ଓ ଫୋ ମା, ତମେ ଗଲ ଏଠୁ, ତମେ ସବୁବେଳେ ଖାଲି ମୋ ଉପରେ ଆଗୁଛ। ମୋ ପେଟ ପୁରିଗଲେ ମୁଁ ପଳେଇବିନି, ଆଉ ଏମିତିରେ ବି ମୁଁ ବେଶୀ ବେଶୀ ନ ଖାଇଲେ ମୁଁ ଦୁର୍ବଳ ହେଇଯିବିନି। ତମେ ଗଲ ଏଠୁ, ତମେ ଯାଅ। ମା ମୂଷା ରାଗିକି କହିଲା, ହଉ ଠିକ ଅଛି, ମୁଁ ଯାଉଛି, ତୁ ତୋର ଯାହା କରୁଛୁ କର, ମୁଁ ଆଉ ତତେ କେବେ କିଛି କହିବିନି। ଯିଏ ଯାହା କହୁ ପଛେ କୁଟୁର କିଛି ଫରକ ପଡ଼େନି। ସେମିତି ଦିନେ କୁଟୁ ଘରେ ଥିବା ବେଳେ ତାର ଜଣେ ସାଙ୍ଗ ଲୁସି ଆସିକି ତା ପାଖରେ ପହଞ୍ଚିଲା, ଆଉ ସେ କହିଲା, ଆରେ କୁଟୁ, କାଲି ରାତିରେ ଆମ ଘରେ ମୋ ଜନ୍ମଦିନ ଭୋଜି ଅଛି, ତତେ ନିମନ୍ତ୍ରଣ ରହିଲା, ତୁ ତୋ ଦି ଭଉଣୀକୁ ସାଙ୍ଗରେ ଧରି ଆମ ଘରକୁ ନିଶ୍ଚୟ ଆସିବୁ। କୁଟୁ ଭୋଜିର ନାଁ ଶୁଣିକି ବହୁତ ଖୁସି ହେଇଗଲା, ଆଉ ମନେ ମନେ ଭାବିଲା, ଆରେ ବାଃ, ଏତେ ଦିନ ପରେ ଗୋଟେ ଭୋଜି ଖାଇବାକୁ ମିଳିବ, ମୁଁ ତ କାଲି ଜମେଇକି ଖାଇବି। ଏମିତି ଭାବି

0: କୁଟୁ ବହୁତ ଖୁସି ହେଲା। ଲୁସି ବି ସେଠୁ ଚାଲିଗଲା। ତା ପରଦିନ ସକାଳେ କୁଟୁ ଗାଧେଇ ପାଧେଇ ନୂଆ ଜାମା ପଟା ପିନ୍ଧି ତା ଦୁଇ ଭଉଣୀକୁ ସାଙ୍ଗରେ ଧରି ଲୁସି ଘରକୁ ଗଲା ଭୋଜି ଖାଇବା ପାଇଁ। ଲୁସି ଘରେ ପହଞ୍ଚି ସେ ତା ଦୁଇ ଭଉଣୀକୁ ସୋଫାରେ ବସେଇ ଦେଇ ଯୋଉଠି ଭୋଜି ହଉଥିଲା ସେଠକୁ ଗଲା। ସେଇଠି ସେ ପହଞ୍ଚି ଦେଖିଲା କି କେହି ନାହାନ୍ତି, ହେଲେ ସିଏ ଦେଖିଲା ଗୋଟେ ଟେବୁଲ ଉପରେ ବହୁତ ଗୁଡ଼େ ପିଠା ଥୁଆ ହେଇଛି। ସେ ପିଠାକୁ ଦେଖି ସେ ଆଉ ଜମା ରହିପାରିଲାନି। ସେଇଠୁ ସେ ଗୋଟେ ପିଠା ଚାଖିଲା ଆଉ କହିଲା, ଆରେ ବାଃ କେତେ ବଢିଆ ପିଠା, ଯାଉଛି ମୁଁ ଆଉ ଗୋଟେ ଖାଇବି। ସେ ଆଉ ଗୋଟେ ଖାଇଲା, ପୁଣି ତାକୁ ଆହୁରି ବଢିଆ ଲାଗିଲା, ସେ ଆଉ ଗୋଟେ ଖାଇଲା। ଏମିତି ଖାଉ ଖାଉ ସବୁ ପିଠା ସେ ଖାଇଦେଲା। ଠିକ ସେତିକି ବେଳେ ଲୁସି ତା ବାକି ସାଙ୍ଗମାନଙ୍କୁ ଧରି ସେଠକୁ ଆସିଲା ଆଉ ପ୍ଲେଟରେ ପିଠା ନପାଇ ବଡ଼ ଆଶ୍ଚର୍ଯ୍ୟ ହେଇଗଲା। ଆରେ ଏଠି ତ ମୁଁ ଏତେ ଗୁଡା ପିଠା ରଖିକି ଯାଇଥିଲି, କୁଆଡେ ଗଲା, କିଏ ନେଲା ଆକୁ ସବୁ? କୁଟୁ କହିଲା, ଆରେ ସାଙ୍ଗ ତୁ ଏତେ ବଢିଆ ପିଠା ବନେଇଥିଲୁ ଯେ ମୁଁ ଆଉ ଦେଖିକି ଜମା ରହିପାରିନି, ମୁଁ ଲୋଭରେ ଖାଉ ଖାଉ ସବୁ ଖାଇଦେଲି, ତୁ ଭୁଲ ବୁଝିବୁନି। ଲୁସି ତାପରେ ରାଗେଇ କହିଲା, ଆରେ ଏମିତି କେମିତି ଖାଇଦେଲୁ, ମୁଁ ତ ଏଇ ପିଠା ସମସ୍ତଙ୍କ ପାଇଁ କରିଥିଲି, ତୁ ଏକା କେମିତି ଖାଇଦେଲୁ, ମୁଁ ଏବେ ବାକି ସମସ୍ତଙ୍କୁ କଣ ଦେବି? ଲୁସିର ସାଙ୍ଗମାନେ ବି କୁଟୁ ଉପରେ ବହୁତ ବିରକ୍ତି ହେଲେ ଆଉ ତାକୁ ଘରୁ ବାହାର କରିଦେଲା। ହେଲେ କୁଟୁର କିଛି ଫରକ ପଡିଲାନି, ସେ ଆଗରୁ ଯେମିତି ଖାଉଥିଲା ସେମିତି ଖାଇଲା। ଆଉ ଦିନେ କୁଟୁର ଦୁଇ ଜଣ ସାଙ୍ଗ ତାକୁ ଭେଟିବାକୁ ଆସିଲେ ଆଉ କହିଲେ, ଆରେ କୁଟୁ ଚାଲ ଯିବା ଜମିଦାରଙ୍କ ଗୋଦାମ ଘରକୁ, ମୁଁ ଦେଖିଛି ଆଜି ତାଙ୍କ ଘରେ ବହୁତ ଗୁଡ଼ା ଧାନ ଆସିକି ପହଞ୍ଚିଛି। ଧାନର ନା ଶୁଣୁ ଶୁଣୁ କୁଟୁର ପାଟିରେ ଲାଳ ବହିଲା ଆଉ କୁଟୁ ସାଙ୍ଗେ ସାଙ୍ଗେ ତା ଦୁଇ ସାଙ୍ଗଙ୍କ ସହିତ ଜମିଦାରଙ୍କ ଗୋଦାମ ଘରକୁ ଗଲା ଆଉ ପହଞ୍ଚି ଦେଖିଲା ବହୁତ ଗୁଡ଼ା ଧାନ ଥୁଆ ହେଇଛି। ସିଏ ଆଉ ଡେରି ନ କରି ସାଙ୍ଗେ ସାଙ୍ଗେ ତା ସବୁ ସାଙ୍ଗମାନଙ୍କ ସହିତ ଖାଇବାକୁ ଲାଗିଗଲା। କିଛି ସମୟ ପରେ କୁଟୁର ସବୁ ସାଙ୍ଗମାନଙ୍କର ଖାଇବା ସରିଗଲା, ହେଲେ କୁଟୁର ଖାଇବା ଏଯାଏ ସରିନନି। ଏହା ଦେଖି ତା ସାଙ୍ଗମାନେ ତାକୁ କହିଲେ, ଆରେ କୁଟୁ ତୋ ଖାଇବା ସରିଲା କି ନାହିଁ, ଜଲ୍ଦି ଚାଲ ସେତିକି ଖା, ମା ପାଟି କରିବେ, ଡେରି ହେଲାଣି ପା। କୁଟୁ ପୁଣି ବିରକ୍ତି ହେଇ କହିଲା, ଓହୋ ସାଙ୍ଗ ତୁ ଯା ଏଠୁ, ମୁଁ ପୁରା ଖାଉଛି, ଏତେ ଦିନ ପରେ ମତେ ଏତେ ଗୁଡ଼ାଏ ଭଲ ଧାନ ଖାଇବାକୁ ମିଳିଛି, ମତେ ଟିକେ ପେଟ ପୁରେ ଖାଇବାକୁ ଦେ, ଯା ଏଠୁ। ଠିକ ସେତିକି ବେଳେ ଗୋଟେ ବିଲେଇ ଆସି ସେଇଠି ପହଞ୍ଚିଗଲା। କୁଟୁର ସାଙ୍ଗମାନେ ବିଲେଇକୁ ଡେକିକି ବହୁତ ଡରିଗଲେ, ଯୋଉଠି ପାଇଲେ ସେଇଠି ଦୌଡ଼ିକି ପଳେଇଲେ। କୁଟୁ ବି ବିଲେଇକୁ ଦେଖିକି ଡରିଗଲା ଆଉ ଦୌଡ଼ିବାରେ ଲାଗିଲା। ହେଲେ କୁଟୁ ଆଉ କଣ ଦୌଡ଼ି ପାରୁଥାଏ, ସେ ଏତେ ଖାଇଦେଇଥିଲା ଯେ ତା ପେଟ ପୁରା ଭୁଲ ହେଇଯାଇଥିଲା ଆଉ ସେ ଜମା ବି ଚାଲିପାରୁନଥିଲା। ବଡ଼ କଷ୍ଟରେ ଯାଇକି ସେ ଗୋଟେ ଗଛ ମୂଳେ ଲୁଚିକି ବସିଲା ଆଉ ଭାବିଲା କି ବିଲେଇ ଏଠୁକୁ ଆସିପାରିବନି। ହେଲେ ସେ ଚତୁର ବିଲେଇ ସେଇଠୁକୁ ବି ପଳେଇ ଆସିଲା ଆଉ କହିଲା, ରେ ବାହ ଏତେ ଦିନ ପରେ ଆଜି ଗୋଟେ ସୁଆଦିଆ ଖାଦ୍ୟ ମିଳିବ, ଆଜି ତ ମୁଁ ଆକୁ ପୁରା ଜମେଇକି ଖାଇବି। କୁଟୁ ବିଲେଇର କଥା ଶୁଣି ବହୁତ ଡରିଗଲା ଆଉ କହିଲା, ବିଲେଇ ନାନି ମତେ ଖାଅନି, ମୁଁ କେବେ ବି କୌଣସି ଜିନିଷ ବି ଚୋରି କରି ଖାଇବିନି, ମତେ ଖାଅନି, ମତେ ଛାଡ଼ି ଦିଅ। ବିଲେଇ କହିଲା, ତୁ ଆଉ ବଞ୍ଚିଲେ ତ ତୁ କିଛି ଚୋରି କରି ଖାଇବୁ, ମୁଁ ତ ଏବେ ତତେ ଖାଇଦେବି। ଏତିକି କହିକି ବିଲେଇ କୁଟୁ ଉପରେ ଝାମ୍ପ ମାରି ତାକୁ ଖାଇଦେଲା। ଏଇ ଗପରୁ ଆମେ ଏହା ଶିଖିଲୁ ଯେ ଅତିରିକ୍ତ ଲୋଭ କରିବା ସବୁଠୁ ଖରାପ ଆଉ ଅତିରିକ୍ତ ଖାଇବା ମଧ୍ୟ ଖରାପ, ଖାଇଲେ ପେଟ ରୋଗ ସହିତ ଅନ୍ୟାନ୍ୟ ରୋଗ ମଧ୍ୟ ହେଇଥାଏ।
1: ଆମ ଦେଶ ଭାରତ ଚିରବନ୍ଦନିଆ, ଆସ ତାର ଗୁଣ ବନ୍ଦନା କରି ଶୁଣିବା ଦେଶବନ୍ଦନାଟିଏ। କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ରଚନାରୁ ଗୀତଟିକୁ ଗାଇଛନ୍ତି ସାଇ ସମୀକ୍ଷା ସାହୁ।

ପିଲାଇ, ଆମ ପାଖରେ ଜଣେ ଭାଇ ଅଛନ୍ତି, ତାଙ୍କ ନାଁ ହେଉଛି ଅୟସ୍କାନ୍ତ ଶତପଥୀ, ଆଉ ତାଙ୍କ ପ୍ରତିଭା ହେଉଛି କିବୋର୍ଡ ବାଦନ। ଲୋକପ୍ରିୟ ଭଜନ ଏମିତିଏ ବଡ଼ ଦାଣ୍ଡେ ଗୀତର ସ୍ୱରରେ ସେ ଆମକୁ କିବୋର୍ଡ ବଜାଇ ଶୁଣେଇବେ। ଆସ ଶୁଣିବା।

0: ଦ ଟାଉନ୍।
1: ପିଲାଏ, ତମମାନଙ୍କୁ ହସ କଥା ଶୁଣିବାକୁ ଭଲ ଲାଗେ ନା? ହଁ, ହସ କଥା ଶୁଣିବାକୁ ଆଉ ହସିବାକୁ ସମସ୍ତଙ୍କୁ ଭଲ ଲାଗେ। ହସିବା ଗୋଟିଏ ଭଲ ଗୁଣ। ତାହେଲେ ଆମେ ସମସ୍ତେ ମିଶିକି ହସିବା, ଶୁଣିବା ହସ କଥା। ହସ କଥାଟିକୁ ତମମାନଙ୍କ ପାଇଁ କହିଛନ୍ତି ଜାହ୍ନବୀ ମହାକୁଡ଼।
2: ଜଣେ ବାପା ଆଉ ପୁଅ ସାଇକେଲ ନେଇକି ଯାଉଥିଲେ। ପୁଅ ଲଲିପପ୍ ଖାଇ ଖାଇ ଯାଉଥିଲା। ବାଟରେ କଣ ହେଲା, ତା ଲଲିପପ୍ଟା ପଡିଗଲା। ସେ କହିଲା, ବାପା ରୁହ ରୁହ, ମୋ ଲଲିପପ୍ ପଡିଗଲା, ମୁଁ ଖାଇବି। ବାପା ସେଠୁ କହିଲେ, ନା ପୁଅ, ତଳେ ପଡ଼ିଥିବା ଜିନିଷକୁ କଣ ଉଠାନ୍ତି, ମୁଁ ତୋ ପାଇଁ ଆଉ ଗୋଟେ ଲଲିପପ୍ କିଣିଦେବି। ସେ ସେଇଠୁ ଘରକୁ ଗଲେ। ଘରକୁ ଗଲାବେଳେ ମା ଘର ପୋଛୁଥିଲେ। ଘର ପୋଛୁ ପୋଛୁ ଗୋଡ ଖସିକି ପଡିଗଲେ। ତାପରେ ସେଇଠୁ ବାପା କହିଲେ, ପୁଅ ଉଠା ଉଠା, ମା ପଡିଗଲେ। ପୁଅ ସେଇଠୁ କହିଲା, ବାପା, ତମ ପାର କହିଥିଲ ତଳେ ପଡ଼ିଥିବା ଜିନିଷକୁ ଉଠାନ୍ତିନି, ତମେ ମୋ ପାଇଁ ଆଉ ଗୋଟେ ନୂଆ ମାମା ଦେଇଛ।
1: ହଉ ପିଲାମାନେ, ଆଜି ପାଇଁ ଶିଶୁ ସଂସାର ଏତିକି। ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ରବିବାର ସକାଳ 7:25 କୁ, ଶୁଣିବାକୁ ଜମାରୁ ଭୁଲିବନି।

ଶୁଣୁଥିଲେ ଶିବରଥଙ୍କ କଣ୍ଠରୁ କେତେଗୋଟି ଗୀତ। ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 40ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ସପ୍ତଦଶ ଛନ୍ଦ ଆରମ୍ଭରେ ଅଯୋଧ୍ୟାରେ ବସି ଦଶରଥ ବଶିଷ୍ଠ ଜାବାଳୀ ବାମଦେବ କଶ୍ୟପ ସୁମନ୍ତ୍ରଙ୍କୁ ଘେନି ଆଲୋଚନା ବେଳେ ନିଜର ମନରଥ ପ୍ରକାଶ କରି କହିଲେ, ମୁଁ ରାଜଧାନୀକୁ ମଣ୍ଡାଇବି, ଅର୍ଥାତ୍ ମଣ୍ଡନ କରି ସୁଶୋଭିତ କରିବି। ବୀରବୃନ୍ଦରେ ଇନ୍ଦ୍ର ରାମଚନ୍ଦ୍ର ଦ୍ରୁପଦୀ ପଦରେ ବସୁ। ବ୍ରହ୍ମା ସର୍ଜନା କରିଥିବା ବ୍ରହ୍ମାଣ୍ଡରେ ମୋ ତନୟ ରାମର ସରିବା ସମାନ କେହି ନାହାନ୍ତି। ବାମ ହସ୍ତରେ ବାମଦେବ ଶିବଙ୍କ ଧନୁ ଭାଙ୍ଗିଲା, ତାର ବାମ ବା ବିରୋଧୀ ହୋଇ ଭୃଗୁପତି ପରଶୁରାମ ହାରିଗଲେ। ସମସ୍ତ ବସୁପତି ବା ରାଜାମାନେ ବସୁ ବା ବସ ହେବା ହେତୁ ସେବକ ଭାବେ ସେବା କରିବେ। ଶୁଭଲଗ୍ନ ଖୋଜିବାରୁ ଦେଖାଗଲା କୋଷ୍ଠୀରେ ମଙ୍ଗଳ ଦାନରେ ଅର୍ଥାତ୍ ଛେଦନରେ ଅଛି, ଗ୍ରହସ୍ଥିତି ଅମଙ୍ଗଳକାରକ ହୋଇଛି। ବୃହସ୍ପତିଙ୍କର ନିଜ ରାଶି ଧନୁ, ସେ ତାଠାରୁ ଅଷ୍ଟମ ସ୍ଥାନ ଅର୍ଥ କର୍କଟ ରାଶିରେ ଏହି କାଳରେ ଅବସ୍ଥାନ କରୁଛି। କର୍କଟ ରାମଙ୍କର ଜନ୍ମରାଶି, ଜନ୍ମରାଶିରେ ବୃହସ୍ପତି ରହିଲେ କେହି ବା କିପରି ନୃପତି ହୋଇପାରିବ। ଶେଷ ଅଳଙ୍କାରରେ ଶବ୍ଦ ବୈଚିତ୍ର୍ୟ ତଥା ଅର୍ଥ ଚମତ୍କାରିତାରେ ରାମ ବନବାସର ଜ୍ୟୋତିଷ ତତ୍ତ୍ୱ ବୁଝାଇବାରେ ଉପେନ୍ଦ୍ର ଭଞ୍ଜ ହିଁ ପ୍ରଥମ। ବଶିଷ୍ଠ କହିଲେ, ସେ ଈଶ୍ୱର ହୋଇ ଦିବ୍ୟଭୂତି ଭୋଗ କରିବେ, ଅର୍ଥାତ୍ ଈଶ୍ୱରଙ୍କ ଭଳି ଦିବ୍ୟ ଭସ୍ମ ବଣ୍ଡିତ ହେବେ। ବୈଶ୍ରବଣ ବା ରାବଣକୁ ଜିଣି ପୁଷ୍ପକ ରଥରେ ବସିବେ। ଦଶରଥ ଏହାର ଅର୍ଥ କଲେ ଯେ ଦିବ୍ୟ ଭୂତି ବା ସମ୍ପତ୍ତି ଭୋଗ କରି ବୈଶ୍ରବଣ ବା କୁବେର ଭଳି ଧନୀ ହୋଇଯିବେ। ଗୋଟିଏ ଅର୍ଥରେ ଦେବ ଓ ଅନ୍ୟ ଅର୍ଥରେ ନରଦେବ ବା ରାଜା ଖୁସି ହେଲେ। ଏ ବାର୍ତ୍ତା ପାଇ ମାତାମାନଙ୍କର ଓ ସୀତାଙ୍କର ଆନନ୍ଦ କହି ହେବ ନାହିଁ। ସୈନ୍ୟ ସାମନ୍ତ ବ୍ରାହ୍ମଣ ନିଜ କାର୍ଯ୍ୟ ଦୁଇଗୁଣ ହେବ ବୋଲି ଭାବିଲେ। ଗୋପାଳ ଜାଣିଲେ ଗୋମାତା କ୍ଷୀରବତୀ ହେବେ, ଏହା ହେଲେ ଦେବକାର୍ଯ୍ୟ ହେବ ନାହିଁ ଜାଣି କୈକେୟୀ ମନରେ ବିଭ୍ରମ ସୃଷ୍ଟି କଲେ। ମନ୍ଥରା ବୃକ୍ଷ କାଟିଲା ପରି ପଡ଼ିଗଲା ଓ କହିଲା, ଭରତ ଭଳି ଶ୍ରେଷ୍ଠ ବାଟୁଳିଧାରୀ ବୀର ପ୍ରତି ଅବିଚାର କଲୁ। ବଡ଼ ଭାଇ ଅସୁରମାନେ ଥାଇ ମଧ୍ୟ ଯଦି ସାନ ଭାଇ ଇନ୍ଦ୍ର ରାଜା ହେଲା, ଭରତ ନ ହେବ କାହିଁକି? ଅହଲ୍ୟାଙ୍କ ଭଳି ବିଭଳିତ ମତି ବା ବୁଦ୍ଧିଭ୍ରଷ୍ଟା ହୋଇ ମୁହଁ ମାଡ଼ି ଶୋଇଲେ ରାଣୀ କୈକେୟୀ।

ଶୁଣୁଥିଲେ କବି ସମ୍ରାଟ ଦୁପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର 40ତମ ଭାଗ। ଏହି ପାଖରେ କଣ୍ଠଦାନ କରିଥିଲେ କେଶବ ଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ସ୍ନିଗ୍ଧାରାଣୀ କର ଏବଂ ଶ୍ୟାମମଣି ଦେବୀ। ବର୍ଣ୍ଣନା ଶାନ୍ତନୁ କୁମାର ରଥ, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପଶ୍ଚିମେଶ୍ୱର ଜେନା।

ଆକାଶବାଣୀ କଟକ ଆରମ୍ଭ କରୁଛୁ ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍

0: ଆପ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।

0: ଆପଣଙ୍କୁ ଶୁଭେଚ୍ଛା ସାଥୀ। ଆପଣଙ୍କୁ ସ୍ୱାଗତ ମଧ୍ୟ। ଆସିଯାଇଛୁ ପୁଣି ଥରେ ଆପଣଙ୍କ ପାଖକୁ। ମୁଁ ନମିତା, ଆପଣଙ୍କ ପସନ୍ଦର ସାଥୀ,
1: ଆଉ ମୁଁ ଜାସ୍ମିନ।

0: हॅलो, मो पसंद.
1: हॅलो आगे, नमस्कार.
0: नमस्कार,
1: मो पसंद.
0: हा, मो पसंद को फोन करचंती आपण.
1: आज्ञा,
0: किए कहचंती आपण?
1: मो आउची महांगा ब्लॉक रो भौजा पंचायत रो भौजा गाँव कहूच.
0: भौरिया गाँव रु कहचंती जे, किए कहचंती आपण का नाटे टिके कोंतु?
1: मो ना आउची गंधर्व राउत.
0: गंधर्व राउत आज्ञा, नमस्कार.
1: नमस्कार बा,
0: आपण भलो अछंती त?
1: नाही मामू, सेई कथा त मुडे हाट बेथले, मोर बहु दिन रो कल्पना आजि जाउ मेंटिला आज्ञा. मो बहुत खुशी.
0: हाँ, आपण खुशी होउचंती, भल कथा. आपण जदि एते खुशी होउचंती से कथा जानि आमको भी बहुत खुशी लागुछि. आउ आपणकर कनेक्ट हेछि, आमे कथा हवा. अति खुशी होंतुनी किंबा अति व्यस्त हे जानतुनी, टिके बसंतु, बसिकी टिके पानी पियंतु, आम संगे आराम रे कथा होंतु. हाँ ଆପଣ ତାହେଲେ ବିଜୟ କୁମାର ପଣ୍ଡା ଭାଇଙ୍କ ସାଙ୍ଗରେ କଥାବାର୍ତ୍ତା ହେଇଥିଲେ ବୋଲି କହୁଛନ୍ତି?
1: ତାଙ୍କ ଠାରୁ ଶୁଣିଯାଇ ସେ ଫୋନ ନମ୍ବର ମୋତେ ଦେଲେ, ଅଫିସ ନମ୍ବର, ଯାହା ମୁଁ ଆଜି ଜଗନ୍ନାଥଙ୍କୁ ଡାକି ନଗେଇଦେଲି. ଆଉ ଏକାଥର ନାଗିଗଲା, ମୁଁ ଆଉ କଣ କରିବି? ମୋତେ ଆପଣଙ୍କୁ ମୁଁ ଆଶୀର୍ବାଦ କରୁଛି, ମୋତେ 78 ବର୍ଷ ଆସିଗଲାଣି.
0: ହଁ, ଆପଣଙ୍କ ଆଶୀର୍ବାଦ ଆମ ସମସ୍ତଙ୍କର ଦରକାର, ଆମେ ବି ଖୁସି ହଉଛୁ ଆଜ୍ଞା. ହଉ ଠିକ ଅଛି, ଆପଣଙ୍କ ତ ଲାଗି ଯାଇଛି. ଆପଣ ଏବେ କଣ କରୁଛନ୍ତି, ଆଗରୁ କଣ କରୁଥିଲେ?
1: ଏବେ ମା ବେମାରେ ପଡିଛି, ବର୍ଷ ହେଲା ସେଇ ଘରେ ବସିଛି. ଆଉ ଚାଷ କାମ କରୁଥିଲି, ଚାଷ ଛାଡି ଦେଇଛି.
0: ଆପଣ ଏତେ ବର୍ଷ ପର୍ଯ୍ୟନ୍ତ ବହୁତ କାମ କଲେ, ଏବେ ରେଷ୍ଟ ନେବେ, କିନ୍ତୁ ତାର ଅର୍ଥ ନୁହେଁ ଯେ ଆପଣ ବିମାର ବୋଲି ଭାବି, ରୋଗୀ ବୋଲି ଭାବି ନିଜେ ଘରେ ବସି ରହିବେ. ଆପଣ ଯେମିତି ଚଳପ୍ରଚଳ କରୁଥିଲେ କରନ୍ତୁ, ତା ସହିତ ବିଶ୍ରାମ ନିଅନ୍ତୁ, ଠିକ ଖାଇବା ପିଇବା, ବ୍ୟାୟାମ କରିବା, ଯାହା ଡାକ୍ତର ଯୋଉ ଅନୁସାରେ କହିଛନ୍ତି ସେ ଅନୁସାରେ କଲେ ଆପଣ ବହୁତ ଭଲରେ ରହିବେ, ବହୁତ ଦିନ ପର୍ଯ୍ୟନ୍ତ ରହିବେ. ହାର୍ଟରେ ପ୍ରୋବ୍ଲେମ ଅଛି ବୋଲି ସେ କଥା ଚିନ୍ତା କରନ୍ତୁନି ବିଲକୁଲ, କେବଳ ଡାକ୍ତରଙ୍କ କଥା ମାନି ଭଲ ଜୀବନଚର୍ଯ୍ୟାରେ ରହନ୍ତୁ, ଦେଖିବେ ଆପଣଙ୍କୁ ଭଲ ଲାଗିବ.
1: ମୁଁ 68 ମସିହାରୁ ରେଡିଓ ଶୁଣି ଆସୁଛି, 78 ବର୍ଷ ହେଇଗଲାଣି,
0: କାହିଁକି ଛାଡିବେ? ଛାଡନ୍ତୁନି, ଆଉ ଆପଣ ଯଦି ଛାଡିବେ ଆଉ ଆମ ରେଡିଓ କାହା ପାଇଁ ରହିବ?
1: ନାଇଁ ନାଇଁ, ମୁଁ ଛାଡି ପାରୁନି ତ. ଆଉ
0: ଆମେ ତ ଛାଡିବାକୁ ଦବୁନି ଆପଣଙ୍କୁ.
1: ଆଉ ଆପଣ ଦୁଇଶହ ଟଙ୍କାର କଥା ମୋତେ ଏତେ ଭଲ ଲାଗେ, ରବିବାର ଦିନ ମୁଁ ଶୁଣିକି. ଆଉ କଣ କରିବି, ଫୋନ ନମ୍ବର, ଆପଣ ଯୋଉ ଫୋନ ନମ୍ବର ଲାଷ୍ଟରେ କଣ ମୁଁ କେତିକି ରଖେ ଶୀଘ୍ର କହିଦେଲି ପାରେ ନା. ସେ ଯୋଉ ମାନେ ଠକିର ବ୍ୟକ୍ତି ଯାଜପୁର କହିଲେ, ସେ ମୋତେ କହିଦେଲେ, କହିଲେ ଏହା ଏହା କରିବ, ମସଲା ନିଶ୍ଚିନ୍ତ ନାହିଁ, ଠାକୁରଙ୍କୁ ଦେଖିକି କରିବ.
0: ହଉ, ଏମିତି ଯୋଉ ମାନେ ଶ୍ରୋତା ବନ୍ଧୁ ମାନେ ଅଛନ୍ତି ଏତେ ଶୀଘ୍ର ଲେଖି ପାରୁନାହାନ୍ତି, ଆମେ ପୁଣି ଥରେ ଆମ ନମ୍ବରଟି ରିପିଟ କରିଦଉଛୁ. ଶୁକ୍ରବାର ଦିନ 12:00 ପର୍ଯ୍ୟନ୍ତ ଆମେ କଲ୍ ନଉଛୁ, ଆଉ ଫୋନ କରିବାର ନମ୍ବରଟି ହେଉଛି 06712303149 07123031349. ସମସ୍ତେ ମନେ ରଖିକି ଲେଖନ୍ତୁ, ଆଉ ଆମ ପାଖକୁ କଲ୍ କରିବାକୁ ଚେଷ୍ଟା କରନ୍ତୁ.
1: ରବିବାର ଦିନ ମୋ ପାଖରେ ଯୋଉମାନେ ସବୁ ସ୍ତ୍ରୀ ଲୋକମାନେ ଆଉ ପିଲାମାନେ ସବୁ ବସିକି ଶୁଣନ୍ତି, ଆପଣ ଦୁଇ ବାପାଙ୍କୁ ଏତେ ପ୍ରଶଂସା କରନ୍ତି, ସେଥିଯୋଗୁଁ ଦେଖିଲେ ଆପଣଙ୍କୁ କିଛି ଅଭିନନ୍ଦନ ସେ ଜଣାନ୍ତେ.
0: ଓହୋ, ଆମର ସେଇ ଶ୍ରୋତା ବନ୍ଧୁମାନଙ୍କୁ, ଶ୍ରୋତା ଭଉଣୀମାନଙ୍କୁ ନମସ୍କାର ଜଣାଉଛୁ, ଧନ୍ୟବାଦ ଜଣାଉଛୁ ଆମକୁ ସେମାନେ ଏତେ ଭଲ ପାଇବା ଦେଇଥିବାରୁ. ଆଉ ଆପଣମାନଙ୍କର ଭଲ ପାଇବାକୁ ନେଇ ହିଁ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛୁ। ତେବେ ଆପଣଙ୍କ ଘରେ ଆଉ ସବୁ କିଏ ଅଛନ୍ତି?
1: ଘରେ ମା, ମୋ ସ୍ତ୍ରୀ, 2 ବର୍ଷ ହେଲା ମରିଗଲା।
0: ଓହୋ,
1: ମୋ ଝିଅ,
0: ଓହୋ, ଆମକୁ ତ ଏକଥା ଶୁଣି ଦୁଃଖ ଲାଗିଲା, କିନ୍ତୁ ଦେଖନ୍ତୁ ସ୍ୱାମୀ ସ୍ତ୍ରୀ ଭିତରେ ଯିଏ ତ ଜଣେ ଆଗେ ଯିବେ, ଯିଏ ଜଣେ ପଛେ ଯିବେ, ଯିଏ ହେଲେ ରହିବେ, ଦୁନିଆର ତ ରୀତି ସେଇଆ, କୋଚିତ ଦୁର୍ଘଟଣା ଜନିତ ହେଇପାରେ ଯେ ଦୁଇ ଜଣ ସାଙ୍ଗରେ ଯାଆନ୍ତି, ତେଣୁ ଦୁଃଖ କରନ୍ତୁ ନାହିଁ। ଜୀବନରେ ଯାହା ଭଲ ଅନୁଭୂତି ଅଛି, ତାଙ୍କ ସହିତ ଭଲରେ କଟେଇଥିବା ଅନେକ ଦିନ, ପିଲାମାନଙ୍କୁ ପାଳିବାର ଦିନ ମନେ ପକାନ୍ତୁ, ତାଙ୍କର ଆତ୍ମା ଶାନ୍ତି ପାଇବ। ଆପଣ ଯଦି କାନ୍ଦାକଟା କରିବେ ତାହେଲେ ତାଙ୍କ ଆତ୍ମା ଶାନ୍ତି ପାଇବନି ନା। ହଁ, ଭଲରେ ରୁହନ୍ତୁ, ଆଉ ସେଇ ରୋଗ କଥା ଚିନ୍ତା କରନ୍ତୁନି। କେତୋଟି ପିଲା ଆପଣଙ୍କର?
1: 3ଟି ପୁଅ, ସେମାନେ ପଦାରେ ଅଛନ୍ତି,
0: ବାହାରେ ସବୁ ଅଛନ୍ତି। ଚାକିରି ବାକିରି କରିଛନ୍ତି ନା କଣ କରୁଛନ୍ତି?
1: ନାଇଁ, ଏଇ ଯେମିତି ପଦାରେ ସବୁ ଯାଆନ୍ତି କାମ ସବୁ ଅଛନ୍ତି।
2: ଆଚ୍ଛା, ଆପଣ ବିଲକୁଲ ବି କାନ୍ଦନ୍ତୁନି, ଆପଣ କାନ୍ଦିଲେ ଆମ ଦୁଇ ଜଣଙ୍କୁ ଜମା ଭଲ ଲାଗୁନି।
1: ଆପଣଙ୍କ କଥା, ମୁଁ 5 ବର୍ଷ ହେଲା ଆପଣ
0: ଆମ କଥା ଯଦି ଆପଣଙ୍କୁ

0: ଭଲ ଲାଗୁଛି ତାହେଲେ ଆମ କଥା ଟିକେ ମାନିବେ,
1: କାନ୍ଦିବେନି ବିଲକୁଲ,
0: ଯଦି ଏମିତି ମନ ଦୁଃଖ କରିବେ କଷ୍ଟ ଗୁଡାଏ ପାଇବେ।
1: ଆମେ ଚାହୁଁ ଯେ ଆମ ଶ୍ରୋତାମାନେ କଷ୍ଟ ନ ପାଆନ୍ତୁ, ଖୁସିରେ ରୁହନ୍ତୁ। ଯାହା ସବୁ ଘଟି ଯାଇଛି ଜୀବନରେ ତାକୁ ତ ଆମେ ବଦଳେଇ ପାରିବାନି, କିନ୍ତୁ ଆମେ କେମିତି ବଞ୍ଚିବା ସେଇଟା ତ ଆମ ହାତରେ ଅଛି ନା। ଆପଣ କାନ୍ଦିବା ବନ୍ଦ କଲେ ତାପରେ ଆମେ କଥା ହବୁ, ନହେଲେ ଆମେ ଚୁପକିନା ବସିବୁ, ଆମେ କିଛି କଥା ହବୁନି, ଆପଣ ଆମ କଥା ଶୁଣିବି ପାରିବେନି। ଏବେ ଆସିଲେ ଆପଣ ବାଟକୁ,
0: ଯିଏ ଚାଲିଯାଇଛନ୍ତି ଚାଲିଯାଇଛନ୍ତି, ଯୋଉମାନେ ଅଛନ୍ତି ତାଙ୍କୁ ଆପଣେଇ ନିଅନ୍ତୁ,
1: ତାଙ୍କ ପାଇଁ ବଞ୍ଚିବେ,
0: ତାଙ୍କ ପାଇଁ ବଞ୍ଚିବେ, ଆମ ପାଇଁ ବଞ୍ଚିବେ, ଆମ ରେଡିଓର ଶ୍ରୋତା ପ୍ରପଣ। ଆପଣ ଭଲରେ କଥା ନହେଲେ ଆମ ରେଡିଓ କାହା ପାଇଁ ବଜେଇବା,
1: ଆମେ କାହା ପାଇଁ ରେଡିଓ ବଜେଇବୁ। ଆପଣଙ୍କୁ ପୁଣି ଭଲ ଲାଗିବାର ତ ଅଛି, ଭଲ ଲାଗିବ କେମିତି, ଆପଣ ସିନା ସୁସ୍ଥ ରହିଲେ ଖୁସିରେ ରହିଲେ ଆମ କଥା ଶୁଣିବେ, ଆମକୁ ଭଲ ପାଇବେ, ତାପରେ ଯାଇ ଆମ ପ୍ରୋଗ୍ରାମ ଆଗକୁ ଯିବ।
2: ମୁଁ 5 ବର୍ଷ ଭିତରେ ଯାଉ ଆଜି ମୋର ମନସ୍କାମନା ପୂରଣ ହେଲା।
0: ଆଜି ଠାରୁ ତାହେଲେ ଆପଣ ଖୁସି ରହିବା ଶିଖିବେ
2: ହେଲା।
0: ଆପଣଙ୍କୁ ବି ଭଗବାନ ଭଲରେ ରଖନ୍ତୁ,
1: ଖୁସିରେ ରୁହନ୍ତୁ। କହିଦିଅନ୍ତୁ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ।
2: ମୋ ଯୋଉ ଠାକୁରଙ୍କୁ ଡାକିକି ଆଜି ସେଇ ଜଗନ୍ନାଥଙ୍କ ଭଜନ ଦେବେ ଭିକାରୀ ବଳଙ୍କର।
0: ଠିକ ଅଛି, ଶୁଣେଇ ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର

0: ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା, ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆପଣଙ୍କର ସ୍ନେହ, ଆପଣଙ୍କର ଆଦର ଭଲ ଲାଗେ ଜାଣିବାକୁ, ଆପଣଙ୍କର ଶ୍ରଦ୍ଧା, ଆପଣଙ୍କର ବିଚାର ଭଲ ଲାଗେ ପଢିବାକୁ।

0: ଆମ ଆଦରର ଶ୍ରୋତା ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ ଲେଖନ୍ତି,
1: କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ଥିଲା। ଦୁଇ ଅପାଙ୍କର ମାତୃ ଦିବସ ଉପରେ ଜାଜୁଲ୍ୟମାନ ରଚନା ହୃଦୟରେ ଉଲ୍ଲାସ ଭରିଦେଇଥିଲା।
0: ମାଙ୍କ ସମ୍ପର୍କରେ ଯେତେ କହିଲେ ବି ତାର ତ୍ୟାଗ ବଳିଦାନ ମମତା ନିକଟରେ ସବୁକିଛି କମ୍ ହେବ। ମା ସବୁବେଳେ ମା। ଦୁଇ ଅପାଙ୍କର ମନ୍ତ୍ରମୁଗ୍ଧକରେ ଉପସ୍ଥାପନା ପାଇଁ ପ୍ରଣାମ।
1: ମୋ ପସନ୍ଦରେ ସୁରିଲା ସ୍ୱରରେ ଅପା ମୋର ତେଲେ କହି,
0: ଗୀତରେ ନୀତରେ ପ୍ରୀତିର ଚିଠିରେ ତୁମେ ଆସ ଶ୍ରୋତା ପାଇଁ,
1: ଭୁଲି ହେବ ନାହିଁ ତୁମକୁ ପସନ୍ଦ ପ୍ରତି ରବିବାରେ ତୁହିଁ,
0: 9 ବାଜିଲେ ତୁମେ ଆସିଥାଅ ସାଥୀ ତୁମ ଖୁସି ନେଇ। ଏହି ସପ୍ତାହର ଉପସ୍ଥାପନା ଏବଂ ହୃଦୟ ଛୁଆଁ ଗୀତ ଖୁବ୍ ମନ୍ତ୍ରମୁଗ୍ଧକର ଥିଲା।
1: ପ୍ରୀତିପୂର୍ଣ୍ଣ ପତ୍ରରେ ଭରିଥିଲା ଆପଣା ପଣାର ଭାବ,
0: ବାରି ହିଁ ପଡୁଥିଲା ତୁମର ସ୍ନେହ ଭଲ ପାଇବା ଆଉ ମିଠା ମିଠା ଆଦର।
1: ଦୁଇ ଅପାଙ୍କୁ ମୁଁ କୋଟି ଜୁହାର,
0: ଭଲରେ ଥାଅ ସଦା ବିଭୁ କୃପାରୁ।

0: ଆମ ପ୍ରିୟ ଶ୍ରୋତା ବନ୍ଧୁ, ଦେଶଦୀ ଇଚ୍ଛାପୁର ଶ୍ରୀ ବଳଦେବଜୀ କେନ୍ଦ୍ରାପଡ଼ାରୁ ଲେଖନ୍ତି,
1: ଏବେ ଏହି ଘୋର ନିଦାଘ ଓ ଉଷ୍ମ ପ୍ରବାହରେ ଜୀବନ ଅତିଷ୍ଠ ହୋଇପଡୁଛି। ତେବେ ଗୋଟିଏ ରବିବାର ସକାଳ 10ଟାରୁ ପରବର୍ତ୍ତୀ ରବିବାର ସକାଳ 9ଟା ପର୍ଯ୍ୟନ୍ତ 167 ଘଣ୍ଟାର ପ୍ରତୀକ୍ଷା ହିଁ ଏହି ଯନ୍ତ୍ରଣାକୁ ପ୍ରଶମିତ କରୁଛି। ମୋ ପସନ୍ଦର ସନ୍ତାନମାନେ ସବୁ ପ୍ରତିକୂଳତାକୁ ପ୍ରତିହତ କରି ଜୀବନଯାତ୍ରା ଅବ୍ୟାହତ ରଖିଛନ୍ତି। ଏହାର ଶ୍ରେୟ ସୁଧା ଦାୟିନୀ ମା ଦ୍ୱୟ।
2: ଶ୍ରୋତାମାନଙ୍କର ଫୋନ୍ କଲ୍ ମାଧ୍ୟମରେ ବାର୍ତ୍ତାଳାପ ଓ ଚିଠି ପତ୍ର ବହୁତ ମନଛୁଆଁ ଥିଲା।
0: ପତ୍ର ମାଧ୍ୟମରେ ପ୍ରାପ୍ତ ସୁନ୍ଦର ସୁନ୍ଦର ଅମୂଲ୍ୟ ମତାମତ ପଠନ ଯଥେଷ୍ଟ ମନଛୁଆଁ ଥିଲା।

0: ଆମ ଆଦରର ଶ୍ରୋତା କବିରାଜ ପରିଡ଼ା ଷ୍ଟାଲିନା ପ୍ରିୟଦର୍ଶିନୀ ସୂର୍ଯ୍ୟ କୁମାର ବାବୁନି ସିଲୁ ଲତାହରଣ କାକଟପୁର ପୁରୀରୁ ଲେଖନ୍ତି,
1: କେବେ ହସ କେବେ ପୁଣି କାନ୍ଦ, ସଂସାର ଭାଗ୍ୟ ଚକ୍ରରେ ଘୁରି ଘୁରି କେତେବେଳେ ଯେ କେଉଁଠି ପହଞ୍ଚି ଯାଉ, ପରିବାର ପକ୍ଷ ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ବ୍ୟାପାର,
0: ତଥାପି ଯତ୍ପରସ୍ ନାସ୍ତି ପ୍ରୟାସ ଅବ୍ୟାହତ ରଖି ବିଧିର ବିଧାନ କି କରିବ ଆନ ଭିତ୍ତିରେ ଅଗ୍ରସର ହୋଇ ଚାଲିଥାଉ।
1: କିଛି ପାଇବାର ଆଶା କିଛି ହରାଇବାର ଆଶାକୁ ନେଇ ଏଭଳି ଏକ ସମୟର ଚତୁଆ ଭୂମିରେ ଗତି କରି ଶେଷ ସମୟରେ ପହଞ୍ଚି ଯାଉ ପସନ୍ଦର ଦ୍ୱାର ଦେଶରେ।

ଦ୍ଵାରା ସଦା ସର୍ବଦା ସବୁ ଶ୍ରୋତାମାନଙ୍କ ପାଇଁ ଥାଏ ଉନ୍ମୁକ୍ତ, ସମସ୍ତଙ୍କର ହୁଏ ଅବାଧ ପ୍ରବେଶ। ପସନ୍ଦ ରୂପୀ ନିକେତନରେ ବାସ କରୁଥାନ୍ତି ଦୁଇ ଜଣ ରାଜନନ୍ଦିନୀ, ଜଣେ ନମିତା, ଜଣେ ଜସ୍ମିନ।

0: ଯାମିନୀର ସୌନ୍ଦର୍ଯ୍ୟମୟ ତମସାକୁ ଦୂରୀଭୂତ କରି ଧରଣୀ ପୃଷ୍ଠରେ ନିଜର କୁନି କୁନି ପାଦ ଥାପି ମନୋରମ ଶୁଭ ମୁହୂର୍ତ୍ତରେ ଉପନୀତ ହୁଏ ଉଷା,
1: ଯାହାର ମହମହ ବାସ୍ନାରେ ଧରଣୀ ପୃଷ୍ଠ ବିମୋହିତ ହେଉଥିବା ସମୟରେ ଆମ ମନ ଗହନରେ ବିକଶିତ ହୁଏ ଅନେକ ରୋମାଞ୍ଚ ଓ ଶିହରଣ,
0: ଯାହା ଆମକୁ ମୋ ପସନ୍ଦ ଅଗଣାକୁ ପତ୍ରଖଣ୍ଡେ ଲିଖନ କରିବା ପାଇଁ ଦିଏ ଅନେକ ପ୍ରେରଣା।
1: ସେହି ପ୍ରେରଣାରେ ଉତ୍ସାହିତ ହୋଇ ଆମେ ଲେଖିବସୁ ପସନ୍ଦ ଅଗଣାକୁ ବଳିଷ୍ଠ ଓ ସୁନ୍ଦର କରି ଗଢ଼ି ତୋଳୁଥିବା ଦ୍ୱୟ ଭଗିନୀମାନଙ୍କ ପାଖକୁ।
0: ତତ୍ ସଙ୍ଗେ ସଙ୍ଗେ ଅପାମାନଙ୍କର ଶୁଭ ମନାସି ସପରିବାର ତୁଣ୍ଡରୁ ବାହାରି ପଡ଼େ ଦୁଇପଦ ମିଠା କଥା।

0: ଆମ ଆଦରର ଶ୍ରୋତା ଡକ୍ଟର ଶାନ୍ତନୁ କୁମାର ନାୟକ ଉତ୍ତଙ୍ଗର ରାମବାଗ ଯାଜପୁରରୁ ଲେଖନ୍ତି,
1: ମୋ ପସନ୍ଦ କାର୍ଯ୍ୟକ୍ରମ ରବିବାର ସକାଳକୁ ମହକାଇ ଦେଉଛି। ଯେତେ ଗରମ ହେଲେ ମଧ୍ୟ ମୋ ପସନ୍ଦର ଆନନ୍ଦ ସମସ୍ତଙ୍କୁ ଆନନ୍ଦିତ କରିପାରୁଛି।
0: ସମସ୍ତ ଶ୍ରୋତାମାନଙ୍କର ପସନ୍ଦର ଗୀତ ସହ ଆପଣ ଦୁଇ ଜଣଙ୍କର ମିଠା ମିଠା ଉପସ୍ଥାପନା କାର୍ଯ୍ୟକ୍ରମଟିକୁ ବେଶ ସୂର୍ଯ୍ୟମଧୁର କରିପାରିଛି।
1: ସତରେ ମୋ ପସନ୍ଦର ପ୍ରତିଦ୍ୱନ୍ଦ୍ୱୀ କେହି ନାହାନ୍ତି, କେବଳ ମୋ ପସନ୍ଦ ସମସ୍ତଙ୍କର ପସନ୍ଦ, ଓଡ଼ିଆ ଭାବର ପସନ୍ଦ, ଓଡ଼ିଆ ସ୍ୱାଭିମାନର ପସନ୍ଦ।
0: ମୋ ମତରେ ଆକାଶବାଣୀକୁ ବାନ୍ଧି ରଖିବାରେ କେଇ ଗୋଟି ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟରୁ ମୋ ପସନ୍ଦ ଅନ୍ୟତମ। ଏହାର ପ୍ରତ୍ୟେକଟି ପାଖୁଡ଼ା ବେଶ ଆକର୍ଷଣୀୟ ଓ ହୃଦୟ ସ୍ପର୍ଶୀ।

0: ଆଦରର ଶ୍ରୋତା ଭଉଣୀ ବୈଜନ୍ତୀ ବିଷୋଇ ଫୁଲିପୁର କିଶୋରନଗର କଟକରୁ ଲେଖନ୍ତି, ମୋ ପସନ୍ଦର ମାନ ଅତ୍ୟନ୍ତ ଉର୍ଦ୍ଧ୍ୱରେ। ଏହି କାର୍ଯ୍ୟକ୍ରମ ଏତେ ଭଲ ଲାଗୁଛି ଯେ ଓଡ଼ିଶା ତଥା ଓଡ଼ିଶା ବାହାରେ ଏବଂ ଅଣ ଓଡ଼ିଆ ଶ୍ରୋତା ସାମିଲ ହୋଇପାରୁଛନ୍ତି।
1: ଅପା ଦୁଇ ଜଣଙ୍କର କଥା ଶ୍ରୋତାଙ୍କ ମନକୁ ହୃଦୟକୁ ଏତେ ଛୁଇଁ ଯାଉଛି ଯେ ସେ କଥା ଲେଖିବାକୁ କଲମ ମୁନରେ ଭାଷା ନାହିଁ।
0: ଅପା ଦୁଇ ଜଣଙ୍କୁ ଜଗନ୍ନାଥ ଛତ୍ର ଛାୟା ତଳେ ରଖିଥାନ୍ତୁ। ଆମ ଆଦରର ଶ୍ରୋତା ବନ୍ଧୁ ନରେନ୍ଦ୍ର କୁମାର ସାହୁ, ସୁକାନ୍ତି ସାହୁ, ସୋନାଲି ସାହୁ, ସୌମ୍ୟରଞ୍ଜନ ସାହୁ ଅରଖପାଟଣା ଆଠଗଡ଼ କଟକରୁ ଲେଖନ୍ତି,
1: ମୋ ପସନ୍ଦ କାର୍ଯ୍ୟକ୍ରମଟି ଅଧିକରୁ ଅଧିକ ସରସ ସୁନ୍ଦର ହୋଇପାରୁଛି ଅପା ଦୁଇ ଜଣଙ୍କର ମିଠା ମିଠା କଥା ଯୋଗୁଁ।
0: ଶ୍ରୋତା ଭାଇ ବିଜୟ ପଣ୍ଡାଙ୍କର ଉପଦେଶ କିଛି ସଚେତନ କରିଛି, ସେଥିପାଇଁ ବିଜୟ ପଣ୍ଡାଙ୍କୁ ମୋର ଧନ୍ୟବାଦ।

0: ଗୋଟିଏ ଛୋଟ ଉଦ୍ୟମ ବା ଚେଷ୍ଟା ଆଗାମୀ ସମୟରେ ଗୋଟିଏ ବଡ଼ ବିପଦରୁ ରକ୍ଷା କରିପାରିବ। କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ସଭିଙ୍କୁ ଅନୁରୋଧ କରିବି ଗୋଟିଏ ଗୋଟିଏ ଗଛ ଲଗାଇବା ଏବଂ ଜଳକୁ ସଂରକ୍ଷଣ କରିବା, ଅଯଥାରେ ଜଳ ନଷ୍ଟ ହେବାକୁ ଦେବା ନାହିଁ।
1: ସଞ୍ଚିତ ଜଳକୁ ବିଭିନ୍ନ କାର୍ଯ୍ୟରେ ଲଗାଇବା, ତେବେ ଯାଇ ନିଜକୁ ଜଳ ସଙ୍କଟରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଅନ୍ୟର ମଧ୍ୟ ସାହାଯ୍ୟରେ ଆସିପାରିବା।

ମୋ ପସନ୍ଦ ମୋ ତୁମକୁ ଭଲ ପାଏ ଶହେରୁ ଶହେ ତୁମ ଅଥରରେ ଦ୍ୱିତୀୟ ଚାନ୍ଦର ସ୍ମିତା ହାସ୍ୟ ଓ ପୁନେ ଚାନ୍ଦର ମୁଖମଣ୍ଡଳ ସୁଦାମ ଶ୍ରୀକୃଷ୍ଣ କୃଷ୍ଣ ଅର୍ଜୁନ ଶ୍ରୀରାମ ଶବରୀ ଓ ହନୁମାନ ଶ୍ରୀଜଗନ୍ନାଥ ସାଲବେକ ତଥା ବନ୍ଧୁ ମହାନ୍ତି ପରି ମୁଁ ତୁମକୁ ସ୍ୱତନ୍ତ୍ର ଭାବେ

ଯେମିତି ସ୍ୱର୍ଣ୍ଣ ଉପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା କୁଞ୍ଜକୁଟିର କନ୍ତୋଲ ଆଠଗଡରୁ ଲେଖନ୍ତି, ତାର ସିନା କଥା କହିବାରେ ଉଠ ନାହିଁ, ହେଲେ ସେ କଥା କହିଥାଏ ଆମ ଅପା ଦୁଇଙ୍କର ମଧୁର କଣ୍ଠରେ। ତାର ସିନା ବାନ୍ଧି ରଖିବାର ଶକ୍ତି ନାହିଁ, ହେଲେ ସେ ବାନ୍ଧି ରଖେ ଶ୍ରୋତା ଭାଇ ଭଉଣୀଙ୍କୁ ଅପା ଦୁଇଙ୍କର ସ୍ନେହର ରଜୁରେ। ପ୍ରତି ରବିବାରେ ଆସୁଥୁନି ସାଥୀ ଆମ ଦୁଇ ଅପାଙ୍କୁ ସାଥିରେ ନେଇ, ଅପା ଦୁଇ ଏମିତି ଆସୁଥାନ୍ତୁ ସୁନ୍ଦର ଉପସ୍ଥାପନାରେ ଭିଜଉଥାନ୍ତୁ। ହେ ମୌସୁମୀ ତମେ ଆସିବ କେବେ, ଅତିଷ୍ଠ ହେଲେଣି ଜୀବ ଜଗତ, ପଶୁପକ୍ଷୀ ଆଉ ମାଟି ମା, ଖରା ଗ୍ରୀଷ୍ମର ପ୍ରଚଣ୍ଡ କୋପରେ, କିନ୍ତୁ ଆମ ଅପାଦୁଇ ଏ ଖରାକୁ ଭୃକ୍ଷେପଣ କରି ଆମକୁ ପରଶି ଦେଉଛନ୍ତି ସୁନ୍ଦର କାର୍ଯ୍ୟକ୍ରମ। ଭଲରେ ସୁସ୍ଥରେ ରହିଥାନ୍ତୁ ଆମ ଦୁଇ ଅପା, ପ୍ରଭୁ କଳା ଠାକୁର ଓ ମା କଟକ ଚଣ୍ଡୀ ଅପା ଦୁଇଙ୍କୁ ଏମିତି ଭଲରେ ରଖିଥାନ୍ତୁ, ସୁସ୍ଥରେ ରଖିଥାନ୍ତୁ ଆମର ଆୟୁଷ ନେଇ।

0: ଆମ ପ୍ରିୟ ଶ୍ରୋତା ଅନିଲ କୁମାର ମଲ୍ଲିକ, ସହକାରୀ ଶିକ୍ଷକ, ନୀଳମଣି ସ୍ମୃତି ବିଦ୍ୟାପୀଠ, ବାହାରଣା ଚାରିଛକ, ପୁରୀରୁ ଲେଖନ୍ତି,
1: ଆପଣଙ୍କର ଉପସ୍ଥାପନା ଶୈଳୀ, କବିତା ପଠନର ମାଧୁର୍ଯ୍ୟ ମୋ ମନଗହନରେ ଯେଉଁ ପୁଲକ ଜାତ କରେ ତାହା ଭାଷାରେ ଅବର୍ଣ୍ଣନୀୟ।
0: ତା ଛଡ଼ା ଫୋନ୍ ମାଧ୍ୟମରେ ଯେଉଁ ମଧୁର ଆଳାପ ମୋତେ ବିମୁଗ୍ଧ କରେ।
1: ସତରେ ଆପଣ ଦୁଇଅପାଙ୍କ ଭଳି ସୁନ୍ଦର ହୃଦୟ ଥିବା ମହିୟସୀଙ୍କ ସହ ବାର୍ତ୍ତାଳାପରେ ମୁଁ କାହିଁକି ସମସ୍ତ ଶ୍ରୋତା ବିମୋହିତ ହୁଅନ୍ତି।
0: ପ୍ରଭୁ ଜଗନ୍ନାଥଙ୍କର ଅପାର କୃପାରୁ ଆପଣ ଦୁଇ ଜଣ ଏମିତି ସବୁଦିନ ପାଇଁ ହସୁଥାନ୍ତୁ ଓ ସମସ୍ତ ଶ୍ରୋତାଙ୍କ ହୃଦୟରେ ବାସ କରୁଥାନ୍ତୁ।
1: ପ୍ରିୟ ଶ୍ରୋତା ବନ୍ଧୁମାନେ, ସରସକାନ୍ତ ପାତ୍ର, ମଞ୍ଜୁଳତା ପାତ୍ର, ନଳିନୀ ପ୍ରଭା ପାତ୍ର, ପଞ୍ଚୁ ପାଣ୍ଡବ କୁସୁମପୁରରୁ ଲେଖନ୍ତି,
0: ମୋ ପସନ୍ଦ କାର୍ଯ୍ୟକ୍ରମ ଆମକୁ ବହୁତ ଭଲ ଲାଗୁଛି। ଅପା ମାନଙ୍କର ମଧୁର କବିତା ପଠନ ମନଛୁଆଁ ହୋଇପାରୁଛି।
1: ଶ୍ରୋତା ଭାଇ ଭଉଣୀମାନେ ଦେଉଥିବା କବିତା ଭଲ ଲାଗୁଛି।
0: ଆମର ଯେତେ କାମ ଥିଲେ ମଧ୍ୟ ରବିବାର ଦିନ ଆସିଲେ ଅପାଙ୍କର କବିତା କଥା ମନେ ପଡ଼ିଯାଏ।

0: ଆଦରର ଶ୍ରୋତା ଭଉଣୀ, ସଂଯୁକ୍ତା ଦାସ ଗୋପବନ୍ଧୁ ସମବାୟ ନଗର ଏଲ୍ଆଇଜି 26 ଜଗତପୁର କଟକରୁ ଲେଖନ୍ତି,
1: ସ୍ନେହ ଶ୍ରଦ୍ଧାର ଦୁଇ ଅପା ଅନ୍ତରରୁ ଅଜସ୍ର ଶ୍ରଦ୍ଧା ଓ ଭକ୍ତିଭର ପ୍ରଣାମ ସାଦରରେ ସାଉଣ୍ଟି ନେବେ।
0: ଗ୍ରୀଷ୍ମର ନିଷ୍ଠୁର ତାଣ୍ଡବ ଲୀଳାରେ ପ୍ରାଣ ରହଳ ବିକଳ ହୋଇଯାଉଛି, କିନ୍ତୁ ଦୁଇ ଅପାଙ୍କ ମୁହଁରୁ କବିତାର ବର୍ଷା ଛରୁଛି।
1: ବର୍ଷାର ଶୀତଳତା ପାଇ ତନୁମନ ପୁଲକିତ ହୋଇଯାଉଛି।
0: ଇଚ୍ଛା ହେଉଛି ଏହିପରି ଭାବରେ ସବୁଦିନ ଦୁଇ ଅପାଙ୍କ ମୁଖ ନିଃସୃତ କବିତା ବର୍ଷା ହୋଇ ଝରୁଥାନ୍ତା ଓ ସଙ୍ଗୀତର ଶୀତଳ ସମୀର ବହୁଥାନ୍ତା।
1: ଉତ୍ତପ୍ତ ପ୍ରାଣକୁ ଶୀତଳତାରେ ଭରି ଦେଉଥିବା ଦୁଇ ଅପାଙ୍କର ଚଲାପଥରେ ପୁଷ୍ପ ବୃଷ୍ଟି ହେଉ ଭଗବାନଙ୍କୁ ବିନମ୍ର ପ୍ରାର୍ଥନା। ଆମ ପ୍ରିୟ ଶ୍ରୋତା ବନ୍ଧୁ ଅମ୍ବରୀଶ ପରିଡ଼ା, ମନୋରମ ସାମନ୍ତରାୟ, ଲୋପାମୁଦ୍ରା ପରିଡ଼ା, ସଞ୍ଜୟ କୁମାର ପରିଡ଼ା, ରଘୁନାଥପୁର ରଙ୍କାଳ, ଆର୍କେ ପାଟଣା, କେନ୍ଦ୍ରାପଡ଼ାରୁ ଲେଖନ୍ତି,
0: ମୋ ପସନ୍ଦ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗୁଛି, ଆନନ୍ଦ ଦେଇପାରୁଛି ଏବଂ ହୃଦୟ ସ୍ପର୍ଶୀ ହୋଇପାରୁଛି।
1: ମାତୃ ଦିବସରେ ମାଙ୍କ ଉପରେ ଉପସ୍ଥାପନା ମୋ ପସନ୍ଦ ଓ ମା ଉପରେ ଗୀତ ବହୁତ ଆନନ୍ଦ ଦେଇଥିଲା।

0: ଆଦରର ଶ୍ରୋତା ବନ୍ଧୁ, ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ ଲେଖନ୍ତି।
1: କାର୍ଯ୍ୟକ୍ରମରେ ଉପସ୍ଥାପନା, ଗୀତ ଏବଂ ଶ୍ରୋତାମାନଙ୍କର ମତାମତ ସବୁ ଭଲ ଓ ସୁନ୍ଦର ହୋଇଥିବାରୁ ଧନ୍ୟବାଦ ନେବେ। ଆମ ଆଦରର ଶ୍ରୋତା ବାବାଜୀ ଚରଣ ନାୟକ ଏବଂ ତାଙ୍କ ପରିବାର ବର୍ଗ ମମାଦୁଲା ଧାମନଗର ଭଦ୍ରକରୁ ଲେଖନ୍ତି।
0: ମୋ ପସନ୍ଦର ଉପସ୍ଥାପନା ଉଚ୍ଚକୋଟୀର ଏବଂ ଶ୍ରୋତାଙ୍କ ଆଲୋଚନା ଖୁବ୍ ମନଛୁଆଁ ହୋଇପାରୁଛି।

ଆମ ଆଦରର ଶ୍ରୋତାବନ୍ଧୁ ସୂର୍ଯ୍ୟମଣିନାଥ ଜୟନ୍ତୀନାଥ ହାତୀବାରୀ ସୁକିନ୍ଦା ଯାଜପୁରରୁ ଲେଖନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ମୋ ପସନ୍ଦ କାର୍ଯ୍ୟକ୍ରମ ଆମର ସବୁଠାରୁ ପ୍ରିୟ ଅଟେ। ବିଶେଷ ଭାବରେ ନମିତା ଅପା ଓ ଜସ୍ମିନ ଅପାଙ୍କର ଉପସ୍ଥାପନା ଅତ୍ୟନ୍ତ ମନମୁଗ୍ଧକର ଏବଂ ହୃଦୟସ୍ପର୍ଶୀ। ସମସ୍ତ ଶ୍ରୋତାବନ୍ଧୁମାନଙ୍କ ସହିତ ମନଖୋଲା ମଧୁର ବାର୍ତ୍ତାଳାପ, ପ୍ରେରିତ କବିତାଗୁଡ଼ିକର ସୁନ୍ଦର ଭାବରେ ଉପସ୍ଥାପନା, ମନଛୁଆ ସଙ୍ଗୀତଗୁଡ଼ିକ ଶୁଣି ସମୟ କିପରି ଚାଲିଯାଏ ଆଦୌ ଜଣାପଡ଼େ ନାହିଁ। ଦିନକୁ ଦିନ ଏହି କାର୍ଯ୍ୟକ୍ରମର ଆଶାତୀତ ଭାବରେ ବୃଦ୍ଧି ଘଟିବାରେ ଲାଗିଛି। ଯେଉଁ ଶ୍ରୋତାବନ୍ଧୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବେ ସେମାନେ ଅପାଦ୍ୱୟଙ୍କୁ ପ୍ରଶଂସା ନ କରି ରହିପାରିବେ ନାହିଁ। ଅପାଦ୍ୱୟଙ୍କର ବାର୍ତ୍ତାଳାପରେ ଖୁବ୍ ଆତ୍ମୀୟତା ଭରି ରହିଥାଏ। ସୁନ୍ଦର କବିତା ପଠନ ସହିତ ମନମୁଗ୍ଧକର ସଙ୍ଗୀତ ଶୁଣି ମନପ୍ରାଣ ପୁରି ଉଠେ। ଅପାଦ୍ୱୟଙ୍କୁ ଆମର ଅଶେଷ ଧନ୍ୟବାଦ।

0: ହେଲେ ମୋ ପସନ୍ଦ।
1: ହଁ ମୁଁ ଲୋକାପାଳରୁ ବିଦ୍ୟାଧର ମିଶ୍ର କହୁଛି।
0: ଲୋକାପାଳଟା ପୁରୀ ଜିଲ୍ଲା ନା?
1: ପୁରୀ ଜିଲ୍ଲା କୋଣାର୍କ ବ୍ଲକ।
0: ଆପଣ ଭଲ ଅଛନ୍ତି ତ?
1: ସବୁବେଳେ ତ କଳାକାର ଜୀବନ ଟା ଏମିତି ନା ଦୁଃଖ ଆଉ
0: କଳାକାର ଜୀବନ ତ ସୁଖ।
2: କଳାକାର ଜୀବନରେ ଦୁଃଖ ଥିଲେ ବି ସୁଖ ହେଉଛି ତାଙ୍କ କଳା। ଯେହେତୁ କଳା ଆପଣଙ୍କ ଠାରେ ଅଛି, ଯେତେ ଦୁଃଖ ଥିଲେ ବି ଆପଣ ଯେତେବେଳେ ଗୀତଟେ ଗାଇ ଦଉଥିବେ କି ହାରମୋନିୟମ ଟେ ବଜାଇ ଦଉଥିବେ, ତାପରେ ଆପଣଙ୍କର ଦୁଃଖଟା ଆପଣ ଭୁଲି ଯାଉଥିବେ ସେଇ ସମୟରେ।
1: ସେ କଣ କି ଆଜ୍ଞା, ହାରମୋନିୟମ ଟେ ବଜେଇଲେ କି ଗୀତଟେ ଗାଇଲେ ହୁଅନ୍ତା? ମୁଁ ହଉଛି ଅଲରାଉଣ୍ଡର, ଯିଏ ପାଇଲା ଯୋଉ କାମକୁ ନେଇ ଯାଉଛନ୍ତି, ମୁଁ ବଡ ହଇରାଣ।
0: ଶୁଣନ୍ତୁ, ଆମେ ଥରେ ଆପଣଙ୍କୁ କହିଥିଲୁ ନା, ଥରେ କଣ କେତେ ଥର ଆପଣଙ୍କୁ କହିଥିଲୁ ଯେ ସବୁବେଳେ ଆପଣ ଦୁଃଖ ଦୁଃଖ କଥା କହିବେନି। ଏଇ ଦୁଃଖ କଥା ତ କହୁଥିଲେ, ପୁଣି ପିଲା ମଣିଷ ହେଇଗଲେ କି ନାହିଁ?
1: ଭଲରେ
0: ରହିଲା। ଲୋକମାନେ ଡାକୁଛନ୍ତି ଆପଣଙ୍କୁ ବିଭିନ୍ନ କାମରେ, ସେଇଟା କଣ ଦୁଃଖରେ ଯାଏ?
1: ମୋତେ ସମୟ ଅଭାବ।
2: ଦେଖନ୍ତୁ, ଆପଣ ଏତେ ପ୍ରତିଭାବାନ ବ୍ୟକ୍ତିତ୍ୱ ଯେ ଆପଣ ସବୁ କାମରେ ଦରକାର ପଡୁଛନ୍ତି ଆଉ ଆପଣଙ୍କୁ ନେଇ ଯାଉଛନ୍ତି ସେମାନେ।
1: କଣ କରିବା, ଭଗବାନ ମୋତେ ସେଇ ବାବଦରେ ତ ଛାଡିଛନ୍ତି ସଂସାରକୁ। ଆଉ
0: ଆପଣଙ୍କୁ କାମ ବି ମିଳୁଛି ଆଉ ସମ୍ମାନ ବି ମିଳୁଛି, ଶ୍ରଦ୍ଧା ବି ମିଳୁଛି।
1: ବାଦାମ ଉପଡା ଚାଲିଛି ବର୍ତ୍ତମାନ, ଆମେ ଦଶ ଜଣ ମଣିଷ ଛଡଉଛନ୍ତି, ବିକ୍ରି ହଉଛି। ମୁଁ ଏଇ ବର୍ତ୍ତମାନ ବାଦାମ ବାଇରେ ଅଛି।
0: ଆମ ପାଖକୁ କୋଉ ଗାଡି,
2: ଆମ ଭାଗଟା କୋଉଥିରେ ପଠାଉଛନ୍ତି?
1: ଆପଣଙ୍କ ଭାଗ ଯାଆନ୍ତା ଯେ ମୁଁ ତ ଆଡ୍ରେସ ଜାଣିନି। ଆଉ
2: ଆଡ୍ରେସ ତ ସବୁବେଳେ କୁହାଯାଉଛି, ଆପଣ ଶୁଣିପାରୁନାହାନ୍ତି।
1: ଆଡ୍ରେସ ଆପଣ କହୁଛନ୍ତି ଅଲ ଇଣ୍ଡିଆ ସେଣ୍ଟରରୁ କଣ ନେଇକି ଯିବ? ଆମେ
0: ହେଲା କଣ, ଏଇଠି ଶେଷ କରିଦେବା
1: ବାଦାମ ଅଲରେଡି ପହଞ୍ଚେଇ ଦିଅନ୍ତି।
2: ଆମ ଘର ମାନଙ୍କୁ ଆପଣ ପହଞ୍ଚେଇ ପାରିବେନି, ବହୁତ ଦୂର। ଆପଣ ଆମ ନାଁରେ ଟିକେ ଖାଇଦିଅନ୍ତୁ, ନହେଲେ କୋଉଠି ମନ୍ଦିରରେ ଚଢେଇଦେବେ।
1: କେଉଁ ତ ମାରେଇ ମାଛ ଖାଇ କଣ କରା, ଆମେ କଣ ବାଦାମ ଖାଇପାରୁଛୁ? ବିକିଆ ଲୋଭ।
0: କେତେ ଟଙ୍କା ଲେଖେ ବିକ୍ରି କରୁଛନ୍ତି ଏବେ?
1: ବର୍ତ୍ତମାନ ଆମର ବାଦାମ 3 ଲକ୍ଷ ଟଙ୍କା ହବ।
0: ଆଚ୍ଛା, ତାହେଲେ ବାଦାମ କାଇଁ ଖାଇ, ଗୋଟେ ପାର୍ଟି କର।
2: ତାହେଲେ ବାଦାମ ବିକ୍ରି ସରିଲେ ଗୋଟେ ହବ, ମାନେ ଆପଣ ଡାକିକି ଗୋଟେ ଭୋଜିଟା ଦେବେ ଆଉ।
1: ସବୁ ବର୍ଷ ଶେଷ ଦିନ ହଉଛି ଆଜ୍ଞା, କେତେବେଳେ ମଟନ କେତେବେଳେ
2: ହେଲା, ଯୋଉ ଦିନ ହବ ଆମକୁ ଡାକିବେ କଣ?
1: ଏଇ ପ୍ରୋଗ୍ରାମ ଏଇ ନମ୍ବରରେ ଡାକିବି।
0: ଆମେ 10, 20, 25 ଟଙ୍କାର କାହିଁକି ବାଦାମ ଖାଇବୁ କହିଲେ ପାର୍ଟି ଖରାପ କରିବେ? ଭୋଜି ଲିଷ୍ଟ ରେ ଆମ ନାଁ ପକେଇ ଦେଇଥାନ୍ତୁ ହେଲା
1: ଆଜ୍ଞା। 75 ଟଙ୍କା କିଲୋ ବାଦାମ, 7,000 କ୍ୱିଣ୍ଟାଲ।
2: କଣ ଲାଭ କରିବେ ଆପଣ? ମୁଁ ଭାବୁଛି ଆମ ଆଡେ ବାଦାମ ବହୁତ ରେଟ୍, ଆପଣଙ୍କ ଘର ପାଖରେ ହେଇଥିଲେ ମୁଁ ଯାଇ ନେଇ ଆସିଥାନ୍ତି।
1: କଣ କରିବା, ସେ ଈଶ୍ୱରଙ୍କର ଯୋଉଠି ଯାହାକୁ ରଖିଛନ୍ତି।
0: ଭଲ ହେଇଛି ନା ଏଥର ବାଦାମ?
1: ହଁ ଭଲ ହେଇଛି।
2: ବେଶୀ ନା ଫାର୍ମ ବାଦାମ?
1: ନା ଆମର ଦୁଇ ଗୁଳିଆ ମାନେ ଲଘୁ,
0: ସେଥିପାଇଁ ବେଶୀ ଫଳିଛି ଆଉ।
1: ହଁ ଫଳୁଛି ଫଳୁଛି। ବର୍ତ୍ତମାନ ପାଏ ବିଲ ଆମେ ବିକିଲୁ ବର୍ତ୍ତମାନ 10,000
2: ପାଏ ବିଲ,
1: ମାନେ ମାଣଙ୍କ ଚାରିଭାଗ ହବ।
0: ଆପଣଙ୍କ କଳାକୁ ନେଇ ଆପଣ ଏତେ ବ୍ୟସ୍ତ ରହୁଛନ୍ତି, ତାପରେ ବି ଏଇ ଚାଷ ଆପଣ କରୁଛନ୍ତି, ଭଲ ଇନକମ କରୁଛନ୍ତି। ଘରେ ଆପଣଙ୍କ ସହଧର୍ମିଣୀ କେମିତି ଅଛନ୍ତି?
1: ସହଧର୍ମିଣୀ ବର୍ତ୍ତମାନ ଏଠି ବାଦାମ ଛଡଉଛନ୍ତି।
0: ଆରେ ଆରେ ଲବଙ୍ଗ।

0: ତାଙ୍କର
1: ମନେ ଅଛି ଲବଙ୍ଗ ଲତା ମ୍ୟାଡମ
2: ଲବଙ୍ଗ ଛଡଉଛନ୍ତି ବାଦାମ
1: ଆଉ ଆପଣଙ୍କ ପୁଅ
0: ପୁଅ ବର୍ତ୍ତମାନ ପେଟ୍ରୋଲ ଟାଙ୍କିରେ ଆମର ଅଛି ତେଲ ଟାଙ୍କିରେ ମ୍ୟାନେଜର ଅଛି
1: ବଢିଆ ଆଉ କଣ
2: ଶୁଣେଇ ଦଉଛୁ ଏ ସୁନ୍ଦର ଭଜନଟି ଆପଣଙ୍କୁ

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆନନ୍ଦ ମନ ଉଲ୍ଲାସ ପ୍ରାଣ ଆଖିରେ ସଭିଙ୍କ କେତେ ସପନ।
2: ନ ରହୁ କର୍ମରେ ବାଧା ବିଘ୍ନ, ସୁଖେ କଟିଯାଉ ବର୍ଷ ମାସ ଦିନ।
1: ଭାଙ୍ଗି ନ ଯାଉ ସୁଖ ସପନ, କି କଷ୍ଟ ନ ପାଉ ଏ ମନ ପ୍ରାଣ।
2: କରିବନି କେବେ ତମାଖୁ ସେବନ, ସେଇ ପରା ଅଟେ ଦୁଃଖର କାରଣ।
1: ଯଦି କରୁଥାଅ ତମାଖୁ ସେବନ, ବିପଦରେ ଅଛି ଏଇ ଜୀବନ।
2: ଅସାଧ୍ୟ ରୋଗର ସେହି କାରଣ, ସର୍ବସ୍ୱାନ୍ତ ହେବେ ବନ୍ଧୁ ପରିଜନ।
1: ତ୍ୟାଗ କରିଦିଅ ଏଇ କୁ ଅଭ୍ୟାସ, ସବୁଦିନ ଥିବ ମୁହଁରେ ହସ।
2: ମୋ ପସନ୍ଦକୁ ଭଲ ପାଅ ଯଦି, ଅପାଙ୍କ କଥା ରଖିବ ଅବଶ୍ୟ।
1: ସାଥୀ ସମୟ ଦେଲାଣି।

0: ସାରା ଛାଡିବାକୁ ହେବ ଏ କଥା ଆଉ ଗୀତର ପସରା, ବାକି ରହିଲା ଆର ଥରକୁ। ଅପେକ୍ଷା ରହିବ ଫୋନ କଲ କୁ
1: 06712303149।
0: ଶୂନ ଛଅ ସାତ ଏକ ଦୁଇ ତିନ ଶୂନ ତିନି ଏକ ଚାରି ନଅ
1: ଏଇଟି ଆମର ଫୋନ ନମ୍ବର।
0: ଭୁଲିବେନି ବନ୍ଧୁ, ପ୍ରତ୍ୟେକ ଶୁକ୍ରବାର ଦିନ ବାରଟାରୁ ଗୋଟାଏ ପର୍ଯ୍ୟନ୍ତ ଆମକୁ କଲ କରିବାର ସମୟ।
1: କଲ କରିବେ ନିଶ୍ଚୟ, ପୁଣି ଭେଟ ହବ ଆଗାମୀ ସପ୍ତାହର ଆଜିର ଦିନରେ ଠିକ ଏହି ସମୟରେ।

ଶେଷ ହେଲା ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ। ବୈଷୟିକ ସହାୟତା କରିଥିଲେ ଶୁଭଶିଷ ରାଜଗୁରୁ ମହାପାତ୍ର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ପ୍ରଚାର କରୁଛୁ ନାଟକ ଡାଇନିଂ ଟେବୁଲ, ରଚନା ନରେନ୍ଦ୍ର କୁମାର ବେହେରା, ପ୍ରଯୋଜନା ବସନ୍ତ ମହାନ୍ତି।

0: ନାଇଁ ନାଇଁ ମୁଁ କଣ କହୁଥିଲି କି
1: ଏ
0: ସବୁ ଦେଖିବ କିଏ କଣ ଅଛି କଣ ନାହିଁ କୋଉଟା ସରିଲା କୋଉଟା ଆସିଲା ଏସବୁ ଦାୟିତ୍ୱ କିଏ ତୁଲେଇବ କହ ଏସବୁ ଭାର ତମ ଉପରେ
1: ଖାଲି ଦାୟିତ୍ୱ ଦେଇଦେଲେ ତ ହବନି
0: କାହିଁ
1: ଘର ଚଳେଇବା ପାଇଁ ଆଉ କିଛିର ବି ଦରକାର ହୁଏ ଆଉ ସେଇଟା ତ ତମେ ଭଲ ଭାବରେ ଜାଣିଛ
0: କାହିଁ କାହିଁ କାହିଁ ରୀତିମତ ତମ ହାତରେ ମାସ ଶେଷରେ ମୁଁ କଣ ଦରମା ଧରେଇ ଦିଏନି କି
1: ଯାହା ଦରମା ପା ସେଥିରେ କଣ ହବ କହିଲ ସାରା ମାସର ଘର ଖର୍ଚ୍ଚ ତୁଲେଇ ପିଲାମାନଙ୍କର ପଢା ଖର୍ଚ୍ଚ ଦେଲା ବେଳକୁ ହାତ ଖାଲି ହେଇଯାଉଛି ଆଜିକାଲି ପୁଣି ଇଂଲିଶ ସ୍କୁଲରେ ପିଲାମାନଙ୍କୁ ନ ପଢେଇଲେ ବି ନ ଚଳେ ଆଉ ଏସବୁ ତୁଲେଇଲା ବେଳକୁ ତ
0: ହଉ ଛାଡ଼ ଛାଡ଼ ଛାଡ଼ ଏସବୁ କଥା ଏଇନେ ମୁଣ୍ଡରେ ପୁରେଇକି ଲାଭ ନାହିଁ ଆଜିର ପେପର ତ ଆଣିଲ
1: ପେପର କାଇଁ ପେପର ବାଲା ତ ପେପର ଦେଇଯାଇନି
0: କଣ ହେଇଥିବ ନିଶ୍ଚୟ ସକାଳୁ ଯେତେବେଳେ ନା ଶବ୍ଦ ଶୁଣିଲିନି ନା ଅପଦେ ଶୁଣିବା ଅନ୍ତତଃ ଆଜି ପାଇଁ ଆଉ ସମ୍ଭବ ନୁହଁ
1: ଗଲା ସେମିତି କାହିଁକି ତୁମେ କହୁଛ ଯେ କେ ଥିଲେ ସିନା ଦେବି ଆଉ ନଥିବା ଜିନିଷ କୋଉଠୁ ଆଣିବି କହିଲ
0: ହଉ ହେଲା ହେଲା ବ୍ୟାଗଟା ଦିଅ ବଜାର ଆଡୁ ଟିକେ ବୁଲି ଆସେ ଆମ ଅଫିସର ଦାସ ବାବୁ କହୁଥିଲେ ଏବେ କୁଆଡେ ଭଲ ଚିଙ୍ଗୁଡି ବଜାରକୁ ଆସୁଛି ଯାଇକିରି ଦେଖେ ଆଉ ପରିବା ଯଦି ଆଣିବାର ଅଛି ତେବେ ପଇସା ପତ୍ର ଟିକେ ବେଶିକିରି ଦେଇଥିବ
1: ଏଇଠି କକ ଆଗରୁ ତ ବେଶ ଦାୟିତ୍ୱ କଥା କହୁଥିଲ ଏ ଖାଇବା କଥା ପଡିଲା ବେଳକୁ ସବୁ ଭୁଲିଗଲ
0: ଖାଇବନି
1: ପୁଣି ଚିଙ୍ଗୁଡି ଖାଇବାକୁ ମନ ହେଲାଣି ନା ଓହୋ ମାଲୋ ଏତେ ମହକା ଯେ ସେଥିରେ ହାତ ବି ଦେଇ ହଉନି
0: ଆଏ ହାତ ଦେଇ ହଉ କି ନ ହଉ କିଣିବାକୁ ତ ପଡିବ ଆମେ ନ କିଣିଲେ ଅନ୍ୟ କିଏ କିଣିବେ ଆମେ ନ ଖାଇଲେ ଅନ୍ୟମାନେ ଖାଇବେ ଆହେ ସେଥିରେ କଣ ଅଛି ଏଇ ଯେ ଘର ଭଡ଼ାରେ ନେଇକି ରହିଛେ ଏଇଟା କଣ ଶସ୍ତା ଆଉ ଏଇ ଯେ ସୋଫା ସେଟ୍ ଟିଭି ପଲଙ୍କ ଆଲମିରା ଏସବୁ ଫର୍ଣ୍ଣିଚର ଗୁଡାକ ଅଣା ହେଲା ଯେ ସିଏ ବି ଶସ୍ତା ନୁହଁ ଲୋନ୍ ନେଇକିରି କିଣିଲି ବୋଲି ସିନା ହେଲା କିସ୍ତିରେ ଧୀରେ ଧୀରେ ସୁଝା ହଉଛି ହଉଛି କି ନାଇଁ କହିଲ ନାଇଁ କହ ଶେଷରେ ଏ ପିଲାମାନଙ୍କର ସ୍କୁଲ ଫି ଦେଖୁନା ସିଏ ବି କଣ ଶସ୍ତା
1: ନା ସବୁ ତ ମହଙ୍ଗା ହେଲା ହେଲେ ଯାହା ନିହାତି ଦରକାର ତା ତ କରିବାକୁ ପଡିବ
0: ଆଏ ଆଜିକାଲି ସବୁ ଜିନିଷ ନିହାତି ଦରକାର କାଇଁ ଆଗରୁ ତ ଏସବୁ ଦରକାର ପଡୁନଥିଲା
1: ଆଗ କଥା ଛାଡ ମ ଏବେକାର କଥା କୁହ
0: କଣ
1: ପିଲାମାନେ ଇଂଲିଶ ସ୍କୁଲରେ ପଢିଲେଣି ବୁଝିଲେଣି ସେମାନଙ୍କ ପାଇଁ ଚିନ୍ତା କର ତାଙ୍କ ରହଣୀ ସହଣୀ କଣ ତୁମ ଭଳି ହବ
0: ଆଚ୍ଛା
1: ସେ ଦିନ ଜିତୁଟା ଅଝଟ କରି କହୁଥିଲା କ୍ରିକେଟ ଖେଳିଯିବ ଯେ ବ୍ୟାଟ ଦରକାର ଆଉ ରୀତା କହୁଥିଲା
0: କଣ କହୁଥିଲା କଣ କହୁଥିଲା
1: କହୁଥିଲା ତା ସାଙ୍ଗ ଡ୍ୟାନ୍ସ ଶିଖୁଛି ସିଏ ବି ଶିଖିବ
0: ଦେଖ ଦେଖ ସବିତା ପିଲାମାନଙ୍କୁ ଟିକେ ଆକଟରେ ରଖ ସେମାନଙ୍କ ଇଚ୍ଛାରେ ସେମାନଙ୍କୁ ଯିବାକୁ ଦିଅନି ଏଇନେ ହେଲା କେବଳ ପଢିବା କଥା ପାଠ ପଢିବାରେ ମନ ଦିଅନ୍ତୁ
1: ଆଉ ତୁମ ଭଳି ଅଫିସରେ କିରାନିଗିରି କରନ୍ତୁ ନା ଦରମା ବଢୁଛି ନା ପ୍ରମୋସନ ହଉଛି
0: ଆଜି ତୁମେ ଯୋଉ କିରାନିଗିରି କଥା କହୁଛ ନା ଏଇ ଚାକିରିଟା ପାଇଁ ଯାଇ ଦେଖ ସବିତା କେତେ ଲାଇନ ଲାଗୁଛି ତଥାପି ମିଳିବା ମୁସ୍କିଲ ନୋ ଭେକାନ୍ସି ମାନେ ଜାଗା ଖାଲି ନା କେତେ ଏମ୍ଏ ପାସ୍ ବାଲା ଘୁରି ବୁଲୁଛନ୍ତି
1: ମୋ ପିଲାମାନଙ୍କୁ ସେମିତି ହବାକୁ ଦେବିନି ମ
0: ସେଇଥିପାଇଁ ତ କହୁଛି ପିଲାମାନଙ୍କୁ କୁହ ପାଠଟି ମନୋଯୋଗ ଦେଇ ପଢନ୍ତୁ କମ୍ପିଟିସନ ଯୁଗ ଭଲ ନମ୍ବର ନହେଲେ ଆଗକୁ ପଢି ପାରିବେନି ଆଜିକାଲି ଦେଖୁନ କଲେଜରେ ବି ଭର୍ତ୍ତି ପାଇଁ କେମିତି ଲାଇନ ଲାଗିଲାଣି
1: ଆଜିକାଲି ଖେଳ ଆଉ ନାଚ ବି ନିହାତି ଦରକାର ହେଇ ପଡିଲାଣି
0: କଣ କହିଲ କଣ କହିଲ ସବିତା ନିହାତି ଦରକାର
1: ଯେମିତି ଚିଙ୍ଗୁଡି ମାଛ ଖାଇବାଟା ନିହାତି ଦରକାର ତମର ଠିକ ସେମିତି ପିଲାମାନଙ୍କର ଏ ଦିଟି ଜିନିଷ ଖୁବ ଜରୁରୀ ମାନେ ନିହାତି ଦରକାର ବୁଝିଲ ଏଥର ଉଠ ବ୍ୟାଗ ଧର ପଇସା ଆଣିଦଉଛି କେତେ ବକର ବକର ହେବି ମୁଁ
0: କିଏ ଯାଉଛି ଯାଉଛି ଓହୋ କାଇଁ ବ୍ୟସ୍ତ ହଉଛ ଯାଉଛି ଆରେ ଆରେ ଦାସ ବାବୁ ଆପଣ ଆସନ୍ତୁ ଆସନ୍ତୁ ଏତେ ସକାଳୁ ଆସିବା ହେଲା ଯେ ଆଉ ସବୁ ଖବର ଭଲ ତ ହଉ ହଉ ବସନ୍ତୁ ଏଇନା ଆପଣଙ୍କ କଥା ପଡିଥିଲା
2: ମୋ କଥା କଣ ପଡିଥିଲା
0: ଏଇ ଆପଣ କାଲି ଅଫିସରେ କହୁନଥିଲେ କି କୁଆଡେ ଭଲ ବଡ ସାଇଜର ଚିଙ୍ଗୁଡି ଏବେ ଆସୁଛି
2: ହଁ ବଡ ଚିଙ୍ଗୁଡି ଆସୁଛି
0: ସବିତା ସବିତା ଆଏ ଶୁଣୁଛ ଦାସ ବାବୁଙ୍କ ପାଇଁ ଚା କପେ ଗରମ କରିଦିଅ
2: ନାଇଁ ନାଇଁ ନାଇଁ ନାଇଁ ମୁଁ ଏଇନା ଘରୁ ଚା ପିଇକି ଆସିଛି ଏତେ କଷ୍ଟ କରିବା ଦରକାର ବୁଝିଲ ବିନୋଦ ମୁଁ ଟିକେ ଜରୁରୀ କାମରେ ଆସିଥିଲି
0: ମୋ ପାଖରେ କଣ ଏମିତି ଜରୁରୀ କାମ ପଡିଲା ଯେ
2: ତମେ କାଲି ଅଫିସରେ ଆମ ଇଏ ମ୍ୟାନେଜରଙ୍କର ଇନଭିଟେସନ କାର୍ଡ ପାଇନ କି ତାଙ୍କ ପୁଅର ପାଇଁ ଜନ୍ମଦିନ କଣ ଭୁଲିଗଲା ନା କଣ ମୁଁ
0: ହଁ କାର୍ଡଟା ତ ପାଇଛି ହେଲେ
2: ହେଲେ କଣ ହେଲେ କଣ ୱିଥ ଫ୍ୟାମିଲି ବୁଝିଲ ଶ୍ରୀମତୀଙ୍କୁ ନେଇକି ନିଶ୍ଚିତ ଭାବେ ଯିବାକୁ ହବ ଇଏ କଥା କଣ କି କାଲି ମ୍ୟାନେଜର ମତେ ଡାକିକିରି ମାର୍କେଟିଂର ପୁରା ଦାୟିତ୍ୱ ମୋ ଉପରେ ଛାଡିଦେଲେ
0: ଯେତେ ହେଲେ ଆପଣ ହଉଛନ୍ତି ଅଫିସର ବଡ ବାବୁ ଆଉ ଆପଣଙ୍କ

0: ତୋର ଏବେ ତ ଆଉ କାହା ଉପରେ ରହିବ କହନ୍ତୁ ତ
1: ନାଇଁ ହେ ବିନୋଦ ଏସବୁ ତମେ କଣ କହୁଛ
0: ଆଉ
1: ମାନେ ଅଫିସରେ କଣ ଆଉ ଲୋକ ନାହାନ୍ତି
0: ଥିଲେ କଣ
1: ଅଛନ୍ତି ହେଲେ ମ୍ୟାନେଜର କିନ୍ତୁ ମୋ ଉପରେ ଭାରି ଭରସା
0: କରନ୍ତି
1: ସବୁ କଥାରେ ସବୁ କାମରେ ଯେତେବେଳେ ନାଇଁ ସେତେବେଳେ ଦାସବାବୁଙ୍କୁ ଡାକ ଏଇଟା କେମିତି ହବ ସେଇଟା କେମିତି ହବ ମାନେ ଅଫିସରୁ ନେଇ ଘର ବନ୍ଦ ଖାଲି ଦାସବାବୁ ଦାସବାବୁ ଦାସବାବୁ ଦାସବାବୁ ଯେମିତିକି ସାରା ପୃଥିବୀରେ ଦାସବାବୁ ଛଡା ଆଉ କେହି ନାହାନ୍ତି ଆଉ
2: ଏଇଟା ତ ବଡ ଭାଗ୍ୟର କଥା ନମସ୍କାର ଚା ନିଅନ୍ତୁ
1: ନା ଇଏ ଚା ମୁଁ ଏଇନେ ମାନେ ଜଷ୍ଟ ଚା ପିଇକି ଆସିଥିଲି
0: ହଉ କଣ ହେଲା
1: କାହିଁକି କଷ୍ଟ କଲେ ହଉ ହେଲା ଟିକେ ପିଇଦେବା
2: ଆଉ ଆଉ ଆମର ଇଏ ଅଫିସରେ ଏତେ ବର୍ଷ କାମ କଲେଣି କାହିଁ ତାଙ୍କର ତ କିଛି ଉନ୍ନତି ହଉନି
0: ଓହୋ ସବିତା ତମେ ଆମ ଅଫିସ ମାମଲାରେ କାହିଁକି ମୁଣ୍ଡ ପୁରଉଛ କହିଲ ଅଫିସର କାର୍ଯ୍ୟକ୍ରମ ସମ୍ବନ୍ଧରେ ତୁମକୁ କିଛି ଜଣା ଅଛି
1: ସେମିତି କିଛି କଥା ନାହିଁ ବିନୋଦ ଆମର ଖୁବ କର୍ମଠ ଅଫିସର ସମସ୍ତେ ଜାଣନ୍ତି ବିନୋଦ କେମିତି ଝଡ ଭଳି ସମସ୍ତ ଫାଇଲ କାମ କରିଦିଏ ହେଲେ କାଇଦାଟା ଜଣା ନାହିଁ ଆଉ ଦିନ ସାରା ଖାଲି ଫାଇଲ ଭିତରେ ମୁଣ୍ଡ ଗୁଞ୍ଜି ବସି ରହିଲେ କଣ ହବ ଟିକେ ସ୍ମାର୍ଟ ହବାକୁ ପଡିବ ମାନେ ଯେତିକିଟା କାମ କରିବନି ତାଠୁ ବେଶି ବ୍ୟସ୍ତତା ଦେଖିବାକୁ ପଡିବ କାମ ଥାଉ କି ନ ଥାଉ ଘନ ଘନ ଅଫିସରଙ୍କ ଚେମ୍ବର ଭିତରକୁ ଯିବାକୁ ପଡିବ ମ୍ୟାନେଜରଙ୍କ ପାଖ ଲୋକ ହବାକୁ ପଡିବ ଏମିତିକି ତାଙ୍କ ପରିବାରର ଖବର ହିଁ ବୁଝିବାକୁ ପଡିବ କେତେ କଣ ଏମିତି କାଇଦା କଟକଣା ଅଛି ନା ଏସବୁ ନ କଲେ କେମିତି ହବ
2: ମୁଁ ୟାଙ୍କୁ କେତେ ଥର କହିଛି ପୁରୁଣା ରୀତି ଛାଡି ଏବେକାର ନୀତି ନିୟମରେ ନିଜକୁ ବଦଳା ଆମେ ତ ଦୁଃଖ ପାଉଛେ ଶେଷରେ ଇଏ ପିଲାମାନେ ବି କଷ୍ଟ ପାଇବେ
0: ଓହୋ ତମେ ଟିକେ ଚୁପ୍ ରହିଲ ମୋ ଦ୍ୱାରା ଏସବୁ ଖୁସାମକିଆ କାମ ହୁଏ ନା ଏସବୁ ଚାମଚାଗିରି
1: ଏସବୁ କଣ କହୁଛ ବିନୋଦ
0: ଆପଣଙ୍କୁ ନୁହେଁ ଆଜ୍ଞା
1: ମତେ ନୁହଁ ନାଇଁ ତମେ ଯୋଉ କହିଲ ଖୁସାମତ ଚାମଚାଗିରି ସେ ବିଷୟରେ ମୁଁ କହୁଛି ଶୁଣ
0: ଆଜ୍ଞା
1: ମାନେ ସ୍କୁଲରେ ଯେତେବେଳେ ସୋସିଆଲ ଷ୍ଟଡି ବିଷୟଟି ପଢା ହୁଏ ସେତେବେଳେ ମୋର ଠିକ ମନ ଅଛି
0: ଆଜ୍ଞା
1: ପ୍ରଥମ ପାଠ ହିସାବରେ ଯାହା ପଢା ହେଲା
0: ଆଜ୍ଞା
1: ତା ହଉଛି ସୋସିଆଲ ଆନିମାଲ ମାନେ ମଣିଷ ଗୋଟିଏ ସାମାଜିକ ପ୍ରାଣୀ ଆମକୁ ସୋସିଆଲ ହବାକୁ ହବ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବାକୁ ହବ ତାର ନିକଟତର ହବାକୁ ଚେଷ୍ଟା କରିବ ଏସବୁ କଣ ତମେ ଭୁଲିଗଲ କି ଛାଡ଼ ଛାଡ଼ ସେସବୁ କଥା
0: ନାଇଁ ଦାସବାବୁ ମୋର କହିବାର ଅଭିପ୍ରାୟ କିନ୍ତୁ ତା ନଥିଲା ଆପଣ ବୋଧହୁଏ ଭୁଲ ବୁଝିଗଲେ ମୋତେ ମୁଁ କଣ କହୁଥିଲି କି ଆଜିକାଲି ଆମେ ଯୋଉ ସୋସିଆଲ ହବାକୁ ଯାଉଛେ ନା ସେଥିରେ କିନ୍ତୁ ସ୍ୱାର୍ଥ ନିହିତ ଅଛି
1: ସ୍ୱାର୍ଥ ନ ରହିଲେ ଚଳିବ କେମିତି ଆଚ୍ଛା କହିଲ ଏ ସମାଜର ଭିତ୍ତି
0: ଆଜ୍ଞା
1: ମାନେ ଯାହାକୁ ପରିବାର କୁହାଯାଏ ତମର ମୋର ଅନ୍ୟମାନଙ୍କର ସେସବୁ କଣ ସ୍ୱାର୍ଥ ଜଡିତ ନୁହଁ ଯଦି ସ୍ୱାର୍ଥ ନାହିଁ ତେବେ ଗୋଟାକ ପରେ ଗୋଟାଏ ଏଇ ସଂଯୁକ୍ତ ପରିବାର ଗୁଡାକ କେମିତି ଭାଙ୍ଗି ଯାଉଛି ବୁଝିଲ ବିନୋଦ ଏସବୁ ହଉଛି ଆଡଜଷ୍ଟମେଣ୍ଟ ଯଦି ଆଡଜଷ୍ଟ କରି ପାରିଲ ତ ଭଲ ନହେଲେ ନାଇଁ ଆଉ କଣ
2: ମୁଁ ତ ସେଇ କଥା କୁହେ
0: ଓହୋ ତମେ କିଛି କୁହନା ଏବେ ଟିକେ ହେଲେ ଶାନ୍ତ ହୁଅ ଦିଅ ଏବେ ବ୍ୟାଗ୍ଟା ଦେଲ ଅଫିସ ଟାଇମ୍ ହେଇଯାଉଛି ଡେରି ହେଇଯିବ ଆଣ ଆଣ
1: ନାଇଁ ନାଇଁ ନାଇଁ ଆଜି ଅଫିସ ଡେରି ଗଲା କିଛି ଅସୁବିଧା ନାହିଁ ବୁଝିଲ
0: କାହିଁକି
1: ମାନେ ଇଏ ମ୍ୟାନେଜରଙ୍କ ସାଙ୍ଗରେ କଥାବାର୍ତ୍ତା ହେଇଯାଇଛି
0: ଆଜ୍ଞା
1: ହଁ ସେଇଥିପାଇଁ ତ ତମ ପାଖକୁ ଆସିବାକୁ ପଡିଲା ତମକୁ ବି ମୋ ସାଥିରେ ପାର୍ଟିର ମାର୍କେଟିଂଟା କରିବାକୁ ଯିବାକୁ ପଡିବ ଇଏ ମ୍ୟାନେଜର ସିନା ମୋ ଉପରେ ଭରସା କରିଛନ୍ତି ହେଲେ ମୋର ଭରସା ତମ ଉପରେ
0: ମୁଁ ମାନେ ମୁଁ ମାର୍କେଟିଂ କରିବି କାହିଁ କେହି ତ ମୋତେ ଏ ବିଷୟରେ ଇନଷ୍ଟ୍ରକ୍ସନ ଦେଇନାହାନ୍ତି
1: କାହିଁ ଏଇଟା କଣ ଅଫିସର କାମ ହଉଛି ନା କଣ ମୋ କିଏ ତମକୁ ଇନଷ୍ଟ୍ରକ୍ସନ ଦବ ଏଇଟା ପୁରାପୁରି ହଉଛି ସହଯୋଗ କାମ ବୁଝିଲ ଘରୁଆ କଥା ବୁଝିଲ ବିନୋଦ ପାର୍ଟି ଆଜି ସନ୍ଧ୍ୟାରେ ଆଟେଣ୍ଡ କରିବାର ଅଛି ୱିଥ୍ ଫ୍ୟାମିଲି ୱିଥଆଉଟ୍ ଫେଲ୍ ବୁଝିଲ ଯାଅ ବିନୋଦ ତମ ଶ୍ରୀମତୀ କଣ କହୁଛନ୍ତି ଶୁଣି ଆସ ଶୀଘ୍ର ଶୁଣି ଆସ ଯେତେ ହେଲେ ଘରର ଜଣେ ଡିସିସନ ମେକର ତ ଯାଅ ଯାଅ ଯାଅ
2: ହୟ ତମେ ବେଶ ଲୋକ ତ ଦାସବାବୁ ଏତିକିରି କହୁଛନ୍ତି ଆଉ ତମେ କଣ
0: ତମେ ସବିତା ଭଲକିରି ଜାଣିଛ ମୋର ଏସବୁ ପାର୍ଟି ଫାର୍ଟିରେ ବେଶୀ ଉତ୍ସାହ ନଥାଏ ଆଉ ଆଟେଣ୍ଡ କରିବାଟା ସିଏ ବି ଗୋଟାଏ ଝାମେଲା
2: ତମର ତ ଖାଲି ଖୁବ ଝାମେଲା କୁଆଡେ ଯିବା ଆସିବା ଜାଣିବା ଶୁଣିବା ସବୁକିଛି ତମନି ପାଇଁ ଝାମେଲା ଖାଲି ଅଫିସକୁ ଯାଅ ଘରକୁ ଆସ ଅଫିସରୁ ଘର ଆଉ ଘରରୁ ଅଫିସ
0: ଆସ୍ତେ କୁହନା ଦାସବାବୁ ବସିଛନ୍ତି ପରା ସେ ପାଖେ ଶୁଣାଯିବ
2: ଶୁଣା ଯାଉ ଆଚ୍ଛା କହିଲ ଭଲା ଆଜି ପର୍ଯ୍ୟନ୍ତ କେତେଟା ପାର୍ଟିକୁ ତୁମେ ଯାଇଛ ଆଉ କେତେଟା ପାର୍ଟି ତମେ ନିଜେ ଦେଇଛ ଆସିଲା ଦିନୁ ତମ ଘରେ ମୁହଁ ମାଡି ପଡି ରହିଛି କୋଉଠିକି ଯିବା ନା ଆସିବା ଥରେ ଅଧେ ସିନେମା ଆଉ ବଜାର ବୁଲି ଯାଇଥିଲି ଯେ ସେଇଟା ବି ଏବେ ବନ୍ଦ ହେଇଗଲା।

0: ହେଲାଣି, କଣ ନା ପିଲାମାନଙ୍କର ଭବିଷ୍ୟତ ଦେଖିବାକୁ ହବ।
1: ଓ ଏସବୁ ତୁମେ କଣ କହିଯାଉଛ? ପିଲାମାନେ ସ୍କୁଲକୁ ଗଲେଣି, ବୁଝିବାର ହେଲେଣି, ସେମାନେ କେମିତି ଭଲ ପାଠ ପଢି ମଣିଷ ହେବେ ସେ ଚିନ୍ତା ନାହିଁ, ଖାଲି ପାଟି।
0: ତମରି ତ ବେଶି ଚିନ୍ତା ଅଛି ମୁଁ ଜାଣେ, ହେଲେ ଆଜି ଯେମିତି ହଉ ପାର୍ଟିକୁ ଯିବାକୁ ହିଁ ପଡିବ।
2: ବିନୋଦ
1: ଆଜ୍ଞା,
2: ଡେରି ହଉଛି, ଲିଷ୍ଟଟା ଟିକେ ବଡ ଅଛି ଯେ, ମୁଁ ତମେ ଆଗରେ ଯାଉଛି, ତମେ ଶୀଘ୍ର ଆସ।
0: ଯାଉ ଯାଉ ଯାଉ ମୋ ଦାସ ବାବୁ ଡାକିଲେଣି ପା। ହେଇଟି ମୁଁ ତାହେଲେ ରେଡି ହେଇଥିବି, ଆଉ ପିଲାମାନଙ୍କୁ କହିଦେଇଥିବି, ସେମାନେ ବି ରେଡି ହେଇଯାଇଥିବେ। ଅଫିସରୁ ଆସିଲା ପରେ ପରେ ତ ବାହାରି ଯିବା।
1: କାଇଁ କାଇଁ କହୁନ, ଏଇନେ ବାହାରି ଯିବା, ଟିକେ ହେଲେ ବୁଦ୍ଧି ଶୁଦ୍ଧି ନାହିଁ, ଆଉ ଏ ପିଲାମାନେ କାହିଁକି ଯିବେ? ଆମେ କଣ ମେଳା ନା ଜାତ ଦେଖିବାକୁ ଯାଉଛୁ ଯେ ପିଲାମାନେ ଆମ ସାଙ୍ଗରେ ଯିବେ? ପିଲା ଯିବେନି, ବୁଝିଲ? ପିଲାମାନେ ଆମ ସାଙ୍ଗରେ ଯିବେନି, କେବଳ ତମେ ଆଉ ମୁଁ।
0: ଠିକ ଅଛି, ହେଲେ କିଛି ତ ଗୋଟେ ଗିଫ୍ଟ ନବାକୁ ପଡିବ। ଆଚ୍ଛା କହିଲ, ତାଙ୍କ ପୁଅ ବୟସଟା କେତେ ହବ, ମାନେ ଏଇଟା କୋଉ ଜନ୍ମଦିନଟା?
1: ମତେ ବି ତ ଜଣା ନାହିଁ, ଏ ଦାସବାବୁଙ୍କୁ ପଚାରିବାକୁ ହବ। ତମେ ଠିକ କହିଛ, ଗୋଟେ କିଛି ଗିଫ୍ଟ ନବାକୁ ହିଁ ହବ। ଇଏ ବି ଗୋଟେ ଝମେଲା କାମ। ହଉ ହେଲା, ଦାସବାବୁ ଆଗରେ ବାହାରି ଗଲେଣି, ମୁଁ ଯାଉଛି।
0: ଶୁଣ,
1: ପଛରେ ତ ବିଲେଇ ଛିଙ୍କି ଦେଲା, ଆଉ ପୁଣି କଣ ହେଲା?
0: ଅଧିକା ଆଉ କିଛି ଟଙ୍କା ନେଇଯା, ଆଉ ତ ସମୟ ହବନି ତମକୁ, ଆସିଲା ବେଳକୁ ମୋ ପାଇଁ।
1: ତମ ପାଇଁ ପାଉଡର
0: ନାହିଁ ମୋ ଚପଲ ହଳକ କେବେଠୁ ଛିଡି ଗଲା। ରୀତାର ଚପଲ ହଳକ ନେଇ କାମ ଚଳାଉଥିଲି, ଭଲ ସୁନ୍ଦର ଡିଜାଇନ ଦେଖି ହଳେ ଚପଲ କିଣି ଆଣିବ ଟି?
1: ଆଏ ମୁଁ ଲେଡିଜ ଚପଲ କିଣିବି, ମୁଁ କେମିତି ଜାଣିବି କେମିତି କଣ ଡିଜାଇନ ଆଉ କୋଉ ସାଇଜ?
0: ବୋଲା ପାଞ୍ଚ ନମ୍ବର ପରା, ବୁଝିଲ? ଆଉ ଯୋଉ ଡିଜାଇନ ଆଖିକୁ ସୁନ୍ଦର ଦେଖାଯିବ ସେଇ ଡିଜାଇନ। ଆଉ ମୁଁ ଏତେ ତମ ସାଥିରେ ବକର ବକର ହେଇପାରିବି? ହଉ ଯାଉ ଯାଉ ଯାଉ, ସିଆଡ଼େ ମୋର ବହୁତ କାମ ଅଛି।
1: ଓହୋ, ମଣିଷ ବଞ୍ଚିଗଲା। ସବିତା, ତମେ ଆସି ବାହାର ଦରଜାଟା ବନ୍ଦ କରି ଦେଇଯାଅ, ମୁଁ ଯାଉଛି।
3: ହଁ।

0: ଆସନ୍ତୁ ଆସନ୍ତୁ ଆସିବାରେ କିଛି ଅସୁବିଧା ହେଇନି ତ?
1: ନାଇଁ ନାଇଁ କିଛି ଅସୁବିଧା।
0: ନମସ୍କାର ନମସ୍କାର ମିସେସ୍ ପାତ୍ର। ଆରେ ପଟ୍ଟନାୟକ ବାବୁ ଆସନ୍ତୁ ଆସନ୍ତୁ ଆପଣ ମାନେ ବସନ୍ତୁ। ଏଇ ଯେ ମୁଁ ମିସେସ୍ ଆସିଗଲେଣି, ଏବେ ତାଙ୍କ ଦାୟିତ୍ୱ ସେ ସମ୍ଭାଳିବେ।

0: ପିଲାମାନେ ବେଶ ବଡ଼ ହେଇଗଲେଣି ବୁଝିଲ
1: ଆଟେନସନ୍ ପ୍ଲିଜ୍ ଦୟାକରି ଆପଣମାନେ ବାର୍ଥ କେକ୍ ଟେବୁଲ ପାଖକୁ ଆସିଯାଆନ୍ତୁ ଆଇ ରିକ୍ୱେଷ୍ଟ ଟୁ ଏଭ୍ରିବଡି ପ୍ଲିଜ୍ ବର୍ତ୍ତମାନ ଆମେ ସେଲିବ୍ରେଟ କରିବାକୁ ଯାଉଛେ ଦି 10th ବାର୍ଥ ଆନିଭର୍ସରୀ ଅଫ୍ ମାଇ ଚାଇଲ୍ଡ ମିଣ୍ଟୁ

0: ଦଶ ଟଙ୍କା ଦେବେ ଆଉ।
1: କଣ କହିଲୁ ଏତିକି ରାସ୍ତା କୁ ଦଶ ଟଙ୍କା ଖିରେ ଆମକୁ ଏଠି ନୂଆ ଲୋକ ଭାବିଲୁ କିରେ ଏଇ ନେ ପାଞ୍ଚ ଟଙ୍କା
0: ନାଇଁ ଆଜ୍ଞା
1: ଆରି ଆଚ୍ଛା ଲୋକ ତ ସବିତା ତମ ପାଖରେ ଖୁଚୁରା ଗୋଟେ ଟଙ୍କା ଅଛି ତାକୁ ଦିଅ ତ ଯା ଏଇନେ ଛଅ ଟଙ୍କା ହେଲା ତ
0: ନାଇଁ ଆଜ୍ଞା ହବନି ହବନି ଇଏ ଗୁଡା ବାଟ ହବ
1: ଆରେ ହବ ହବ ହବ ସବିତା ଚାଲ ଭିତରକୁ ଚାଲ ପିଲାମାନେ କଣ କରୁଛନ୍ତି କେ ଜାଣି ଚାଲ
0: ବାବୁ ବାବୁ ଆଉ ଦି ଟଙ୍କା ଦିଅନ୍ତୁ ଆଜ୍ଞା
1: ଆରେ ଯା ନା ବହୁତ ଦେଲିଣି କାହିଁକି ଗୋଟା ଝମେଲା କରୁଛୁ ଯା ଯା
0: ମୋର ବଡ ବଡ କଥା ରିକ୍ସା ଭଡ଼ା ଦେଲା ବେଳକୁ ନାହିଁ ଦଶ ଟଙ୍କା ଜାଗାରେ ମାତ୍ର ଛଅ ଟଙ୍କା କଣ ନା ଡାଇନିଂ ଟେବୁଲ କିଣିବେ ପୁଣି ଶାଗୁଆନ କାଠରେ ତିଆରି ବଡ ସାଇଜ ଦାମୀ ଟେବୁଲ କିଣିବେ ହେଲେ ରିକ୍ସା ଭଡ଼ା ଦେଲା ବେଳକୁ।

0: ଆରେ ଏଇ ଏ ମଦନ ଏ ସେଠି ବସି ଘୁମଉଛୁ କଣ ତୁମ ଆରେ କିରେ ଏଇ ସାର୍ କେତେବେଳେ ଡାକିଲେଣି ଏଇ ନାଇଁ ନାଇଁ ନାଇଁ ଏ ଫାଇଲଟା ନେଇ ଯା ମ୍ୟାନେଜରଙ୍କ ଦସ୍ତଖତ କରି ଆଣିବି ଯା
1: ଦାସବାବୁ
0: ଆରେ ଏ ବିନୋଦ କାଲି ପାର୍ଟିରେ ଭଲ କିନି ମାନେ ଖିଆ ପିଆ ହେଇଛି ତ ପ୍ରିପାରେସନ କେମିତି ହେଇଥିଲା ଆଉ ତମ ଶ୍ରୀମତୀ କଣ କହିଲେ
1: କଣ ଆଉ କହିବେ କାଲି ପାର୍ଟିରୁ ଫେରିବା ପରଠୁ ଘରେ ଏକ ରକମ ଅଶାନ୍ତି କହିଲେ ଚଳେ ଶ୍ରୀମତୀଙ୍କର ଏକାଜି ଡାଇନିଂ ଟେବୁଲ ଦରକାର ନିହାତି ଦରକାର
0: ଯେତେ ଶୀଘ୍ର ପାର ଡାଇନିଂ ଟେବୁଲ ନେଇଆସ ଆଉ କଣ
1: ଆପଣ ମଧ୍ୟ ଏଇ କଥା କହିଲେ ମୋର ଅବସ୍ଥାଟା ଆପଣଙ୍କୁ ଭଲ ଭାବରେ ଜଣା ଅଛି
0: ଓହୋ ଅବସ୍ଥା ଯାହା ହଉ ବ୍ୟବସ୍ଥା ତ କରିବାକୁ ହବ ଶ୍ରୀମତୀଙ୍କର ଦାବି ଯେତେବେଳେ
1: ଆପଣ ତ ଥଟ୍ଟା କରୁଛନ୍ତି ଆଉ ହେଲେ ମୋ ମନର ଅବସ୍ଥା ଏକବାରେ ଭଲ ନାହିଁ ବ୍ୟବସ୍ଥା ଆଉ କଣ କରିବି କୁହନ୍ତୁ ବହୁତ ଦାମ ହେ ପଚାରି ବୁଝିଲା ପରେ ମୋର ଚିନ୍ତା ହେଇଗଲାଣି
0: ଚିନ୍ତା କରି କିଛି ଲାଭ ନାହିଁ ଇଏ ସାର୍ ସାଇନ୍ କରିଦେଲେ ହଉ ଶୁଣ ଦି କପ୍ ଗରମ ଗରମ ଚା ନେଇ ଆସିଲୁ ଚାଲୁ ଚାଲୁ ସ୍ପେଶାଲ ଚା
1: ଦାସ ବାବୁ ଥାଉ ଥାଉ ଏଇନେ ମୁଁ ଚା ପିଇବିନି
0: ଆରେ ଗରମ ଗରମ ଚା ଦି ଢୋକ ପିଇଦେଲେ ବୁଝିଲ ତମ ମନରୁ ଚିନ୍ତାଟା ହାଲୁକା ହେଇଯିବ ଆଉ ବୁଦ୍ଧି ବି ଖୋଲିଯିବ
1: ଘରେ ଘରଣୀ ଆମର ଯୋଉ ଡାଇନିଂ ଟେବୁଲ କଥା କହୁଛନ୍ତି ନା ସେ ତ ମୋର ଧରା ଛୁଆର ବାହାରେ
0: ବୁଝିଲି ବୁଝିଲି କାଲି ତମ ଶ୍ରୀମତୀ ପାର୍ଟିକୁ ଯାଇ ମ୍ୟାନେଜରଙ୍କ ଘରର ସେ ଡାଇନିଂ ଟେବୁଲ ଦେଖିଛନ୍ତି
1: ଏକ୍ଜାକ୍ଟଲି ଏକ୍ଜାକ୍ଟଲି ସେଇ କଥା ଦାସବାବୁ ସବୁ କିଛି ଝାମେଲା ସେଇଠି ଠିକ ସେଇ ସାଇଜ ର ଆଉ ଏକା ଡିଜାଇନ ଦରକାର ରାଉଣ୍ଡେଡ ରିଭଲଭିଂ ଡାଇନିଂ ଟେବୁଲ ଟି କୁଡ୍ରେ ତିଆରି ହେଇଥିବ ପୁଣି 10-seater
0: କି ଉତ୍ତମ କଥା ଆମ ଅଫିସରେ କେବଳ ମ୍ୟାନେଜରଙ୍କୁ ଛାଡିଦେଲେ ଆଉ କାହାରି ଘରେ ଏମିତିକା ଡାଇନିଂ ଟେବୁଲ ନାହିଁ ମ୍ୟାନେଜରଙ୍କ ପରେ ତମ ନମ୍ବର ମାନେ ସେଭଳି ଡାଇନିଂ ଟେବୁଲ ପକେଇବାର ଯୋଗ୍ୟତା ଅଛି ଆଉ
1: ଆପଣ ପୁଣି ଥଟ୍ଟା କଲେ ଆଉ
0: ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ମୁଁ ଥଟ୍ଟା କରିବି କାହିଁକି ଚା ଚା ଚା ନିଅ ଚା ଚା କପେ ପିଇ ନିଅ କହୁଥିଲି କି ମାନେ ଏଇ ଡାଇନିଂ ଟେବୁଲ ହେଉଛି ଆଜିକାଲି ଷ୍ଟାଣ୍ଡାର୍ଡ ଅଫ୍ ଲିଭିଂ ର ମାପକାଠି କିଏ କେତେ ମହତ୍ୱପୂର୍ଣ୍ଣ ଆଉ ପ୍ରଭାବଶାଳୀ ମାନେ ତା ଏଇ ଡାଇନିଂ ଟେବୁଲ ସାଇଜ ରୁ ଜଣାପଡେ କେତେ ସମସ୍ୟାର ସମାଧାନ ମାନେ ଇମ୍ପୋର୍ଟାଣ୍ଟ ଡିସିସନ ରାଜନୀତି ଅର୍ଥନୀତି ମାନେ ପଲିସି ମେକିଂ ବଡି ଆଉ ସିଣ୍ଡିକେଟ ର ସୃଷ୍ଟି ଯାହା କିଛି କୁହ ସବୁ କିଛି ଏଇ ଡାଇନିଂ ଟେବୁଲ ର କରାମତି
1: କିନ୍ତୁ ଦାସବାବୁ ମୋ ଭଳି ଏକ କିରାନୀ ଘରେ ଏତେ ବଡ ଡାଇନିଂ ଟେବୁଲ ର କରାମତି କଣ ଅଛି କହିଲେ ଶେଷରେ ଏଇଆ ହବ ସାଲେରୀ ଡିଡକ୍ସନ ଆହୁରି ବଢିଯିବ କେବଳ ଘରେ ଡାଇନିଂ ଟେବୁଲ ପଡି ରହିଥିବ ସେଥିରେ ବସି ପରସି ଖାଇବା ପାଇଁ ଘରେ କିଛି ନଥିବ
0: ଦେଖ ବିନୋଦ
1: ଆଜ୍ଞା
0: ଏଇ ଭାରତ ବର୍ଷରେ ରାଜାର ରାଜତ୍ଵ ଜମିଦାର ଜମିଦାରୀ ଇଏ ସବୁ କିଛି ରହିଲା କି
1: ନାହିଁ
0: ସବୁ କିଛି ଚାଲିଗଲା
1: ହଉ
0: ହେଲେ ଏବେ ବି ପୁରୁଣା ବଂଶ ଗାରିମା ଆଉ ଆଭିଜାତ ଦର୍ଶିବା ପାଇଁ ସେ କାଳ ରାଜନର ଭଙ୍ଗାରୁଜା ଅବସ୍ଥାରେ ଥାଉ କିମ୍ବା ଅକ୍ଷତ ଅବସ୍ଥାରେ ଥାଉ ସେଇଟା ଅଛି ଜମିଦାର ପୁରୁଣା ପଥର ଉଆସର ଚିହ୍ନ ଏବେ ବି ଅଛି ସେଇ ଭଙ୍ଗା ବଡ଼ ଫାଟକ ଯୋଉଠି ହାତୀ ବନ୍ଧା ହଉଥିଲା
1: ଆଜ୍ଞା
0: ଉଜୁଡା ଘୋଡ଼ାଶାଳ ଥିଲା ସବୁକିଛି ସେମିତି ରହିଯାଇଛି ଏକ ସିମ୍ବଲ ହେଇ ତମେ ଯାହା କୁହ ବିନୋଦ ଏଇଟା ହଉଛି ଗୋଟେ ସିମ୍ବଲ ଅଫ୍ ଲିଭିଂ ଷ୍ଟାଇଲ
1: ମୁଁ ତ ଆଉ ରାଜା କିମ୍ବା ଜମି

0: ଦାରା ଘରର ନୁହେଁ ଯେ କିଛି ଦର୍ଶେଇବାକୁ ଯାଇକିରି ଗୋଟେ
1: ତମେ ଯାହା ମାନେ ତମର ଯାହା ଥାଉ କି ନ ଥାଉ କିଛି ତ ଦର୍ଶେଇବାକୁ ହବ
0: କଣ
1: ବର୍ତ୍ତମାନ ଯୁଗ ହେଲା ଦର୍ଶେଇବା ଯୁଗ ନହେଲେ ଦେଖୁନ ଅନ୍ଧ ଭଳି କେମିତି ଲୋକ ଗୁଡାକ ମାନେ କୋଠା ବାଡି ଗାଡି ଧନ ସମ୍ପତ୍ତି ପଛରେ ଦୌଡୁଛନ୍ତି
0: ଆପଣ ତ ଏମିତି କହୁଛନ୍ତି ଆଉ
1: ବୁଝିଲ ବିନୋଦ ପେଟ ପାଳିବା ପାଇଁ ଆଉ ଟିକେ ଶାନ୍ତିରେ ରହିବା ପାଇଁ ମାନେ ରୋଜଗାର କଲେ ଏ ଦୁନିଆଟା ଏମିତି ରେସ୍ କୋର୍ସ ପଡିଆରେ ପରିଣତ ହୁଅନ୍ତାନି ଆରେ ମଦନ ଚା ବାଲା କହ କପ୍ଲେଟ ଗୁଡାକ ସେ ନେଇଯିବ ପଇସା ନେ
0: ଆପଣ ରଖନ୍ତୁ ନାଇଁ ଆଜ୍ଞା ଚା ପଇସା ମୁଁ ଦେଇଛି
1: ନାଇଁ ଥାଉ ଥାଉ ଥାଉ ଥାଉ ଥାଉ ତମକୁ ଦବାକୁ ହବନି ଚା ର ଅର୍ଡର ମୁଁ ଦେଇଛି ପଇସା ମୁଁ ଦେବି ମୋର ବି ତ ଗୋଟା କିଛି ଆଭିଜାତ୍ୟ ଅଛି
0: ଆପଣ ତ ବେଶ ରସିକତା କରିଜାଣନ୍ତି ଆଉ ହେଲେ ମୁଁ କିଛି ବୁଝିପାରୁନି ଆଜ୍ଞା ଏଇ ଡିଡକ୍ସନଟା ବେଶ ବଢିଯିବ ଆଚ୍ଛା ଦାସ ମ୍ୟାକ୍ସିମମ୍ ଲୋନ୍ ମାନେ ମାନେ ଏଇ ପ୍ରୋଭିଡେଣ୍ଟ ଫଣ୍ଡରୁ କେତେ ମିଳିପାରେ ଟିକେ କହିଲେ
1: ଆଚ୍ଛା ଏତେବେଳେ କେ ଅକଲ କଥା ତମେ କହିଲ ମୁଁ କହିଥିଲି ନା ଗରମ ଗରମ ଚା କପେ ପିଇଦେଲେ ମଗଜଟା ଠିକ ଆକ୍ଟିଭ ହେଇଯିବ ଆଉ ଏଇ ଆପ୍ଲିକେସନଟା ଦେଇଦିଅ ବୁଝିଲ ମ୍ୟାକ୍ସିମମ୍ ମିଳିଯିବ ସେସବୁ ବ୍ୟବସ୍ଥା ମୁଁ କରିଦେବି ଆଗରୁ କିଛି ଡ୍ୟୁ ନାହିଁ ତ
0: ହଁ କିଛିଟା ବାଲାନ୍ସ ଅଛି ଆଉ ଝିଆରୀ ବାହାଘରକୁ ନେଇଥିଲି ନା
1: ଓହୋ ସେ କଥା ପରେ ଦେଖାଯିବ ମୁଁ ଗୋଟେ ସଜେସନ ଦଉଛି
0: କଣ
1: ଇଏ ଶୁଣ ବିନୋଦ ଯାହା ପଡୁ ଲୋନ ନେଇକି କରିଦିଅ ଆରେ ଏଇଟା ଗୋଟେ ଘରକୁ ଆସେ ଶୁଣ ବିନୋଦ ଆମ ଘର ପାଖରେ ମୋହନ ମିସ୍ତ୍ରୀ ଅଛି ତ ଖୁବ ସୁନ୍ଦର ଡିଜାଇନ୍ର ଫର୍ଣ୍ଣିଚର କାମ କରେ
0: ଆଚ୍ଛା
1: ତମେ ତାକୁ ଅର୍ଡରଟା ଦେଇଦିଅ ଭଲ ଶାଗୁଆନ କାଠ ଦେଖିକି ଷ୍ଟାଇଲରେ କରିଦେବ ସେ ଲୋକଟା ଭଲ ମିସ୍ତ୍ରୀ ହେ ଯେମିତି କହିବ ସେମିତି ଫିନିସିଂ କରିବ କ୍ୱାଲିଟି ଭାରି ବଢିଆ କିଛି ଆଡଭାନ୍ସ ଦେଇ ଅର୍ଡରଟା ଦେଇଦିଅ ଆରେ ଯେତେ ହେଲେ ଗୋଟା ଦେଖିଲା ଭଳିଆ ଡାଇନିଂ ଟେବୁଲ ହବ ନା ସାରା ଅଫିସରେ ଗୋଟା ହେଲା ମ୍ୟାନେଜର କର ଆଉ ଗୋଟାଏ ହବ ତମର ସିମ୍ବଲ ଅଫ୍ ଲିଭିଂ ଷ୍ଟାଇଲ୍
0: ସାର୍।

0: ବୁଝିଲ
1: ଭାଣିଜୀ?
0: ହଁ
1: ହାଲୋ ମା, ଆମର ଭାଣିଜୀ କାହିଁ ପୁଣି ତାର ବାହାଘର ହଉଛି? ଏ କିଅ ଏସବୁ କଣ କହୁଛ, ମୁଁ କିଛି ବୁଝିପାରୁନି।
0: ଏଇଥିପାଇଁ କହୁନଥିଲି, ଇଏ ଅଫିସ ଫାଇଲ କାମ ବୁଝିଲ, ଦାସ ବାବୁ ଅଛନ୍ତି ବୋଲି କାମଟା ବାହାରି ଯାଉଛି ନା, ଆଉ ହେଲେ କଣ କରିବା, ଏଇ କେତେଦିନ ହେଲା ମ୍ୟାନେଜର ବାବୁ ଛୁଟିରେ ଅଛନ୍ତି, ଅଫିସ ଆସିଲେ ଯାହା ହବ।
2: ଡାଡି ଡାଡି, ମିସ୍ତ୍ରୀ କଣ କହିଲା, କେବେ ଡାଇନିଂ ଟେବୁଲ କମ୍ପ୍ଲିଟ କରିଦବ?
0: ହଁ ହଁ ଦେଇଦବ ଯେ ଟିକେ ଟାଇମ ଲାଗିବ।
1: ତୋର ଏତେ ବୁଝିବା ଦରକାର ନାହିଁ, ଯା ପଡି ବସି ବୁଝା। ମୂଳରୁ ମନ୍ଦିର ତିଆରି ହେଇନି, ଠାକୁରଙ୍କ ପାଖରେ ଆରିସା ପିଠା ମୋଗ ହବ କି କାକରା ହବ ବୁଝିବାକୁ ଆସିଲା?
2: ଓଃ ମମି, ମୁଁ ଥରେ କହିଲି ନା ହୋମୱାର୍କ ସାରି ଦେଇଛି। ଡାଡି, ମୁଁ ମୋ ଫ୍ରେଣ୍ଡ ମାନଙ୍କୁ ଡାଇନିଂ ଟେବୁଲ କଥା କହିସାରିଛି, ତାର ଡିଜାଇନ ଆଉ ସାଇଜ କଥା ବି କହିଦେଇଛି।
0: ଆଚ୍ଛା,
2: ସମସ୍ତେ ଶୁଣି ଏତେ ଖୁସି ହେଲେ ନା ପାର୍ଟି ପାଇଁ ଡିମାଣ୍ଡ କରି ବସିଲେ।
0: କଣ ହେଲା?
2: ଆଉ ଶେଷରେ ମୋତେ ସେମାନଙ୍କୁ ଗୋଟେ ଛୋଟ ଧରଣର ଗେଟ୍ ଟୁଗେଦର ପାଇଁ ଇନଭାଇଟ କରିବାକୁ ପଡିଲା। ଆଉ ଡାଡି, ଜିତୁ ଭାଇ ଏତେ ବଦମାସ ନା, ମୋ ଠାରୁ ଏ କଥା ଶୁଣି ସିଏ ବି ତା ଫ୍ରେଣ୍ଡ ମାନଙ୍କୁ
0: ଇନଭାଇଟ କରିଦେଇ ସାରିଛି, ଆଉ ଏ ପିଲାମାନଙ୍କୁ ପାରି ହବନି। ଆରେ ଆଗ ଡାଇନିଂ ଟେବୁଲ ଟା ତିଆରି ହେଇକିରି ଆସୁ, ଏତେ ଛାନିଆ କାହିଁକି, କି ମୁସ୍କିଲ, ତମେମାନେ ଯେ ସବୁ କଣ କରି ଯାଉଛ।
2: ଓ ଡାଡି, ଏଇ ୱିକେଣ୍ଡ ରେ ହେଇଯିବ ନା?
0: ଓହୋ, ଆଚ୍ଛା ଝମେଲା ହେଲା, ତମେ କଣ କହୁଛ କହିଲ ସବିତା?
1: ମୁଁ ବି ତ ସେଇ କଥା କହୁଥିଲି।
0: କଣ
1: ଆଖ ପାଖ ସାଇ ପଡିଶାରେ ଯେତେବେଳେ ଜାଣିଗଲେଣି, ସେମାନଙ୍କୁ ଡାକି ନୂଆ ଡାଇନିଂ ଟେବୁଲ ଉପଲକ୍ଷେ ଗୋଟେ ଛୋଟ କାଟିଆ ପାର୍ଟି ଦେଇଦେଲେ ହବନି?
0: ଓହୋ, ତମେ ବି ଶେଷରେ ସେଇ କଥା କହୁଛ, ଏଇଟା ହେଲା ତମର ଛୋଟ ପାର୍ଟି, ଯେତେ ସବୁ ଖର୍ଚ୍ଚର ବ୍ୟବସ୍ଥା, କି ଝମେଲା।
3: ଡାହାଣକୁ, ଓହୋ, ଆରେ ଟିକେ ବାହାକୁ ବାହାକୁ ମାଡିକି ବାହାକୁ ମାଡିକି ନା, ହଁ ପଛକୁ ପଛକୁ, ହଁ ବାସ ସେତିକି, ହଁ ଏଥର ଟ୍ରକ ଡାହାଣ ଖୋଲିଲେ। ହଁ ବାବୁ ଅଛନ୍ତି?
0: ହଁ ହଁ ହଁ, ଯାଉଛି, ଟିକେ ରୁହ।
3: ଆଜ୍ଞା ନମସ୍କାର।
0: ନମସ୍କାର। ହଁ
3: ଆଜ୍ଞା, ଦେଖିଲେ ଏଇ ଠିକଣାରେ ଡେଲିଭରି ଦେବାକୁ ହବ?
0: ହଁ ହଁ ଠିକ ଅଛି। ଏ ଦେଖ, ଧୀରେ ଧୀରେ ଓହ୍ଲେଇବ, ନହେଲେ ଦାଗ ପଡିଯିବ, ଟିକେ ଆସ୍ତେ ଧରି ଓହ୍ଲେଇବ। କିଏ ତୁମେ ତିନି ଜଣ ଯାକ ଉପରକୁ ଉଠିଯାଉ ନ?
4: ଆଜ୍ଞା ଆପଣ ନିଶ୍ଚିନ୍ତ ରୁହନ୍ତୁ, ଆମେ କଣ ନୂଆ ହୋଇ ମାଲ ଡେଲିଭରି ଦେଉଛୁ କି?
3: ଆରେ ଟେବୁଲ ର ଡାହାଣ ପାଖରେ ଟେକି ଧର, ଡାହାଣ ପଟଟା
4: ଧରୁଛି,
3: ହଁ ବୋକା କୋଉଠିକା,
4: ତମେ ଧରୁନ,
0: ଆରେ ଟିକେ ଆସ୍ତେ କିରି ଓହ୍ଲେଇ ଦିଅ, ଆସ୍ତେ
3: ସମ୍ଭାଳିକିରି ସମ୍ଭାଳିକିରି, ଆସ୍ତେ, ଆରେ ଠିଆ ହେଇଛୁ କଣ, ଆସ୍ତେ ଉଠଉନୁ,
4: ଆରେ ଧର ଧର ସେ ପାଖଟା ଉଠେଇକରି ଟିକେ ଧର,
0: ସିଧା ଧରିକିରି ଉଠା, ସିଧା ଧରିକିରି ଉଠା, ଏ ସାମ୍ନା ଦରଜା ଦେଇକିରି ସିଧା ସଳଖ, ବୁଝିଲ? ଓହୋ, ଆରେ ସବିତା କୁଆଡେ ଗଲ? ଓହୋ, ଦରଜାଟାରେ ଏତେ ବଡ ପର୍ଦାଟା ଝୁଲୁଛି, ଓ ଏଇଟା ବି କେହି ଖୋଲି ରଖିଲେନି।
2: ମମି ମମି, ଡାଇନିଂ ଟେବୁଲ ଆସିଗଲାଣି, କ୍ୱିକ୍ ମମି।
0: ରୀତା, ତୋ ମମି କାଇଁ ଦରଜାରୁ ପର୍ଦାଟା ଖୋଲିଦେଲୁ?
2: ଡାଡି, ୟୁ ଆର୍ ଗ୍ରେଟ ଡାଡି, ଓ ମାଇ ଗଡ୍, ଏତେ ଲାର୍ଜ ସାଇଜ ର ଡାଇନିଂ ଟେବୁଲଟା, ଓଫ୍, ଖୁବ୍ ସୁନ୍ଦର ହେଇଛି ନା ଡାଡି। ଆଚ୍ଛା ଆଚ୍ଛା, ମୁଁ ଜିତୁ ଭାଇଙ୍କୁ ଡାକି ଦିଏ। ଜିତୁ ଭାଇ, ଜିତୁ ଭାଇ,
1: ଜିତୁ କୁଆଡେ ଯାଇଛି, ତୁ ଏମିତି କାହିଁକି ଡକା ପକେଇଛୁ ଯେ?
5: ଆରେ ଆରେ, ଏ ଟେବୁଲ ଆସିଯାଇଛି,
1: ଓଲା ତମେ ଏମିତି ଠିଆଟା ହେଇ ରହିଛ କଣ? ଏ ମଜୁରିଆ ମାନଙ୍କୁ କହୁନା ଟେବୁଲଟାକୁ ଘର ଭିତରକୁ ଆଣିବେ।
0: ଆରେ ପର୍ଦାଟାକୁ ଆଗ ଖୋଲ।
1: ମୁଁ ଭୁଲି ଯାଇଥିଲି, ଖୋଲି ଦଉଛି।
2: ମମି ଦେଖ ତ, ଖୁବ ସୁନ୍ଦର ହେଇଛି ନା ଟେବୁଲ ର ଲେଗ ଗୁଡାକ, ଦେଖିଲ ଦେଖିଲ, ବାଃ କେତେ ସୁନ୍ଦର ଡିଜାଇନ ହେଇଛି ମ, ଏତେ ବଡ ଡାଇନିଂ ଟେବୁଲ ଏଠି ତ କାହାରି ନାହିଁ, ହେ ନା ମମି? ଜିତୁ ଭାଇ କୁଆଡେ ଗଲେ? ମୁଁ ଜିତୁ ଭାଇଙ୍କୁ ଡାକି ଆଣୁଛି ମମି।
0: ଆରେ ଠିଆ ହେଇକିରି ଅନେଇଛ କଣ, ଉଠାଅ, ଦେଖ ଦେଖ, ଆସ୍ତେ ଆସ୍ତେ ଉଠାଅ, ଯେମିତି କୋଉଠି ଟିକେ ଦାଗ ନ ପଡେ, ବୁଝିଲ ନା?
3: ଟିକେ
4: ରୁହ, ଟିକେ ତଳ ରଖିଲୁ।

0: ତାପରେ ଦେଖାଯିବ ଯାହା ହବାର ହବ ଯା ଯା ନାଗି ଯା।
1: କିନ୍ତୁ ଦାସବାବୁ ସାଙ୍ଗେ ସାଙ୍ଗେ ମିସ୍ତ୍ରୀ ନ ଡାକିଲେ ଓଃ ସିଏ ବି ଗୋଟାଏ ଝାମେଲା, ସିମେଣ୍ଟ ବାଲି ପୁଣି ଯୋଗାଡ କରିବାକୁ ପଡିବ, ଓହୋ କି ଝାମେଲା।

0: ଝିଲ ମତେ ଷ୍ଟାଣ୍ଡାର୍ଡ ଦେଖଉଛନ୍ତି।
1: ମୋର କହିବାର ଅର୍ଥ କିନ୍ତୁ ତା ନୁହଁ ଭାଇନା, ମୁଁ କହୁଥିଲି କି ଏଇ ଅଣଓସାରିଆ ଦରଜା ଦେଇକିରି ଡାଇନିଂ ଟେବୁଲଟା ଆସିପାରିଲାନି, ତେଣୁ ଉପାୟ ନ ପାଇକିରି
0: ସିଧା ଘରଟାକୁ ଭାଙ୍ଗି ଦେଲ ନୁହେଁ ହଇଏ। ତମର ଡାଇନିଂ ଟେବୁଲ ବହୁତ ଟେବୁଲ ମତେ ଦେଖେଇଲଣି, ଗୋଟେ ଟେବୁଲ ସକାଶେ ମୋ ଘରକୁ ଯା ଇଚ୍ଛା ତା କରିଦେଲ ନା। ଏସବୁ ଆଉ ଚଳିବନି ବିନୋଦ ବାବୁ, ଆଉ ହବନି କହୁଛି, ବିଲକୁଲ ନୁହେଁ। ସମସ୍ତ ଭଡ଼ା ତୁଟେଇ ଦେଇ ଶୀଘ୍ର ଶୀଘ୍ର ମାନେ ଯେତେ ଶୀଘ୍ର ପାର ଏ ଘରଟାକୁ ଛାଡି ଦିଅ, ବୁଝିଲ
1: ଭାଇନା।
0: କଣ ଭାଇନା,
1: ଆପଣ ଇଏ କଣ କହୁଛନ୍ତି ଭାଇନା?
0: ମୁଁ ଷ୍ଟାଣ୍ଡାର୍ଡ କଥା କହୁଛି ବିନୋଦ ବାବୁ, ଖୁବ ଷ୍ଟାଣ୍ଡାର୍ଡ କଥା। ଏଇ ହପ୍ତାକେ ଭିତରେ ଘର ଖାଲି କରିଦବ, ଜଣେଇ ଦେଇଗଲି, ମୁଁ ଯାଉଛି।
1: ଭାଇନା ଭାଇନା ଶୁଣନ୍ତୁ ନା, ଏମିତି ରାଗି ଯାଆନ୍ତୁନି, ଏଇନେ ଏତେ ଶୀଘ୍ର କୁଆଡେ ମୁଁ ଘର ଖୋଜି ପାଇଯିବି କହିଲେ? ଗୋଟେ ଘର ମିଳିବା ଯେ କେତେ କଷ୍ଟ, ତା ଛଡା ଆପଣଙ୍କ ଭରସାରେ ହିଁ ମୁଁ ଏତେ ସାହସ କରିକି ଏଠି ଅଛି।
0: ସାହସ ତ ଦେଖେଇଦେଲ ନା, ମୁଁ ଦେଖି ସାରିଛି, ଆଉ ଦେଖିବାର ନାହିଁ। ହପ୍ତାହେ ଟାଇମ ଦେଲି, ଆଉ ନୁହଁ, ଶୀଘ୍ର ଘର ଖାଲି କରିଦବ, ନଚେତ ଜାଣିଥାଉ ବିନୋଦ ବାବୁ ଘର କେମିତି ଖାଲି କରା ହୁଏ ତା ମୁଁ ବେଶ ଜାଣିଛି।
1: ଭାଇନା ଭାଇନା ଆପଣ କିନ୍ତୁ
0: ବିନ୍ତୁ ବିନ୍ତୁ ଆଉ ଶୁଣିବାର ନାହିଁ। ସମସ୍ତ ବାକି ଥିବା ଘର ଭଡ଼ା କାଲି ତୁଟେଇ ଦବ, ଆଉ ହପ୍ତାକ ଭିତରେ ଘର ଖାଲି କରିଦବ। ଆରେ ହଁ, ଯଦି କାଲି ଭଡ଼ା ଟଙ୍କା ନ ତୁଟେଇ ପାରୁଛ ତେବେ ଏଇ ଡାଇନିଂ ଟେବୁଲଟା ବନ୍ଧକ ରହିଲା, ବୁଝିଲ? ଯେବେ ତୁଟେଇବ ତେବେ ଏଇଟା ନେଇଯିବ, ଆଉ ଏ ଦରଜାଟା ଯେମିତି ଥିଲା ସେମିତି ଯେମିତି ଲାଗିଯାଏ, ମନେ ରଖ ହପ୍ତାକ ଭିତରେ। ଏଇଟା ମୋର ଫାଇନାଲ କଥା, ମୁଁ ଯାଉଛି।
1: ଭାଇନା ଭାଇନା ଆଉ ଟିକେ ଶୁଣିଯା ଭାଇନା। କି ଅନର୍ଥ ହେଲା, ମୁଁ ବୁଝିପାରୁଥିଲି ଗୋଟେ କିଛି ଅଘଟଣ ହବ। କି ଡାଇନିଂ ଟେବୁଲଟା ଆସିଲା ଯେ, ସବିତା ସବିତା ଏଥର ଭଲକିରି ଗେଟ୍ ଟୁଗେଦର କର, ତାପରେ ପରେ ଯାଯାବର ଭଳି ଘର ଖୋଜିବାରେ ଲାଗିପଡ଼, ଏ ଘରୁ ସେ ଘର ଏ ପିଣ୍ଡାରୁ ସେ ପିଣ୍ଡା ହଉଥା, ଏଥର ଭଲକିରି ଡାଇନିଂ ଟେବୁଲଟାକୁ ଧରି ରଖିଥା।
2: ନା ଥାଉ,
1: କଣ
2: ଡାଇନିଂ ଟେବୁଲ ଆଉ ଥରି ରଖିବାକୁ ହବନି
1: ସବିତା।
2: ହଁ ମୁଁ ଠିକ କହୁଛି, ନା ଡାଇନିଂ ଟେବୁଲ ନା ସେଇ ଖୁସିରେ ଗେଟ୍ ଟୁଗେଦର, କିଛି ହେଲେ ବି ନୁହେଁ, କାହାରି ପ୍ରୟୋଜନ ଆଉ ମୁଁ ମନେ କରୁନି।
1: ତମେ ଏସବୁ କଣ କହୁଛ, ତମେ ଯେ ସମସ୍ତଙ୍କୁ ଆଜି ନିମନ୍ତ୍ରଣ,
2: ତେବେ ହେଲା କଣ, ଆମେ ତ ଆଉ ଏଠି ରହିବୁନି, ହପ୍ତାକ ଭିତରେ ଘର ଛାଡି ଚାଲିଯିବାକୁ ହବ ନା। ତା ସାଥିରେ ଏଇ ଡାଇନିଂ ଟେବୁଲଟାକୁ ବି ଏଇଠି ଏମିତି ଛାଡିଦେବାକୁ ହବ, ତେବେ କାହା ପାଇଁ, କାହା ପାଇଁ ଏ ଗେଟ୍ ଟୁଗେଦର କୁହ, କୋଉଥିପାଇଁ?
1: ସବିତା ଏ କିନ୍ତୁ ତମର ଅଭିମାନର କଥା।
2: ଅଭିମାନ କାହା ଉପରେ ଅଭିମାନ କରିବି କୁହ, ସବୁକିଛି ଦୋଷ ତ ମୋର।
1: ଆଏ ତମେ ଏମିତି ଭାଙ୍ଗି ପଡୁଛ କାହିଁ କହିଲ, ଏଇ ତ ବର୍ତ୍ତମାନର ଜୀବନ, ଏ ଘର ନହେଲା ତ ଅନ୍ୟ ଦେଖିବାକୁ ହବ, ଏଠି ନୁହଁ ତ ଆଉ କୋଉଠି,
2: ଏଠି ସେଠି ଏମିତି ଜୀବନ ସାରା ଚାଲିଥିବ ନା। ମୁଣ୍ଡ ଗୁଞ୍ଜିବାକୁ ନିଜର ବୋଲି ବଖରାଇ ଘରଟିଏ ନାହିଁ, ସେଥିରେ ପୁଣି ଏମିତି ଇଚ୍ଛା ହେଲା କାହିଁକି ଯେ ସେଦିନ ପାଟିକୁ ନ ଯାଏ ନା, ଏମିତି ଗୋଟାଏ ଜିଦ ନ ଧରେ ମୁଁ।
1: ଏମିତି ଇଚ୍ଛା ହୁଏ ସବିତା, ହୁଏ, ହେବାଟା ସ୍ୱାଭାବିକ। ତେବେ ସେ ଇଚ୍ଛା ଯଦି ପ୍ରବଳ ହୁଏ ନା, ସେଇଟା ଜିଦ ହେଇଯାଏ, ଜିଦ। ଏଇଠି କହ, କାଗରୁ ମୁଁ ବିରକ୍ତ ହଉଥିଲି ନା, କେବଳ ତମ ଉପରେ ନୁହଁ ଏଇ ଡାଇନିଂ ଟେବୁଲ ଉପରେ ବି ରାଗ ହଉଥିଲା, କିନ୍ତୁ ସେଇଟା ଯେ ଗୋଟାଏ ନିର୍ଜୀବ ବସ୍ତୁ, ତାର ବୋଧ ଶକ୍ତି ନାହିଁ, ଇଚ୍ଛା ନାହିଁ, ଜିଦ ନାହିଁ, ଯାହା କିଛି ଅଛି ସେଇଟା ତମର ମୋର ଆମ ସମସ୍ତଙ୍କର ଅଛି ସବିତା।
2: ନା ମୁଁ ସତ କହୁଛି, ମୋର ସେମିତି କିଛି ଅତି ବେଶୀ ଇଚ୍ଛା ବା ଜିଦ ନାହିଁ ମୋ, ନଥିଲା ବି, କିନ୍ତୁ ସେଦିନ ହଠାତ୍ କିଛି ନ ବୁଝି ନ ସୁଝି କାହିଁକି ଯେ।
1: ଓହୋ, ସେମିତି ହୁଏ ସବିତା, ସେମିତି ହୁଏ, ଆମେ ବେଳେବେଳେ ଏତେ ଅନୁକରଣ ପ୍ରିୟ ହେଇଯାଉ ନା, ସେତେବେଳେ ମୁଣ୍ଡରେ କେବଳ ଜିଦ ଛଡ଼ା ଆଉ କିଛି ପଶେନି। ଏ ଯେ କେବଳ ତମର ହିଁ ଇଚ୍ଛା କିମ୍ବା ଜିଦ ତା ନୁହଁ, ଏଇଟା ହଉଛି ଆମର ବର୍ତ୍ତମାନର ରହଣି ସହଣୀର ଗୋଟାଏ ବ୍ୟବସ୍ଥା, ସେଇ ବ୍ୟବସ୍ଥା ଭିତରେ ଏଇ କନ୍ୟର ଦେଖା ଦେଖିରେ ଆମେ ବାଧ୍ୟ ହଉ ଅନୁକରଣ କରିବୁ, ମାନେ ବେଳେବେଳେ ଅନ୍ଧ ଅନୁକରଣ।
2: ଅନୁକରଣ କରିବାକୁ ଯାଇ ଅନ୍ଧ ଭାବରେ ତା ପଛରେ ପଡ଼ିଯାଉ, ଯେମିତି ମୁଁ ସେଇ କଥା କହିବାକୁ ଚାହୁଁ ନା।
1: ଓହୋ, ତୁମେ ସବୁ କଥା ନିଜ ଆଡକୁ ଟାଣି ନଉଛ କାହିଁକି?
2: ଆଉ କାହା କଥା, କାହା କଥା କହୁଛ ଶୁଣେ?
1: ଇଏ କେବଳ ତମ କଥା ନୁହେଁ ସବିତା, ତମର ମୋର ଆମ ଅଫିସ ମ୍ୟାନେଜର ଆଉ ଦାସବାବୁଙ୍କର ସମସ୍ତଙ୍କର କଥା ମୁଁ କହୁଛି। ମୋର କଣ ମନେ ହୁଏ ଜାଣ ସବିତା, ଆମେ ସମସ୍ତେ ଏକାଧାରରେ ପରମ୍ପରାଗତ ସତ୍ୟଗଣ୍ଡି ମଧ୍ୟରୁ ବାହାରି ଏକ କ୍ଷଣିକ ବ୍ୟବସ୍ଥା

0: ରାସ୍ତା ପଛରେ ଅଣନିଶ୍ୱାସ ହେଇକି ଦାୟୀ ଚାଲିଛି।
1: ତମେ ଏସବୁ କଣ କହୁଛ କୁହ?
0: ହଁ ଏଇ ଦେଖ ନା, ଆମ ଅଫିସ ମ୍ୟାନେଜର ଆଜି ଏଠି ଅଛନ୍ତି, କାଲି ହୁଏତ ଟ୍ରାନ୍ସଫର ହେଇକି ଅନ୍ୟତ୍ର ଚାଲିଯାଇପାରନ୍ତି। ଦାସବାବୁ ଆଜି ଅଫିସର ବଡ ବାବୁ ଆଗାମୀ ଦିନରେ ରିଟାୟାର ହେଇଯିବେ। ଆଜି ଆମେ ଏଠି ଅଛୁ, ହପ୍ତାକ ପରେ ଅନ୍ୟ ଘର ଦେଖିକିରି ଚାଲିଯିବୁ। ଏସବୁ କିନ୍ତୁ ନିଜ ଇଚ୍ଛାରେ ନୁହେଁ ସବିତା, କିଛିଟା ବାଧ୍ୟ ହେଇ ବ୍ୟବସ୍ଥା ଚକ୍ରରେ ପଡ଼ି ଏମିତି ଚାଲୁଥିବୁ। ନା ଅଛି ସେଥିରେ ଜୀବନର ମୂଲ୍ୟବୋଧ, ନା ଅଛି ସତ୍ୟ, ଅଛି କେବଳ ଦାସବାବୁଙ୍କ ଭାଷାରେ ଲିଭିଂ ଷ୍ଟାଇଲ।
1: ମାନେ ତମେ କଣ କହୁଛ ଯେ?
0: ମୁଁ କଣ କହୁଥିଲି କି, ଆଜିର ଏ ବ୍ୟବସ୍ଥା ଭିତରେ ରହଣି ସହଣିର ମାନଦଣ୍ଡ ଉଚ୍ଚ ରଖିବାକୁ ହେଲେ କିଛିଟା ମାନି ନେବାକୁ ହବ। ଦାସବାବୁ କହୁଥିଲେ ନା, ଏଇ ଯେ ଡାଇନିଂ ଟେବୁଲ, ମାନେ ତାଙ୍କ କଥାରେ ଏଇଟା ହଉଛି ସିମ୍ବଲ ଅଫ୍ ଲିଭିଂ ଷ୍ଟାଇଲ, ଏଇଟାକୁ ମାନି ନେବାକୁ ହିଁ ହବ। ମାନେ ନୂଆ ଘରଟିଏ ଯୋଗାଡ ହେଲେ ଏଇ ଡାଇନିଂ ଟେବୁଲଟାକୁ ବି ନେଇଯିବାକୁ ହବ।
1: କଣ କହିଲ? ଡାଇନିଂ ଟେବୁଲ ପୁଣି ନେବ?

0: ଦୁବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର୍ ଆଥ୍ଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ ଚାରୋଟି ଭିନ୍ନ ଇଭେଷ୍ଟରେ ଚାରୋଟି ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ମିଟର ରେସ୍, 100 ମିଟର ଦୌଡ଼ ପ୍ରତିଯୋଗିତା। ମାତ୍ର ଦୁଇଦିନ ମଧ୍ୟରେ ପୁରୁଷ 100 ମିଟର ଦୌଡ଼ ପ୍ରତିଯୋଗିତାରେ 3 ଥର ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
1: ନମସ୍କାର ସାର୍।
2: ନମସ୍କାର ସାର୍।
0: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି, ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
1: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ମିଟର ଓ 400 ମିଟର ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତବର୍ଷ ମୁଁ ଏସିଆନ୍ ମେଡାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021ରେ ମୁଁ ଆଥ୍ଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି, ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ ଲେଭେଲ ପାଇଁ ସିଲେକ୍ସନ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲକୁ ସିଲେକ୍ସନ ହେଲି, ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
0: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
2: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର, ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପିଣ୍ଟର। ଏଥର ମୁଁ 100 ମିଟରରେ 10.09 ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1 ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫା ସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି। ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି, ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ ମେଡାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ ଭାଙ୍ଗିବା ଦେଖିଲି। ଗୋଟିଏ କୌତୁକିଆ କାହାଣୀ ରହିଛି। ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି ସେତେବେଳେ ମଧ୍ୟ ଖୁସି ଲାଗେ।
0: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
2: ହଁ ସାର୍, ଆମର ହେଉଛି ଗୋଟିଏ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ ଖେଳୁଥିଲେ, ହେଲେ ଘରର ସମସ୍ୟାଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ, ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେହି ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି, ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ

0: ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହାକୁ ରବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦି ଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
0: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜାଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ, ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶଜୀ
2: ସାର୍, 2021ରେ ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ, କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇ ଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି। କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ, କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ, ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୁହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ ଭାଙ୍ଗିବି। କଥା କ'ଣ, ପ୍ରଥମେ ଅନିମେଶ କୁହନ୍ତୁ।
2: ସାର୍, ପ୍ରଥମ 10.18 ରେକର୍ଡ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ, ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା ସେତେବେଳେ ଆମେ ଦୁହେଁ ଖୁସି ଥିଲୁ, ଯାହା ହେଉ ଠିକ୍ ଅଛି, ଆଜି ରେକର୍ଡ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ, ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ, ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି, ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
0: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ, ଯେମିତିକି ଏବେ ରେକର୍ଡ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍ ଆମେ ଯେତେବେଳେ

0: ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ, ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ, ସେତେବେଳେ ଭାବୁ ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସ୍ମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍କରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍କରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ ଆପଣ ଦୁହେଁ ଦେଶର ନାଁ ଉଜ୍ଜଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
0: ଧନ୍ୟବାଦ ସାର୍,
2: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାକୁ ଆଦୌ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜରାତରେ ଘୋଳ ଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ, ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତରେ ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍କୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସରୁମ୍ ମଧ୍ୟ ନାହିଁ।

ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଓଲ୍ଲାସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000ରୁ ଉର୍ଦ୍ଧ୍ୱ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21ଟି ବଡ଼ ଓ 3ଟି ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜା ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଷ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3ଟି ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟପଡ଼ା ପର୍ଯ୍ୟନ୍ତ, ସ୍କୁଲ୍ରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବାଙ୍ଗାଲୋର ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ୍ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ।

ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ ୱାଇଡ୍ ନେଟ୍ୱାର୍କ ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍କର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲ୍ଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲ୍ଫିନ୍ ବଞ୍ଚିଗଲା।

ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲ୍ଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲ୍ଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲ୍ଫିନ୍ ରେସ୍କୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲ୍ଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା' ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲ୍ଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲ୍ଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲ୍ଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲ୍ଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍କୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେ ଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍କୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍କୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଡ୍ଡିତୁଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡୁର ନାଗରକୋଇଲ୍ରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଅମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15ଟି ସ୍କୁଲ୍ ଚଳାଉଛନ୍ତି। ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲ୍ର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ ଗୋଟିଏ ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା

0: 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ୍ ନେଟ୍ୱର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8ଟାରେ।
2: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि हमने स्वच्छता में आदर्श स्थिति हासिल कर ली है, लेकिन जिस प्रकार से ODF से लेकर सार्वजनिक स्थलों तक स्वच्छता अभियान में सफलता मिली है वो 130 करोड़ देशवासियों के संकल्प की ताकत है। लेकिन हम इतने पर रुकने वाले नहीं हैं। यह आंदोलन अब स्वच्छता से सुंदरता की ओर बढ़ चला है। अभी कुछ दिन पहले ही मैं मीडिया में श्रीमान योगेश सैनी और उनकी टीम की कहानी देख रहा था। योगेश सैनी इंजीनियर है और अमेरिका में अपनी नौकरी छोड़कर माँ भारती की सेवा के लिए वापिस आए हैं। उन्होंने कुछ समय पहले दिल्ली को स्वच्छ ही नहीं बल्कि सुंदर बनाने का बीड़ा उठाया। उन्होंने अपनी टीम के साथ लोधी गार्डन के कूड़ेदानों से शुरुआत की, स्ट्रीट आर्ट के माध्यम से दिल्ली के कई इलाकों को खूबसूरत पेंटिंग से सजाने संवारने का काम किया। ओवरब्रिज और स्कूल की दीवारों से लेकर झुग्गी झोंपड़ियों तक उन्होंने अपने हुनर को उकेरना शुरू किया तो लोगों का साथ भी मिलता चला गया और एक प्रकार से ये सिलसिला चल पड़ा। रंग और रेखाओं में कोई आवाज भले ही न होती हो, लेकिन इनसे बनी तस्वीरों से जो इंद्रधनुष बनते हैं उनका संदेश हजारों शब्दों से भी कहीं ज्यादा प्रभावकारी सिद्ध होता है। और स्वच्छता अभियान की खूबसूरती में भी ये बात हम अनुभव करते हैं।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ହେଉଛି ମଞ୍ଜୁଳ ମଧ୍ୟାହ୍ନର।

ମଞ୍ଜୁଳ ମଧ୍ୟରେ ପ୍ରଚାର କରୁଛୁ ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରଥମ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ ନଳପାହି କେରଡ଼ାଗଡ଼ା ମଦନପୁର କେନ୍ଦ୍ରାପଡ଼ାରୁ ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ଜଙ୍ଗଲ ଲଭ୍ ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ୍।

ପରବର୍ତ୍ତୀ କଥାଚିତ୍ର ଚାଲବାଜ ଗୀତଟିକୁ ଗାଇଛନ୍ତି ଅମିତ କୁମାର, କବିତା କୃଷ୍ଣମୂର୍ତ୍ତି ଏବଂ ସାଥୀମାନେ। ଶୁଣିବା ପାଇଁ ଏସ୍ଏମ୍ଏସ୍ ପଠାଇଛନ୍ତି ଲକି ସୋମ ବୁଗୁଡ଼ା ଗଞ୍ଜାମରୁ। ତାହେଲେ ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦର ଗୀତଟିକୁ।

0: ଏହି ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, କାଳିଆ, ସୁଦାମ ଭାଇ। ଆପଣ କିନ୍ତୁ କେଉଁଠାରୁ ପଠାଇଛନ୍ତି ତାର ଆଡ୍ରେସ୍ଟି ଆପଣ ଲେଖିନାହାନ୍ତି। ତଥାପି ଆପଣଙ୍କ ମନପସନ୍ଦର ଗୀତଟିକୁ ଶୁଣାଇ ଦେଉଛୁ। କଥାଚିତ୍ର ପୂଜା ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା।
1: ଜଳୁଛି ଦୀପାଳି ଆଖିର ଲୁହରେ

ଏ ଗୀତଟିକୁ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା ପାଢ଼ୀ। କଥାଚିତ୍ର ଦେଖା ହେଲା ପ୍ରେମ ହେଲା, ଆଉ ଆପଣ ହେଲେ ବାପୁଜୀ ପାତ୍ର ବାଉରୀବନ୍ଧୁ ପାତ୍ର ମହମ୍ମଦପୁର ବିଲହାଟରୁ।

ପ୍ରମୋଦ କୁମାର ସାହୁ, ଧିଅ ସାହି, କାଦୁଅପଡ଼ା, ଜଗତସିଂହପୁରରୁ ଆପଣ ଚାହିଁଛନ୍ତି ବର୍ଡର କଥା ଚିତ୍ରର ଏହି ଗୀତଟି ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ରୂପ କୁମାର ରାଠୋର।

ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ, ଯେଉଁ ଶ୍ରୋତାମାନେ ଆମ ପାଖକୁ ଏସ୍ଏମ୍ଏସ୍ ପଠାଇବାକୁ ଚାହାନ୍ତି ସେମାନେ କ୍ୟାପିଟାଲ ଲେଟରରେ ACTC ସ୍ପେସ୍ ଦେଇ ଗୀତର ନାଁ ଲେଖନ୍ତୁ, ପୁଣି ଥରେ ସ୍ପେସ୍ ଦେଇ ଗୀତଟି କେଉଁ କଥାଚିତ୍ରରୁ ଆସିଛି ତା'ର ନାଁଟି ଲେଖନ୍ତୁ, ତାପରେ ନିଜ ନାଁ, ଗାଁ ଏବଂ ଠିକଣା ଲେଖି ଆମ ପାଖକୁ ପଠାଇ ଦିଅନ୍ତୁ। ନମ୍ବରଟି ହେଲା 0949596 3210। ପରବର୍ତ୍ତୀ କଥାଚିତ୍ରଟି ହେଲା ଅର୍ଜୁନ। ଗୀତଟିକୁ ଗାଇଛନ୍ତି କୁମାର ମାପି ଏବଂ ତପ ମିଶ୍ର। ଆପଣ ହେଲେ ରଞ୍ଜନ କୁମାର ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳିକୁନ୍ଦ, ମହମ୍ମଦପୁର, ବିଲହାଟ, କଟକରୁ। ଶୁଣାଇ ଦେଉଛୁ ଆପଣଙ୍କ ମନପସନ୍ଦର ଗୀତଟିକୁ।

ଏଇ ଏସଏମଏସଟିକୁ ପଠାଇଛନ୍ତି। ବ୍ଲକ ଛକ ନିଶ୍ଚିନ୍ତ କୋଇଲିରୁ ଭବାନୀ ଦେବୀ, ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟାନ। ଆପଣମାନଙ୍କ ଅନୁରୋଧର କଥାଚିତ୍ରଟି ହେଲା ଅନାଡ଼ି। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଧନା ସରଗମ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ଯାହାକୁ ରଖିବେ ଅନନ୍ତ ଦ୍ୱୈତକଣ୍ଠରେ ଗୀତଟିକୁ ଗାଇଛନ୍ତି ତୃପ୍ତି ଦାସ ଏବଂ ଅନୁରାଧା ଆଉ ଆପଣମାନେ ହେଲେ ଶ୍ୟାମସୁନ୍ଦର ବେହେରା ବିଜୟଲକ୍ଷ୍ମୀ ବେହେରା ମହମ୍ମଦପୁର ବିଲହାଟ କଟକରୁ।

ଏହି ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷା ପ୍ରଭାକର ସେକ୍ଟର 11 ସିଡିଏ କଟକରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ଚିହ୍ନା ଅଚିହ୍ନା। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ତାନସେନ ସିଂ ଏବଂ ସ୍ୱାଗତିକା ରଥ।

ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି କନ୍ତୁଲ ଆଠଗଡ଼ରୁ ନିର୍ମଳା ବେହେରା, ସନ୍ତୋଷ ବେହେରା ଏବଂ ନାତୁଣୀ ଆତ୍ୟାଶା, କଥାଚିତ୍ର ଜାନି ଦୁସ୍ମନ୍, ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି।

କଥାଚିତ୍ର ପୂଜା ଚନ୍ଦନ, ଗୀତଟିକୁ ଗାଇଛନ୍ତି ଅନୁରାଧା। ଅନୁରୋଧକାରୀ ଶ୍ରୋତା ହେଲେ ସୁନୀଲ କାନ୍ତ ମହାନ୍ତି, ସିଲୁ, ଆକୃତି, ଦେଓକାଲି, ଶଙ୍ଖତ୍ରାସ, କଟକରୁ।

କାର୍ଯ୍ୟକ୍ରମର ଶେଷ ଏସ୍ଏମ୍ଏସ୍ଟି ପଠାଇଛନ୍ତି ସନ୍ତୋଷ ସାହୁ ଜିଗରଣ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ମଜବୁର। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଶୁଣନ୍ତୁ ଆପଣଙ୍କ ଚିଠି ଆପଣଙ୍କ ଚିଠିପତ୍ରର ଉତ୍ତର ଦେଉଛନ୍ତି ପ୍ରଜ୍ଞା ପାରମିତା ସାହୁ ଏବଂ ଜ୍ଞାନରଞ୍ଜନ ସାମନ୍ତରାୟ
1: ଶ୍ରୋତବନ୍ଧୁ ନମସ୍କାର ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ
2: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର
1: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି ତେବେ ଏହି ଚିଠିଟି ଲେଖିଛନ୍ତି ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀ କେନ୍ଦ୍ରାପଡ଼ାରୁ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମଇ ମାସ ତିନି ତାରିଖରେ ପ୍ରସାରିତ ବନ୍ଦନା କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗିଛି ଏହାର ଶେଷ ଅର୍ଘ୍ୟ ତାଙ୍କ ମନରେ ଅପୂର୍ବ ପୁଲକ ଆଉ ଭକ୍ତିଭାବ ସୃଷ୍ଟି କରିପାରିଛି ସେଥିପାଇଁ ସେ କଣ୍ଠଶିଳ୍ପୀଙ୍କୁ ଅଜସ୍ର ଧନ୍ୟବାଦ ଜଣାଇଛନ୍ତି ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ମହାଶୟ ତରୁଣକାନ୍ତି ରାଉତଙ୍କ ଅନୁଚିନ୍ତା ବହୁତ ଶିକ୍ଷଣୀୟ ଆଉ ତଥ୍ୟଭିତ୍ତିକ ଥିଲା ମହାଭାରତ ସମୟରେ ବ୍ୟାସଦେବଙ୍କ ବରପ୍ରାପ୍ତ ସଞ୍ଜୟଙ୍କର ଅସାଧାରଣ ସାମ୍ବାଦିକତା ସମ୍ବନ୍ଧରେ ସେଥିରେ ଯେଉଁ ବର୍ଣ୍ଣନା କରାଯାଇଥିଲା ତାହା ଚମତ୍କାର ଥିଲା ବୋଲି ସେ ଲେଖିଛନ୍ତି ସେଥିପାଇଁ ସେ ରାଉତ ମହୋଦୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ବିଶ୍ୱ ହସ ଦିବସ ଉପଲକ୍ଷେ ଆମର ସଂସ୍ଥାରେ ଯେଉଁ ଆଲୋଚନାର ପ୍ରସାରଣ କରାଯାଇଥିଲା ସେଥିରେ ଡାକ୍ତର ଯେଉଁ ବାର୍ତ୍ତା ଦେଇଥିଲେ ତାହା ପ୍ରେରଣାଦାୟୀ ଥିଲା ସେଥିପାଇଁ ସେ ମହୋଦୟଙ୍କୁ କୃତଜ୍ଞତା ଜଣାଇଛନ୍ତି ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ଡକ୍ଟର ଶାନ୍ତନୁ କୁମାର ରଥ ମହାଶୟଙ୍କ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ସେଥିରେ ତାଙ୍କ ଜୀବନୀ ସମ୍ପର୍କରେ ଅନେକ କଥା ଶୁଣିବାକୁ ମିଳିଲା ତାଙ୍କର ଆତ୍ମଜୀବନୀ ଉନ୍ମୋଚିତ ହେବା ସମ୍ପର୍କରେ ମଧ୍ୟ ସେହି କାର୍ଯ୍ୟକ୍ରମରୁ ସେ ଜାଣିପାରିଲେ ବୋଲି ଲେଖିଛନ୍ତି
0: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି ଆପଣଙ୍କ ଚିଠିରେ ଆମର ବିଶେଷଜ୍ଞ ମହାଶୟ ଯେଉଁମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ସମ୍ପର୍କରେ ଲେଖିଛନ୍ତି ସ୍ମୃତିର ପାହାଚ କାର୍ଯ୍ୟକ୍ରମ ଭଲ ଲାଗିଛି ସେ ସମ୍ପର୍କରେ ଲେଖିଛନ୍ତି ଆନ୍ତରିକ କୃତଜ୍ଞତା ଜଣାଉଛୁ ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଏହି ପ୍ରଶଂସା ପତ୍ରଟି ପଠାଇଥିବାରୁ
1: ଶ୍ରୋତାବନ୍ଧୁ ବିଷ୍ଣୁଚରଣ ସାହୁ ଲେଖିଛନ୍ତି ନବାପାଟଣା ଜଗତସିଂହପୁରରୁ ସେ ଲେଖିଛନ୍ତି ଯେ ଆମର ଏହି କାର୍ଯ୍ୟକ୍ରମକୁ ସେ କିଛିଦିନ ତଳେ ଏକ ଇନଲାଇନ୍ ଲେଟର ପଠାଇଥିଲେ ତେବେ ତାହାର କାହିଁକି ପ୍ରସାରଣ କରାଗଲା ନାହିଁ ବୋଲି ସେ ଜାଣିବାକୁ ଚାହିଁଛନ୍ତି ଏପ୍ରିଲ ମାସ 24 ତାରିଖ ଶୁକ୍ରବାର ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମରେ ଜଗତସିଂହପୁରର ଅଳକାଶ୍ରମ ସମ୍ପର୍କରେ ଯେଉଁ ତଥ୍ୟମାନ ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ଭଲ ଲାଗିଛି ସେଥିପାଇଁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ଗୀତନାଟ୍ୟ କୃଷ୍ଣ ସୁଦାମା ଯାହା ଏହି ନିକଟରେ ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ବହୁତ ଭଲ ଲାଗିଛି ସେଥିପାଇଁ ସେ ସମସ୍ତ କଳାକାରମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି
0: ଶ୍ରୋତାବନ୍ଧୁ ଦେଖନ୍ତୁ ଆପଣଙ୍କର ଚିଠି ନିୟମିତ ଭାବରେ ଆମର କାର୍ଯ୍ୟକ୍ରମରେ ସାମିଲ ହେଉଛି ଯାହା ହସ୍ତଗତ ହେଉଛି ଆମର କାର୍ଯ୍ୟକ୍ରମର ଅବଧି 15 ମିନିଟ୍ ଯଦି କୌଣସି ଚିଠି କେବେ ବାଦ୍ ପଡ଼ିଯାଇଥାଏ ତା ପରବର୍ତ୍ତୀ ସମୟରେ ସେ ଚିଠିଗୁଡ଼ିକ ସ୍ଥାନ ପାଇଥାଏ କାରଣ ଆପଣମାନଙ୍କର ଚିଠିଗୁଡ଼ିକ ହିଁ ଆମର ସମ୍ବଳ ଏଇ ଆପଣଙ୍କ ଚିଠି କାର୍ଯ୍ୟକ୍ରମରେ ଚିଠି ନଥିଲେ ଆମେ କାର୍ଯ୍ୟକ୍ରମରେ ଆଉ କ'ଣ ବା ସାମିଲ କରିପାରିବୁ ଯେଉଁ ଇନଲାଇନ୍ ଲେଟର କଥା କହିଛନ୍ତି

0: ତାହା ତ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ଆପଣ ବୋଧହୁଏ ଆମର କାର୍ଯ୍ୟକ୍ରମ ଶୁଣିପାରିନାହାନ୍ତି। ଆପଣଙ୍କୁ ଆମର ବିଭିନ୍ନ ନାଟକ ଗୀତନାଟ୍ୟ ଭଲ ଲାଗିଛି ଏବଂ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ଲେଖିଛନ୍ତି ଆପଣଙ୍କୁ ଭଲ ଲାଗିଛି। ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ।
1: ବାମରା କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ବଳରାମ ସୁତାର, ମାନସ, ବିକାଶ ଗ୍ରହାଚାର୍ଯ୍ୟ ଏବଂ ବିଶ୍ୱଜିତ ଗ୍ରହାଚାର୍ଯ୍ୟ। ସେମାନେ ଲେଖିଛନ୍ତି ଯେ ପ୍ରତିଦିନ ପ୍ରସାରଣ କରାଯାଉଥିବା ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମଟି ସେମାନଙ୍କୁ ବହୁତ ଭଲ ଲାଗୁଛି। ଏହି କାର୍ଯ୍ୟକ୍ରମରେ ସେମାନଙ୍କର ପସନ୍ଦର କିଛି ଗୀତ ଫୋନ୍ ମାଧ୍ୟମରେ ପ୍ରସାରଣ କରିବାକୁ କହିଥିଲେ ମଧ୍ୟ ତାହାର ପ୍ରସାରଣ କରାଯାଉ ନାହିଁ। ତେବେ ସେମାନେ ଲେଖିଛନ୍ତି ଯେ ସଠିକ୍ ସମୟରେ ଗୀତ କାହିଁକି ପ୍ରସାରଣ କରାଯାଉ ନାହିଁ ସେ ସମ୍ପର୍କରେ ଜଣାନ୍ତୁ।
0: ଆପଣ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ ଆମର କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଥିବାରୁ। ଆପଣମାନେ ଚିଠିରେ ଲେଖିଛନ୍ତି ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଛନ୍ତି ଏବଂ ଏହି କାର୍ଯ୍ୟକ୍ରମକୁ ଆପଣ ଟେଲିଫୋନ୍ ମାଧ୍ୟମରେ ଯେଉଁ ଗୀତ ଶୁଣିବା ପାଇଁ ମନ କରନ୍ତି କହିବା ସତ୍ତ୍ୱେ ଏହା ପ୍ରସାରଣ କରାଯାଉ ନାହିଁ। କିନ୍ତୁ ଆପଣମାନଙ୍କୁ କହି ରଖୁଛୁ ଆମର ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ ଏବଂ ଚିରହରିତ କାର୍ଯ୍ୟକ୍ରମରେ ଏସ୍ଏମ୍ଏସ୍ ମାଧ୍ୟମରେ ମନ ପସନ୍ଦର କଥାଚିତ୍ରର ଗୀତ ହେଉ ବା ଆଲବମ୍ର ଗୀତ, ଲଘୁ ସଙ୍ଗୀତର ଗୀତ ପ୍ରସାରଣ କରାଯାଏ। ମଞ୍ଜୁଳ ମଧ୍ୟାହ୍ନ ପାଇଁ କଥାଚିତ୍ରର ଗୀତ ଏବଂ ଚିରହରିତ କାର୍ଯ୍ୟକ୍ରମ ପାଇଁ ଲଘୁ ସଙ୍ଗୀତ, ଆଲବମ୍ର ଗୀତ ପ୍ରସାରଣ କରାଯାଇଥାଏ। ମନ ପସନ୍ଦର ଗୀତ ଶୁଣିବା ପାଇଁ ଟେଲିଫୋନ୍ ଯୋଗେ ଆମର ମୋ ପସନ୍ଦ କାର୍ଯ୍ୟକ୍ରମ ରହିଛି, ଯାହା ପ୍ରତ୍ୟେକ ରବିବାର ଦିନ 9:00 ବେଳେ ପ୍ରସାରଣ କରାଯାଉଛି। ତେଣୁ ଆପଣ ଯଦି ଟେଲିଫୋନ୍ ମାଧ୍ୟମରେ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି, ବୋଧହୁଏ ଏହା ମୋ ପସନ୍ଦ କାର୍ଯ୍ୟକ୍ରମ। ତେଣୁ ଆପଣମାନଙ୍କୁ ଅନୁରୋଧ କରୁଛୁ ଆମର ମୋ ପସନ୍ଦ କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ, ଯାହାଫଳରେ ଆପଣଙ୍କର ଟେଲିଫୋନ୍ ଯୋଗେ ଅନୁରୋଧ କରିଥିବା ଗୀତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣିପାରିବେ। ଏସ୍ଏମ୍ଏସ୍ ମାଧ୍ୟମରେ ଆପଣମାନଙ୍କର ନାଁ, ଗାଁ, ଠିକଣା ସହିତ ଗୀତର ପ୍ରସାରଣ କରାଯିବ। ମଞ୍ଜୁଳ ମଧ୍ୟାହ୍ନ ଯାହା ପ୍ରତ୍ୟହ ଦିନ 12:00 ପ୍ରସାରଣ କରାଯାଉଛି ସେଥିରେ ଭାଗ ନେଇପାରିବେ। ଏସ୍ଏମ୍ଏସ୍ କରନ୍ତୁ ନା ଆପଣମାନେ।
1: ଦିବ୍ୟଲୋଚନ ଭାରିମଲ୍ଲ, ପ୍ରମିଳା ଭାରିମଲ୍ଲ ଲେଖିଛନ୍ତି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ସେମାନେ ଲେଖିଛନ୍ତି ଯେ ଆମ କେନ୍ଦ୍ରରୁ ପ୍ରସାରିତ ପ୍ରତିଟି କାର୍ଯ୍ୟକ୍ରମ ସେମାନଙ୍କୁ ଭଲ ଲାଗେ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ସମସ୍ତ କର୍ମକର୍ତ୍ତାଙ୍କୁ ସେମାନେ ପ୍ରୀତିଭରା ନମସ୍କାର ଜଣାଇଛନ୍ତି। ସ୍କୃତିର ପାହାଚରେ ଡକ୍ଟର ଶାନ୍ତନୁ କୁମାର ରଥଙ୍କ ସହ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ସେମାନଙ୍କୁ ଭଲ ଲାଗିଛି। ଠିକ୍ କହନ୍ତୁ ଠିକ୍ ଲେଖନ୍ତୁରେ ଡକ୍ଟର ସନ୍ତୋଷ କୁମାର ମହାନ୍ତିଙ୍କ ଆଲୋଚନା ଶୁଦ୍ଧ ଓ ମାର୍ଜିତ ଲିଖନ ଶିକ୍ଷଣୀୟ ଥିଲା ବୋଲି ସେମାନେ ଲେଖିଛନ୍ତି। କେତେକ ନାଟକର ନାଁ ମଧ୍ୟ ସେମାନେ ଆମକୁ ଲେଖିଛନ୍ତି। ନାଟକ ଗୁରୁ, ଅଥର୍ବ, ବିସର୍ଜନ, ମାଧବୀଲତା ଏସବୁ ସେମାନଙ୍କ ମନପ୍ରାଣକୁ ଛୁଇଁ ଯାଇଛି। ନାଟକ ବକ୍ସି ଜଗବନ୍ଧୁର ପ୍ରସାରଣ କରିବାକୁ ସେମାନେ ପୁଣି ଥରେ ଅନୁରୋଧ କରିଛନ୍ତି। ସୁରେନ୍ଦ୍ର ଛୋଟରାୟ ଓ ହାଡ଼ିବନ୍ଧୁ ପଣ୍ଡାଙ୍କର ପାଲାର ପ୍ରସାରଣ କରିବାକୁ ମଧ୍ୟ ସେମାନେ ଲେଖିଛନ୍ତି। ପଲ୍ଲୀବଞ୍ଚରେ ପୂର୍ବଭଳି ପ୍ରଶ୍ନ ପଚାରିବାକୁ ସୁବିଧା ଦିଆଯାଉ ବୋଲି ସେମାନେ ପ୍ରସ୍ତାବ ଦେଇଛନ୍ତି।
0: ଆପଣ ଦୁଇ ଜଣଙ୍କୁ ବହୁତ ବହୁତ ଧନ୍ୟବାଦ। ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି ଯାହା ଭଲ ଲାଗିଛି। ପାଲା ଗାୟକଙ୍କ ନାଁ ଯାହା ଲେଖିଛନ୍ତି ପ୍ରସାରଣ କରିବା ପାଇଁ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ପାଲା, ଏ ସମ୍ପର୍କରେ ଆମେ ଲୋକସଙ୍ଗୀତ ବିଭାଗକୁ ଜଣାଇଦେବୁ। ଆହୁରି ମଧ୍ୟ ଆପଣ ପଲ୍ଲୀମଞ୍ଚ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି। ଆଗରୁ ଚିଠି ଆସୁଥିଲା ଆପଣମାନଙ୍କ ପାଖରୁ ଯେଉଁ ବିଷୟରେ ପ୍ରଶ୍ନ କରିବା ପାଇଁ ଆମେମାନେ ସୂଚନା ପ୍ରଦାନ କରୁଥିଲୁ, ଏହି ପ୍ରଶ୍ନର ଉତ୍ତର ବିଶେଷଜ୍ଞଙ୍କ ମାଧ୍ୟମରେ ଆମର କାର୍ଯ୍ୟକ୍ରମରେ ପ୍ରସାରଣ କରାଯାଉଥିଲା। କରୋନା ପରବର୍ତ୍ତୀ ସମୟରେ ଏପରି କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପରିବେଷଣ କରିବା ସମ୍ଭବ ହେଲା ନାହିଁ। ବେଳେବେଳେ କାର୍ଯ୍ୟକ୍ରମର ସଜୀବ ପ୍ରସାରଣ ମଧ୍ୟ କରାଯାଉଥିଲା ଏବଂ ବିଶେଷଜ୍ଞମାନେ ସେହି ନିର୍ଦ୍ଦିଷ୍ଟ ସମୟରେ ଆମର ଷ୍ଟୁଡିଓରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଅଂଶଗ୍ରହଣ କରି ଆପଣମାନଙ୍କ ପ୍ରଶ୍ନର ଉତ୍ତର ଦେବା ମଧ୍ୟ ବେଳେବେଳେ ସମ୍ଭବ ହେଲା ନାହିଁ, ଯାହାଫଳରେ ଏବେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ପଲ୍ଲୀମଞ୍ଚ, କିନ୍ତୁ ତା'ର ରୂପ ବଦଳିଛି। ବର୍ତ୍ତମାନ ଯେପରି ପଲ୍ଲୀମଞ୍ଚ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି, ବିଶେଷଜ୍ଞ ମହାଶୟଙ୍କୁ ଷ୍ଟୁଡିଓକୁ ଡାକି ଆମେ ବିଭିନ୍ନ ଆଲୋଚନା କରୁଛୁ, ଏହାର ପ୍ରସାରଣ କରାଯାଉଛି। ଆପଣ ଏହି କାର୍ଯ୍ୟକ୍ରମକୁ ଶୁଣନ୍ତୁ ଏବଂ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆମକୁ ଚିଠି ଲେଖନ୍ତୁ।
1: ଶ୍ରୋତାବନ୍ଧୁ ଗୋଲକ ପ୍ରସାଦ ବୟାରି ଲେଖିଛନ୍ତି ଅଚକ ମହରମପୁର ଭଦ୍ରକରୁ। ଶ୍ରୋତାବନ୍ଧୁ ଖୁସି ବ୍ୟକ୍ତ କରି ଆମକୁ ଏହି ଚିଠିଟି ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଏପ୍ରିଲ ମାସ 26 ତାରିଖ ରବିବାର ଦିନ ନାରୀମହଲ କାର୍ଯ୍ୟକ୍ରମରେ ଆଉ ଦିନ 2:45 ସମୟରେ ଏହି ଆପଣଙ୍କ ଚିଠି କାର୍ଯ୍ୟକ୍ରମରେ ସେ ପଠାଇଥିବା 2 ଚିଠିର ଉତ୍ତର ଦିଆଯାଇଥିଲା, ସେଥିପାଇଁ ସେ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଆମ କେନ୍ଦ୍ରକୁ ଅନେକ ଅନେକ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ 5-6 ଦଶକ ଧରି ସେ ଆମର କାର୍ଯ୍ୟକ୍ରମଗୁଡ଼ିକ ଶୁଣି ଆସୁଛନ୍ତି। ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆମକୁ ତାଙ୍କର ଏହି ଚିଠିରେ ଲେଖିଛନ୍ତି। ସ୍ମୃତିର ପାହାଚ କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ମୁଳିଆଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ବହୁତ ଭଲ ଲାଗିଲା। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏପ୍ରିଲ ମାସର 22 ଓ 23 ତାରିଖ 2 ଦିନ ଅନୁଚିନ୍ତା କାର୍ଯ୍ୟକ୍ରମଟି ତାଙ୍କୁ ବିମୋହିତ କରିଛି। ସେହିଭଳି ସେ ଲେଖିଛନ୍ତି ନାରୀମହଲର ଲିପିକା କାର୍ଯ୍ୟକ୍ରମ ଶୁଣି ସେ ମୁଗ୍ଧ ହୋଇଛନ୍ତି।
0: ଶ୍ରୋତାବନ୍ଧୁ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆମର କାର୍ଯ୍ୟକ୍ରମଗୁଡ଼ିକ ଶୁଣୁଛନ୍ତି। ଦିନ 1:20 ପ୍ରସାରଣ କରାଯାଉଥିବା ନାରୀମହଲ ହେଉ ବା ଅପରାହ୍ନ 2:45 ପ୍ରସାରଣ

0: କରାଯାଉଥିବା ଆପଣଙ୍କ ଚିଠି କାର୍ଯ୍ୟକ୍ରମ ହେଉ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ନିଜର ମତାମତ ଏହି ଚିଠିରେ ଲେଖିଛନ୍ତି। ଆପଣ ତ ଆମର ଦୀର୍ଘଦିନର ଶ୍ରୋତା, ଏମିତି ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମକୁ ନିୟମିତ ଭାବରେ ଚିଠି ଲେଖିବା ପାଇଁ ଆମେ ଅନୁରୋଧ କରୁଛୁ।
1: ଆୟତପୁର କଟକରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ରମେଶ ଚନ୍ଦ୍ର ବେହେରା। ଶ୍ରୋତାବନ୍ଧୁ ଲେଖିଛନ୍ତି, ରବିବାର ସକାଳର କାର୍ଯ୍ୟକ୍ରମରେ କୁହାଗଲା ଯେ ଅପରାହ୍ନରେ ଶୁଣିବେ ଶାନ୍ତନୁ କୁମାର ରଥଙ୍କ ସହିତ ସାକ୍ଷାତକାର। କିନ୍ତୁ ଶ୍ରୋତାବନ୍ଧୁଙ୍କର କହିବାର କଥା ହେଉଛି ଯେ ଶାନ୍ତନୁ କୁମାର ରଥ ନୁହନ୍ତି, ବରଂ ଶାନ୍ତନୁ କୁମାର ନାୟକ ହେବା କଥା। ଏଥିରୁ କେଉଁଟା ଠିକ୍, ସେ କଥା ସେ ଜାଣିବାକୁ ଚାହିଁଛନ୍ତି।
0: ଶ୍ରୋତାବନ୍ଧୁ, ଆପଣ ଯେଉଁ ପ୍ରଶ୍ନ କରିଛନ୍ତି, ଆମର କାର୍ଯ୍ୟକ୍ରମ ଯଦି ଶୁଣିଥିବେ ତାହେଲେ ଜାଣିପାରିଥିବେ ଆମର ମହାଶୟ ଡକ୍ଟର ଶାନ୍ତନୁ କୁମାର ରଥଙ୍କର ପୂର୍ବରୁ ପ୍ରଚାରିତ ଯେଉଁ ସାକ୍ଷାତକାର ଥିଲା ଏହା ଦୁଇଟି ଭାଗରେ ପ୍ରସାରଣ କରାଯାଇଥିଲା। ଆଶା କରୁଛୁ ଏହି କାର୍ଯ୍ୟକ୍ରମ ଆପଣ ଶୁଣିଥିବେ, ଧନ୍ୟବାଦ ଆପଣଙ୍କୁ।
1: ଲତାହରଣ କାକଟପୁର ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କବିରାଜ ପରିଡ଼ା। ଶ୍ରୋତାବନ୍ଧୁ ଅନେକ ପ୍ରସ୍ତାବ ଦେଇ ଏହି ଚିଠିଟି ଆମକୁ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଯୁବବାଣୀ ଅନ୍ୟସାରେ କିମ୍ବା ଶିଶୁ ସଂସାର କାର୍ଯ୍ୟକ୍ରମରେ ଯବକ୍ଷାରେ ଜନ ଏବଂ ଅଙ୍ଗାରକାମ୍ଳ ବିଷୟରେ କିଛି ଆଲୋଚନା କରନ୍ତୁ। ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଶେଷ ହୋଇଛି। ତାଙ୍କର କହିବାର କଥା ହେଉଛି ଓଡ଼ିଶାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସହିତ ଯଦି ସାକ୍ଷାତକାରର ପ୍ରସାରଣ କରାଯାଇପାରନ୍ତା ତାହେଲେ ଭଲ ହୁଅନ୍ତା। ନାଟକ ରୁବିର ରୁବାଇର ପ୍ରସାରଣ ପାଇଁ ସେ ଆଉଥରେ ଅନୁରୋଧ କରିଛନ୍ତି। ଶ୍ରୋତାବନ୍ଧୁ ପ୍ରସ୍ତାବ ଦେଇଛନ୍ତି ଯେ ମଞ୍ଜୁଳ ମଧ୍ୟାହ୍ନ ଆଉ ଚିରହରିତ୍ରେ ଏକ ଘଣ୍ଟା ଅବଧିରେ ଯେତିକି ଶ୍ରୋତାଙ୍କର ଏସ୍ଏମ୍ଏସ୍ର ପ୍ରସାରଣ ସମ୍ଭବ ହେଉଛି ସେତିକିର ଗୀତ ସମ୍ପୂର୍ଣ୍ଣ ପ୍ରସାରଣ କରନ୍ତୁ। ଅନେକ ସମୟରେ ଦେଖାଯାଉଛି ଯେ ଅଧିକ ଏସ୍ଏମ୍ଏସ୍ର ପ୍ରସାରଣ କରିବାକୁ ଯାଇ ଗୀତଗୁଡ଼ିକୁ ଅଧାରୁ କାଟି ଦିଆଯାଉଛି।
0: ଶ୍ରୋତାବନ୍ଧୁ, ଆପଣ ଆପଣଙ୍କର ଚିଠିରେ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଗଠନମୂଳକ ପ୍ରସ୍ତାବମାନ ଲେଖି ପଠାଇଛନ୍ତି, ବହୁତ ବହୁତ ଧନ୍ୟବାଦ। ଯୁବବାଣୀ ବିଭାଗ ହେଉ, କିଶୋର ଚକ୍ର ବିଭାଗ ହେଉ, କିମ୍ବା ନାଟକ ବିଭାଗ ଯେଉଁ ପ୍ରସ୍ତାବଗୁଡ଼ିକ ଦେଇଛନ୍ତି ଏ ସମ୍ପର୍କରେ ଆମେ ବିଭାଗୀୟ ମୁଖ୍ୟଙ୍କୁ ଜଣାଇଦେବୁ, ଯାହାଫଳରେ ସମୟ ସୁବିଧା ଦେଖି ଏହିପରି କାର୍ଯ୍ୟକ୍ରମମାନ ପ୍ରସାରଣ କରିବାର ବ୍ୟବସ୍ଥା କରିହେବ। ତେବେ ମଞ୍ଜୁଳ ମଧ୍ୟାହ୍ନ ଏବଂ ଚିରହରିତ୍ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଯାହା ଲେଖିଛନ୍ତି, ବହୁତଗୁଡ଼ିଏ ଶ୍ରୋତାବନ୍ଧୁ ଯେଉଁ ଗୀତ ଶୁଣିବା ପାଇଁ ମନ କରୁଛନ୍ତି, କେତେଗୁଡ଼ିଏ ଗୀତ ରହିଛି ଯାହାର ଅବଧି 7 ମିନିଟ୍ରୁ ଉର୍ଦ୍ଧ, ଯାହାଫଳରେ ଆମର ଯେ ଉଦ୍ଘୋଷଣା ଦାୟିତ୍ୱରେ ରହୁଛନ୍ତି ଗୀତଗୁଡ଼ିକୁ ବେଳେବେଳେ କାଟୁଛନ୍ତି, ସମ୍ପୂର୍ଣ୍ଣ ଗୀତର ପ୍ରସାରଣ କରିହେଉ ନାହିଁ, ଏସ୍ଏମ୍ଏସ୍କୁ ପ୍ରାଧାନ୍ୟ ଦେଉଛନ୍ତି। ତେବେ ଠିକ୍ ଅଛି, ଆପଣଙ୍କର କଥା ମନେ ରହିଲା। ଆମେ ଏ ସମ୍ପର୍କରେ ଯେଉଁମାନେ ଦାୟିତ୍ୱରେ ରହୁଛନ୍ତି ଉଦ୍ଘୋଷକ ଉଦ୍ଘୋଷିକା ସେମାନଙ୍କୁ ଅବଗତ କରାଇଦେବୁ, ଯାହାଫଳରେ ଗୀତଗୁଡ଼ିକ ନ କାଟି ଏସ୍ଏମ୍ଏସ୍ ଯେତିକି ସ୍ଥାନ ପାଇବା କଥା ସ୍ଥାନ ଦେବେ ଏବଂ ଗୀତଗୁଡ଼ିକର ସମ୍ପୂର୍ଣ୍ଣ ପ୍ରସାରଣ କରିବେ।
1: ଶ୍ରୋତାବନ୍ଧୁ ସୂର୍ଯ୍ୟମଣି ନାଥ ଲେଖିଛନ୍ତି ହାତୀବାରୀ ସୁକିନ୍ଦା ଯାଜପୁରରୁ। ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ସେ ଆମକୁ ଏହି ଚିଠିଟି ଲେଖିଛନ୍ତି। ମାର୍ଚ୍ଚ ମାସ 31 ତାରିଖରେ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ କଟକ ବଡ଼ ଡାକ୍ତରଖାନାର ଅବସରପ୍ରାପ୍ତ ପ୍ରଫେସର ଉମେଶ ଚନ୍ଦ୍ର ପାତ୍ର ମହୋଦୟ କାମଳ ରୋଗ ସମ୍ପର୍କରେ ସାର ଗର୍ଭକ ତଥା ଉପଯୋଗୀ ତଥ୍ୟ ପ୍ରଦାନ କରିଥିଲେ। ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମରି ସ୍ୱାସ୍ଥ୍ୟରେ ନିରୋଗ ଜୀବନ ସମ୍ପର୍କରେ ଯେଉଁ ଆଲୋଚନା କରାଯାଇଥିଲା ତାହା ମଧ୍ୟ ତାଙ୍କୁ ଭଲ ଲାଗିଛି, ସେଥିପାଇଁ ସେ ଆଲୋଚକ ଡାକ୍ତର ନିରଞ୍ଜନ ରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏପ୍ରିଲ ମାସ 8 ତାରିଖରେ ପ୍ରସାରିତ କଥିକାରେ ଡକ୍ଟର ବନଲତା ଦେବୀ ଆତ୍ମୀୟତାର ସମ୍ପର୍କ ବିଷୟରେ ମନଛୁଆଁ ସରସ ଆଉ ସୁନ୍ଦର ବର୍ଣ୍ଣନା କରିଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ଆପଣ ତ ପ୍ରତ୍ୟେକ ଥର ଆମକୁ ପ୍ରଶଂସା ପତ୍ର ପଠାଇଥାନ୍ତି, ଏଥରକ ମଧ୍ୟ ଏଇଠି ଗୋଟିଏ ପ୍ରଶଂସା ପତ୍ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ଆନ୍ତରିକ ଧନ୍ୟବାଦ ଜଣାଉଛୁ। ଏମିତି ଆମର କାର୍ଯ୍ୟକ୍ରମ ଶୁଣି ଚିଠି ଲେଖିବା ପାଇଁ ଅନୁରୋଧ ମଧ୍ୟ କରୁଛୁ।
1: ଅମ୍ବରୀଷ ପରିଡ଼ା, ମନୋରମା ସାମନ୍ତରାୟ, ଲୋପାମୁଦ୍ରା ପରିଡ଼ା, ରବିକାନ୍ତ ପରିଡ଼ା ସେମାନେ ଲେଖିଛନ୍ତି ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ। ମିଳିତ ଭାବରେ ସେମାନେ ଆମକୁ ଦୁଇଟି ଚିଠି ପଠାଇଛନ୍ତି। ସେମାନେ ଲେଖିଛନ୍ତି ଯେ କଣ୍ଠଶିଳ୍ପୀ ସୁବାସ ଦାସଙ୍କ ଦ୍ୱାରା ପରିବେଷିତ ଗୀତଗୁଡ଼ିକର ପ୍ରସାରଣ କରାଗଲା, ଯାହା ଶୁଣିବାକୁ ବହୁତ ଭଲ ଲାଗିଲା। ତେବେ ସେମାନଙ୍କର କହିବାର କଥା ହେଉଛି ଏହି ଗୀତଗୁଡ଼ିକ ଯେତେ ପୁରୁଣା ହେଲେ ମଧ୍ୟ ଶୁଣିଲେ ନୂଆ ନୂଆ ଲାଗୁଛି। ଆହୁରି ମଧ୍ୟ ସେମାନେ ଲେଖିଛନ୍ତି ଯେ ବୈଦେଶ ବିଳାସର 29ତମ ଭାଗର କଥାବସ୍ତୁ ସେମାନଙ୍କୁ ବହୁତ ଭଲ ଲାଗିଛି। ମୋ ପସନ୍ଦରେ ଫୋନ୍ ଯୋଗେ ଯେଉଁ ବାର୍ତ୍ତାଳାପ କରାଯାଉଛି ତାହା ସେମାନଙ୍କୁ ଭଲ ଲାଗିଥିବା ସେମାନେ ଲେଖିଛନ୍ତି। ତେବେ ସେମାନେ ଲେଖିଛନ୍ତି ଯେ ଚିଠିପତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ତ୍ରୁଟିପୂର୍ଣ୍ଣ ସୂଚନାର ପ୍ରସାରଣ କରାଯାଇଥିଲା। ଆଜିର ସୂଚନାରେ ସେଦିନ କୁହାଗଲା ଯେ ଆପଣଙ୍କ ଚିଠି ଶୁଣିବେ ଦିନ 1:45 ସମୟରେ, କିନ୍ତୁ ପ୍ରକୃତରେ 2:45 ସମୟରେ ତ ଚିଠିପତ୍ରର ପ୍ରସାରଣ ହୋଇଥାଏ, ଏଭଳି ତ୍ରୁଟି କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ସେମାନେ ଲେଖିଛନ୍ତି, ଆମ କେନ୍ଦ୍ରରୁ ପ୍ରସାରିତ ଭାଗବତ ଶୁଣିବାକୁ ସେମାନଙ୍କୁ ବହୁତ ଭଲ ଲାଗୁଛି, ତେବେ ବିଦ୍ୟୁତ୍ ବିଚ୍ଛିନ୍ନ କାରଣରୁ ଦୁଇଥର ଭାଗବତକୁ ଶୁଣି ହେଲା ନାହିଁ, ତେବେ କେଉଁଦିନ ଏଭଳି ହୋଇଥିଲା ସେମାନେ ଆମକୁ ଲେଖିନାହାନ୍ତି।
0: ଆପଣ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ଆମର କାର୍ଯ୍ୟକ୍ରମ ଶୁଣି ସେ ସମ୍ପର୍କରେ ଚିଠି ଲେଖିଥିବାରୁ। ତେବେ ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରି ହିଁ ଆପଣମାନେ ଲେଖିଛନ୍ତି ଏହି ଚିଠି, ଯେଉଁ ଉଦ୍ଘୋଷଣା ଜନିତ ତ୍ରୁଟି ସମ୍ପର୍କରେ।

0: ଆମକୁ ଅବଗତ କରାଇଛନ୍ତି ଯେ ଆମର ଉଦ୍ଘୋଷିକା ରହିଥିଲେ ସକାଳ ଅଧିବେଶନରେ ସେ ଭୁଲରେ ଅପରାହ୍ନ 2:45 ପରିବର୍ତ୍ତେ ଦିନ 1:45 ଉଦ୍ଘୋଷଣା କରିଥିଲେ, ତାଙ୍କ ଦ୍ୱାରା ଏହି ତ୍ରୁଟି ହୋଇଥିଲା। ଆମେ ମଧ୍ୟ ଏହି ତ୍ରୁଟି ସମ୍ପର୍କରେ ଅବଗତ। ତେବେ ଆପଣ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ ମିଳିତ ଭାବରେ ଏହି ଚିଠି ଆମକୁ ଲେଖିଥିବାରୁ।
1: ସିଡିଏ କଟକରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ରାମଚନ୍ଦ୍ର ଜେନା। ଶ୍ରୋତାବନ୍ଧୁ ଅଭିଯୋଗ କରିଛନ୍ତି ଏହା ପୂର୍ବରୁ ସେ 2 ଖଣ୍ଡ ଚିଠି ଆମକୁ ପଠାଇଥିଲେ, ତେବେ ତାହାର ପ୍ରସାରଣ କରାଗଲା ନାହିଁ। ନାଟକ କରମାବାଇ ଦେବଦାସୀଟିରେ କିଏ ଗୀତଗୋବିନ୍ଦ ଗାନ କରିଥିଲେ ତାହା ଜଣାଇବାକୁ ପୂର୍ବ ଚିଠିରେ ସେ ଆମକୁ ଲେଖିଥିଲେ। ଚିଠିର ପ୍ରସାରଣରେ ବାଛ ବିଚାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
0: ଶ୍ରୋତାବନ୍ଧୁ, ଆପଣ ଆମର କାର୍ଯ୍ୟକ୍ରମକୁ ଚିଠି ଲେଖନ୍ତି ଏବଂ ଏହା ମଧ୍ୟ ସ୍ଥାନ ପାଇଥାଏ, ତେବେ ଆପଣଙ୍କର ଚିଠି ଆମର କାର୍ଯ୍ୟକ୍ରମରେ ସାମିଲ ହୋଇନାହିଁ ବୋଲି ଆପଣ ଅଭିଯୋଗ ଯେଉଁ କରିଛନ୍ତି, ବିଗତ ଦିନରେ ଆପଣଙ୍କ ଚିଠି ସ୍ଥାନ ପାଇଛି ପୋଷ୍ଟକାର୍ଡରେ ଦିଆ ହୋଇଥିବା ଚିଠି। ତେବେ ଆପଣ ଯେଉଁ କରମାବାଇ ନାଟକ ସମ୍ପର୍କରେ ଲେଖିଛନ୍ତି, ଗୀତଗୋବିନ୍ଦର ଗାନ ଯାହା କରାଯାଇଥିଲା ଏହା ଇଫେକ୍ଟ ଭାବରେ ଏହି ନାଟକଟିରେ ପ୍ରସାରଣ କରାଯାଇଥିଲା, ଏହି ନାଟକର ତାହା ଅଂଶବିଶେଷ ନୁହେଁ, ତେଣୁ ଯେ ଗୀତଗୋବିନ୍ଦ ଗାନ କରିଥିଲେ ତାଙ୍କ ସମ୍ପର୍କରେ ଏଥିରେ କୁହାଯାଇ ନାହିଁ। ଶ୍ରୋତାବନ୍ଧୁ, ଆପଣଙ୍କୁ କହି ରଖୁଛୁ ଆମର ଯିଏ ଉଦ୍ଘୋଷଣା ଦାୟିତ୍ୱରେ ରହିଥାନ୍ତି ନାଟକ ବା ଗୀତିନାଟ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆମର ନାଟକ ବିଭାଗ ସେମାନଙ୍କୁ ଦେଇଥାନ୍ତି। ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆମର କାର୍ଯ୍ୟକ୍ରମକୁ ଶୁଣୁଛନ୍ତି ଏବଂ ଆମକୁ ନିୟମିତ ଭାବରେ ଚିଠି ଲେଖୁଛନ୍ତି। ଶ୍ରୋତାବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ, କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
1: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7530001।
0: ଆମର ମେଲ୍ ଆଇଡିଟି ହେଉଛି
1: aircuttack@gmail.com।
0: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।
2: ଶୁଣୁଥିଲେ ଆପଣଙ୍କ ଚିଠି। ଉପସ୍ଥାପନାରେ ଥିଲେ ପ୍ରଜ୍ଞା ପାରମିତା ସାହୁ ଏବଂ ସହ ଉପସ୍ଥାପନା କରିଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ଦାଗ, ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।